ଅନ୍ୟର କଲ୍ୟାଣ କରିବାଠାରୁ ବଡ଼ ଧର୍ମ କିଛି ନାହିଁ କି ଅନ୍ୟକୁ ପୀଡ଼ା ଦେବା ସମାନ ପାପ କିଛି ନାହିଁ। ଆକାଶବାଣୀ ପୁରୀ ପ୍ରାତଃ ଅଧିବେଶନର ପ୍ରାରମ୍ଭରେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ବିଭିନ୍ନ ନାମରେ ସମ୍ବୋଧନ କରନ୍ତି। କିଏ ତାଙ୍କୁ ଡାକେ ଜଗବନ୍ଧୁ ତ କିଏ ଡାକେ ଯଦୁନନ୍ଦନ, କିଏ ତାଙ୍କୁ ଡାକେ ମଧୁସୂଦନ ତ କିଏ ଡାକେ ଚକାନୟନ। ଯିଏ ଯେଉଁ ନାଁରେ ଡାକେ ସେହି ଭାବରେ ପ୍ରଭୁ ଦର୍ଶନ ଦେଇ ତାର ଇଚ୍ଛା ପୂରଣ କରନ୍ତି। ତାଙ୍କ ବଡ଼ଦାଣ୍ଡର ରେଣୁରେ ଛପି ରହିଛି କୋଟି କୋଟି ତୀର୍ଥ। ସେହି ରେଣୁକୁ ଯିଏ ସ୍ପର୍ଶ କରିଛି ତାର ପ୍ରୟାଗ ଆଉ କାଶୀ ଯିବା କ'ଣ ଦରକାର।

ଜଗବନ୍ଧୁଙ୍କୁ ଯିଏ ନିଜର କରିଛି ସିଏ ତାଙ୍କୁ ମୁହୂର୍ତ୍ତେ ବି ହୃଦୟରୁ ଅନ୍ତର କରିପାରିନି। ତାଙ୍କର ଭୁବନ ମୋହନ ରୂପରେ ମୋହିତ ହୋଇ ପରମ ସ୍ନେହରେ ପ୍ରଦାନ କରିଛି ଭକ୍ତି ନୈବେଦ୍ୟ। ଆଖି ଖୋଲିଲେ ଜଗନ୍ନାଥ, ଆଖି ବୁଝିଲେ ଜଗନ୍ନାଥ, ଚତୁର୍ଦିଗ ଜଗନ୍ନାଥମୟ। ଶ୍ରୀରାଧା ଯେମିତି ପ୍ରତିଟି ମୁହୂର୍ତ୍ତରେ ଶ୍ରୀକୃଷ୍ଣଙ୍କୁ ମାନସ ଚକ୍ଷୁରେ ସନ୍ଦର୍ଶନ କରୁଥିଲେ, ଭକ୍ତ ସେମିତି ଜଗବନ୍ଧୁଙ୍କୁ ଅନୁଭବ କରୁଛି ନିଜ ଭିତରେ।

ଶ୍ରୀଜଗନ୍ନାଥ ବଡ଼ଦେଉଳରେ ବାସ କରନ୍ତି। ଭକ୍ତମାନେ ତାଙ୍କୁ ସମ୍ବୋଧନ କରନ୍ତି ବଡ଼ ଠାକୁର। ସେ ବଡ଼ ଭାଇ ଆଉ ଭଉଣୀ କଡ଼ରେ ବସି ଦର୍ଶନ ଦେଉଛନ୍ତି ଭକ୍ତମାନଙ୍କୁ। ବଡ଼ଦାଣ୍ଡରେ ତାଙ୍କୁ ଦର୍ଶନ କରିବା ପାଇଁ ଅନେକ ଭିଡ଼। ସମସ୍ତଙ୍କ ତୁଣ୍ଡରେ ଉଚ୍ଚାରିତ ହେଉଛି ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

ଯେତେ ପାଇଲେ ବି ବେଳେବେଳେ ଭକ୍ତ ଅଭିଯୋଗ କରେ। ସିଏ ଭାବେ ବଡ଼ ଦେଉଳରେ ରହି ବଡ଼ ଠାକୁର କେବଳ ବଡ଼ମାନଙ୍କୁ ସୁଖ ପ୍ରଦାନ କରୁଛନ୍ତି, ବଡ଼ ବଡ଼ ଆଖିରେ କେବଳ ବଡ଼ମାନଙ୍କୁ ସୁବିଧା ସୁଯୋଗ ଦେଉଛନ୍ତି। କାହିଁକି ତାଙ୍କର ଏଇ କପଟ ଭାବ? ସାନମାନଙ୍କ କଥା କ'ଣ ପ୍ରଭୁ ସତରେ ଶୁଣନ୍ତି ନାହିଁ?

ଯୁଆଡ଼ୁ ଚାହିଁଲେ ବି ସେ ସୁନ୍ଦର ଦିଶନ୍ତି। ବୋଧହୁଏ ଏତେ ସୁନ୍ଦର ରୂପ ଆଉ କାହାର ନାହିଁ। ସେ ରୂପକୁ ଯିଏ ଥରେ ଦେଖିଛି ସିଏ ତାଙ୍କରି ପ୍ରେମରେ ପଡ଼ିଯାଇଛି। ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ସହ ସେ ନୀଳାଦ୍ରି ମଣ୍ଡପରେ ବସି ତାଙ୍କର ଲୀଳା ପ୍ରକାଶ କରୁଛନ୍ତି।

0: ଶେଷ ହେଲା ଆଜିର ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଦାନ କରିଥିଲେ ଝୁମ୍କି ରଥ, ଦିବାକର ମହାନ୍ତି, ଗାୟତ୍ରୀ ବୋଷ, ଅମରେନ୍ଦ୍ର ମହାନ୍ତି, ଗୀତାରାଣୀ ଦାସ ଏବଂ ଅନ୍ୟମାନେ। ଗୀତ ରଚନା ମୀନାକ୍ଷୀ ଦେବୀ, ନନ୍ଦକିଶୋର ସିଂ, କଳ୍ପଲତା ଜିମା, କୀର୍ତ୍ତନ ନାରାୟଣ ପାଢ଼ୀ, ଗୌର ପଟ୍ଟନାୟକ ଏବଂ ହରପ୍ରିୟା ଦେବୀ। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନା ପଦ୍ମପତି ଦ୍ୱିବେଦୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ପ୍ରଣାମ ଶ୍ରୋତା ବନ୍ଧୁ, ଦେବସ୍ନାନ ପୂର୍ଣ୍ଣିମା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ସ୍ତ୍ରୀ ବିଗ୍ରହମାନେ ଅଣସରରେ ଅଛନ୍ତି। ସେମାନେ ଜ୍ୱରରେ ପୀଡ଼ିତ ଥିବାରୁ ଫୁଲରି ଲାଗିଠାରୁ ଆରମ୍ଭ କରି ଦଶ ମୂଳ ମୋଦକ ପଦ୍ଧତିରେ ଚିକିତ୍ସିତ ହେଉଛନ୍ତି। ଏଣୁ ଏହି ପନ୍ଦର ଦିନ ଶ୍ରୀ ବିଗ୍ରହମାନଙ୍କର ଦର୍ଶନରୁ ଆମେ ସମସ୍ତେ ବଞ୍ଚିତ, କାରଣ ଶ୍ରୀ ବିଗ୍ରହମାନଙ୍କର ସମସ୍ତ ରୀତିନୀତି ଏହି ସମୟରେ ଗୋପନୀୟ ରଖାଯାଏ। ଏହା ମଧ୍ୟ ଶାସ୍ତ୍ରାନୁମୋଦିତ। ଆୟୁର୍ବିତ୍ତଂ ଗୃହଚ୍ଛି।

0: ସେସହଲା ଅନୁଚିନ୍ତା ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ ଆକାଶବାଣୀ କଟକ।
1: ଶୁଣିଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଅନୁଚିନ୍ତା। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ରଚିତ ରାମଚରିତ ମାନସ। ଶିଳ୍ପୀ ହେଲେ ବାଣୀ ଜୟରାମ ଏବଂ ଉତ୍ତରା କେଲକର।
2: एपिसोड 125, 125।

ଶୁଣିଲେ ବାଣୀ ଜୟରାମ ଏବଂ ଉତ୍ତରା କେଲକରଙ୍କ ଯୁଗଳ କଣ୍ଠରେ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ରଚିତ ରାମଚରିତ ମାନସ। ଆକାଶବାଣୀ ପୁରୀ ଶୁଣନ୍ତୁ ଏକ ଭକ୍ତି ଗୀତ, ଶିଳ୍ପୀ ହେଲେ ରବୀନ୍ଦ୍ର କୁମାର ମହାପାତ୍ର।

ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 8:45। ସକାଳ 9:30 ରହିଛି କାର୍ଯ୍ୟକ୍ରମ ନିରାମୟ। ଉପସ୍ଥାପନା କରିବେ ସୁପ୍ରିୟା ପଟ୍ଟନାୟକ, ପ୍ରଯୋଜନା ଦିଲୀପ କୁମାର ନାୟକ। ଦିନ 10:00 ରହିଛି କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ର କାର୍ଯ୍ୟକ୍ରମ ଶୁଣିପାରିବେ ଦିନ 11:00। ଆଜି ଅପରାହ୍ନ 5:30 ରହିଛି ଯୁବ ଭାଇ ଭଉଣୀମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିବେ କ୍ଷଣପ୍ରଭା ଷଡ଼ଙ୍ଗୀ ଏବଂ ଶୁଭଦର୍ଶିନୀ ସାହୁ, ପ୍ରଯୋଜନା ଦିଲୀପ କୁମାର ନାୟକ। ଏଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଲଗାଣ ବର୍ଷାଜନିତ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପୂଜାରୀ କହିଛନ୍ତି, ଆଗାମୀ ଦିନରେ ନଗର ଉନ୍ନୟନ ବିଭାଗର ସମନ୍ୱୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ 10ଟି ସହରାଞ୍ଚଳର ତାଲିକା କରାଯାଇ ଅର୍ଥ ପ୍ରଦାନ କରାଯିବ। ଉତ୍ତର ପୂର୍ବ ରାଜ୍ୟମାନଙ୍କ ମଡେଲ ଆଧାରରେ ରାଜ୍ୟ ସରକାର ଭୂସ୍କଳନ ପରିଚାଳନା ବ୍ୟବସ୍ଥା ବିକାଶ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
1: ଏବଂ ବହୁତ ସମୟରେ ଲୋକଙ୍କର ଯାତାୟାତରେ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଆମେ 10ଟା ସହରାଞ୍ଚଳକୁ ଅର୍ଥ ମଞ୍ଜୁର କରିବୁ। ଯେଉଁ ଅର୍ଥ ମଞ୍ଜୁର
0: ରାଜସ୍ୱ ସେବାକୁ ଅଧିକ ସୁଗମ ଓ ଦକ୍ଷ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନଠାରେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କ୍ଷେତ୍ର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅମିନ ଏବଂ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସହିତ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ଉପରେ ଆଲୋଚନା ହୋଇଥିଲା। ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଉପଲବ୍ଧ ହେବା ଜରୁରୀ ବୋଲି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନ

0: କୁମାର କହିଛନ୍ତି। ନୂଆଦିଲ୍ଲୀଠାରେ ଦେଶର 16ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମିଡିଆ ନୋଡାଲ ଅଫିସରଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରି ଶ୍ରୀ କୁମାର କହିଛନ୍ତି, ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିର୍ଭୁଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରି ସଠିକ୍ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଏସ୍ଆଇଆର୍ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଓ ସ୍ୱଚ୍ଛ ସୂଚନା ପ୍ରଦାନ ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କର ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟାନୀତି ପରେ ଫୁଲୁରୀ ତେଲ ଲାଗିହେବ। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି, ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଆଗାମୀ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ସହରକୁ ସ୍ୱଚ୍ଛ ରଖିବା, ସୁସ୍ଥ ପରିବେଶ ସୃଷ୍ଟି, ଶୌଚାଳୟ ବ୍ୟବସ୍ଥା, ପାର୍କିଂ, ଆଲୋକୀକରଣ ଆଦି ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ଓ ସୁରକ୍ଷିତ ଯାତାୟାତକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସାମର୍ଥ୍ୟ 2026 ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି। ଚଳିତ ବର୍ଷ ଉତ୍ସବର ବିଷୟବସ୍ତୁ ରହିଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଫଳତାର କାହାଣୀ। ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜାରି ରହିଛି। ଏହା ଅଧୀନରେ ଗତ 2 ତାରିଖ ସୁଦ୍ଧା 64,816 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇ ନଷ୍ଟ କରାଯାଇଛି। ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରାଚାଳନ ବିରୋଧୀ ଲଢ଼େଇକୁ ଆହୁରି ତୀବ୍ର କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 9ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ବୃକ୍କ ଅକ୍ଷମତା। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିବେକାନନ୍ଦ କର।
2: ମନୁଷ୍ୟ ପଞ୍ଜରାର ଦୁଇପଟରେ ଶିମ୍ବ ମଞ୍ଜି ପରି 2 ବୃକ୍କ ଥାଏ। ଏହାର ପ୍ରଧାନ କାମ ଶରୀରରେ ଥିବା ଦୂଷିତ ପଦାର୍ଥ ନିଷ୍କାସନ, ଲବଣ ମାତ୍ରା ଏବଂ ଜଳୀୟ ଅଂଶର ପରିମାଣକୁ ଠିକ୍ ରଖିବା ଏବଂ ଏରିଥ୍ରୋପୋଏଟିନ୍ ନାମକ ହରମୋନ୍ ଦ୍ୱାରା ଶରୀରରେ ହେମୋଗ୍ଲୋବିନ୍ ପରିମାଣକୁ ଠିକ୍ ରଖିବା। ଏହା ସହିତ ବୃକ୍କ ଡି ମେଟାବଲିଜିମ୍ ଦ୍ୱାରା ଶରୀରରେ ଥିବା ହାଡ଼ଗୁଡ଼ିକୁ ମଧ୍ୟ ଠିକ୍ ରଖିଥାଏ। ଏହା 2 ଭାଗରେ ବିଭକ୍ତ, ଅସ୍ଥାୟୀ ବୃକ୍କ ଅକାମୀ ହେବା ଏବଂ ସ୍ଥାୟୀ ବୃକ୍କ ଅକାମୀ ହେବା। ଆମ ଦେଶରେ ଅସ୍ଥାୟୀ ବୃକ୍କ ଅକାମୀ ହେବାର ପ୍ରଧାନ କାରଣ ହେଉଛି ମ୍ୟାଲେରିଆ, ଡାଇରିଆ, ସାପ କାମୁଡ଼ା ଏବଂ କେତେକ ଔଷଧ ସେବନ। ମ୍ୟାଲେରିଆ ରୋଗ ହେଲେ ଶରୀରରେ ରକ୍ତଚାପ କମିଯାଏ ଏବଂ ବୃକ୍କ 2 ରକ୍ତ ଯୋଗାଣ କମିଯାଇଥାଏ। ଡାଇରିଆ ରୋଗରେ ଶରୀରର ଜଳୀୟ ଅଂଶ ମାତ୍ରା କମିଯିବାରୁ ରକ୍ତଚାପ ହ୍ରାସ ପାଏ ଏବଂ ବୃକ୍କ ରକ୍ତ ଯୋଗାଣ କମିଯାଇଥାଏ। କୌଣସି କାରଣରୁ ରକ୍ତସ୍ରାବ ଅଧିକା ହେଲେ ବୃକ୍କକୁ ରକ୍ତ ଯୋଗାଣ ମଧ୍ୟ କମିଯାଇଥାଏ। ସାପ କାମୁଡ଼ାରେ ଇନଫେକ୍ସନ୍ ଦ୍ୱାରା ଶରୀରରେ ପ୍ଲେଟଲେଟ୍ ସଂଖ୍ୟା କମିଯାଏ ଏବଂ ରକ୍ତସ୍ରାବ ହୁଏ ଏବଂ ବୃକ୍କ ଏଥିରେ ମଧ୍ୟ ପ୍ରଭାବିତ ହୋଇଥାଏ। ଏହିସବୁ କ୍ଷେତ୍ରରେ ବୃକ୍କରେ ହୋଇଥିବା ରୋଗକୁ ଆମେ ଆକ୍ୟୁଟ୍ ଟ୍ୟୁବୁଲାର ନେକ୍ରୋସିସ୍ ବା ଏଟିଏନ୍ ବୋଲି କହିଥାଉ। ଏହି ରୋଗରେ ପ୍ରଥମ ପରିସ୍ରା ମାତ୍ରା କମିଯାଏ, ଶରୀରରେ ଜଳୀୟ ଅଂଶ ଜମା ହେବା ଦ୍ୱାରା ଶରୀର ଫୁଲିଯାଏ, ରକ୍ତଚାପ ଧୀରେ ଧୀରେ ବଢ଼ି ଚାଲେ, ଲବଣ ଅଂଶର ପରିମାଣରେ ତ୍ରୁଟି ଦେଖାଯାଏ, ଦୂଷିତ ପଦାର୍ଥ ନିଷ୍କାସନ ନ ହେବା ଦ୍ୱାରା ଶରୀରରେ ୟୁରିଆ କ୍ରିଏଟିନ୍ର ମାତ୍ରା ବଢ଼ି ଚାଲେ, ରୋଗୀକୁ ସମୟ ସମୟରେ ବାତ ମାରିଥାଏ ଏବଂ ରୋଗୀ ମଧ୍ୟ ବେହୋସ ହୋଇଯାଏ। ୟୁରିଆ ମାତ୍ରା ବଢ଼ିଯିବା ଦ୍ୱାରା ରୋଗୀର ରକ୍ତବାନ୍ତି ମଧ୍ୟ ହୁଏ ଯାହାଦ୍ୱାରା ଶରୀର ରକ୍ତର ପରିମାଣ ହ୍ରାସ।

ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରାଜସ୍ଥାନ ସରକାର ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଦ୍ୱାରା ମିଳିତ ଭାବେ 79,450 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ 1,000 ମେଗାୱାଟ ବିଶିଷ୍ଟ ବିକାନେର ସୌର୍ଯ୍ୟ ଶକ୍ତି ପ୍ରକଳ୍ପର ଉଦ୍ଘାଟନ ସହ 530 କିଲୋମିଟର ଦୀର୍ଘ ପାୱାର ଟ୍ରାନ୍ସମିସନ୍ ବ୍ୟବସ୍ଥାର ଶିଳାନ୍ୟାସ କରିବେ। ଶ୍ରୀ ମୋଦି ରାଜସ୍ଥାନ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ 54,000 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଘଭି ଉପସ୍ଥିତ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଏବଂ ଏହାର ପ୍ରଭାବ ନେଇ ସମୀକ୍ଷା କରିଛନ୍ତି। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଶ୍ରୀ ଶାହା କହିଛନ୍ତି, ସରକାର ସ୍ୱାଭାବିକଠାରୁ କମ୍ ବର୍ଷା ଜନିତ ସ୍ଥିତି ଓ ଦେଶର କେତେକ ଅଞ୍ଚଳରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶ୍ରୀ ଶାହା କୃଷି ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକୁ ସତର୍କ ରହିବା ଏବଂ ରାଜ୍ୟ ସରକାରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା ଜଳସମ୍ପଦ ବିଭାଗକୁ ଦେଶର ସମସ୍ତ ଜଳଭଣ୍ଡାରର ସ୍ଥିତି ନିରୀକ୍ଷଣ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, କମ୍ ପାଣି ଆବଶ୍ୟକ ପଡ଼ୁଥିବା ମିଲେଟ୍ ଏବଂ ଡାଲିଜାତୀୟ ଫସଲ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଅନ୍ୟପକ୍ଷରେ କମ୍ ବର୍ଷା ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ଶାହା ଶକ୍ତି ମନ୍ତ୍ରଣାଳୟକୁ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଜାରି ରଖିବା ନିମନ୍ତେ ପଦକ୍ଷେପ ନେବାକୁ କହିଛନ୍ତି। ବୈଠକରେ ଶ୍ରୀ ଶାହା କହିଛନ୍ତି, ଦେଶରେ ଅତ୍ୟାବଶ୍ୟକ ଖାଦ୍ୟଶସ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ରୋଲାଣ୍ଡ ରେସ୍କ୍ୟୁର ଗତକାଲି ପ୍ରୋଭେନ୍ସ ସହରରେ ଭାରତ ଫ୍ରାନ୍ସ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନାରେ ସହଧ୍ୟକ୍ଷତା କରିଥିଲେ। ଉଭୟ ନେତା ଆର୍ଥିକ ବିକାଶ ପାଇଁ ଭାରତରେ ଫ୍ରାନ୍ସ ବିକାଶ ଏଜେନ୍ସିର କାର୍ଯ୍ୟକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମ୍ଭାବନାକୁ ସ୍ୱାଗତ କରିଥିଲେ। ଉଭୟ ମନ୍ତ୍ରୀ ଏହି ମଞ୍ଚକୁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ, ଆର୍ଥିକ, ପ୍ରଯୁକ୍ତିବିଦ୍ୟା, ନିବେଶ ଏବଂ ବାଣିଜ୍ୟ ମାମଲାଗୁଡ଼ିକର ସମାଧାନ ଦିଗରେ ବ୍ୟବହାର କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ କରିବା ଲାଗି ଅଗ୍ରସର ହେଉଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ନିର୍ଦ୍ଧାରିତ ଲକ୍ଷ୍ୟର 15% ପୂରଣ ହୋଇଥିବା ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ ବାଣିଜ୍ୟିକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି, 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ଲାଗି ରପ୍ତାନୀ ପରିମାଣ 440 ବିଲିୟନ୍ରୁ 530 ବିଲିୟନ୍ ଆମେରିକୀୟ ଡଲାରକୁ ବୃଦ୍ଧି କରିବାକୁ ପଡ଼ିବ। ସେହିପରି ସେବା ସମ୍ବନ୍ଧୀୟ ରପ୍ତାନୀ ପରିମାଣ 121ରୁ 470 ବିଲିୟନ୍ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ଉପରେ ମନ୍ତ୍ରୀ ଶ୍ରୀ ଗୋଏଲ ଗୁରୁତ୍ୱାରୋପ କରିଛନ୍ତି। 2025-26 ଆର୍ଥିକ ବର୍ଷରେ ବିଶ୍ୱସ୍ତରରେ ବ୍ୟବସାୟିକ ଅଭିବୃଦ୍ଧି ନିର୍ଦ୍ଧାରିତ ଆକଳନ ଅନୁଯାୟୀ ହୋଇନଥିବା ବେଳେ ଭାରତର ରପ୍ତାନୀ ପରିମାଣ ସର୍ବାଧିକ 863 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିବା ସେ କହିଛନ୍ତି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟେଦ ଅଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟେଦ ତାହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଯୋଗ ଦେଇଛନ୍ତି। ଉଭୟ ଭାରତର ପ୍ରତିନିଧି ଭାବେ ଇରାନ୍ ଗସ୍ତରେ ଯାଇ ଦିବଂଗତ ନେତା ତଥା ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମାର୍ଗାରିଟା କହିଛନ୍ତି, ସେମାନେ ଭାରତ ସରକାର ଓ ସମସ୍ତ ଭାରତୀୟଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜମ୍ମୁ କାଶ୍ମୀରରେ ଶ୍ରୀ ଅମରନାଥ ଯାତ୍ରା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଜମ୍ମୁରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଜମ୍ମୁ ଅଞ୍ଚଳ ଉତ୍ସବମୁଖର ହୋଇଛି। ଜମ୍ମୁ ସ୍ମାର୍ଟ ସିଟି ପକ୍ଷରୁ ତାୟୁ ନଦୀରେ ବୋଟିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି।

0: ପାକିସ୍ତାନ ସ୍ଥିତ ପ୍ରତିବନ୍ଧିତ ଆତଙ୍କବାଦୀ ଗୋଷ୍ଠୀ ଜୈସ୍ ଏ ମହମ୍ମଦ ସହ ସମ୍ପୃକ୍ତ 8 ଜଣଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏଟିଏସ୍ ଗିରଫ କରିଛି। ସେମାନଙ୍କୁ ଗତକାଲି ଗୁଜରାଟ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗୁଜରାଟ ଏଟିଏସ୍ର ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ପାକିସ୍ତାନର ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହି ଜୈସ୍ ଏ ମହମ୍ମଦ ପାଇଁ କାର୍ଯ୍ୟ କରୁଥିଲେ ଏବଂ ଗୁଜରାଟରେ ସକ୍ରିୟ ନେଟୱାର୍କ ସ୍ଥାପନ ଲାଗି ଉଦ୍ୟମ ଚଳାଇଥିଲେ। ଗିରଫ ବ୍ୟକ୍ତିମାନେ ଜୈସ୍ ଏ ମହମ୍ମଦର ବାର୍ତ୍ତାକୁ ଗୁଜରାଟୀ ଭାଷାରେ ଅନୁବାଦ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିଲେ। ଏଟିଏସ୍ ପକ୍ଷରୁ ଚଢ଼ାଉ କରାଯାଇ 254 ପୁସ୍ତିକା, ଜୈସ୍ ଏ ମହମ୍ମଦର ପତାକା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କୁ 14 ପୋଲିସ ହେପାଜତକୁ ପଠାଯାଇଥିବା କୁହାଯାଇଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆକାଶ ତରଙ୍ଗ ଭଳି ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ବ୍ୟବସ୍ଥା ସେନାବାହିନୀକୁ ନିଜର ପ୍ରତିରକ୍ଷା ନିମନ୍ତେ ପ୍ରଦାନ କରାଯିବ। ସେହିଭଳି MRSAM ବ୍ୟବସ୍ଥା ମାଧ୍ୟମରେ ବାୟୁସେନାକୁ ଅଧିକ ସୁଦୃଢ଼ କରାଯାଇପାରିବ। ନୌସେନା ଲାଗି ମଲ୍ଟି ଇନ୍ଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇଣ୍ଡ ଭଳି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନିମନ୍ତେ ଏହି ପ୍ରସ୍ତାବରେ ବ୍ୟବସ୍ଥା ରହିଛି। ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଭାଗ ପକ୍ଷରୁ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆସନ୍ତା 2 ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ପୁରୁଷ କ୍ରିକେଟରେ ଆଜି ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ 7:00 ମ୍ୟାଚ୍ ଖେଳାଯିବ। 5 ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଆସନ୍ତା 7 ନଟିଂହାମ୍ରେ ତୃତୀୟ T20 ମ୍ୟାଚ୍ ଅନୁଷ୍ଠିତ ହେବ। ଶେଷ 2 ମ୍ୟାଚ୍ ବ୍ରିଷ୍ଟଲ ଏବଂ ସାଉଥହାମ୍ପଟନରେ ଖେଳାଯିବ। ଏହି ସିରିଜ୍ ପରେ ଭାରତ ଇଂଲଣ୍ଡ ମଧ୍ୟରେ 3 ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। 1 ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ 8 ଗିରଫ କଲା ଗୁଜରାଟ ଏଟିଏସ୍ ଏବଂ T20 ଆନ୍ତର୍ଜାତିକ କ୍ରିକେଟ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ବାଟେ ଘାଟେ। ଉପସ୍ଥାପନା କରୁଛନ୍ତି ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ଶ୍ରୋତାବନ୍ଧୁ ନମସ୍କାର। ଜୀବନର ଅଙ୍କାବଙ୍କା ରାସ୍ତାରେ ଯାତ୍ରା କରୁଥିବା ସମୟରେ ମନୁଷ୍ୟ ଅନେକ ଥର ଝୁଣ୍ଟିଥାଏ, କିନ୍ତୁ ସଫଳ ହୁଏ ସେ ଯେ ଉଠି ପୁଣି ନିଜକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହେ। ଆକାଶବାଣୀ ପୁରୀର ବାଟେଘାଟେ କାର୍ଯ୍ୟକ୍ରମରେ ଏମିତି ଜଣେ ପ୍ରତିଭା ଆଜିର ଆମର ଅତିଥି, ଯାହାଙ୍କ ଜୀବନଯାତ୍ରାରୁ ଆମେ ଅନେକ ଶିକ୍ଷା ପ୍ରାପ୍ତ କରିପାରିବା।
1: ଝିମିକିଟା ଝିମିକିଟା ବାଜେ ତମୁଦଙ୍ଗ ବ୍ରହ୍ମ ତାଳ ଧରି ଗଜାନନ।

0: ਵਚਨ ਬੰਦੀ ਤਸੀ ਵਸੌਰੀ ਬੰਦੀ ਤਸੀ ਵਸੌਰੀ।
1: ଉତ୍କଳର ପୁରପଲ୍ଲୀ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ। ଏମିତି ଥରେ ଭାର୍ଗବୀ ନଦୀ କୂଳେ କୂଳେ କିଛି ଦୂର ଗଲାପରେ ଆମ୍ବତୋଟା ମଧ୍ୟରେ କୋଇଲିର କୁହୁ ଆକର୍ଷିତ କରିଥିଲା ଆମକୁ। ତାରି ଭିତରେ ବୃଦ୍ଧ ଜଣେ ଏହି ଶୋଭାରାଜିକୁ ଉପଭୋଗ କରି କରି ଗାଇ ଚାଲିଥାନ୍ତି। ମନ କଲା ପଚାରି ବୁଝିବା ପାଇଁ କିଏ ଏହି ବ୍ୟକ୍ତି। ସାଧାରଣ ଜଣାପଡ଼ୁଥିଲେ ବି କିଛିଟା ଅସାଧାରଣ ଗୁଣରେ ଗୁଣୀ ନିଶ୍ଚୟ।

0: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ।
1: ମୋ ନାଁ ଭ୍ରମରବର ଦାସ, ଆମ ଘର କରଡ଼ି ବୀର ନରସିଂହପୁର ପାଖରେ।
0: ଆପଣ କରନ୍ତି କଣ ମୁଖ୍ୟତଃ?
1: ଚାଷବାସରେ ଅଛି, ଆଉ ସଙ୍ଗୀତରେ 10-12 ବର୍ଷ କାଳ ମୁଁ ନାଚିଛି।
0: ଆଚ୍ଛା, ତେଣୁ ପେଟ ପାଇଁ ଚାଷବାସ ଚାଲିଛି,
1: ଆଉ କଣ କରିବା ଆଜ୍ଞା।
0: ନିଜର ଜମିବାଡ଼ି ଅଛି ନା କାହାର ଜମି?
1: ନା, ଜମି ନିଜର ଅଛି, ଧୂଳି ଭାଗ 2-4 ମାଣେ କରିଛି।
0: ଆଚ୍ଛା, ଏଥର କଣ ହେଇଥିଲା? ସବୁ
1: ଧାନ କରିଥିଲୁ, ମୋର ବଗିଚା ବି ଖଣ୍ଡା ଅଛି,
0: ନଡ଼ିଆ ବଗିଚା। ତାହେଲେ ପେଟ ପାଇଁ ଆଉ କିଛି ଅସୁବିଧା ନାହିଁ?
1: ଅସୁବିଧା ନାହିଁ, ଆଉ ପେଟ ପାଇଁ ତ ମଲା ପର୍ଯ୍ୟନ୍ତ ସବୁ ସଦାବେଳେ ସଂଗ୍ରାମ କରିବ।
0: ଆଚ୍ଛା, କିନ୍ତୁ ସେ ସଂଗ୍ରାମ ଭିତରେ ମନକୁ ପ୍ରଫୁଲ୍ଲ ରଖିବା ପାଇଁ ଟିକେ ସଙ୍ଗୀତର ସହାୟତା ଦରକାର।
1: ଆଜ୍ଞା,
0: ସେଥିପାଇଁ ସନ୍ଧ୍ୟାବେଳେ ଟିକେ ସଙ୍ଗୀତର ଆସର ଜମେ।
1: ଆଜ୍ଞା,
0: ଆଚ୍ଛା ହଉ।
1: ମୁଁ ତ ବହୁତ ଓଡ଼ିଶୀ ଉପରେ ମୋର ବହୁତ।
0: ଆଚ୍ଛା
1: ଆଜ୍ଞା,
0: କୋଉଠୁ ଶିଖିଲେ ଓଡ଼ିଶୀ?
1: ମୁଁ ବୀର ନରସିଂହପୁରଠି ଆଗ, ମୋର ପ୍ରଥମ ଗୁରୁ ହଉଛି ମଧୁସୂଦନ ରଥ, ଓଡ଼ିଶାରେ ସେ ବିଖ୍ୟାତ।
0: ଆଚ୍ଛା, ଅଛନ୍ତି ସେ? ଏବେ
1: ନାଇଁ, ସେ ମରିସାରିଲେଣି। ଗୋଟେ ଗୀତକୁ ଆମେ ଯାଇଥିଲୁ, ଗୋଟେ ସମ୍ମିଳନୀ ହଉଥିଲା ବାଙ୍ଗୁରୁ ବା ଛଇତନା, ସେ ଗୋଟେ ଗୀତ ଦେଇଥିଲେ, ରାତି ପାହି ଗଲା ହାତୀ ହୁଅ ହପ ହୋଟ ତେଜସୁପାତି। ସେ ଗୀତଟାକୁ ସେତେବେଳେ ସେ ଆଣିଥିଲେ 500 ଟଙ୍କା ପୁରସ୍କାର ଆମ ନାଚିବା ଟାଇମରେ।
0: କୋଉ ମସିହା କଥା?
1: ଇଏ କୋଉ ମସିହା? ଆମେ ତ ନାଚିଥିଲୁ, ଏଡ଼ିକି ଏଡ଼ି ହେଇଥିଲୁ,
0: 5-7 ବର୍ଷର ସବୁ ହେଇଥିଲେ।
1: ହଁ, ଆମେ 5-7 ବର୍ଷ 8 ବର୍ଷ ଏମିତି ହେଇଥିଲୁ ଆଉ।
0: ଆଚ୍ଛା, ଘରେ ଛାଡ଼ୁଥିଲେ ନାଚ ଗୀତ କରିବା ପାଇଁ?
1: ଛୋଟ ତ ହେଇଥିଲି, ଗୋଟେ ଖୁସିରେ ତ ପଳେଇ ଗଲି ଗଲି ଆଉ।
0: ଆଚ୍ଛା ହଉ, ଏମିତି ଖୁସି ବାସରେ ଆରମ୍ଭ ହେଇଥିଲା ସଙ୍ଗୀତର?
1: ଆଜ୍ଞା।
0: ଆଚ୍ଛା, ଆପଣ ତ ଆରମ୍ଭ କଲେ ଗୋଟେ ଭକ୍ତିମୟ ପରିବେଶ ଭିତରେ, ତାହେଲେ ଏଥର ଆମକୁ ଟିକେ ଗୋଟେ ଓଡ଼ିଶୀ ଯଦି କିଛି ଶୁଣେଇ ପାରିବେ।
1: ମୋ ଭାଇ

0: ଆଚ୍ଛା, ଆପଣ ପରିବାର ବିଷୟରେ ଟିକେ କୁହନ୍ତୁ।
1: ପରିବାର ତ ଆମେ ବୁଢା ବୁଢ଼ୀ ଦି ଜଣ, ପୁଅ ବୋହୂ ଦି ଜଣ, ନାତି ନାତି ଦିଟା।
0: ପରିବାର କେମିତିଆ, ଭଲରେ ଚାଲିଛି ସବୁ?
1: ସେମିତି ଭଗବାନ ଈଶ୍ୱର ଚଳେଇବା କଥା ଆଉ।
0: ବାହାଘର କେତେ ବୟସରେ ଆପଣଙ୍କର ହେଲା?
1: ମୋର 23 ବର୍ଷରେ ବିବାହ ହେଇଥିଲା।
0: ଝିଅର କେତେ ବୟସ ହେଇଥିଲା?
1: 10 ବର୍ଷ ପଛ ହେଇଥିଲା।
0: 13 ବର୍ଷରେ ବାହା ହେଇଛନ୍ତି ଆପଣ? ଆଚ୍ଛା ଠିକ ଅଛି। ପୁଅ କଣ କରୁଛି?
1: ପୁଅ ଗୋଟେ କଳାକାର।
0: କଳାକାର ମାନେ ଗୀତ ଭିଲିଆନ? ଗୋଟେ ଅପେରା ଫପେରାରେ
1: ସିଏ ଯାଇ ବାହାରକୁ ଗୋଟିଏ ମାସ, ସେ ତାକୁ ମୁଁ ଛାଡୁଛି। ଗୋଟିଏ ପୁଅ ତ ଗୋଟିଏ ମାସ ଛାଡୁଛି। ରାମନବମୀ ଯୋଉ
0: ରାବଣ ହଉଛି କି? ସେ
1: ନାଇଁ, ସେ ଭିଲିଆନ। ସେ
0: ରାବଣ ତ ମେନ୍ ଭିଲିଆନ ନା?
1: ସେ ବାହାରୁ ସିଆଡ଼େ ଯାଉଛି, ବାଣପୁର ଆଡେ।
0: ବାଣପୁର ଆଡେ, ବ୍ରହ୍ମପୁର। ଆଚ୍ଛା ହଉ, ନାତୁଣୀଙ୍କ ସାଙ୍ଗରେ ସମୟ ଭଲରେ କାଟୁଛନ୍ତି?
1: ହଁ ଆଜ୍ଞା, ସେମିତି ଈଶ୍ୱର କରିବା କଥା ଆଉ କଣ।
0: ବଢିଆ। ଆଚ୍ଛା ହଉ, ତାହେଲେ ପରିବାର ବିଷୟରେ ତ ଜାଣିଲେ, ତାହେଲେ ଆଉ ଗୋଟେ ଗୀତ ଶୁଣିବା।
1: ଆଜ୍ଞା।

0: ଆପଣ କହିଲେ ଆପଣ ଛୁଆବେଳୁ ନାଚ ଗୀତରେ ବହୁତ ଥର ସାମିଲ ହେଇଛନ୍ତି?
1: ମୁଁ 10-12 ବର୍ଷ ନାଚିଛି।
0: ଆଚ୍ଛା, ଗୀତ କୋଉଠୁ ଶିଖିଲେ?
1: ଗୀତ ଆମର ମଧୁସୂଦନ ରଥ ବୀରନରସିଂହ ପୋଟି ଥିଲେ ଆମର,
0: ଆପଣ ତାଙ୍କଠୁ ଶିକ୍ଷା କରିଛନ୍ତି। କେତେ ବର୍ଷ ଯାଏ ଶିଖିଲେ?
1: ମୁଁ 10-12 ବର୍ଷ ନାଚିଲେ, ନାଚିବା ଭିତରେ ମୁଁ ତ ଦିନ ରାତି ସେଇଠି ପଢିକି ରହିଲି ଆଉ।
0: ପାଠ ସାଠ?
1: ପାଠ ସାଠ କଣ, ପାଠ ପଢିନି ଜାଣିଲି କେମିତି?
0: ପାଠ କୋଉ ଯାଏ ପଢିଛନ୍ତି?
1: ଚତୁର୍ଥ ପଞ୍ଚମ ଏତିକି।
0: ଯେତିକି ଦରକାର ୟା ପାଇଁ, ମାନେ ଓଡ଼ିଆ ଭାଷା ସହିତ ବୁଝିବା ପାଇଁ,
1: ସେତିକି ପାଠ ପଢିଲେ ପଇସା ଦରକାର।
0: ପଇସା ଦରକାର? ହଁ, ଚାକିରି ବାକିରି କରିବାର ତ ଇଚ୍ଛା ନଥିଲା, ଏ ଲାଇନ୍ରେ ତ ମନ ପ୍ରଥମରୁ ଅଛି ଆଉ। କ'ଣ,
1: ବାପା ତ ମରିଗଲେ ଆଉ।
0: କେତେ ବୟସରେ ବାପା ଚାଲିଗଲେ?
1: ମୋତେ ସେତେବେଳେ 6-7 ବର୍ଷ ହେଇଥିଲା।
0: ତାହେଲେ କେମିତି କ'ଣ ପେଟ ପୋଷିବା ପାଇଁ କ'ଣ କରିଲେ?
1: ପେଟ ପୋଷିବା, ମୁଁ ତ ସିଆଡ଼େ ବାହାରେ ଯାଇକି ରହିଲି ଆଉ। ପେଟ ପୋଷିବା, ମୁଁ ତ ଭଲ ଖାଇଛି, ମାଂସ ଖାଇଛି, ମାଛ ଖାଇଛି, ମୁଣ୍ଡରେ ଚନ୍ଦନ ମାରିଛି, ସବୁ କରିକି ମୁଁ ରସଗୋଲା ଚୁପୁଡ଼ିକି ଖାଇଛି, ବାହାରେ ବୁଲିକି ବହୁତ ଭଲ ଖାଇଛି।
0: ରସଗୋଲା କାଇଁ ଚୁପୁଡ଼ିକି ଖାଆନ୍ତି? ମାନେ ଡାଇବେଟିସ
1: ଖାଇ ହେବନି ତ?
0: ଆଚ୍ଛା,
1: ନାଚ କରୁଥିଲୁ ତ, ଆମକୁ ଗେଲେଇକି ନେଇଯାନ୍ତି।
0: ଆଚ୍ଛା, ତାହେଲେ ନାଚ ଗୀତର ପର୍ଯ୍ୟାୟ ଏବେ ବି ଚାଲିଛି? କୁଆଡେ କୁଆଡେ ସବୁ ଯାଇଛନ୍ତି ଅଭିନୟ?
1: ହଁ, କଟକ ଚୌଦ୍ୱାର ବାଙ୍କି ଚର୍ଚ୍ଚିକା ଏଇ ଦେଉଳ ମୁହଁରେ ଆମେ ନାଚିଛୁ।
0: ବଡ଼ ଦେଉଳ ମୁହଁରେ?
1: ବଡ଼ ଦେଉଳ ମୁହଁରେ ନାଚିଛୁ, ନରେନ୍ଦ୍ରରେ ନାଚିଛୁ, ଏଇ ଯୋଉ ଚନ୍ଦନ ଦାସ
0: ଯାତ୍ରା,
1: ଆଉ କୃଷ୍ଣ ସିନେମା, ଅନ୍ନପୂର୍ଣ୍ଣା ଥିଏଟର, ସବୁଥିରେ ଆମେ ନାଚିଛୁ।
0: ସବୁ ତାହେଲେ ଅଞ୍ଚଳ ଆପଣ ପୁରା ବ୍ୟାପି ଯାଇଛି,
1: ଗଣେଶ ଜାତିକୁ ସବୁ ଆସିଛୁ।
0: ଆଚ୍ଛା, ତାହେଲେ ଆପଣ ଆମର ଚନ୍ଦନ ଯାତ୍ରାରେ ଓଡ଼ିଶୀ ପରିବେଷଣ ନିଶ୍ଚିତ କରିଥିବେ, ସେଇଠି ପରିବେଷଣ କରିଥିବା ଗୋଟେ ଓଡ଼ିଶୀ ଆମକୁ ଶୁଣନ୍ତୁ।

0: দেখিলি গো মা।
1: ଏବେ ଚାଲିଛି ଏ ପ୍ରକ୍ରିୟା ସବୁ ଯାଇକିରି କେଉଁଠି ସବୁ ଗାଉଛନ୍ତି ଆଉ ଅଭିନୟ କରୁଛନ୍ତି ସବୁ?
0: ଅଭିନୟ କ'ଣ, ପୁଅ ତ ଆମର ମେଳାକୁ ସବୁ ମେଳାରେ ଏଗୁଡ଼ା ସବୁ ବୋଲା ହେଇ, ପୁଅ ଯେଉଁଠି ଯିବ ବାପ ଯିବାଟା ଆମକୁ ଟିକେ ଅସୁନ୍ଦର ଦିଶିବନି। ଏତେ ବୟସରେ ବାପ ଗାଉଥିବ ପୁଅ ଗାଇବ?
1: ହଁ, ଏଇଟା ଏଇଟା ଶୋଭା ପାଏନି। ତାପରେ ଟିକେ କଳାକାର ଗୁଣ ଦୁଇ ଜଣଙ୍କ ପାଖରେ ଅଛି। ଏବେ କେମିତି କ'ଣ ଜୀବନ ଅତିବାହିତ କରୁଛନ୍ତି?
0: ଏ ଚାଷବନ୍ଦୀ କରିକି।
1: ଆଉ ଏ ସଙ୍ଗୀତ?
0: ସଙ୍ଗୀତ କ'ଣ, ମୁଁ ତ ପାଖରେ ମୋର ବହିପତ୍ର ସବୁ ଅଛି, ପେଟରେ ବି ପଶିଛି।
1: ଆଚ୍ଛା,
0: ଯେତେବେଳେ ହଉଛି ଯୋଉ ବହିଟା ଏ କିଶୋର ନନ୍ଦ ଚପୁ ରଖିଛି, ଉପେନ୍ଦ୍ର ହଞ୍ଜ ରଖିଛି, ଗୋପାଳକୃଷ୍ଣଙ୍କର, ଏଇ ସବୁ କ'ଣ କବି ସୂର୍ଯ୍ୟ ତ ଗନ୍ଥାବଳୀ ଦିଅରୁ ସବୁ ଶିଖିବା
1: ସବୁ ଶିଖିଛନ୍ତି ଆଉ। ଆଚ୍ଛା, ଏବେ ପିଲାମାନେ ସବୁ ଗାଁ ଗହଳିରେ ପାଠ ପଢୁଛନ୍ତି, କିଏ ବିଲବାଡ଼ିରେ ବି ଲାଗୁଛନ୍ତି, ବହୁତ କଥା। ଆଜିକାଲିକା ଛୁଆ ପିଲାମାନଙ୍କର କେତେ ଦୂର ଇଚ୍ଛା ଅଛି ଏଇ ଲାଇନ୍ରେ?
0: ସିଏ ଯିଏ ଅଛନ୍ତି ସବୁ ଭଲ ହୁସିଆର ବାଲା ସବୁ କହୁଛନ୍ତି। ମୁଁ କହିଲି କି ସେ ନଉନା, ମୁଁ କ'ଣ ମଶାଣିକି ନେଇକି ଯିବି
1: କି? ବାସ୍
0: କିଏ ସେ ନିଅ, ମୋ ପାଖରେ ଅଛି।
1: ଜ୍ଞାନ ତ ବାଣ୍ଟିଲେ ବଢେ।
0: ତାପରେ

0: ଇଏ ପଟିଆକୁ ଇଏ କଲେ ସିଏ ଧସିଲେ ପାଇବେ,
1: ହଁ,
0: ଆଉ ଏଥିରୁ କଣ ପାଇବେ?
1: ତେଣୁ ସେ ସେପଟେ ଖାଲି ପଇସା କଥା ସବୁବେଳେ ତାରି ପଛରେ ଧାଇଁଛନ୍ତି, ୟା ପ୍ରତି କାହାର ଗୋଟେ ଆଉ ନିଘା ନାହିଁ। ସଙ୍ଗୀତ କହିଲେ କଣ ସେମାନେ ବୋଧ ହୁଏ ଆଜିକାଲି ସବୁ ଯୋଉ ଆଧୁନିକ ସଙ୍ଗୀତ ସେଇପଟେ ମାତିଛନ୍ତି, ଆଉ ସେ ଯୋଉ ପୁରୁଣା
0: ଭଜନ ସେ ଡୋମ ବାଜେଇବେ, ୟାଙ୍କର ଇଏ ନାଚିବେ।
1: ନାଚିବେ, ଆଚ୍ଛା,
0: ଗାଁ ଶିଖେଇବି ଟିକେ ବର୍ଷରେ ମୁଁ ଛିଡ଼ା କରିଦେବି ବାହାରକୁ।
1: କଣ କଣ ସବୁ ଶିଖେଇବେ ତାକୁ? ଗୀତ ନାଚ ସବୁ ଶିଖେଇବେ?
0: ଗୀତ ନାଚ
1: ସବୁ ଶିଖେଇ ପାରିବେ।
0: ହଁ ହଁ, ତାପରେ ଛୋଟ ପିଲାଟିଏ ହେଲେ ଆମର ଇଏ ଓଡ଼ିଶୀ ଉପରକୁ ନାଚିବା ପୂର୍ବରୁ ଛୋଟ ପିଲା ଦରକାର।
1: ଆଚ୍ଛା,
0: ବଡ଼ ବଡ଼ ପିଲା ଗୁଡା ସେଗୁଡା ଭଲ,
1: ତେଣୁ କଞ୍ଚା ମାଟିରୁ ଆପଣ ଗଢିକିରି ପୁରା ତିଆରି କରିବେ। ମାଟି ପାକଳ ହେଇଗଲେ ଆଉ କଣ୍ଟେ ଗଢିବାର ତାର ଅଛି? ଦ୍ୱିତୀୟ କଥା ହଉଛି ପୁଣି ମନରେ ଇଚ୍ଛା ଥିବା ଦରକାର,
0: ନାଚିପାରିବ।
1: ଆଚ୍ଛା,
0: ସେମିତି ଦରକାର ନା ଆଉ।
1: ଆପଣ କୌଣସି ସିନେମା କି ଟିଭି ବା ରେଡିଓ ଆଗରୁ କୋଉଥିରେ ଭାଗ ନେଇଛନ୍ତି? କୌଣସି
0: ଭାଗ କଣ, ଆମେ ଖାଲି ଆସିଥିଲୁ, ଆମକୁ ଡକେଇଥିଲେ, ଅନ୍ନପୂର୍ଣ୍ଣା ଡକେଇଥିଲେ, ସିଏ ଡକେଇଥିଲେ, ଆସିଥିଲୁ ନାଚିଥିଲୁ। କୃଷ୍ଣ ସିନେମା ଆସିଥିଲୁ ଦେଖିବାକୁ ଆସିଲୁ, ମ୍ୟାଜିକ୍ ଟିକେ ରହିବ, ରହୁ ରହୁ ପୁଣି ଦିନରେ ସେଠି ନାଚିଲୁ। ଏଇ ଯେ ମନ୍ଦିର ଆଗର ଯୋଉ ମଣ୍ଡପଟା ହେଇନି କି, ସେଇଠି ଆମେ ନାଚିଥିଲୁ ସାତ ଦିନ
1: ନାଚିଛନ୍ତି।
0: ନରେନ୍ଦ୍ର ଆମର ଚନ୍ଦନ ଯତୁକୁ ଆସିଥିଲେ, ଆମର ବାସୁଦେବପୁର ଗୋଟେ ମେଳ ଥିଲା, ବାସୁଦେବପୁର ମେଳ ଆମ ମେଳ, ଆମେ ଏଠି 21 ଦିନ ନାଚିଲୁ ଚନ୍ଦନ ଯାତ୍ରା।
1: କମ୍ପିଟିସନ ହୁଏ,
0: କମ୍ପିଟିସନ
1: ଜିତିଲା କିଏ ସେତେବେଳେ?
0: ଜିତିଲା ଆମେ ତ କହିବୁ ଆମେ ଜିତିବୁ, ସିଏ ବି କହୁଥିବେ ଆମେ ଜିତିବୁ।
1: ଆଚ୍ଛା,
0: ତାହେଲେ ଦେଖିଲା ବାଲା ସିନା ଯିଏ କହିବେ,
1: କିନ୍ତୁ ମନକୁ ଗୋଟେ ପ୍ରଫୁଲ୍ଲ ଆସେ ଯେ ଯାହା ହଉ ଆମେ ଆମର 100% ଦେଇଛୁ। ଆପଣ ଭାବୁଛନ୍ତି ୟାକୁ କରିକିରି ଗୋଟେ ଲୋକ ତାର ଜୀବିକା କରିପାରିବ ୟା ମାଧ୍ୟମରେ?
0: କଣ ଜୀବିକା ଏଥିରେ କଣ ଗୋଟେ ଅଛି?
1: ଖାଲି ଆନନ୍ଦ ପାଇଁ,
0: ଖାଲି ଜାଣିଥାଇ ବୋଲି ସେ ଖାଲି ଇଏ କରିବା କଥା।
1: ଆଚ୍ଛା, ଜଗନ୍ନାଥଙ୍କର କୃପା ଆପଣ କେମିତି ଅନୁଭବ କରୁଛନ୍ତି ସଙ୍ଗୀତରେ? ଯଦି ତାଙ୍କର କୃପା ନାହିଁ, ଯଦି ଓଡ଼ିଶୀ ଛାନ୍ଦ ଚମ୍ପୁ ଯାହା ବି ଆମର ସଙ୍ଗୀତ ଅଛି ସବୁ ଜଗନ୍ନାଥଙ୍କୁ ନେଇକରି, ଯଦି ଜଗନ୍ନାଥଙ୍କର ଆଶୀର୍ବାଦ ନାହିଁ ତ ଆମେ ଏସବୁ ସଙ୍ଗୀତରେ ମଧ୍ୟ କୌଣସି ପ୍ରକାରର
0: ଆଶ୍ରୟ ନ ରହିବ, ଲୋକ କେହି କିଛି କରିପାରିବେନି। ଖଣ୍ଡିଆ ଲୋକ ସେ ଯେତେ ଅଛନ୍ତି ଜଗନ୍ନାଥ କାହିଁ ଆସୁଛନ୍ତି, ସିଏ ଉଦ୍ଧାର କରିବେ ବୋଲି।
1: ଆଚ୍ଛା, ପଙ୍ଗୁ ଲଙ୍ଘ ହେତେକିରି ଆପଣ ଭାବୁଛନ୍ତି ନିହାତି ଭାବରେ ଆପଣ ଜଗନ୍ନାଥଙ୍କର ଆଶିଷ କିଛି ପାଇଛନ୍ତି?
0: ନା, ଭଗବାନ ସେ କଳା ଯାହା ଦେବ ଦବାର କଥା
1: ନିଶ୍ଚିତ ସେଇଟା ତାଙ୍କର ଆଶୀର୍ବାଦ ଆଉ ଆପଣଙ୍କର ଅଭ୍ୟାସ। କେହି କେହି କହନ୍ତି ଯେ ଧର୍ମରେ ବିଶ୍ୱାସ କରାଯାଏ, କେହି କେହି କହନ୍ତି କର୍ମରେ ବିଶ୍ୱାସ କରାଯାଏ, ଆପଣ କୋଉଥିରେ ବିଶ୍ୱାସ କରନ୍ତି?
0: ଧର୍ମ ହଉଛି ମୁଖ୍ୟ, ଯଦି ଧର୍ମରେ ଥବ ସତଧନ ରାତି ପାଇଲେ ସେ ତମକୁ ଶୁଣିବେ, ଯଦି ଅସତ୍ୟରେ ଥବ ତାହେଲେ ସେଇଟାକୁ କେବେ ତାକୁ ଧାର୍ଯ୍ୟ ନାହିଁ।
1: ତେଣୁ କର୍ମ କରିବ କିନ୍ତୁ ଧର୍ମରେ ରହିକି,
0: ଧର୍ମରେ ରହିବ।
1: ହଉ, ଧର୍ମ ଆପଣଙ୍କ ସାଙ୍ଗରେ ସବୁବେଳେ ଥାଉ, ଆଉ ଆପଣ ଏମିତି ଖୁସିରେ ରୁହନ୍ତୁ, କର୍ମମୟ ଜୀବନ ଆଗକୁ ଚାଲୁ। ଯାଉ ଯାଉ ଆମକୁ ଗୋଟେ ଗୀତ ଶୁଣନ୍ତୁ, ଗୋଟେ ଛାନ୍ଦ ଶୁଣେଇଲେ ଭଲ ଲାଗିବ।
0: ଛାନ୍ଦ ଆରେ
2: ବାସ୍ତବରେ ଶ୍ରୋତା ବନ୍ଧୁ, ଏ ଧରାରେ ସବୁ ବ୍ୟକ୍ତି ଜଣେ ଜଣେ ସ୍ୱତନ୍ତ୍ର ଗୁଣର ଅଧିକାରୀ, ଖାଲି ନିଜକୁ ଚିହ୍ନି ପାରିଲେ ହେଲା। ଏଇ ଦେଖିଲେ ତ ଭ୍ରମରବର ଭାଇ କେମିତି ଜଣେ ଗୁଣରେ ଗୁଣୀ ଥିଲେ। ଆରଥରକୁ ଆଉ ଜଣେ ପଥିକଙ୍କ ସହ ମୁଁ ଆସିବି। ଆଜି ପାଇଁ ବିଦାୟ ଦିଅନ୍ତୁ, ସନ୍ତୋଷକୁ ରହୁଛି, ନମସ୍କାର।
3: ଏଡ଼ସେ ସାଲା କାର୍ଯ୍ୟକ୍ରମ ପାଟେ ଘାଟେ ଉପସ୍ଥାପନା କଲେ ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ, କାର୍ଯ୍ୟକ୍ରମ ଚିର ସବୁଜ।
4: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ରହିଛି କେତୋଟି ପଲ୍ଲୀଗୀତ, ଶିଳ୍ପୀ ଅଞ୍ଜଳି ମିଶ୍ର। ଶିଳ୍ପୀ ପଲ୍ଲୀଗୀତ ଗାଇଛନ୍ତି ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଅନନ୍ତ ଶାନ୍ତିରାଜ ଖୋସଲା। ଶିଳ୍ପୀ ପ୍ରଥମେ ଗାଇଛନ୍ତି, ଚମ୍ପା ଫୁଲଟିଏ ପାଇଲି ରାଧା ନାଇବେ ବୋଲି, ତାହାର ବାସତ ଭ୍ରମର ନେଲାଣି ତାହା ମୁଁ ନାଇବି ନାହିଁ, ହେ କୃଷ୍ଣ ନିଅ ଫେରାଇ।

ଶିଳ୍ପୀ ଏଥର ଗାଇଛନ୍ତି ପରବର୍ତ୍ତୀ ପଲ୍ଲୀ ଗୀତ। କୃଷ୍ଣ ବନେ ଯିବା ଶୁଣି ଯଶୋବନ୍ତୀ ରାଣୀ ପୁତ୍ର କୂଳେ ଧରି କାନ୍ଦି କହେ ମଞ୍ଜୁବାଣୀ।

ମେଘତ ଆସିଲା କଳାହାଣ୍ଡି ଆଲୋ କାନ୍ଥେ ଛିଟିକିଲା ପାଣି ବହୁ ବାପଘର ପାଖ ରାଇଚଲୋ ବହୁକୁ କିଛି ବଣି ପୁରାତନ ରଚନାର ଶିଳ୍ପୀ ଅଞ୍ଜଳି ମିଶ୍ର।

କରିଥିଲେ। ଏହି ଦିନଟି ନିଶ୍ଚିତ ଭାବରେ ଭାରତୀୟମାନଙ୍କ ପାଇଁ ଏକ ଐତିହାସିକ ଦିନ। ଆଜିର ଦିନ ଜୁଲାଇ 4 ତାରିଖ 1966 ମସିହାରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ପ୍ରେସ୍ ମାନଦଣ୍ଡ ବଜାୟ ରଖିବା ପାଇଁ ସାମ୍ବିଧାନିକ ଅର୍ଥନୈତିକ ସଂସ୍ଥା ଆନୁଷ୍ଠାନିକ ଭାବରେ ଗଠିତ ହୋଇଥିଲା। ଜୁଲାଇ 4 ତାରିଖ ଆଜିର ଦିନ 1902 ମସିହାରେ କୋଲକାତାର ବେଲୁର ମଠରେ ସ୍ୱାମୀ ବିବେକାନନ୍ଦଙ୍କର ଦେହାନ୍ତ ହୋଇଥିଲା। ଜୁଲାଇ 4 ତାରିଖ 1799 ମସିହାରେ ଟିପୁ ସୁଲତାନଙ୍କ ବିରୁଦ୍ଧରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପେଶୱା ଏବଂ ନିଜାମଙ୍କ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ। ଶ୍ରୋତାବନ୍ଧୁ, ଆଜିର ଦିନ ଜୁଲାଇ 4 ତାରିଖ 1760 ମସିହାରେ ଗଣ୍ଡକ ନଦୀ କୂଳରେ ବଜ୍ରପାତ ଯୋଗୁଁ ମିର୍ଜାଫରଙ୍କର ପୁଅ ମିରନଙ୍କର ମୃତ୍ୟୁ ହୋଇଥିଲା। 1751 ମସିହା ଜୁଲାଇ 4 ତାରିଖ ଆଜିର ଦିନ ସ୍ୱିଦିଶର ରସାୟନବିତ୍ ଏବଂ ଖଣି ବିଶେଷଜ୍ଞ ଫେଡ୍ରିଚ୍ କୁନଷ୍ଟଲର ନିକେଲ ଚିହ୍ନଟ କରିବାରେ ସଫଳ ହୋଇଥିଲେ। ତେବେ ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବରୂପ ସର୍ବମନ୍ତ୍ରମୟ। ତାଙ୍କୁ ଯିଏ ଯେଉଁ ରୂପରେ ଆରାଧନା କରେ ସେ ତାକୁ ସେହି ରୂପରେ ପ୍ରାପ୍ତ ହୋଇଥାଏ। ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଅତିଷ୍ଠିତ ଦେବଦେବୀ ସେମାନଙ୍କର ପ୍ରତିଷ୍ଠା ଓ ପୂଜା ପଦ୍ଧତିକୁ ଅନୁଶୀଳନ କଲେ ଜଣାଯାଏ ଶ୍ରୀକ୍ଷେତ୍ର ହେଉଛି ସର୍ବଦେବ ସମନ୍ୱୟ ପରମ୍ପରାର ମୁଖ୍ୟ ପୀଠ। ଏହା ମଧ୍ୟ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ଧାର୍ମିକ ଚେତନାର ଉଦାର ମନୋଭାବର ସଙ୍କେତ। ଏହାରି ମଧ୍ୟରେ ଜଗନ୍ନାଥଙ୍କର ବଡ଼ପଣ ବଡ଼ ଠାକୁର ବା ଶ୍ରେଷ୍ଠ ଦେବ ଭାବରେ ମହତ୍ଵ ପ୍ରତିପାଦନ କରେ। ତେଣୁ କୁହାଯାଏ ଜଗନ୍ନାଥ ଧର୍ମ ଶୈବ ଶାକ୍ତ ବୈଷ୍ଣବ ଧର୍ମର ସମ୍ମିଳନ ସ୍ୱରୂପ।

0: ଅନୁରୂପ ଭାବରେ ଲୀଳାମୟ ଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଉଦ୍ଦେଶ୍ୟରେ ପ୍ରସ୍ତୁତ ରଥରେ ମଧ୍ୟ ପ୍ରଭୁ ଅବ୍ୟକ୍ତ ବ୍ରହ୍ମଙ୍କର ପ୍ରତୀକ ଭାବରେ ସବୁ ଦେବଦେବୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଯାତ୍ରା କରିଥାନ୍ତି। ଠାକୁରଙ୍କର ଏହି ପତିତ ପାବନ ଯାତ୍ରା ପାଇଁ ଉଦ୍ଦିଷ୍ଟ ରଥ ତିନୋଟିରେ ଅଧିଷ୍ଠିତ ହୋଇଥାନ୍ତି ଅନେକ ପାର୍ଶ୍ୱ ଦେବଦେବୀ। ଜଗନ୍ନାଥଙ୍କର ନନ୍ଦିଘୋଷ, ବଳଭଦ୍ରଙ୍କର ତାଳଧ୍ୱଜ, ସୁଭଦ୍ରାଙ୍କର ଦର୍ପତଳନ ପ୍ରତିବର୍ଷ ନୂତନ ବନଯୋଗ ସହ ନିର୍ମିତ ହୋଇ ତିନି ଠାକୁରଙ୍କୁ ବହନ କରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ସବୁ ଦେବଦେବୀଙ୍କ ସହିତ ଯାତ୍ରା କରେ। ସେଇଥିପାଇଁ ଆମର ଆଜିର ମୁଖ୍ୟ ପ୍ରସଙ୍ଗ ହେଉଛି ତିନି ରଥ ଏବଂ ସେଥିରେ ଅଧିଷ୍ଠିତ ପାର୍ଶ୍ୱ ଦେବଦେବୀ। ଏ ସମ୍ପର୍କରେ ଆମକୁ ସୂଚନା ଆଜି ଦେବେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର।
1: ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ବା ଗରୁଡ଼ଧ୍ୱଜ, ସୁଭଦ୍ରାଙ୍କ ରଥ ଦେବଦଳନ

ଦର୍ପଦଳନ ବା ପଦ୍ମଧ୍ୱଜ, ବଳଭଦ୍ରଙ୍କ ରଥ ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ। ଏ ତିନୋଟି ରଥ ସମ୍ପର୍କରେ ଆଲୋଚନା କଲାବେଳେ ପ୍ରଥମେ ଓଡ଼ିଶୀ ମନ୍ଦିର ସ୍ଥାପତ୍ୟ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ। ଓଡ଼ିଶୀ ମନ୍ଦିର ସ୍ଥାପତ୍ୟରେ ତିନି ଗୋଟି ପ୍ରକାରର ମନ୍ଦିର ଦେଖିବାକୁ ମିଳେ। ଗୋଟିଏ ହେଲା ରେଖ ମନ୍ଦିର, ଗୋଟିଏ ହେଲା ପିଢ଼ ବା ଭଦ୍ର ମନ୍ଦିର, ଅନ୍ୟଟି ଖାକରାମୁଣ୍ଡି ମନ୍ଦିର। ଓଡ଼ିଶାର ପ୍ରାୟ ସମସ୍ତ ମନ୍ଦିରରେ ଦେବଦେବୀଙ୍କର ଯେଉଁ ଆସ୍ଥାନ, ଯେଉଁ ଗର୍ଭଗୃହ ବା ବିମାନ, ସେ ମନ୍ଦିରଗୁଡ଼ିକ ଯେଉଁ ଦୀର୍ଘକାୟ ମନ୍ଦିର, ସେଗୁଡ଼ିକ ହେଲା ରେଖ ମନ୍ଦିର ଏବଂ ତାକୁ ଲାଗି ଯେଉଁ ପିରାମିଡ଼ ଆକୃତିର ମନ୍ଦିରଟି ଥାଏ ତାକୁ କୁହାଯାଏ ପିଢ଼ ବା ଭଦ୍ର ମନ୍ଦିର। ଆଉ ଅନ୍ୟ ଗୋଟିଏ ପ୍ରକାର ମନ୍ଦିର ଯାହା ଓଡ଼ିଶାରେ କମ୍ ଦେଖିବାକୁ ମିଳେ ତାହା ହେଲା ଖାକରାମୁଣ୍ଡି ମନ୍ଦିର। ପୁରୀ ମନ୍ଦିର ତଥ୍ୟ ଅନୁସାରେ ଶ୍ରୀବତ୍ସ ଖଣ୍ଡଶାଳା ମନ୍ଦିର, ଏହି ରେଖ ମନ୍ଦିରର ଅନୁକରଣରେ ତିନୋଟି ରଥ ନିର୍ମାଣ କରାଯାଇଥିଲା ଭଳି ମନେ ହୁଏ। ମନ୍ଦିରକୁ ଲକ୍ଷ୍ୟ କରି ରଥଗୁଡ଼ିକ ତିଆରି ହୋଇଛି, ତେଣୁ ଯେତେବେଳେ ରଥଗୁଡ଼ିକ ବଡ଼ଦାଣ୍ଡରେ ଗୋଟିଏ ପରେ ଗୋଟିଏ ଗତି କରେ ମନେ ହୁଏ ଏଗୁଡ଼ିକ ଚଳମାନ ରେଖ ମନ୍ଦିର।

ଆମର ଜଗନ୍ନାଥ ମନ୍ଦିରରେ ଦକ୍ଷିଣରେ ରହିବେ ବରାହ ପାର୍ଶ୍ୱଦେବତା, ପଶ୍ଚିମ ରହିବେ ନୃସିଂହ ଏବଂ ଉତ୍ତର ରହିବେ ତ୍ରିବିକ୍ରମ ବାମନ। ଆମ ପୁରୀ ମନ୍ଦିରରେ ମୁଖ୍ୟ ମନ୍ଦିରକୁ ବଳ ଦେଲା ଭଳି ତିନୋଟି ନିଶା ସଂଯୁକ୍ତ ହୋଇଛି ଏବଂ ସେଇଥିରେ ପାର୍ଶ୍ୱଦେବତାଙ୍କର ଆସ୍ଥାନ ଭାବରେ ସେଗୁଡ଼ିକ ଗୃହୀତ ହୋଇଛି। ତେଣୁ ନିଶା ବରାହ, ନିଶା ନୃସିଂହ ଏବଂ ନିଶା ବାମନ ତିନି ପାର୍ଶ୍ୱ ରହିଛନ୍ତି। କିନ୍ତୁ ଆମେ ତେଣୁ ରଥକୁ ଆସିବା, ଆମେ ଲକ୍ଷ୍ୟ କରିବା ଯେ ଅନ୍ୟ ଦେବଦେବୀମାନେ ପ୍ରତ୍ୟେକ ରଥରେ ନଜଣ ଲେଖାଏଁ ଦେବତା ଅଛନ୍ତି, ସେଗୁଡ଼ିକର ଯେଉଁ ବିନ୍ଧାଣୀ ସେମାନେ ଏଇ କାର୍ଯ୍ୟଟି କରିଥାନ୍ତି ରୂପକାରମାନେ, ଏବଂ ଏଗୁଡ଼ିକ ସବୁବର୍ଷ ହୁଏ ନାହିଁ। ପ୍ରତ୍ୟେକ ବର୍ଷ ନୂଆ ଭାବେ ରଥ କରାଯାଏ, କିନ୍ତୁ ଏଇ ଯେଉଁ ମୂର୍ତ୍ତି ଗୁଡ଼ିକ ସବୁବର୍ଷ ହୁଏ ନାହିଁ। ଯେଉଁ ବର୍ଷ ନବକଳେବର ହୁଏ, ନବକଳେବର ବର୍ଷ ସମସ୍ତ ଏ ପାର୍ଶ୍ୱ ଦେବଦେବୀ ନିର୍ମିତ ହୁଅନ୍ତି। ତତ୍ସହିତ ଯେଉଁ ଓଲଟ ଶୁଆ ରଥ ଉପରେ ଲାଗେ, ସାରଥି, ତାପରେ ଘୋଡ଼ା, ଏଇସବୁ ସେତେବେଳେ ନୂଆ ଭାବରେ ତିଆରି ହୁଅନ୍ତି।

ନନ୍ଦିଘୋଷ ରଥର ରଥାଧୂପ ହେଉଛନ୍ତି ବୈନତେୟ। ଧ୍ୱଜାରେ ହନୁମାନ ଅବସ୍ଥାନ କରିଥାନ୍ତି। ରଥପାଳ ହେଉଛନ୍ତି ଭୈରବ ନରସିଂହ। ରଥର ଆୟୁଧ ଶଙ୍ଖ ଚକ୍ର। ରଥର ଦେବତା ନୃସିଂହ। ରଥର ଆଭରଣ ପୀତ ଲୋହିତ। ରଥ ଶକ୍ତି ହେଲେ ବିମଳା ଓ ବିରଜା। ତାଳଧ୍ୱଜ ରଥର

0: ରଥାୟୁତ ହେଉଛନ୍ତି ହଳ ଓ ମୂଷଳ, ରଥ ଆଭରଣ ନୀଳ ଲୋହିତ, ରଥ ଶିରରେ ଅଛନ୍ତି ଅନନ୍ତ ନାଗ, ଆଉ ରଥଶକ୍ତି ହେଲେ ଜୟ ଦୁର୍ଗା। ସେହିପରି ଦର୍ପଦଳନ ରଥର ଧ୍ୱଜାରେ ତ୍ରିପୁର ସୁନ୍ଦରୀ ଥାନ୍ତି। ଆୟୁଧ ହେଉଛନ୍ତି ପଦ୍ମକହ୍ଲାର, ରଥ ଆଭରଣ କୃଷ୍ଣ ଲୋହିତ, ରଥଶକ୍ତି ଚନ୍ଦ୍ରଘଣ୍ଟା।
1: ପ୍ରଥମେ ଆମେ ଆସିବା ଜଗନ୍ନାଥଙ୍କ ରଥକୁ। ତାର ତିନି ପାର୍ଶ୍ୱରେ ଅଛନ୍ତି ହରିହର, ପଣ୍ଡୁ ନୃସିଂହ, ଗିରିଧର କୃଷ୍ଣମୂର୍ତ୍ତି, ଆଉ ଗୋଟିଏ ଅଛି ସେ ଦେବତା ଆମେ କହିବା ନାହିଁ, ସେଇଠି ହେଉଛି ରାବଣ ଛତ୍ରଭଙ୍ଗର ଦୃଶ୍ୟ। ତାପରେ ଷଡ଼ଭୁଜ କୃଷ୍ଣ ଅଛନ୍ତି, ଚିନ୍ତାମଣି କୃଷ୍ଣ, ଦୁଇ ହାତରେ ବଂଶୀ, ଦୁଇ ହାତରେ ଶଙ୍ଖଚକ୍ର ଓ ଦୁଇ ହାତରେ ଧନୁସର, ବିଷ୍ଣୁ କୃଷ୍ଣ ଏବଂ ରାମଙ୍କ ସମନ୍ୱୟ। ଚତୁର୍ଭୁଜ ବିଗ୍ରହ ନାରାୟଣ ମୂର୍ତ୍ତି ଅଛନ୍ତି, ସପ୍ତଫଣା ବିଶିଷ୍ଟ ସର୍ପ ଉପରେ ଆସୀନ ବିଷ୍ଣୁ ସେନ ଝାଙ୍ଗନା ମଧୁସୂଦନ, ଲକ୍ଷ୍ମଣ ଏବଂ ପଞ୍ଚମୁଖୀ ମହାବୀର। ତାପରେ ଆମେ ଆସିବା ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ ରଥକୁ, ମହାଦେବ, ବାଇଶ ଭୁଜଯୁକ୍ତ ନୃସିଂହ, ବଳରାମ, ନୃତ୍ୟ ଗଣପତି, ସ୍କନ୍ଧ ଦେଶରେ ଲକ୍ଷ୍ମଣଙ୍କୁ ଧାରଣ କରିଥିବା ଅଙ୍ଗଦ ମୂର୍ତ୍ତି, ନାଟାମ୍ବର ଅର୍ଥାତ୍ ବୃଷଭ ଉପରେ ନୃତ୍ୟରତ ଶିବ, ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁକୈଟହ ଦୈତ୍ୟଙ୍କ ସହ ଯୁଦ୍ଧରତ ଭଗବାନ ବିଷ୍ଣୁ ଓ ଅନନ୍ତ ବାସୁଦେବ। ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ ଦେବୀମାନେ ହେଲେ ବିମଳା, ମଙ୍ଗଳା, ବାରାହୀ, ସବାରୁଢ଼ା ଚତୁର୍ଭୁଜା ଭଦ୍ରକାଳୀ, ବନଦୁର୍ଗା ବା କଣ୍ଟା କାଢ଼ୀ, ବନଦୁର୍ଗା ଯିଏକି ତାଙ୍କର ଦକ୍ଷିଣ ପାଦ ଭାଙ୍ଗିକରି ଠିଆ ହୋଇଥାନ୍ତି, ଏବଂ ଦକ୍ଷିଣ ପାର୍ଶ୍ୱରେ ଥାନ୍ତି ହର, ବାମ ପାର୍ଶ୍ୱରେ ଥାନ୍ତି ହରି। ତାପରେ କାତ୍ୟାୟନୀ, ସେ ହେଲେ ଅଷ୍ଟଭୁଜା ଦୁର୍ଗା, ତାଙ୍କ ସହିତ ଅଛନ୍ତି ମହିଷାସୁର ଏବଂ ସିଂହ, ହରଚଣ୍ଡୀ, ରାମଚଣ୍ଡୀ, ତାପରେ ଅଘୋରା। ଏଇ ଯେଉଁ ନଅ ଜଣ ଦେବୀ, ଏମାନେ ହେଲେ ଭଗବତୀ ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ।

ମହାପ୍ରଭୁଙ୍କର ଦେଉଳର ଅନ୍ୟ ନାମ ବଡ଼ ଦେଉଳ, ଦାଣ୍ଡର ନାମ ବଡ଼ ଦାଣ୍ଡ, ପ୍ରସାଦର ନାମ ମହାପ୍ରସାଦ, ଏଠାରେ ସମୁଦ୍ରର ନାମ ମହୋଦଧି। ଓଡ଼ିଆ ପାଇଁ ପୁରୀର ସମସ୍ତ ବସ୍ତୁ ପବିତ୍ର, କ୍ଷୁଦ୍ର ରେଣୁ ମଧ୍ୟ ମହାନ। ବଡ଼ ଦାଣ୍ଡରେ ପାଦ ଥୋଇ ସେ ରୋମାଞ୍ଚିତ ହୋଇଉଠେ। ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ହୋଇବଳି ସେ ପ୍ରଭୁଙ୍କର ଅପୂର୍ବ ସ୍ପର୍ଶ ସୁଖରେ ଆମୋଦିତ ହୋଇପଡ଼ିଥାଏ। ବଡ଼ ଦାଣ୍ଡର ବିସ୍ତୃତି ବୃହତ୍ ନହେଲେ ମଧ୍ୟ ବ୍ୟାପ୍ତି ପ୍ରଶସ୍ତ। ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହାର ଲମ୍ବ 2 କିଲୋମିଟରରୁ କିଞ୍ଚିତ ଅଧିକ। ପୁରୀ ବଡ଼ଦାଣ୍ଡର ପ୍ରସିଦ୍ଧି ରଥଯାତ୍ରା ପାଇଁ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଜଗନ୍ନାଥଙ୍କର ସବୁଠାରୁ ବଡ଼ ଯାତ୍ରାରେ ଏହି ବଡ଼ଦାଣ୍ଡ ହିଁ ବ୍ୟବହାର କରାଯାଇଛି ଯୁଗ ଯୁଗ ଧରି। ତିନି ଠାକୁର ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥ ସେମାନଙ୍କର ରଥ, ତାଳଧ୍ୱଜ, ଦେବୀ ଦଳନ ଓ ନନ୍ଦିଘୋଷ ଚଢ଼ି ଗୁଣ୍ଡିଚା ମନ୍ଦିର ଉପଲକ୍ଷେ ଯାତ୍ରା କରିଥାନ୍ତି। ନବଦିନ ବ୍ୟାପୀ ଏହି ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ବଡ଼ଦାଣ୍ଡ ପୁଣି ଥରେ ଜନସ୍ରୋତରେ ସଜୀବ ହୋଇଉଠେ। ଭକ୍ତମାନଙ୍କ ପାଇଁ ବଡ଼ଦାଣ୍ଡ ଜଗନ୍ନାଥଙ୍କ ସ୍ୱରୂପ ଆବିଷ୍କାରରେ ବିଭିନ୍ନ ସମୟରେ ସହାୟକ ହୋଇଆସିଛି। ଭକ୍ତ ଦାସ

0: ଛତିଆ ବାଉରି ଗରୁଡ଼ ସ୍ତମ୍ଭ ପଛରେ ଠିଆ ହୋଇ ବଡ଼ ଠାକୁରଙ୍କ ସ୍ପର୍ଶରେ ରୋମାଞ୍ଚିତ ହୋଇଆସିଛି। ଜଗନ୍ନାଥଙ୍କୁ ଆରାଧନା କଲାବେଳେ ତାଙ୍କର ଗୁଣଗାରିମାର ବାର୍ତ୍ତା ପ୍ରଚାର କଲାବେଳେ ଭକ୍ତ କବିମାନେ ତାଙ୍କ ସହିତ ସମ୍ପୃକ୍ତ ସମସ୍ତ ପଦାର୍ଥ ଯେପରି ଯାତ୍ରା, ବେଶ, ଦେବଦେବୀ, କୈବଲ୍ୟ, ମୁକ୍ତିମଣ୍ଡପ, ଆନନ୍ଦ ବଜାର, ନୀଳଚକ୍ର, ଗରୁଡ଼ ସ୍ତମ୍ଭ, ସରଧାବାଲି, ବଡ଼ଦାଣ୍ଡ ପ୍ରଭୃତିକୁ ସ୍ମରଣ କରିଛନ୍ତି।
1: ରଥତ୍ରୟର ନିର୍ମାଣ ପଦ୍ଧତି ଯେପରି ପୂର୍ଣ୍ଣ ଶିଳ୍ପାଚାର ସମ୍ମତ, ସେହିପରି ତତ୍ତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥ ସର୍ବଦେବମୟ ହୋଇଥିବାରୁ ତାଙ୍କର ଯାତ୍ରା ରଥ ମଧ୍ୟ ସର୍ବଦେବପ୍ରିୟ। ଯଦ୍ୟପି ପୁରୁଷୋତ୍ତମଙ୍କର ଶ୍ରୀଗୁଣ୍ଡିଚା ଉପଲକ୍ଷେ ବ୍ୟବହୃତ ପବିତ୍ରତମ ରଥମାନଙ୍କରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥୀ ଅଟନ୍ତି, ତଥାପି ସମସ୍ତ ଦେବତା ନ୍ୟାସିତ ହୋଇ ରଥର ବିଭିନ୍ନ ସ୍ଥାନରେ ବିଜେ କରିଥାନ୍ତି। ତେଣୁ ଶିଳ୍ପଶାସ୍ତ୍ରାନୁସାରେ ପୁରୀର ଏହି ଶ୍ରୀଗୁଣ୍ଡିଚା ରଥ ହେଉଛନ୍ତି ସର୍ବଦେବମୟ।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ତିନିରଥ ଓ ପାର୍ଶ୍ୱଦେବଦେବୀ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।
2: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
3: ବନିଗଲା ବଜେଟ୍?
2: ହଁ, 5000 ବଞ୍ଚିଗଲା।
3: ତ ନୂଆ ଶାଢ଼ୀ ନେଇଯିବା?
2: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ। ନା, ପ୍ରଥମେ ବଜେଟ୍ ବନାଓ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ। ଦେଖେଇ ହଉଛି, ଏବେ ଯାଅ ଭାଇ।
4: RBI କହେ,
2: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।

0: ସମୟ ବାହାର କରନ୍ତୁ। ଏହି ଛୋଟ ଛୋଟ ପଦକ୍ଷେପ ହିଁ ବଡ଼ ଆଣ୍ଟି ଡିପ୍ରେସାଣ୍ଟ। ଗୋଟିଏ କଥା ମନେ ରଖିବାକୁ ହେବ ଯେ ଘର ସଫା ନ ରଖିଲେ ଯେମିତି ରୋଗ ହୁଏ, ସେମିତି ମନକୁ ସୁସ୍ଥ ନ ରଖିଲେ ଶରୀରଟି ଅସୁସ୍ଥ ହୋଇପଡ଼େ। ସେଥିପାଇଁ ଆବଶ୍ୟକତା ହେଲା ଚିନ୍ତାଧାରାକୁ ବଦଳାଇବା। ଶ୍ରୋତାବନ୍ଧୁ, ଡାଇବେଟିସ୍ ଶବ୍ଦଟି ଆଜି ଘରେ ଘରେ ପରିଚିତ, ତେଣୁ ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଡାଇବେଟିସ୍ ଓ ସତର୍କତା। ସେ ସମ୍ପର୍କରେ ସବିଶେଷ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଅଛନ୍ତି ବିଶେଷଜ୍ଞ ଡାକ୍ତର ନିହାର ରଞ୍ଜନ ତ୍ରିପାଠୀ। ଚାଲନ୍ତୁ ତାଙ୍କ ସହିତ କଥା ହେବା। ସାର୍ ନମସ୍କାର।
1: ନମସ୍କାର
0: ସାର୍। ଯେମିତି ଆମେ କଥା ହେଲେ ଯେ ଡାଇବେଟିସ୍ ଶବ୍ଦଟି ଆଜି ସମସ୍ତଙ୍କ ଦ୍ୱାରା ପରିଚିତ, ତ ଆପଣଙ୍କ ଠାରୁ ଜାଣିବାକୁ ଚାହିଁବୁ ଯେ ଡାଇବେଟିସ୍ କ'ଣ ଆଉ ଏହା କିପରି ହୁଏ।
1: ଡାଇବେଟିସ୍, ଯାହାକୁ ମଧୁମେହ ବୋଲି କୁହାଯାଏ, ବର୍ତ୍ତମାନ ବହୁତ ଅଧିକ ସ୍ତରରେ ସେଇଟା ବ୍ୟାପି ଚାଲିଛି, ବିଶେଷ କରି ଭାରତରେ, ଯାହାକୁ ବର୍ତ୍ତମାନ ଡାଇବେଟିସ୍ କ୍ୟାପିଟାଲ ଅଫ୍ ୱାର୍ଲ୍ଡ ବୋଲି କୁହାଯାଉଛି। ଡାଇବେଟିସ୍ ସାଧାରଣତଃ ଦୁଇଟି କାରଣରୁ ହୁଏ। ଆମ ଦେହରେ ଗୋଟେ ହରମୋନ୍ ଅଛି ଯାହାର ନାମ ଇନ୍ସୁଲିନ୍, ଯେଉଁଟା ଆମର ପାନକ୍ରିଆସ୍ ନାମକ ଗୋଟେ ଗ୍ରନ୍ଥିରୁ ସିକ୍ରେସନ୍ ହୁଏ, ଯେଉଁଟା ଆମର ପାକସ୍ଥଳୀ ପାଖରେ ଥାଏ। ଏହିଦ୍ୱାରା ଆପଣଙ୍କର ଦେହରେ ଇନ୍ସୁଲିନ୍ର କ୍ଷରଣ ଶକ୍ତି କମିଯାଇଛି କିମ୍ବା ଇନ୍ସୁଲିନ୍ର ଏକ୍ସନ୍ ଠିକ୍ରେ ହେଇପାରୁନାହିଁ। ଇନ୍ସୁଲିନ୍ର କାମ ହେଉଛି ଆପଣଙ୍କର ଶରୀରରେ ଯେଉଁ ରକ୍ତର ଶର୍କରା ଅଂଶ ବା ସୁଗର ଅଂଶ ଯାଏ ଖାଦ୍ୟ ଦ୍ୱାରା, ତାହାକୁ ସେ କଣ୍ଟ୍ରୋଲ କରିକି ଗୋଟେ ଲେଭେଲ୍ ଭିତରେ ମେଣ୍ଟେନ୍ କରିକି ରଖିବା। କିନ୍ତୁ ଯଦି ଆପଣଙ୍କର ଇନ୍ସୁଲିନ୍ର ସିକ୍ରେସନ୍ କମ୍ ହେଇଗଲା କିମ୍ବା ତାର ଏକ୍ସନ୍ ଠିକ୍ରେ ହେଇପାରୁନାହିଁ, ତାହେଲେ ସେଇ ଯେଉଁ ଶର୍କରା ଅଂଶଟି ବା ଗ୍ଲୁକୋଜ୍ ଅଂଶଟି ଆପଣଙ୍କ ବ୍ଲଡ୍ରେ ଅଛି, ତାହା ଏନର୍ଜିକୁ କନ୍ଭର୍ଟ ହେଇପାରୁନାହିଁ, ଶକ୍ତିରେ କନ୍ଭର୍ଟ ହେଇପାରୁନାହିଁ, ଏବଂ ତାହା ରକ୍ତ ଭିତରେ ହିଁ ରହିଯାଉଛି ଏଜ୍ ଗ୍ଲୁକୋଜ୍, ଯେଉଁଟା ଆମେ ଆପଣଙ୍କର ବ୍ଲଡ୍ ସୁଗର ମାପିକି ଦେଖୁଛୁ ଯେ ନର୍ମାଲ ଯେତିକି ରହିବା କଥା ତାଠାରୁ ଅଧିକ ଦେଖାଯାଉଛି, ଏବଂ ସେଇ କଣ୍ଡିସନକୁ ଆମେ ଜେନେରାଲି ଡାଇବେଟିସ୍ ବୋଲିକି କହୁଛୁ।
0: ଡାଇବେଟିସ୍ର କିଛି ପ୍ରକାର ଭେଦ ଅଛି କି? ଯଦି ଅଛି ତେବେ ଡାଇବେଟିସ୍ କେତେ ପ୍ରକାରର?
1: ଡାଇବେଟିସ୍ର ଆକ୍ଚୁଆଲି କ୍ଲାସିଫିକେସନ୍ ଯଦି ଧରିବେ ତାହେଲେ ବହୁତ ଗୁଡ଼ିଏ ପ୍ରକାର ଅଛି, କିନ୍ତୁ ଆମେ ସାଧାରଣତଃ ଯେଉଁଟା ପ୍ରାୟତଃ ଅଧିକାଂଶରେ ଦେଖୁ ସେଗୁଡ଼ାକୁ ଯଦି ଆମେ କେବଳ ଡିସ୍କସନ୍ କରିବା ତାହେଲେ ଆମେ ପ୍ରାୟତଃ ତିନି ପ୍ରକାର ଡାଇବେଟିସ୍ ଆମେ ଜେନେରାଲି ଦେଖୁ। ପ୍ରଥମଟି ଟାଇପ୍ ୱାନ୍ ଡାଇବେଟିସ୍, ଯେଉଁଟା ଛୋଟ ଛୁଆମାନଙ୍କରେ ହୁଏ ଆଉ ସେଥିରେ କମ୍ପ୍ଲିଟ୍ ଇନ୍ସୁଲିନ୍ ଡେଫିସିଏନ୍ସି ହୁଏ, ତାଙ୍କ ଦେହରେ ଇନ୍ସୁଲିନ୍ କ୍ଷରଣ ଶକ୍ତି ବିଲକୁଲ ନଥାଏ, ମୋଟେ ନଥାଏ, ତେଣୁ ସେ କ୍ଷେତ୍ରରେ ଟାଇପ୍ ୱାନ୍ ଡାଇବେଟିସ୍ ହୁଏ, ବହୁତ ଛୋଟବେଳୁ ସେଇଟା ହେଇପାରେ। ଦ୍ୱିତୀୟତଃ ଟାଇପ୍ ଟୁ ଡାଇବେଟିସ୍, ଯେଉଁଟାକି ଆପଣଙ୍କର ୟଙ୍ଗ ଏଜ୍ଠୁ ଆରମ୍ଭ କରିକି ଏଡଲ୍ଟହୁଡ଼ରୁ ଓଲ୍ଡ ଏଜ୍ ପର୍ଯ୍ୟନ୍ତ ହେଇପାରେ, ଯେମିତିକି ଆପଣଙ୍କର ଜେନେଟିକ୍ ରହିଲା, ସେଡେଣ୍ଟେରୀ ଲାଇଫ୍ ଷ୍ଟାଇଲ୍ ରହିଲା, ଏରାଟିକ୍ ଫୁଡ୍ ହ୍ୟାବିଟ୍ସ ରହିଲା, ଓବେସିଟି ରହିଲା, ଏଇଗୁଡ଼ାକ ସବୁ ତାର ଏସୋସିଏଟେଡ୍ ଫ୍ୟାକ୍ଟର୍ସ କଣ୍ଟ୍ରିବ୍ୟୁଟିଂ। ଆଉ ତା ସହିତ ଆଉ ଗୋଟେ ସ୍ପେଶାଲ୍ ଟାଇପ୍ ଅଫ୍ ଡାଇବେଟିସ୍ ଅଛି, ଯେଉଁଟାକି ଆପଣଙ୍କର ପ୍ରେଗନେନ୍ସିରେ ହୁଏ, ଯାହାକୁ ଗେଷ୍ଟେସନାଲ୍ ଡାଇବେଟିସ୍ କୁହାଯାଏ, ଯାହା ପ୍ରେଗନେଣ୍ଟ ମଦର୍ ମାନେ ଯେଉଁମାନେ ମା ହେବାକୁ ଯାଉଛନ୍ତି ସେମାନଙ୍କ ଭିତରେ ପ୍ରଥମ ଥର ପାଇଁ ଦେଖାଯାଏ ଡାଇବେଟିସ୍, ତାହାକୁ ଗେଷ୍ଟେସନାଲ୍ ଡାଇବେଟିସ୍ କୁହାଯାଏ।
0: ତେବେ ସେ ପ୍ରାଥମିକ ଲକ୍ଷଣ କ'ଣ ରହିଛି ଯେ ଜଣେ ଜାଣିପାରିବେ ଯେ ମୋତେ ଡାଇବେଟିସ୍ ହେଇଛି ବା ମୋତେ ଡାଇବେଟିସ୍ରେ ମୁଁ ସଂକ୍ରମିତ ହେବାକୁ ଆଗକୁ ଯାଉଛି?
1: ଡାଇବେଟିସ୍ର ପ୍ରାଥମିକ ଲକ୍ଷଣ ଯଦି ଆମେ ଦେଖିବା ତାହେଲେ ତାର କାର୍ଡିନାଲ ଫିଚର୍ସ ତିନିଟା ଅଛି, ଯେଉଁଟାକି ପ୍ରାୟତଃ ଅଧିକାଂଶଙ୍କ କ୍ଷେତ୍ରରେ ଦେଖାଯାଏ, ଅଧିକ ଭୋକ ଲାଗିବା, ଅଧିକ ଶୋଷ ଲାଗିବା ଏବଂ ଅଧିକ ପରିସ୍ରା ହେବା। କିନ୍ତୁ ଏଇ ଟିପିକାଲ ସିମ୍ପଟମ୍କୁ ଛାଡ଼ିକି ବହୁତ ଗୁଡ଼େ ଏମିତି ଲକ୍ଷଣ ଅଛି ଯେଉଁଟାକି ଆପଣ ଡାଇବେଟିସ୍ ରୋଗୀଙ୍କ ମଧ୍ୟରେ ପାଇପାରିବେ, ଯେମିତିକି ଆପଣଙ୍କର ଓଜନ କମି ଚାଲିବା, ଦେହରେ ଯଦି କିଛି ଗୋଟେ କ୍ଷତ ହୁଏ ତାହା ନ ଶୁଖିବା, କିମ୍ବା ଦେହରେ ଆପଣଙ୍କର କିଛି ଗୋଟେ ସ୍କିନ୍ ଡିସଅର୍ଡର୍ ବହୁତ ଦିନ ଧରିକି ଲାଗି ରହିବା, ଏଇଭଳି ବହୁତ ଗୁଡ଼ିଏ ତାର ସିମ୍ପଟମ୍ ଦେଖାଯାଇପାରେ। ସ୍ୱେଟିଂ ହେବା, ବହୁତ ଅଧିକ ଦୁର୍ବଳ ଲାଗିବା, ଥକା ଲାଗିବା, ମାନ୍ଦା ଲାଗିବା। ତ ଆଗରୁ ଯେଉଁ କାର୍ଡିନାଲ ସିମ୍ପଟମ୍ ଥିଲା ସେଇଟା ବର୍ତ୍ତମାନ ବହୁତ ହାଇ ସୁଗର ରହିଲେ ହିଁ ଦେଖାଯାଉଛି, କିନ୍ତୁ ଏଇ ଯେଉଁ ଛୋଟ ଛୋଟ ସିମ୍ପଟମ୍ ଗୁଡ଼ାକ ୟା ଉପରେ ବି ଆମକୁ ଧ୍ୟାନ ଦେବାକୁ ପଡ଼ିବ।
0: ସାର୍, ଯେମିତି ଏବେର ସମୟ ହେଇଗଲାଣି ଯେ ଆମେ ଆମର କର୍ମସ୍ଥଳରୁ ଘରକୁ ଫେରୁଛେ, ଘରେ ବି କିଛି କାମ ରହୁଛି ଆଉ ଶୋଇବା ଟାଇମ୍ଟା ମଧ୍ୟ ଭ୍ୟାରି କରୁଛି, ଲେଟ୍ ନାଇଟ୍ ହେଇଯାଉଛି, ଆପଣ ସେମାନଙ୍କୁ କିପରି ପରାମର୍ଶ ଦେବେ ଯେ ସେମାନେ ମଧ୍ୟ ତାଙ୍କର ଲାଇଫ୍ ଷ୍ଟାଇଲ୍ଟାକୁ ବି ମୋଡିଫାଏ କରିପାରିବେ?
1: ସେଥିପାଇଁ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ମୁଁ କହିବି ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ, ଯେ ଧରନ୍ତୁ ଆପଣଙ୍କର କିମ୍ବା ଆପଣଙ୍କ ଘରେ କାହାର ଡାଇବେଟିସ୍ ଅଛି, ତ ଆପଣ ମାନିକି ଚଳନ୍ତୁ ଯେ ଆପଣଙ୍କର ନେକ୍ସଟ ପିଢ଼ି ଯେଉଁ ଆସୁଛନ୍ତି, ନେକ୍ସଟ ଜେନେରେସନ୍ ଯେଉଁ ଆସୁଛନ୍ତି, ତାଙ୍କ ଭିତରେ ବି ଜେନେଟିକାଲି ଆପଣଙ୍କର ଟେଣ୍ଡେନ୍ସିଟା ଷ୍ଟାର୍ଟ ହେଇଗଲା ଡାଇବେଟିସ୍ ହେବା ପାଇଁ। ତେଣୁ ଆପଣଙ୍କ ଲାଇଫ୍ ଷ୍ଟାଇଲ୍ ବର୍ତ୍ତମାନ ତାଙ୍କ ପାଇଁ ଗୋଟେ ପ୍ରେରଣା ହେବ ଯେ ସେମାନେ ପୁଣି ତା ପର ପିଢ଼ି କେମିତି ଚଳିବେ। ତ ଆମେ ଯେତେବେଳେ ଦେଖୁଛୁ ଆମର ପୂର୍ବ ପିଢ଼ି ଯେଉଁମାନେ ଥିଲେ ସେମାନଙ୍କ ପାଖରେ ସବୁ ଜିନିଷର ପ୍ରାଚୁର୍ଯ୍ୟ ନଥିଲା, ତ ସେମାନେ ସବୁବେଳେ ବହୁତ ଅଧିକ ପରିଶ୍ରମ କରୁଥିଲେ ନିଜର ଜୀବିକା ନିର୍ବାହ କରିବା ପାଇଁ। କିନ୍ତୁ ଯେତେବେଳେ ଆମେ ତା ପର ଏଇ ଜେନେରେସନ୍କୁ ଆସିଲେ ଆମେ ଦେଖିଲେ ବର୍ତ୍ତମାନ ମୋବାଇଲ୍,

0: ଲ୍ୟାପଟପ୍ ଏବଂ ଡିଜିଟାଲାଇଜେସନ୍ର ଟାଇମ୍ ଆସିଗଲା, ତ ସେଇଥିରେ ଆମର ବହୁତ ସମୟ ବିତୁଛି ଏବଂ ଫିଜିକାଲ ପରିଶ୍ରମଟା ଯେଉଁଟା ଆଗରୁ ହେଉଥିଲା ସେଇଟା ବହୁତ ପରିମାଣରେ କମିଯାଇଛି। ସୋ ଆମେ ଗୋଟେ ଯାନ୍ତ୍ରିକ ଦୁନିଆ ଭିତରେ ବର୍ତ୍ତମାନ ପରିଚାଳିତ ହେଉଛେ। ଏଇଟା ଯଦି ଆଗକୁ ଯାଇକି ପୁଣି ଅଧିକରୁ ଅଧିକ ବଢ଼ି ଚାଲିବ, ତାହେଲେ ଆମକୁ ଯଦି ବର୍ତ୍ତମାନ 40s କିମ୍ବା 50s ଡାଇବେଟିସ୍ ହେଉଛି, ଆମର ନେକ୍ସଟ ପିଢ଼ି ଯେଉଁମାନେ ହେବେ ତାଙ୍କୁ ଆହୁରି କମ୍ 20s କିମ୍ବା 30s ସେଇଭଳିଆ ରେଞ୍ଜରେ ଡାଇବେଟିସ୍ ହେବା ଆରମ୍ଭ ହୋଇଯିବ, ଡ୍ୟୁ ଟୁ ସେଇ ଇନଆକ୍ଟିଭିଟି, ସେଡେଣ୍ଟାରୀ ଲାଇଫ୍ ଷ୍ଟାଇଲ୍ ଏବଂ ଡାଇଟାରୀ ହ୍ୟାବିଟ୍ସ। ତ ଆମେ ନିଜକୁ ବି ପ୍ରୋଟେକ୍ଟ କରିବା ଏବଂ ନିଜ ନେକ୍ସଟ ପିଢ଼ିକୁ ବି ଯଦି ପ୍ରୋଟେକ୍ଟ କରିବାକୁ ଇଚ୍ଛା ଅଛି ଆମର, ତାହେଲେ ଆମକୁ ନିଶ୍ଚିତ ଭାବରେ ନିଜର ଲାଇଫ୍ ଷ୍ଟାଇଲ୍ରେ ଚେଞ୍ଜ ଆଣିବାକୁ ପଡ଼ିବ। ତ ସେଥିପାଇଁ ଆମେ ନିଜର ସ୍ଲିପ୍ ସାଇକଲଟାକୁ ମେଣ୍ଟେନ୍ କରିବା, ତାକୁ ଗ୍ରାଜୁଆଲ ପ୍ରମୋସନ୍ କରିବା, ଯେମିତିକି ରାତି ଯଦି ଆମେ ଶୋଇଲା ବେଳକୁ ଲେଟ୍ ହେଇଯାଉଛି, କାମ ସାରିକି 1 ବାଜିଯାଉଛି, ଉଠିଲାକୁ ଲେଟ୍ ହେଉଛି, ତାକୁ ଆମେ ଏର୍ଲି ଟିକେ କାମଟାକୁ ଧୀରେ ସାରିକି ପୁଣି ଗୋଟେ ଗୋଟେ ଅଧା ଘଣ୍ଟା ଲେଖା ଆଟଲିଷ୍ଟ ପଛକୁ ଆଣିକି ଏର୍ଲି କେମିତି ଶୋଇବା ତାର ପ୍ଲାନିଂ କରିବା। ଆମେ ବହୁତ ଜଣ ସେ ପ୍ଲାନିଂ କରୁନାହୁଁ କିମ୍ବା ଚାହୁଁନାହୁଁ ବୋଲି ସେଇଟା କରିପାରୁନାହୁଁ, ଯଦି ଆମେ ଚାହିଁବା ସେ ନିଶ୍ଚିତ ଭାବରେ ହେବ।
1: ନିହାତି ଭାବରେ ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟ ଆମକୁ ଡାଇବେଟିସ୍ ଜନିତ ରୋଗରୁ ଦୂରେଇ ରଖିପାରିବ। ତେବେ ସାର୍, ଆମେ କହିପାରିବା ଯେ ଡାଇବେଟିସ୍ ଏକ ବଂଶଗତ ରୋଗ ବୋଲି?
0: ଆଜ୍ଞା, ନିଶ୍ଚିତ ଭାବରେ
1: ସାର୍। ଯେମିତି ଆଗେ ରୋଗ ଦେଖୁଥିଲା ବୟସ, ଆମେ ଯେତେବେଳେ ବୃଦ୍ଧାବସ୍ଥାରେ ଉପନୀତ ହେଉଥିଲେ କିଛି ରୋଗ ଆମକୁ ସଂକ୍ରମଣ କରିବ କି ଆମେ ଆକ୍ରାନ୍ତିତ ହେବା ସେ ରୋଗରେ ଆମେ ଜାଣିପାରୁଥିଲେ, କିନ୍ତୁ ବର୍ତ୍ତମାନର ଯୁବପିଢ଼ି ଯେମିତି ଆପଣ ଆଲୋଚନା କରିଲେ, ତ ସେମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ ଯେ ସେମାନେ ମଧ୍ୟ ଡାଇବେଟିସ୍ ଠାରୁ ନିଜକୁ ଦୂରେଇ ରଖିପାରିବେ?
0: ନିଶ୍ଚିତ ଭାବରେ ସେମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ସେମାନଙ୍କର ଏକ୍ସପୋଜର ବର୍ତ୍ତମାନ ବହୁତ ହାଇ। ଆଗରୁ ଯେତିକି ପ୍ରକାରର ଆମେ ରୋଗ ଦେଖୁଥିଲେ ତାର ଏକ୍ସପୋଜର ବହୁତ ଲିମିଟେଡ୍ ଥିଲା, କିଛିଟା ଇନଫେକ୍ସିୟସ୍ ଡିଜିଜ୍ ଥିଲା, କିଛିଟା ମ୍ୟାଲେରିଆ ଭଳି ରୋଗ ଥିଲା। ତ ସେଇ ରୋଗ ଗୁଡ଼ାକୁ ବାଦ ଦେଇଦେବା, ଯଦି ଆମେ ବର୍ତ୍ତମାନ ଏମିତିକା ରୋଗ ଗୁଡ଼ାକ ଆସିଗଲାଣି ଯେଉଁ ଗୁଡ଼ାକର ଏକ୍ସପୋଜର ଆପଣ ପ୍ରତିଦିନ ବାହାରେ ଯେଉଁ ଖାଦ୍ୟ ଖାଉଛନ୍ତି, ଯେଉଁ ପାଣି ପିଉଛନ୍ତି, ଯେଉଁ ପବନ ଆପଣ ନେଉଛନ୍ତି ପ୍ରଶ୍ୱାସରେ ଭିତରକୁ, ସେଇ ଭିତରେ ଯେଉଁ ମାଇକ୍ରୋବାୟୋଲୋଜିକାଲ ଲୋଡ୍ ରହୁଛି ଆପଣଙ୍କ ବଡି ଉପରେ, କିମ୍ବା ପେଷ୍ଟିସାଇଡ୍ସ ଯେଉଁ ଆପଣଙ୍କର ଖାଦ୍ୟରେ ଅଛି ତାହାର ଯେଉଁ ଲୋଡ୍ ରହୁଛି, କିମ୍ବା ଅଲ୍ଟ୍ରାଭାୟୋଲେଟ୍ ରେ ଯେଉଁଟା ସନ୍ରୁ ଆସୁଛି ତାହାର ଯେଉଁ ଲୋଡ୍ ରହୁଛି, ଏସବୁର ଲୋଡ୍ ଆପଣଙ୍କ ବଡି ଉପରେ ଏତେ ଅଧିକ ଯେ ସେ ବଡିର ଇମ୍ୟୁନ୍ ସିଷ୍ଟମଟାକୁ ଧୀରେ ଧୀରେ ଡିରେଞ୍ଜ କରିଦେଉଛି। ତା ସହିତ ଯଦି ଆପଣଙ୍କର ଲାଇଫ୍ ଷ୍ଟାଇଲ୍ ବି ଏରାଟିକ୍ ହେଲା, ଯେମିତିକି ଆମେ ସକାଳର ସୂର୍ଯ୍ୟାଲୋକଟା ପାଇଲେ ନାହିଁ, ଭିଟାମିନ୍ ଡି ଡେଫିସିଏନ୍ସି ହେଲା, ଆପଣଙ୍କର ଖାଦ୍ୟର ଯଦି ସୁଷମ ଖାଦ୍ୟର ବାଲାନ୍ସ ରହିଲା ନାହିଁ, କେବଳ ଜଙ୍କ୍ ଫୁଡ୍ ଖାଇଲେ, ତାହେଲେ ଆପଣଙ୍କର ଭିଟାମିନ୍ ବି କମ୍ପ୍ଲେକ୍ସ ଠାରୁ ଏ ଇ ସି ଏଗୁଡ଼ାକର ଡେଫିସିଏନ୍ସି ହେଲା, ଫଳ ଖାଇଲେ ନାହିଁ, ନ୍ୟାଚୁରାଲ୍ ଖାଦ୍ୟ ଖାଇଲେ ନାହିଁ, ଠିକ୍ ପାଣି ପିଇଲେ ନାହିଁ, ତାହେଲେ ଏ ସବୁ ଗୁଡ଼ାକର ଲୋଡ୍ ଆପଣଙ୍କ ଦେହ ଭିତରକୁ ଯାଇକି ମଲ୍ଟିପୁଲ୍ ଡିଜିଜେସ୍ କ୍ରିଏଟ୍ କରିବାର ଗୋଟେ ଟେଣ୍ଡେନ୍ସି ଥାଏ। ତ ଯାହା ଯୋଗୁଁରୁ ଆପଣ ଲାଇଫ୍ ସାରା ରୋଗରେ ପୀଡ଼ିତ ହେବାର ବହୁତ ଅଧିକ ଦେଖାଯାଏ, ଏବଂ ସେଇଟା ହିଁ କାରଣ ଯେ ବର୍ତ୍ତମାନ ୟଙ୍ଗ୍ ଏଜ୍ ପିଲାମାନେ 20s ଏବଂ 30s ବି ବର୍ତ୍ତମାନ ଡାଇବେଟିସ୍, ହାଇପରଟେନ୍ସନ୍, କାର୍ଡ଼ିଓଭାସ୍କୁଲାର ଡିଜିଜ୍ ଏଭଳିଆ ରୋଗ ଗୁଡ଼ାକ ଦେଖିବା ପାଇଁ ମିଳୁଛି।
1: ସାର୍, ଯେମିତି ଆମେ ଆଲୋଚନା କଲେ ଯୁବପିଢ଼ିଙ୍କ କଥା, ବର୍ତ୍ତମାନ ଦେଖାଯାଉଛି ଯେ ଶିଶୁମାନଙ୍କ ଠାରେ ମଧ୍ୟ ଡାଇବେଟିସ୍ ପରିଲକ୍ଷିତ ହେଉଛି, ଏହାର ପ୍ରମୁଖ କାରଣ କ'ଣ?
0: ଶିଶୁମାନଙ୍କ ଭିତରେ ଯେଉଁ ଡାଇବେଟିସ୍ଟା ପରିଲକ୍ଷିତ ହେଉଛି ତାକୁ ଟାଇପ୍ 1 ଡାଇବେଟିସ୍ ବୋଲି କୁହାଯାଏ, ଯାହାର ଏକ୍ଚୁଆଲି କାରଣ ହେଉଛି ଦେହ ଭିତରେ ଅଟୋ ଆଣ୍ଟିବଡି, ଆମ ଶରୀର ଭିତରେ ବେଳେବେଳେ କ'ଣ ହୁଏ, କିଛିଟା ରିଏକ୍ସନ୍ ଯୋଗୁଁରୁ, କିଛିଟା କାରଣ ଯୋଗୁଁରୁ ଦେହ ଭିତରେ ଯେଉଁ ଅର୍ଗାନ୍ ଅଛି ତାହାରି ବିରୋଧରେ ଗୋଟେ ଗୋଟେ ଆଣ୍ଟିବଡି ତିଆରି ହୁଏ, ଯାହାକୁ ଅଟୋ ଆଣ୍ଟିବଡି କୁହାଯାଏ। ସେଇଟା ବହୁତ ରେୟାର୍ଲି ହୁଏ, କିନ୍ତୁ ଯେତେବେଳେ ବି ହୁଏ ସେ ବହୁତ ମାରାତ୍ମକ ହୁଏ। ତ ସେଇ ପ୍ରକାର ଯେତେବେଳେ ଅଟୋ ଆଣ୍ଟିବଡି ଦେହ ଭିତରେ ତିଆରି ହୁଏ, ସିଏ କ'ଣ କରେ ନା ପାନକ୍ରିଆଜ୍ ଏଗେନ୍ଷ୍ଟରେ ଯେଉଁ ଅଟୋ ଆଣ୍ଟିବଡି ତିଆରି ହୁଏ ସେ ପାନକ୍ରିଆଜ୍ଟାକୁ ନଷ୍ଟ କରିଦିଏ, ତାହାର ବିଟା ସେଲ୍ରୁ ଇନ୍ସୁଲିନ୍ କ୍ଷରଣ ଶକ୍ତିଟା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେଇଯାଏ। ଏଇଟା ସଡନ୍ଲି ଜଣାପଡ଼େ, ହଠାତ୍ରେ ଶିଶୁଟି ଭଲ ଥାଏ ହଠାତ୍ରେ ଗୋଟେ ଦିନ ସେ କ୍ରିଟିକାଲ୍ ହେବାକୁ ଆରମ୍ଭ କରେ, ତାର ବ୍ରିଦିଂ ଡିଫିକଲ୍ଟି ହୁଏ, ତାର ବହୁତ ଗୁଡ଼େ ଏସୋସିଏଟେଡ୍ ସିମ୍ପଟମ୍ ଦେଖାଯାଏ, ବଡି ହିଟ୍ ହେଇଯିବା, ତାକୁ ଇମିଡିଏଟ୍ଲି ଇନଫେକ୍ସନ୍ ଗୋଟେ ଆସିବା ଯେଉଁଟାକି କ୍ୟୁର୍ ନ ହେବା, ବହୁତ ଜୋରରେ ଫିଭର୍ ହେବା ଯେଉଁଟା କ୍ୟୁର୍ ନ ହେବା, ସୋ ଏମିତି ଅବସ୍ଥା ଆସେ ଯେ ଇମିଡିଏଟ୍ଲି ତାକୁ ହସ୍ପିଟାଲାଇଜ୍ କରିବା ପାଇଁ ପଡ଼େ, ଆଉ ସେଇଠି ଯାଇକି ଡାଇଗ୍ନୋଜ୍ ହୁଏ ଯେ ତାର ବ୍ଲଡ୍ ସୁଗର ବହୁତ ହିଁ ବଢ଼ିଯାଇଛି। ସେଇ କଣ୍ଡିସନ୍ରେ ଆମକୁ ଇମିଡିଏଟ୍ଲି ତାକୁ ଫ୍ଲୁଇଡ୍ ଦେଇକି, ଦେହର ଜଳୀୟ ଅଂଶ ବହୁତ କମିଯାଇଥାଏ, ତାକୁ ଫ୍ଲୁଇଡ୍ ରିସୋସିଟେସନ୍ କରିବା ପାଇଁ ପଡ଼େ, ତା ସହିତ ଇନ୍ସୁଲିନ୍ ଷ୍ଟାର୍ଟ କରିବା ପାଇଁ ପଡ଼େ, ଆଉ ସେ ଟାଇପ୍ 1 ଡାଇବେଟିସ୍ ଛୁଆମାନଙ୍କ ପାଇଁ ଇନ୍ସୁଲିନ୍ ଛଡ଼ା ଅନ୍ୟ କୌଣସି ଔଷଧର ଏବେ ପର୍ଯ୍ୟନ୍ତ ଚିକିତ୍ସାର କୌଣସି ପ୍ରଭାବ ନାହିଁ, ତେଣୁ ତାକୁ ଲାଇଫ୍ ଲଙ୍ଗ୍ ଇନ୍ସୁଲିନ୍ ଥେରାପି ଉପରେ ରହିବାକୁ ପଡ଼େ, ଦିନକୁ 3ରୁ 4 ପ୍ରକାର ନେବା ପଡ଼େ।
1: ସେ ଖାଦ୍ୟ ଶୈଳୀରେ ପରିବର୍ତ୍ତନ, ଯେମିତି କହିଲେ ଖାଦ୍ୟ ଅଭ୍ୟାସ ମଧ୍ୟ ବହୁତ ମାତ୍ରାରେ ପ୍ରଭାବ ପକାଇଥାଏ ଜଣେ ଡାଇବେଟିସ୍ରେ ସଂକ୍ରମିତ ହେବ କି ନାହିଁ, ତ ଖାଦ୍ୟ ଅଭ୍ୟାସ ସେଇଟା କେତେ ମାତ୍ରାରେ ପ୍ରଭାବ ପକାଇଥାଏ?
0: ଖାଦ୍ୟ ବହୁତ ମାତ୍ରାରେ ପ୍ରଭାବ ପକାଇଥାଏ, କାହିଁକି ନା ସେଇଟା ଆମର ପ୍ରତିଦିନର ଗୋଟେ ନିୟମିତ ବ୍ୟବହାରିକ ଜିନିଷ, ଯେଉଁଟା ଆମର ପ୍ରତିଟି ଦେହର ସନ୍ତୁଳନକୁ ମେଣ୍ଟେନ୍ କରିବା ପାଇଁ ତା'ର

0: ଆବଶ୍ୟକତା ରହିଥାଏ। ତ ଆମେ ଯାହା ବି ଖାଦ୍ୟ ଖାଉ ସେଇଟାର ଯଦି ଆମେ ସୁଗରକୁ ନେଇକି ଚିନ୍ତା କରିବା, ଡାଇବେଟିସ୍କୁ ନେଇକି ଚିନ୍ତା କରିବା, ତାହେଲେ ଗୋଟେ ଇଣ୍ଡେକ୍ସ ଅଛି ଯାହାକୁ ଗ୍ଲାଇସେମିକ୍ ଇଣ୍ଡେକ୍ସ ବୋଲି କୁହାଯାଏ। ତ ପ୍ରତ୍ୟେକ ଖାଦ୍ୟକୁ ତିନିଟା କାଟେଗୋରି ଭିତରେ ଡିଭାଇଡ୍ କରାହେଇଛି, ହାଇ ଗ୍ଲାଇସେମିକ୍ ଇଣ୍ଡେକ୍ସ ଖାଦ୍ୟ, ମିଡିୟମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଖାଦ୍ୟ ଏବଂ ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ ଖାଦ୍ୟ। ତା ମାନେ କ'ଣ ନା, ଯେଉଁ ଖାଦ୍ୟ ଖାଇଲେ ଆପଣଙ୍କର ବ୍ଲଡ୍ ଗ୍ଲୁକୋଜ୍ ବହୁତ ଅଧିକ ବଢ଼ିବାର ଚାନ୍ସ ଅଛି ତାକୁ କୁହାଯାଏ ହାଇ ଗ୍ଲାଇସେମିକ୍ ଇଣ୍ଡେକ୍ସ ଖାଦ୍ୟ। ତ ଯେଉଁ ଭିତରେ କି ଆପଣଙ୍କର ଯାହା ସବୁ ସୁଇଟ୍ସ ଅଛି, ମିଠା ହେଲା, ଚକୋଲେଟ୍ ହେଲା, ଆଇସ୍କ୍ରିମ୍ ହେଲା, କୋଲ୍ଡ ଡ୍ରିଙ୍କ୍ସ ହେଲା, ତ ଯେଉଁଗୁଡ଼ାକରେ ବହୁତ ହେଭିଲି ଆପଣଙ୍କର ସୁଗର କଣ୍ଟେଣ୍ଟ ଅଛି ସେଇଗୁଡ଼ାକ ସେଇ ଭିତରେ ଆସେ, ଚକୋଲେଟ୍ସ ହେଲା, ମହୁ ହେଲା, ଗୁଡ଼ ହେଲା, ତ ସେଗୁଡ଼ାକ ଇମିଡିଏଟ୍ଲି ଯାଇକି ଆପଣଙ୍କ ସୁଗର ସ୍ପାଇକ୍ଟାକୁ ବହୁତ ବଢ଼ାଇଦିଏ। ତା ବାଦେ ମିଡିୟମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଯେଉଁଥିରେ ଆପଣଙ୍କର ମିଡିୟମ୍ ରେଞ୍ଜରେ ବଢ଼େ ଆପଣଙ୍କର ବ୍ଲଡ୍ ସୁଗରଟା, ଏବଂ ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯାହା ଭିତରେ ଆପଣଙ୍କର ଗ୍ରୀନ୍ ଭେଜିଟେବଲ୍ସ ହେଲା, ସାଇଟ୍ରସ୍ ଫ୍ରୁଟ୍ ହେଲା, ତ ପ୍ରୋଟିନ୍ ଜିନିଷ ଖାଦ୍ୟ ଗୁଡ଼ାକ ହେଲା, ଏଗୁଡ଼ାକ ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସରେ ଆସେ ଯେଉଁଗୁଡ଼ାକ ଆପଣଙ୍କର ସୁଗରଟାକୁ ବହୁତ ଅଧିକ ବଢ଼ିବା ପାଇଁ ଦିଏ ନାହିଁ। ତ ଆମେ ସବୁବେଳେ କାଟେଗୋରିକାଲି ଜାଣିବା ଜରୁରୀ ଯେ କେଉଁ ଖାଦ୍ୟରେ ଆମର ସୁଗର ବହୁତ ବଢ଼ୁଛି, ତାକୁ ନିୟମିତ ଭାବରେ ଆମେ କମ୍ ଖାଇବା ବହୁତ ଆବଶ୍ୟକ।
1: ସାର୍, ଫଳରେ ମଧ୍ୟ କିଛିଟା ବାରଣ କରାଯାଏ ଯେ ଡାଇବେଟିସ୍ ପେସେଣ୍ଟ ଏଇ ଫଳ ଖାଇବା ଉଚିତ, ଏଇ ଫଳ ଖାଇବା ଉଚିତ ନୁହେଁ, ଆପଣ କ'ଣ କହିବେ?
0: ଫଳ ବିଷୟରେ କହିବାକୁ ଗଲେ ଗୋଟିଏ ଜିନିଷ ନିଶ୍ଚିତ ଭାବରେ ଜାଣି ରଖିବା ଜରୁରୀ ଯେ ଫଳଟି ପ୍ରକୃତିରୁ ଆସିଛି, ତା ଭିତରେ ଯେଉଁ ଗ୍ଲୁକୋଜ୍ଟା ଅଛି ସେଇଟା ଫ୍ରୁକ୍ଟୋଜ୍ ରୂପରେ ଅଛି, ତ ଫ୍ରୁକ୍ଟୋଜ୍ଟା ଆମ ସ୍ୱାସ୍ଥ୍ୟ ପାଇଁ ସେତେ ଅଧିକ କ୍ଷତିକାରକ ନୁହେଁ। କିନ୍ତୁ ଯେମିତି କହିଲି ମୁଁ ଯେ ଗ୍ଲାଇସେମିକ୍ ଇଣ୍ଡେକ୍ସ ହିସାବରେ ଡିଭାଇଡ୍ କରାହେଇଛି, ସେମିତି ଫଳଗୁଡ଼ାକର ବି ଆପଣଙ୍କର ଡିଭିଜନ୍ ଅଛି। ଯେମିତିକି ଡାଇବେଟିସ୍ ଯେଉଁମାନଙ୍କର ଅଛି ସେମାନଙ୍କ ପାଇଁ ସବୁଠାରୁ ସେଫ୍ ଫଳ ହିସାବରେ ଆମେ ନେଉଛୁ ସବୁ ସାଇଟ୍ରସ୍ ଫ୍ରୁଟ୍, ଯେଉଁଥିରେ ଆପଣଙ୍କର କମଳା ହେଲା, ସପୁରି ପଣସ ହେଲା, ଲେମ୍ବୁ ହେଲା, ଏଇ କାଟେଗୋରିରେ ଆସୁଛି, ବତେଇ ହେଲା, ମୌସୁମୀ ହେଲା, ସେଇ ଫଳ ଗୁଡ଼ାକ ଆରାମସେ ଯଥେଷ୍ଟ ପରିମାଣରେ ଖାଇପାରିବେ। ଏପୁଲ୍ ହେଲା କି ଆପଣଙ୍କର ତରଭୁଜ ହେଲା, ଏଇ ଫଳ ଗୁଡ଼ାକ ଆପଣ ଆରାମସେ ଖାଇପାରିବେ। ତା ଉପରକୁ ଯଦି ଯିବେ ଆପଣ ମିଡିୟମ୍ ଗ୍ଲାଇସେମିକ୍ ଲୋଡ଼କୁ, ତାହେଲେ ଆପଣଙ୍କର କଦଳୀ ହେଲା, ଅଙ୍ଗୁର ହେଲା, ଏଗୁଡ଼ାକ ଆସିବ। ତାପରେ ଯଦି ଆଉ ଟିକେ ଉପରକୁ ଯିବେ ଯେଉଁଟାକି ବହୁତ ଅଧିକ ଆପଣଙ୍କୁ ହାର୍ମ କରିପାରେ, ସେଇ ଭିତରେ ଆପଣଙ୍କର ଆମ୍ବ ହେଲା, ତାପରେ ସପେଟା ହେଲା, ଏବଂ ସୀତାଫଳ ବା ଆତ, ଯେଉଁଗୁଡ଼ାକରେ ଗ୍ଲାଇସେମିକ୍ ଲୋଡ଼ ଟିକେ ଅଧିକ, ତ ସେଇ ଫଳ ଗୁଡ଼ାକୁ ଆମେ ଟିକେ ଏଭଏଡ୍ କରିବା ପାଇଁ କହୁ। କିନ୍ତୁ ହୋଲ୍ରେ ଦେଖିବାକୁ ଗଲେ ଜଣେ ସାଧାରଣ ବ୍ୟକ୍ତି ପାଇଁ ଫଳ ଖାଇବା ପ୍ରତିଦିନ ନିହାତି ଜରୁରୀ, ଏବଂ ଡାଇବେଟିସ୍ ବ୍ୟକ୍ତି ପାଇଁ ତାଙ୍କ ପାଇଁ ଯେଉଁ ଫଳ ସେଫ୍, ସେଭଳିଆ ପ୍ରତ୍ୟେକ ଦିନ ଗୋଟିଏ ଫଳ ଖାଇବା ନିହାତି ଜରୁରୀ।
1: ସେ ନିଦ୍ରାହୀନତା ଯୋଗୁଁ ମଧ୍ୟ ବିଭିନ୍ନ ପ୍ରକାର ରୋଗ ଆସିଥାଏ, ଆଉ ନିଦ୍ରାହୀନତା ଯୋଗୁଁ ଡାଇବେଟିସ୍ ମଧ୍ୟ ଆସିଥାଏ, ତ ନିଦ୍ରାହୀନତା କିଭଳି ଭାବରେ ପ୍ରଭାବ ପକାଇଥାଏ ଡାଇବେଟିସ୍ ରୋଗୀଙ୍କୁ?
0: ନିଦ୍ରାଟା ଆମର ଜୀବନର ଗୋଟେ ଅବିଚ୍ଛିନ୍ନ ଅଙ୍ଗ। ଯଦି ଆମେ ଧରିବା ଶରୀରଟିକୁ ଗୋଟେ ମେସିନ୍ ଭଳିଆ, ତାହେଲେ ତାର ରେଷ୍ଟ ପିରିୟଡ଼ଟା ହେଉଛି ନିଦ୍ରା, ଯେଉଁ ସମୟରେ କି ଆମର ଦେହର ସବୁ ଅର୍ଗାନ ଗୁଡ଼ିକର ବାଲାନ୍ସ ମେଣ୍ଟେନ୍ କରିବା ପାଇଁ ବଡିର ମେକାନିଜମ୍ ଗୁଡ଼ାକ କାମ କରେ। ତା ସହିତ ଆମର ନିଜର ରିଭାଇଟାଲାଇଜେସନ୍, ଯେଉଁ ସମୟରେ ଆମର ଉର୍ଜାଟାକୁ ଆଉ ଥରେ କେମିତି ଦିନସାରାର ଥକାନ ପରେ ଦେହଟାକୁ ପୁଣି ତା ପରଦିନ ପାଇଁ ତିଆରି କରିବ, ସେଇଟା ସେଇ ସ୍ଲିପ୍ ଭିତରେ ହିଁ ହୁଏ। ତେଣୁ ସ୍ଲିପ୍ଟା ଆମର ବଡିର ସମ୍ପୂର୍ଣ୍ଣ ରିପେୟାର ଆଉ ରିଭାଇଟାଲାଇଜେସନ୍ ପାଇଁ ନିହାତି ଜରୁରୀ। ଯଦି ସେ ସ୍ଲିପ୍ଟା ଠିକ୍ ଭାବରେ ନ ହେଇପାରିଲା, ତାହେଲେ ଆମର ବଡିର ସର୍କାଡିଆନ୍ ରିଦମ୍ ଯେଉଁଟା ଥାଏ ସେଇଟା ଡିଷ୍ଟର୍ବାନ୍ସ ହେଇଯାଏ, ତା ଯୋଗୁଁ ହର୍ମୋନ୍ ଲେଭେଲ୍ ଗୁଡ଼ାକ ବହୁତ ଭାବରେ ଏଫେକ୍ଟ ହୁଏ, ଆପଣଙ୍କର ମେଣ୍ଟାଲ୍ ବାଲାନ୍ସ ସେଇଥିରେ ହରାଇବା ବହୁତ ସାଧାରଣ ଦେଖିବା, ତା ସହିତ ଏଙ୍ଗଜାଇଟି ଏବଂ ଷ୍ଟ୍ରେସ୍ ରିଲେଟେଡ୍ ଇଫେକ୍ଟ ବହୁତ ଅଧିକ ଆସିଯାଏ, କର୍ଟିସଲ୍ ସିକ୍ରେସନ୍ ବହୁତ ବଢ଼ିଯାଏ, ଏହିସବୁ କାରଣ ଯୋଗୁଁ ଆପଣଙ୍କର ଡାଇବେଟିସ୍ ହେବାର ଚାନ୍ସଟି ବହୁ ଗୁଣ ହେଇଯାଏ ଯଦି ଆପଣଙ୍କର ନିଦ୍ରା ଠିକ୍ରେ ନ ପାଉଛନ୍ତି।
1: ସାର୍, ଇନ୍ସୁଲିନ୍ ଆଉ ଟାବ୍ଲେଟ୍ ଏଇ ଦୁଇଟା ଭିତରେ ପାର୍ଥକ୍ୟ କ'ଣ?
0: ଇନ୍ସୁଲିନ୍ ଆଉ ଟାବ୍ଲେଟ୍ ଭିତରେ ପାର୍ଥକ୍ୟ ହେଉଛି ଯେ ଯାହା ଦେହରେ ଇନ୍ସୁଲିନ୍ ମୋଟେ ନାହିଁ କିମ୍ବା ଅଛି କିନ୍ତୁ କୌଣସି ପ୍ରକାରରେ ବି ଚେଷ୍ଟା କଲେ ସେ କାମ କରୁନାହିଁ, ସେଇ ଲୋକଗୁଡ଼ାକୁ ଇନ୍ସୁଲିନ୍ ହିଁ ଦେବାକୁ ପଡ଼େ ବାହାରୁ ବି। କିନ୍ତୁ ଯେଉଁମାନଙ୍କ ଦେହରେ ଇନ୍ସୁଲିନ୍ ଅଛି ଏବଂ କିଛିଟା କାମ କରୁଛି, ସେମାନଙ୍କୁ ଟାବ୍ଲେଟ୍ ଦେଇକି ଆମେ କଣ୍ଟ୍ରୋଲ୍ କରିପାରୁ। ତା ଉପରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଜାଣି ରଖିବା ଜରୁରୀ କଥାଟେ ଯେ ମେଡିସିନ୍ ଯାହା ବି ଆମେ ଦେଉଛୁ ତାର ଚାରି ପାଞ୍ଚଟା ଡିଫରେଣ୍ଟ ମେକାନିଜମ୍ ଅଛି। ସେଇଟା କ'ଣ ନା, ଗୋଟେ ଗ୍ରୁପ୍ ଅଫ୍ ମେଡିସିନ୍ ଅଛି ଯାହାର କାମ ହେଉଛି ସେ ଇନ୍ସୁଲିନ୍ ଭିତରେ ଯେଉଁ ବିଟା ସେଲ୍ ଅଛି ତାକୁ ଚିପୁଡ଼ିକି ଇନ୍ସୁଲିନ୍ଟାକୁ ବାହାର କରିବ ଏବଂ ତାକୁ ବ୍ଲଡ୍ ଭିତରକୁ ନେଇକି ତାର କାମ କରାଇବ। ଦ୍ୱିତୀୟଟି ଅଛି ଆପଣଙ୍କ ଶରୀରରେ ଇନ୍ସୁଲିନ୍ ଯୋଗୁଁ ଯେଉଁ ରେଜିଷ୍ଟାନ୍ସ ଡେଭଲପ୍ କରିଛି ବଡିର ତାକୁ କମ୍ କରିବ। ତୃତୀୟଟି ଅଛି ଯେଉଁଟା ଆପଣଙ୍କର ଖାଦ୍ୟ ଖାଇବାର ଯେଉଁ ଲାଳସଟା ଅଛି ତାକୁ ସିଏ ରିଡ୍ୟୁସ୍ କରିବ। ଚତୁର୍ଥ ଅଛି ଗୋଟିଏ ଯିଏକି ଆପଣଙ୍କର ଯାହା ବି ଏକ୍ସଟ୍ରା ଗ୍ଲୁକୋଜ୍ ବ୍ଲଡ୍ ଭିତରେ ଆସୁଛି ତାକୁ କିଡ଼ନୀ ଥ୍ରୁରୁ ବାହାର କରିଦେବ, ୟୁରିନ୍ ଥ୍ରୁରୁ ବାହାର କରିଦେବ। ତ ଏମିତି ବହୁତ ଗୁଡ଼ାଏ ମେକାନିଜମ୍ ଅଛି ଯେଉଁଥିରେ ଆମେ ଟାବ୍ଲେଟ୍ ଗୁଡ଼ାକ ୟୁଜ୍ କରୁ। ଯାହାର ଯେମିତି ପ୍ରକାର ଟାବ୍ଲେଟ୍ ଦରକାର, ଯେଉଁ ରୋଗୀର ଯେଉଁ ପ୍ରକାର ଡେଫିସିଏନ୍ସିଟା ଅଧିକ ପାଉଛୁ, ସେଇ ହିସାବରେ ଆମେ ମେଡିସିନ୍କୁ, ଇଭେନ୍ ଏମିତି ବି ମେଡିସିନ୍ ଅଛି ଯେଉଁଟା ଆପଣଙ୍କର ଗ୍ଲୁକୋଜ୍ ବି କଣ୍ଟ୍ରୋଲ୍ କରିବ, ଆପଣଙ୍କର ୱେଟ୍ ରିଡକ୍ସନ୍ରେ ବି ସାହାଯ୍ୟ କରିବ ଓଜନ କମେଇବାରେ। କିନ୍ତୁ ଯଦି ଆପଣଙ୍କର ଏଇ ମେଡିସିନ୍ ଗୁଡ଼ାକ ଏମିତି ଷ୍ଟେଜ୍ରେ ଆପଣ ପହଞ୍ଚିଲେଣି ଯେଉଁଠି ଆପଣଙ୍କର ମେଡିସିନ୍ କାମ କରିବ,

0: ପଡ଼ିବ ନାହିଁ, କିମ୍ବା ଆପଣଙ୍କର ଲଙ୍ଗ୍ ଟର୍ମ ଡାଇବେଟିସ୍ ହେଇଗଲାଣି 20 ବର୍ଷ 25 ବର୍ଷ ହେଲାଣି, ବର୍ତ୍ତମାନ ବହୁତ ମେଡିସିନ୍ର ବହୁତ ହାଇ ଡୋଜ୍ରେ ଚାଲିଛନ୍ତି, ବହୁତ ଗୁଡ଼ାଏ କମ୍ପ୍ଲିକେସନ୍ ଆପଣଙ୍କର ଷ୍ଟାର୍ଟ ହେଇଗଲାଣି, କିମ୍ବା ଆପଣଙ୍କର ଗେଷ୍ଟେସନାଲ୍ ଡାଇବେଟିସ୍ କି ଟାଇପ୍ 1 ଡାଇବେଟିସ୍ ଅଛନ୍ତି, ଏହି କ୍ଷେତ୍ରରେ ଆମକୁ ଇନ୍ସୁଲିନ୍ ହିଁ ଦେବା ପାଇଁ ପଡ଼େ। କାହିଁକି ନା ଇନ୍ସୁଲିନ୍ ବିନା ଅନ୍ୟ କୌଣସି ମାଧ୍ୟମରେ ଏହିସବୁ ପରିସ୍ଥିତିରେ ଚିକିତ୍ସା କରିବା ସମ୍ଭବପର ହେଇନଥାଏ।
1: ସେ ଡାଇବେଟିସ୍ ହେଲା ମାନେ ଜଣେ ରୋଗୀ ମାନସିକ ଭାବରେ ମଧ୍ୟ ଭାଙ୍ଗି ଯାଇଥାଏ ଯେ ଏଇଟା ହିଁ ମୋର ଶେଷ ଲାଇଫ ଟାଇମ୍, ମୋତେ ମେଡିସିନ୍ ଖାଇବାକୁ ପଡ଼ିବ କି ଇନ୍ସୁଲିନ୍ରେ ବଞ୍ଚିବାକୁ ପଡ଼ିବ। ତ ମାନସିକ ଚାପ ବା ଯୋଉ ସ୍ଟ୍ରେସ୍ କେତେ ମାତ୍ରାରେ ପ୍ରଭାବ ପକାଇଥାଏ?
0: ନିହାତି ଡାଇବେଟିସ୍ ଯାହା ପାଖରେ ମାନେ ଯାହାକୁ ବି ହେଇଛି ତାଙ୍କ ଉପରେ ବି ଏବଂ ତାଙ୍କ ପରିବାର ଉପରେ ବି ଗୋଟେ ବହୁତ ବଡ଼ ବର୍ଡ଼ନ ବୋଲି କହିଲେ ତାହା ଅତ୍ୟୁକ୍ତି ହେବ ନାହିଁ। କାହିଁକି ନା ଆପଣଙ୍କର ଡାଇବେଟିସ୍ ଥରେ ହେଲେ ଲୋକମାନେ ଡରିଯାଆନ୍ତି ଯେ ମୁଁ ଆଉ ଏଥର କିଛି ଖାଇପାରିବିନି, ଏଥର ମୁଁ ଆଉ କୌଣସି ଫ୍ରିଡମ୍ ନାହିଁ ମୋର, କିମ୍ବା ଫାଇନାନ୍ସିଆଲ ବି ଯେ ବହୁତ ଗୁଡ଼ାଏ ଖର୍ଚ୍ଚ ହେବ ମୁଁ ସେଇଟା କରିପାରିବି କି। କିନ୍ତୁ ଏତିକି ଧ୍ୟାନ ରଖିବା ବହୁତ ଜରୁରୀ ଯେ ଏଇଗୁଡ଼ାକ ଆଗରୁ ଥିଲା ଯେତେବେଳେ ଡାଇବେଟିସ୍ ଗୋଟେ ଅନକ୍ୟୁରେବଲ୍ ଡିଜିଜ୍ ବୋଲିକି ଥିଲା, ତ ଥରେ ଡାଇବେଟିସ୍ ହେଲା ମାନେ ଆପଣ ଆଉ କ୍ୟୁର ହେଇପାରିବେ ନାହିଁ। ବର୍ତ୍ତମାନ ଟାଇପ୍ 2 ଡାଇବେଟିସ୍ ଆଉ ଅନକ୍ୟୁରେବଲ୍ ଡିଜିଜ୍ ଗ୍ରୁପ୍ରେ ନାହିଁ, ତାକୁ ଆମେ ନିଶ୍ଚିତ ଭାବରେ ପ୍ରିଭେଣ୍ଟ ବି କରିପାରୁଛନ୍ତି ଆଉ କ୍ୟୁର୍ ବି କରିପାରୁଛନ୍ତି। ତେଣୁ ଲୋକଙ୍କ ଉପରେ ଯେଉଁ ମାନସିକ ଚାପଟା ଅଛି ସେ ଥଟ୍ ପ୍ରୋସେସ୍ଟାକୁ ଚେଞ୍ଜ କରିବା ପାଇଁ ତାଙ୍କ ଭିତରେ ପ୍ରପର୍ ନଲେଜ୍ ଆଉ ଟ୍ରୁ ଆୱେର୍ନେସ୍ ଏ ଦୁଇଟା କ୍ରିଏଟ୍ କରିବା ବହୁତ ଜରୁରୀ ଯେ ଡାଇବେଟିସ୍ ଥରେ ହେଲା ମାନେ ସବୁଦିନ ରହିବ ଏଇଟା ଗୋଟେ ଭୁଲ ତଥ୍ୟ, ସେମିତି କିଛି ନାହିଁ। ଆମେ ତାକୁ ରିଭର୍ସାଲ୍ ନିଶ୍ଚିତ ଭାବରେ କରିପାରିବା। ଥରେ ମେଡିସିନ୍ ଷ୍ଟାର୍ଟ ହେଲେ କିମ୍ବା ଇନ୍ସୁଲିନ୍ ଷ୍ଟାର୍ଟ ହେଲେ ଜୀବନସାରା ଚାଲିବ ସେଇଟା ବି ଗୋଟେ ମିଥ୍, ସେଟାକୁ ବି ଆମେ ନିଶ୍ଚିତ ଭାବରେ କ୍ୟୁର୍ କରିକି ଡାଇବେଟିସ୍ ବନ୍ଦ କରିପାରୁଛନ୍ତି। ବହୁତ ଲୋକଙ୍କର ମେଡିସିନ୍ କିମ୍ବା ଇନ୍ସୁଲିନ୍ ବନ୍ଦ ହେଇପାରୁଛି। ଖାଦ୍ୟ ଉପରେ ବହୁତ ଗୁଡ଼ାଏ ମିସ୍କନସେପ୍ସନ୍ ରହୁଛି ଯେ ଆମେ ଏଥର କିଛି ଖାଇପାରିବୁ ନାହିଁ, ସେଟା ବି ଗୋଟେ ଭୁଲ ଧାରଣା। ବହୁତ ଲିମିଟେଡ୍ ଫୁଡ୍ ଅଛି ଯେଉଁଟାକି ଡାଇବେଟିସ୍ରେ ମନା କରାହୁଏ, ଆଉ ସେ ଭିତରେ ଇମ୍ପୋର୍ଟାଣ୍ଟ କଥା ହେଉଛି ଯେ ଯେଉଁ ଖାଦ୍ୟଟି ଡାଇବେଟିସ୍ ରୋଗୀକୁ ଖାଇବା ପାଇଁ ମନା କରାହୁଏ ସେ ଖାଦ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏଭଏଡ୍ କରିବା ନିହାତି ଜରୁରୀ। ତ ସେଟା କେବଳ ଡାଇବେଟିସ୍ ରୋଗୀଙ୍କ ପାଇଁ ନୁହେଁ, ସାରା ସମାଜ ପାଇଁ ସେଟା ଏଭଏଡ୍ କରିବା ଜରୁରୀ, ପ୍ରିଭେଣ୍ଟ କରିବା ପାଇଁ ଆଗକୁ ଯେକୌଣସି ଗୋଟେ କ୍ରୋନିକ୍ ରୋଗକୁ।
1: ନିଶ୍ଚିତ ଭାବରେ ଯଦି ଡାଇବେଟିସ୍ ଜନିତ କୌଣସି ବି ସମସ୍ୟା ସାମ୍ନାକୁ ଆସୁଛି ବା ଆମେ ଡାଇବେଟିସ୍ରେ ଆକ୍ରାନ୍ତିତ ହୋଇଛେ, ତେବେ ବିଶେଷଜ୍ଞଙ୍କ ପାଖକୁ ଯିବା ଏବଂ ତାଙ୍କର ପରାମର୍ଶ ଅନୁଯାୟୀ ଚିକିତ୍ସା ପଦ୍ଧତି ଗ୍ରହଣ କରିବା। ସାର୍, ଆପଣ ଯେମିତି ପରିବାର କଥା କହିଲେ, ପରିବାରର ଭୂମିକା କିପରି ରହୁଛି ଜଣେ ରୋଗୀକୁ ଯିଏକି ଡାଇବେଟିସ୍ରେ ପୀଡ଼ିତ ଅଛନ୍ତି, ସେ ସ୍ଥାନରେ ଗୋଟେ ପରିବାରର ଭୂମିକା କ'ଣ?
0: ପରିବାରର ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି, ବିଶେଷ କରିକି ଲାଇଫ୍ ପାର୍ଟନର ଯିଏ ଅଛନ୍ତି ତାଙ୍କର ବହୁତ ବଡ଼ ଭୂମିକା ଅଛି। ସିଏ ଯେହେତୁ ଆର ପାର୍ଟନରଟିର ପ୍ରତ୍ୟେକ ଦୁର୍ବଳତା, ତାଙ୍କର ଶକ୍ତି, ସେ ସବୁଗୁଡ଼ାକ ଜାଣନ୍ତି, ତେଣୁ ସିଏ ତାଙ୍କର ଗୋଟେ ସାହାରା ହେଇ ଠିଆ ହେବା ସେଇ ସମୟରେ ଜରୁରୀ ଯେ ଡାଇବେଟିସ୍ ଯଦି ହେଲା ଆମେ ନିଶ୍ଚିତ ଭାବରେ ତାର ମୁକାବିଲା କରିବା, ତାକୁ ଠିକ୍ ସମୟରେ ଆମେ ଟ୍ରିଟମେଣ୍ଟ କରିବା, ନିଜର ଲାଇଫ୍ଷ୍ଟାଇଲ୍ଟାକୁ ଚେଞ୍ଜ କରିବା, ଯେଉଁଥିରେ ମୁଁ ତୁମକୁ ହେଲ୍ପ କରିବି। ଆଉ ତା ସହିତ ପରିବାରର ଅନ୍ୟ ସଦସ୍ୟମାନଙ୍କର ବି ରୋଲ୍ ବହୁତ ଅଧିକ ଅଛି, କାହିଁକି ନା ଯଦି ଜଣେ ଘରର ଡାଇବେଟିସ୍ରେ ଆକ୍ରାନ୍ତ ହେଲା ତାକୁ ନିଶ୍ଚିତ ଭାବରେ ମୋରାଲ୍ ସପୋର୍ଟ ଦରକାର ପଡ଼େ ଏବଂ ଫାଇନାନ୍ସିଆଲ୍ ସପୋର୍ଟ ବି ଦରକାର ପଡ଼େ। ତେଣୁ ସମସ୍ତେ ଯଦି ସାଥୀ ହୋଇ ଠିଆ ହୁଅନ୍ତି ତାହେଲେ ନିଶ୍ଚିତ ଭାବରେ ଯେତେ ବଡ଼ ଅସୁବିଧା ଆସିଲେ ବି ସେ ସାମ୍ନାକୁ ସେଟା ଅତି ଛୋଟ ହେଇଯାଏ ତା ସାମ୍ନାରେ।
1: ତେବେ ସେ ଡାଇବେଟିସ୍କୁ ଆମେ ସମ୍ପୂର୍ଣ୍ଣ ଆରୋଗ୍ୟ କରିପାରିବା ନା କେବଳ ନିୟନ୍ତ୍ରଣ ହିଁ କରିପାରିବା?
0: ଡାଇବେଟିସ୍କୁ ବର୍ତ୍ତମାନ ଆମେ ସମ୍ପୂର୍ଣ୍ଣ ଆରୋଗ୍ୟ କରିବାରେ ସମ୍ପୂର୍ଣ୍ଣ ଭାବରେ ସକ୍ଷମ, ଏବଂ ସେଟା ଅଧିକ କଷ୍ଟ ସାଧ୍ୟ ବି ନୁହେଁ। ଆମର ପ୍ରତିଦିନର କିଛିଟା ଭଲ ଅଭ୍ୟାସ ରଖିବା, ନିଜର ବହୁତ ଗୁଡ଼େ ଏରାଟିକ୍ ଅଭ୍ୟାସକୁ ପରିବର୍ତ୍ତନ କରିବା, କିଛିଟା ଲାଇଫ୍ଷ୍ଟାଇଲ୍ ଚେଞ୍ଜେସ୍ କରିବା, ନିଜର ଖାଦ୍ୟରେ କିଛିଟା ପରିବର୍ତ୍ତନ କରିବା, ଏତିକି ଫଳରେ ଆମେ ବହୁତ ଗୁଡ଼େ ପେସେଣ୍ଟଙ୍କର ଡାଇବେଟିସ୍କୁ କମ୍ପ୍ଲିଟଲି ରିଭର୍ସ କରିପାରିଛୁ ସକ୍ସେସଫୁଲି।
1: ଡାଇବେଟିସ୍ ରୋଗୀଙ୍କ ପାଇଁ ଆପଣ କ'ଣ କହିବେ ଯେ ସେମାନେ କେତେ ମାସ ଅନ୍ତରରେ ଡାକ୍ତରଙ୍କର ପରାମର୍ଶ ନେବା ଉଚିତ?
0: ଡାଇବେଟିସ୍ ରୋଗୀ ପ୍ରକୃତରେ କହିବାକୁ ଯଦି ଆମେ ଯିବା ତାହେଲେ ଜଣେ ଯଦି ସାଧାରଣ ଡାଇବେଟିସ୍ ରୋଗୀ ନୂଆରେ ଡିଟେକ୍ଟ ହେଇଛି, ତାଙ୍କର କୌଣସି କମ୍ପ୍ଲିକେସନ୍ସ ନାହିଁ, ତାହେଲେ ସିଏ ଅନ୍ତତଃ 3-4 ମାସ ଗ୍ୟାପ୍ରେ ଯାଇକି ନିଜର କନସଲଟେସନ୍ କରାଇପାରିବେ ଡାକ୍ତରଙ୍କ ପାଖରେ। କିନ୍ତୁ ଯେଉଁମାନେ ଡାଇବେଟିସ୍ରେ ବହୁତ ଲଙ୍ଗ୍ ଟର୍ମ ଆକ୍ରାନ୍ତ ଅଛନ୍ତି, ଯେଉଁମାନଙ୍କ ଦେହରେ ମଲ୍ଟିପୁଲ୍ କମ୍ପ୍ଲିକେସନ୍ସ ଅଛି, ନେଫ୍ରୋପାଥି, ରେଟିନୋପାଥି କିମ୍ବା ନ୍ୟୁରୋପାଥି ଭଳି ଡିଜିଜ୍ରେ କିମ୍ବା କାର୍ଡ଼ିଓଭାସ୍କୁଲାର ଡିଜିଜ୍ରେ ଆକ୍ରାନ୍ତ ଅଛନ୍ତି, ସେମାନଙ୍କୁ ଆଉ ଟିକେ ରେଗୁଲାର ଭିଜିଟ୍ରେ ଯିବା ପାଇଁ ପଡ଼େ। କାହିଁକିନା ଡାକ୍ତରଙ୍କ ପାଖକୁ ଯିବାର ମହତ୍ତ୍ୱ ଏଇଟା ନଥାଏ ଯେ ଆପଣ କେବଳ ଡାଇବେଟିସ୍ଟାକୁ କଣ୍ଟ୍ରୋଲ୍ କରିବେ କିମ୍ବା ଅନ୍ୟ ଡିଜିଜ୍କୁ ଟ୍ରିଟ୍ କରିବେ। ଡାକ୍ତରଙ୍କ ପାଖକୁ ଗଲେ ତାଙ୍କ ପାଖରୁ ଯେଉଁ ପରାମର୍ଶ କିମ୍ବା ତାଙ୍କ ପାଖରୁ ଯେଉଁ ଗାଇଡ୍ଲାଇନ୍ଟା ଆପଣଙ୍କୁ ମିଳେ, ସିଏ ଆପଣଙ୍କ ଭିତରେ ଗୋଟେ ଉର୍ଜା ସୃଷ୍ଟି କରେ, ଯେଉଁ ଫଳରେ ଆପଣ କିଛି ଦିନ ପର୍ଯ୍ୟନ୍ତ ଦେଖିବେ ଡାକ୍ତରଙ୍କ ପାଖରୁ ଫେରିବା ପରେ ପେସେଣ୍ଟମାନେ ଟିକେ ଭଲ କଣ୍ଟ୍ରୋଲ୍ରେ ରୁହନ୍ତି, ମିଳୁଥିବା ଜିନିଷ ବି ତାକୁ ସେମାନେ ମନା କରନ୍ତି, ଖାଆନ୍ତି ନାହିଁ, କିଏ ଗୋଟେ କପେ ଚାହାଟେ ଦେଲା ଚିନି ପଡ଼ିଥିବ ସେଥିରେ ସିଏ ତାକୁ ଏଭଏଡ୍ କରନ୍ତି। କିନ୍ତୁ ଯେତେବେଳେ ସେ ଏଫେକ୍ଟଟା ସରି ସରି ଆସେ କାଉନ୍ସେଲିଂର, ଅଟୋମେଟିକାଲି ସେଇଟା ଡାଇଲ୍ୟୁଟ୍ ହେଇଯାଏ ଏବଂ ସେମାନଙ୍କର ଏରାଟିକ୍ ହେବିଟ୍ ପୁଣି ଥରେ ଷ୍ଟାର୍ଟ ହେଇଯାଏ। ତେଣୁ ଆପଣଙ୍କୁ କଣ୍ଟିନ୍ୟୁଅସ୍ ସେଇ ଉର୍ଜାଟାକୁ ନିଜ ଭିତରେ ମେଣ୍ଟେନ୍ କରିବା ପାଇଁ

0: କନସଲଟେସନ ଆକ୍ଚୁଆଲି ସେଠି ଜରୁରୀ।
1: ନିଶ୍ଚିତ ଭାବରେ ସନ୍ତୁଳିତ ତଥା ସୁଷମ ଖାଦ୍ୟ ଖାଇବା ଏବଂ ଠିକ୍ ମାତ୍ରାରେ ନିଦ୍ରା ଯିବା ସହିତ ଶାରୀରିକ ବ୍ୟାୟାମ ମଧ୍ୟ କରିବା ଆମକୁ ସୁସ୍ଥ ରଖିପାରିବ, ଡାଇବେଟିସ୍ ଠାରୁ ଦୂରେଇ ରଖିପାରିବ। ସେ ଛୋଟ ଛୋଟ କଥା କହିଲେ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆପଣ ଦୃଷ୍ଟି ଦେଲେ। ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ, ଆପଣଙ୍କର ବହୁମୂଲ୍ୟ ସମୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।
2: ନିରାମୟ କାର୍ଯ୍ୟକ୍ରମରେ ଜାଣିବା ସ୍ୱାସ୍ଥ୍ୟ ସମାଚାର।
1: ଶ୍ରୋତା ବନ୍ଧୁ, ପରସ୍ପରକୁ ନେଇ ଆଲୋଚନା କରିବାକୁ ଭଲ ପାଆନ୍ତି ମହିଳା, ହେଲେ ନିଜ ବିଷୟରେ କୌଣସି ନକାରାତ୍ମକ ଆଲୋଚନାକୁ ଗ୍ରହଣ କରିପାରନ୍ତି ନାହିଁ। ଏସବୁ କଥା ବାରମ୍ବାର ମନକୁ ଆନ୍ଦୋଳିତ କରେ। ତେବେ ପରିବାର ଓ ଅଫିସ ଉଭୟ ସ୍ଥାନରେ ସଫଳ ହେବାକୁ ହେଲେ ଏଭଳି ଓଭର ଥିଙ୍କିଙ୍ଗକୁ ଦୂର କରି ମାନସିକ ଶାନ୍ତି ରଖିବା ଜରୁରୀ। କାରଣ ନକାରାତ୍ମକ ଆଲୋଚନା ଶୁଣିଲେ ମନ ଭାରାକ୍ରାନ୍ତ ହୁଏ, କାମ କରିବାର ସ୍ପୃହା ବି କମିଯାଏ। ଏଭଳି ସ୍ଥିତିରେ ମନକୁ ଶାନ୍ତ ରଖି ପରିବାର ଓ ଅଫିସରେ ନିଜ ଦାୟିତ୍ୱ ତୁଲାଇବାକୁ ହେବ। ତେଣୁ ଆଲୋଚନାକୁ ନଜରଅନ୍ଦାଜ କରି ମନକୁ ଶାନ୍ତ ରଖିବାର ଉପାୟ ସବୁ ଜାଣିବା ନିହାତି ଦରକାର। ଗୋଟିଏ ପଟେ ପରିବାରର ଦାୟିତ୍ୱ, ଅନ୍ୟପଟେ କ୍ୟାରିୟରକୁ ସଜାଡ଼ି ଆଗକୁ ଯିବାର ଚ୍ୟାଲେଞ୍ଜ, ଏସବୁ ଭିତରେ ଏକ ବାଲାନ୍ସ ରଖିବା ନିମନ୍ତେ ଢେର ପରିଶ୍ରମ କରନ୍ତି ମହିଳା। ହେଲେ ନିଜ ସମ୍ପର୍କରେ ଲୋକଙ୍କଠାରୁ ନକାରାତ୍ମକ ଆଲୋଚନା ଶୁଣିଲେ ମନ ଖରାପ ହୋଇଯାଏ, ଆଉ ଭାରାକ୍ରାନ୍ତ ମନରେ କିଛି କରିବାକୁ ଭଲ ଲାଗେନି, ଫଳରେ କାମ କରିବାର ସ୍ପୃହା ଆସେନି। ଏହା ଫଳରେ କ୍ୟାରିୟର ତ ପ୍ରଭାବିତ ହୁଏ, ପାରିବାରିକ ସମ୍ପର୍କ ବି ଦୋହଲିଯାଏ। ଏଥିପାଇଁ ମନୋବଳ ଦୃଢ଼ ରଖିବାକୁ ହେବ, ଫଳରେ ଅନ୍ୟମାନଙ୍କର କୌଣସି ପ୍ରକାରର ନକାରାତ୍ମକ ଆଲୋଚନାର ପ୍ରଭାବ ପଡ଼ିବ ନାହିଁ। ଶ୍ରୋତାବନ୍ଧୁ, ମନକୁ ଦୃଢ଼ କରିବାକୁ ହେଲେ ଭାବପ୍ରବଣତାକୁ ନିୟନ୍ତ୍ରଣ କରିବାକୁ ହେବ, ଅର୍ଥାତ୍ ଅନ୍ୟ କାହାର ନକାରାତ୍ମକ ଆଲୋଚନାକୁ ନେଇ ଅତ୍ୟଧିକ ଭାବନ୍ତୁ ନାହିଁ, ନିଜ ବିଚାର ସହ ବଞ୍ଚନ୍ତୁ। ଅନ୍ୟମାନେ ଯାହା କହନ୍ତି ତାହା ଯେ ସବୁବେଳେ ଠିକ୍ ସେମିତି ନୁହେଁ, ତେଣୁ ନିଜ କାମ ଓ କର୍ତ୍ତବ୍ୟକୁ ନେଇ ବିଚାର କରନ୍ତୁ। ନିଜ ଦୃଷ୍ଟିରେ ଯଦି ଠିକ୍ କାମ କରିଛନ୍ତି ବୋଲି ମନେ କରୁଛନ୍ତି, ତେବେ କୌଣସି ପ୍ରକାର ମାନସିକ ବୋଝ ରହିବ ନାହିଁ। ତେଣୁ ଅନ୍ୟମାନଙ୍କ କଥାକୁ ଶୁଣି ଆଦୌ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ଏଭଳି ଅଭ୍ୟାସ ଧୀରେ ଧୀରେ ମନକୁ ଦୃଢ଼ କରିପାରିବ। ଆଉ ହଁ, ମନେ ରଖନ୍ତୁ, ନିଜ ମାନସିକ ଶାନ୍ତି ନିଜ ଉପରେ ହିଁ ନିର୍ଭର କରେ। କାହା ସହ କଥା ହୋଇ କିମ୍ବା ବିବାଦ କରି ଯଦି ମାନସିକ ଅଶାନ୍ତି ସୃଷ୍ଟି ହେଉଛି, ତେବେ ସେଥିରୁ ଦୂରେଇ ରୁହନ୍ତୁ। ନିଜକୁ ସେହିଭଳି ପରିବେଶରେ ରଖନ୍ତୁ ଏବଂ ସେହିଭଳି ବ୍ୟକ୍ତିଙ୍କ ସହ ମିଶନ୍ତୁ ଯେଉଁମାନେ ଆପଣଙ୍କ ମୂଲ୍ୟ ବୁଝିପାରୁଥିବେ। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ଭିତ୍ତିକ ତଥ୍ୟ। ଶ୍ରୋତାବନ୍ଧୁ, ଇସବଗୁଲ ଭୁସି ଏକ ଦ୍ରବଣୀୟ ତନ୍ତୁ, ପାଣିରେ ମିଶାଇଲେ ଏକ ଜେଲ୍ ଭଳି ପଦାର୍ଥ ସୃଷ୍ଟି କରେ। ଏହି ପ୍ରାକୃତିକ ଉଦ୍ଭିଦ ଆଧାରିତ ତନ୍ତୁ ଅନ୍ତନଳୀକୁ ସଫା କରିବାରେ, କୋଷ୍ଠକାଠିନ୍ୟ ଦୂର କରିବାରେ ଏବଂ ପାଚନ ଶକ୍ତିକୁ ଉନ୍ନତ କରିବାରେ ସାହାଯ୍ୟ କରେ। ଇସବଗୁଲ ଭୁସିକୁ ପାଚନ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହାକୁ ଖାଇବା ଦ୍ୱାରା ଶରୀରକୁ ପ୍ରାକୃତିକ ଫାଇବର ମିଳିଥାଏ, ଯାହା କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରେ। ଭୁସି ସମ୍ପୂର୍ଣ୍ଣ ପ୍ରାକୃତିକ। ଏହାକୁ ସେବନ କରିବା ଦ୍ୱାରା ଦୀର୍ଘକାଳୀନ କୋଷ୍ଠକାଠିନ୍ୟ, ମୋଟାପଣ ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରାଯାଇପାରିବ। ଯେଉଁମାନେ କୋଷ୍ଠକାଠିନ୍ୟରେ ପୀଡ଼ିତ, ସେମାନେ ଏହାକୁ ଉଷୁମ ପାଣି କିମ୍ବା କ୍ଷୀର ସହିତ ମିଶାଇ ସେବନ କରିପାରିବେ। ପାଣିରେ ମିଶାଇଲେ ଭୁସି ଫୁଲିଯାଏ, ତେଣୁ ଏହାକୁ ତୁରନ୍ତ ପିଅନ୍ତୁ। ଶୋଇବା ସମୟର ଅଧଘଣ୍ଟା ପୂର୍ବରୁ ଭୁସି ପିଇବା ଭଲ। ଯେଉଁମାନେ ଏହାକୁ ପ୍ରତିଦିନ ସେବନ କରନ୍ତି ସେମାନଙ୍କ ପାଇଁ 1-2 ଚାମଚ ଯଥେଷ୍ଟ। ଇଚ୍ଛା ଅନୁସାରେ ଏହାକୁ ପାଣି କିମ୍ବା କ୍ଷୀର ସହିତ ମିଶାଇ ପିଅନ୍ତୁ। ଡାଇରିଆ ହେଲେ ଦହି ସହିତ 1-2 ଚାମଚ ଭୁସି ମିଶାଇ ସେବନ କରିଲେ ଲାଭ ମିଳିଥାଏ। ଯେଉଁମାନେ ଓଜନ ହ୍ରାସ କରିବା ପାଇଁ ଭୁସି ସେବନ କରୁଛନ୍ତି, ସେମାନେ ଖାଦ୍ୟ ପୂର୍ବରୁ ଏହାକୁ ସେବନ କରିବା ଲାଭଦାୟକ। ଓଜନ ନିୟନ୍ତ୍ରଣ କରିବା ପାଇଁ ଖାଦ୍ୟ ଖାଇବାର ପ୍ରାୟ ଅଧଘଣ୍ଟା ପୂର୍ବରୁ 1-2 ଚାମଚ ଭୁସି ପାଣି ସହିତ ପିଅନ୍ତୁ। ଏହା ଆପଣଙ୍କୁ ପେଟ ଫୁଲ୍ ରଖିବାରେ ସାହାଯ୍ୟ କରେ ଏବଂ ଆପଣଙ୍କୁ ଅତ୍ୟଧିକ ଖାଇବାରୁ ରୋକେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର। ଆପଣଙ୍କୁ ଆମର କାର୍ଯ୍ୟକ୍ରମ କିପରି ଲାଗିଲା ଆପଣଙ୍କର ସୁଚିନ୍ତିତ ମତାମତ ଲେଖି ଆମକୁ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ନିରାମୟ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752-001। ସୁସ୍ଥ ଜୀବନ ହିଁ ପ୍ରକୃତ ସମ୍ପଦ, ତେଣୁ ଆସନ୍ତୁ ଆଜିଠାରୁ ଶପଥ ନେବା ଯେ ଆମେ ଘରୋଇ ସୁସ୍ଥ ଖାଦ୍ୟ ଖାଇବା ଏବଂ ବାହାରର ଅପୁଷ୍ଟିକର ଖାଦ୍ୟକୁ ବର୍ଜନ କରିବା, ନିଜେ ସୁସ୍ଥ ରହିବା ଏବଂ ପରିବାରକୁ ସୁସ୍ଥ ରଖିବା। ଏହି ବାର୍ତ୍ତା ସହିତ ଆଜିର ନିରାମୟ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛି ମୁଁ ସୁପ୍ରିୟା ପଟ୍ଟନାୟକ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର କାର୍ଯ୍ୟକ୍ରମ, ପ୍ରଚାରିତ ହେଉଅଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ଯୋଗେ।

ଶ୍ରୋତା ବନ୍ଧୁ, ରଥକଳା ଚଳଚଞ୍ଚଳ ରଥଯାତ୍ରାର ପ୍ରସ୍ତୁତି ପାଇଁ ଜଗତର ନାଥ ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରା ଶ୍ରେଷ୍ଠ। ଶ୍ରୀମନ୍ଦିରରେ ଯେଉଁ ନୀତି ସବୁ ଅନୁଷ୍ଠିତ ହୁଏ ସେସବୁ ଶ୍ରୀବଳଭଦ୍ର ଜଗନ୍ନାଥ ମହାପ୍ରଭୁ ଦେବୀ ସୁଭଦ୍ରାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ଅନୁସାରେ ବିଜେ ପ୍ରତିମାମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। କିନ୍ତୁ ସ୍ନାନଯାତ୍ରା ଓ ରଥଯାତ୍ରା ଶ୍ରୀଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା ନିଜେ ସେହି ଯାତ୍ରା ନିମନ୍ତେ ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ଗ୍ରହଣକୁ ଆସୁଥିବାରୁ ଆଉ ଆଜ୍ଞାମାଳର ଆବଶ୍ୟକତା ପଡ଼େ ନାହିଁ। ସେଥିପାଇଁ ଏହି ଦୁଇ ଯାତ୍ରା ସ୍ୱୟଂ ଲୀଳା ଏବଂ ସବୁ ଯାତ୍ରାମାନଙ୍କ ମଧ୍ୟରେ ଶ୍ରେଷ୍ଠ। ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ବର୍ତ୍ତମାନ ଚତୁର୍ଦ୍ଧା ମୂର୍ତ୍ତି ଅଣସର ଗୃହରେ ପଟି ଦିଅ ରୂପେ ଦର୍ଶନ ଦେଉଛନ୍ତି। ସ୍ନାନ ବ୍ୟତିରେ 108 ଗରା ସୁବସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅନବସର ଗୃହରେ ଦାରୁବ୍ରହ୍ମ ପରମେଶ୍ୱର ଏଠାରେ ମାନବୀୟ ଲୀଳା କରୁଛନ୍ତି। ଆଜି ଅନବସରର ପଞ୍ଚମ ଦିନ ତାଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲଗାଯିବ। ବିଭିନ୍ନ ପ୍ରକାର ଚେରମୂଳି ଦ୍ରବ୍ୟକୁ ନେଇ ଏହି ତେଲ ବର୍ଷକ ଆଗରୁ ମାଟି ତଳେ ରହିଥାଏ। ଏହି ତେଲ ପ୍ରଲେପ ପରେ ଶ୍ରୀଜୀଉଙ୍କର ଜ୍ୱର ପୀଡ଼ିତ ଲାଘବ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ବଳଭଦ୍ର ପଟିଦିଅ ବସୁଦେବ ଶ୍ୱେତବର୍ଣ୍ଣର ସୁଭଦ୍ରାଙ୍କର ପଟିଦିଅ ସୁଭଦ୍ରା ଭୁବନେଶ୍ୱରୀ ବେଶ ହରିଦ୍ରା ବର୍ଣ୍ଣର ଜଗନ୍ନାଥ ମହାପ୍ରଭୁଙ୍କର ପଟିଦିଅ ଶ୍ରୀନାରାୟଣ ବେଶରେ ସବୁ ପଟିଦିଅଙ୍କର ଦୁଇ ପାଦ ଚାରି ହାତ ପଦ୍ମାସନରେ ବସିଥାନ୍ତି। ପଟିଦିଅଙ୍କ ଆଗରେ ଖଟସେଚ ପଡ଼ିଛି। ଦୋଳଗୋବିନ୍ଦଙ୍କ ସହ ବିଜେ ପ୍ରତିମା ସେଥିରେ ଉପବେଶନ କରିଥାନ୍ତି। ରାମ ନୃସିଂହ ଭୂଦେବୀ ଶ୍ରୀଦେବୀ କୃଷ୍ଣ ଦଶାବତାର ମୂର୍ତ୍ତି ଅଣସର ଗୃହରେ ପୂଜା ପାଇଥାନ୍ତି। ଏଠି ପ୍ରତିଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଏଭଳି ନୀତିକାନ୍ତି ଅନ୍ୟ କୌଣସିଠାରେ ଦେଖିବାକୁ ମିଳେ ନାହିଁ। ସ୍ୱୟଂ ଜଗତର ନାଥ ଜଗନ୍ନାଥ ହେଉଛନ୍ତି ପରମ ବ୍ରହ୍ମ ପରମେଶ୍ୱର।

ପ୍ରଫୁଲ୍ଲକରଙ୍କ ଗୀତ ଓ ସଙ୍ଗୀତ ପରିଚାଳନାରେ ଶୁଣୁଥିଲେ ସୁବାସ ଦାସଙ୍କ କଣ୍ଠରୁ ରାମାୟଣ ଚଳଚ୍ଚିତ୍ରର ଏହି ଗୀତଟିକୁ। ଶ୍ରୋତବନ୍ଧୁ, ଜଙ୍ଗଲର ସଂରକ୍ଷଣ କରିବା ବନ ମହୋତ୍ସବର ଉଦ୍ଦେଶ୍ୟ, କାରଣ ଭାରତରେ ଜୁଲାଇ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ପାଳନ କରାଯାଉଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ସହ ଇକୋସିଷ୍ଟମର ପୁନରୁଦ୍ଧାର ପାଇଁ ବୃକ୍ଷରୋପଣ କରିବା ଆଉ ଜଙ୍ଗଲ ସୃଷ୍ଟି କରିବା। ଏହି ବନ ମହୋତ୍ସବ 1950 ମସିହାରେ ତତ୍କାଳୀନ କେନ୍ଦ୍ର କୃଷିମନ୍ତ୍ରୀ ଡକ୍ଟର କେ ଏମ୍ ମୁନ୍ସିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଶ୍ରୋତବନ୍ଧୁ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଏହି ବୃକ୍ଷର ଛାଇ ମନୁଷ୍ୟକୁ ଆଶ୍ୱସ୍ତି ଦେଇଥାଏ। ଗଛ ଆମ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିପାରିବ, ବିଶ୍ୱ ଉଷ୍ମତା ବୃଦ୍ଧିକୁ କମ୍ କରିଥାଏ। ବୃକ୍ଷରୁ ଆମକୁ ଖାଦ୍ୟ ପାଇବା ସଙ୍ଗେ ଛାଇ ପାଇଥାଉ। ଏହା ମରୁଡ଼ି ହ୍ରାସ କରିବା ସଙ୍ଗେ ମାଟି କ୍ଷୟକୁ ରୋକିବାରେ ସାହାଯ୍ୟ କରିଥାଏ। ଏହି ଜୁଲାଇ ମାସର ପ୍ରଥମ ସପ୍ତାହରେ ବର୍ଷାରିଣୀ ଧରଣୀ ମାଆକୁ ସ୍ପର୍ଶ କରିଥାଏ, ତେଣୁ ଗଛ ଲଗାଇବା ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ। ଗଛ ଲଗାଇ ପ୍ରକୃତିର ଶୋଭାବର୍ଦ୍ଧନ କରିବା, ତେବେ ଯାଇ ଏହି ବନ ମହୋତ୍ସବ ସପ୍ତାହକୁ ସଫଳ କରିପାରିବା।

ଖଣ୍ଡିଆ ମେଘ ଆଜି ଭିଜେଇ ଦେଇଛି ଧରଣୀ ରାଣୀକୁ, ସମୁଜିମା ଭରା ବୃକ୍ଷରାଜି ନବପଲ୍ଲବିତ, କୋଇଲିର କୁହୁତାନ ସୃଷ୍ଟି କରୁଛି ସଙ୍ଗୀତ, ଆକାଶରେ କଳା ମେଘକୁ ଦେଖି ମୟୂର ନାଚୁଛି ପୁଚ୍ଛ ଟେକି। ସତରେ ପ୍ରକୃତିର ଶୋଭା ଅବର୍ଣ୍ଣନୀୟ। ହଁ ଶ୍ରୋତା ବନ୍ଧୁ, ଆସନ୍ତା ତିନି ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା ବୋଲି ପାଣିପାଗରୁ ସୂଚନା ମିଳିଛି।

ଶିକ୍ଷା ସମ୍ପ୍ରଦାୟ ଚିନ୍ତା ଏବଂ ଅନ୍ୟାନ୍ୟ ସମବାୟ ମଧ୍ୟରେ ସହଯୋଗ ଭଳି ନୀତିଗୁଡ଼ିକୁ ପ୍ରାଥମିକତା ଦେଇଥାଏ। 1923 ମସିହାରୁ ବିଶ୍ୱବ୍ୟାପୀ ପାଳିତ ହୋଇଆସୁଥିବା ଏହି ଦିବସକୁ 1995 ମସିହାରେ ମିଳିତ ଜାତିସଂଘ ଦ୍ୱାରା ସ୍ୱୀକୃତି ଦିଆଯାଇଥିଲା। ଏହା ଏକ ଲୋକକେନ୍ଦ୍ରିକ ପ୍ରତିଷ୍ଠାନ। ଏହା ବିଶ୍ୱାସ ସ୍ଥାପନ ସହ ଗଣତାନ୍ତ୍ରିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରେ ଏବଂ ଆର୍ଥିକ ବିଭାଜନ ମଧ୍ୟରେ ସାମାଜିକ ସହନ୍ତିକୁ ସୁଦୃଢ଼ କରେ।

ଲତା ମଙ୍ଗେସ୍କର ଏବଂ କିଶୋର କୁମାରଙ୍କ ଯୁଗଳ କଣ୍ଠରେ ଶୁଣୁଥିଲେ ଅଜନବୀ ଚଳଚ୍ଚିତ୍ରର ଏହି ଗୀତଟିକୁ। ଶ୍ରୋତବନ୍ଧୁ, ଆଜି ଜୁଲାଇ 4 ତାରିଖ ବିଶ୍ୱବ୍ୟାପୀ ଆନ୍ତର୍ଜାତୀୟ ସମବାୟ ଦିବସ। 2026 ଚଳିତ ବର୍ଷର ବିଷୟବସ୍ତୁ ହେଉଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସମବାୟ ହେଉଛି ସ୍ୱୟଂ ଶାସିତ।

ଶ୍ରୋତା ବନ୍ଧୁ, ଆଜିର ଦିନ 4 ଜୁଲାଇ 1902 କୋଲକାତାର ବେଲୁର ମଠରେ ସ୍ୱାମୀ ବିବେକାନନ୍ଦଙ୍କର ଦେହାନ୍ତ ହୋଇଥିଲା। ବିଶ୍ୱରେ ହିନ୍ଦୁ ଦର୍ଶନ, ବେଦାନ୍ତ ଏବଂ ଯୋଗକୁ ପରିଚିତ କରାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଧ୍ୟାତ୍ମିକତା ଉପରେ ଜୋର ଦେବା ସଙ୍ଗେ ମାନବର ସେବା ଈଶ୍ୱରଙ୍କ ସେବା ବୋଲି ବିଶ୍ୱାସ କରୁଥିଲେ। ସେ ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ଥିଲେ। ସ୍ୱାମୀ ବିବେକାନନ୍ଦ କହିଥିଲେ, ତୁମେ ଯାହା ଭାବୁଛ ତୁମେ ତାହା ହେବ। ଯଦି ତୁମେ ନିଜକୁ ଦୁର୍ବଳ ଭାବୁଛ ତେବେ ତୁମେ ଦୁର୍ବଳ ହେବ। ଯଦି ତୁମେ ନିଜକୁ ଶକ୍ତିଶାଳୀ ଭାବୁଛ ତେବେ ତୁମେ ଶକ୍ତିଶାଳୀ ହିଁ ହେବ। ସେ ଆହୁରି ମଧ୍ୟ କହୁଥିଲେ, ଚିନ୍ତାଧାରାକୁ ଉନ୍ନତ କର ତେବେ ତୁମେ ସର୍ବୋଚ୍ଚରେ ପହଞ୍ଚିପାରିବ। ଉଠ ଜାଗ୍ରତ ଏବଂ ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ଅଟକି ଯାଉ ନାହିଁ। ଏହା ଆଧ୍ୟାତ୍ମିକ ଜାଗରଣର ଦର୍ଶନକୁ ପ୍ରତିନିଧିତ୍ୱ କରେ। ତାଙ୍କର ପୁରା ନାମ ଥିଲା ନରେନ୍ଦ୍ରନାଥ ଦତ୍ତ। ରାମକୃଷ୍ଣ ମିଶନ 1 ମେ 1897 ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।

ଅର୍ଜନ କରି ଫେରିଲେ। ଭଗବାନ ବୁଦ୍ଧ ତାଙ୍କୁ ଦେଖି ଇଚ୍ଛା କଲେ ସେ ତରୁଣ ବ୍ରହ୍ମଚାରୀଙ୍କୁ ଏପରି ଶିକ୍ଷା ଦେବେ, ସେ ଶିକ୍ଷା କରିଥିବା ଗୁଣଗୁଡ଼ିକରୁ ମଧ୍ୟ ମହତ୍ତର। ବୃଦ୍ଧ ଏକ ବ୍ରାହ୍ମଣ ବେଶରେ ହାତରେ ଭିକ୍ଷା ପାତ୍ର ଧରି ସେ ତରୁଣ ବ୍ରହ୍ମଚାରୀଙ୍କ ନିକଟରେ ଉପସ୍ଥିତ ହେଲେ। ହେ ତରୁଣ ବ୍ରହ୍ମଚାରୀ ପଚାରିଲେ, ଆପଣ କିଏ? ବୁଦ୍ଧ କହିଲେ, ମୁଁ ମନକୁ ଶାସନ କରିବାର ସାମର୍ଥ୍ୟଯୁକ୍ତ ଏକ ମନୁଷ୍ୟ। ତାର ଅର୍ଥ ହେଉଛି ଯେ ଧନୁର୍ଦ୍ଧର ସେ ତୀର ଚଳାଇ ଜାଣେ, ଯେ ନାବିକ ସେ ନୌକା ଚଳାଇ ଜାଣେ, ଯେ ସ୍ଥପତି ସେ ଅଟ୍ଟାଳିକା ନିର୍ମାଣ କରିପାରେ, କିନ୍ତୁ ଜ୍ଞାନୀ ଲୋକ ନିଜକୁ ହିଁ ନିଜେ ଶାସନ କରିପାରେ। ହେ ତରୁଣ ବ୍ରହ୍ମଚାରୀ ପ୍ରଶ୍ନ କଲେ, କିପରି ଭାବରେ? ବୁଦ୍ଧ ଉତ୍ତର ଦେଇଥିଲେ, ଯଦି ଯେ ପ୍ରଶଂସା ପାଏ ତେବେ ଉଲ୍ଲସିତ ହୁଏ ନାହିଁ, କିମ୍ବା ଯଦି ନିନ୍ଦିତ ହୁଏ ତେବେ ସେ ବିଚଳିତ ହୁଏ ନାହିଁ। ସେ ନିଜର ଚରିତ୍ରକୁ ସତ୍ୟ ଓ ଧର୍ମ ପଥରେ ଚାଲିବା ପାଇଁ ଶିଖାଇଥାଏ ଏବଂ ଶାନ୍ତିରେ ଜୀବନଯାପନ କରିଥାଏ। ତେଣୁ ଜୀବନକୁ ନିୟନ୍ତ୍ରିତ କରିବା ପାଇଁ ଯଦି କଠିନ ଲଗାମର ପ୍ରୟୋଜନ ହୁଏ, ତେବେ ଏଥିରେ ଆପତ୍ତି ଉଠାଇବା ଉଚିତ ନୁହେଁ। ଏହା ହେଉଛି ଆତ୍ମସଂଯମ। ତରୁଣ ଅସଂଯତ ଘୋଡ଼ା ବରଂ ଭଲ, ଧୀରେ ଧୀରେ ସେ ସୁଶୀଳ ହୋଇପାରିବ, କିନ୍ତୁ ସୁନ୍ଦର କାଠ ଘୋଡ଼ାକୁ ଯେତେ ଯାହା କରନା କାହିଁକି ସେ ସର୍ବଦା ସେହିପରି ରହିଥାଏ। ତା ମୁହଁରେ ଲଗାମ ଦେବା ନିରର୍ଥକ। ଏହା କେବେ ବି ମନେ କରିବା ଉଚିତ ନୁହେଁ ଯେ ସଂଯମର ଅର୍ଥ ମନୁଷ୍ୟର ସମସ୍ତ ଉତ୍ସାହ ଉଦ୍ଦୀପନାକୁ ନଷ୍ଟ କରି ତାର ଚରିତ୍ରକୁ ଦୁର୍ବଳ କରିଦେବା। ଆତ୍ମସଂଯମ ମନରେ ଶୃଙ୍ଖଳିତ କରିଥାଏ ମନକୁ, ଆଉ ମନ ବ୍ୟକ୍ତିକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ।

ଶ୍ରୋତାବନ୍ଧୁ ଦାରିଦ୍ର୍ୟ ହେଉଛି ଏକ ବିଶ୍ୱସ୍ତରୀୟ ସମସ୍ୟା। ଏହା ଦେଶର ଅର୍ଥନୈତିକ ପ୍ରଗତିରେ ବାଧା ସୃଷ୍ଟି କରେ। ଆଉ ମଧ୍ୟ ଦାରିଦ୍ର୍ୟ ଅପରାଧ ଏବଂ ଅନ୍ୟାନ୍ୟ ସାମାଜିକ ସମସ୍ୟା ସୃଷ୍ଟି କରିଥାଏ। ଏଥିସହିତ ବେକାରୀ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ, ଯଦ୍ୱାରା ସମାଜରେ ଉଚ୍ଚ ନୀଚ ଭେଦଭାବ ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ଶିକ୍ଷା ହେଉଛି ଦାରିଦ୍ର୍ୟ ହ୍ରାସ ପାଇଁ ସର୍ବୋତ୍ତମ ସମାଧାନ। ଏଥିସହିତ ମହିଳାମାନଙ୍କ ସଶକ୍ତିକରଣ, ଅର୍ଥନୈତିକ ଅଭିବୃଦ୍ଧି ଆଉ ମଧ୍ୟ ଜାତିଗତ ଲିଙ୍ଗଗତ ଭେଦଭାବକୁ ଏଡ଼ାଇବାକୁ ହେବ। ତେବେ ଯାଇ ଏକ ଦାରିଦ୍ର୍ୟ ମୁକ୍ତ ସମାଜର ପରିକଳ୍ପନା ସମ୍ଭବ।

0: ਮਗਰ
1: ਆਕਾਸ਼ਵਾਣੀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029

ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ପରାସ୍ତ କଲା କଲମ୍ବିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି। ପ୍ରଥମେ ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ କରିଛନ୍ତି। ଯୋଧପୁରଠାରେ ପରିବର୍ତ୍ତିତ ଉଡ଼ାଣ ଯୋଜନାର ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଆଗାମୀ 10 ବର୍ଷ ମଧ୍ୟରେ ଉଡ଼ାଣ ଯୋଜନା ପାଇଁ 28,840 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି। ବାଲୁତ୍ରାଠାରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ରହିଛି। ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି।

0: ଭାରି ପଡ଼େ।
1: ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବଲିଂ ଏବଂ ପରୀକ୍ଷା କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଯୋଗଦେବେ। ଅହମ୍ମଦାବାଦ ଓ ମୁମ୍ବାଇକୁ ସଂଯୋଗ କରୁଥିବା ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗୁଜରାଟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିବା ଅବସରରେ ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦ୍ରୁତଗତିରେ ଆଗେଇ ଚାଲିଛି। ଗୁଜରାଟ ସେକ୍ସନରେ 80% କାର୍ଯ୍ୟ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଛି। ହାଇସ୍ପିଡ୍ ରେଳ ନେଟୱର୍କ ପର୍ଯ୍ୟାୟକ୍ରମେ ବିକଶିତ କରାଯାଉଛି। ସୁରଟକୁ ବିଲିମୁରା ସହ ସଂଯୁକ୍ତ କରୁଥିବା ପ୍ରଥମ ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।
2: ବୁଲେଟ୍ ଟ୍ରେନ୍ କା କନ୍ଷ୍ଟ୍ରକ୍ସନ ଭି ବହୁତ ତେଜି ସେ ଚାଲ ରହା ହେ ଔର ଅଗଲେ ସାଲ ସୁରତ ସେ ବିଲିମୁରା କା ପହଲା ସେକ୍ସନ ଆରମ୍ଭ କରେଙ୍ଗେ ଉସକେ ବାଦ ମେ ୱାପିସ୍ ସେ ସୁରତ କା ସେକ୍ସନ ଆରମ୍ଭ କରେଙ୍ଗେ ଉସକେ ବାଦ ମେ ୱାପିସ୍ ସେ ଅହମ୍ମଦାବାଦ କା ପୁରା କମ୍ପ୍ଲିଟ କରେଙ୍ଗେ ଫିର ଅହମ୍ମଦାବାଦ ସେ ଠାଣେ ଔର ଉସକେ ବାଦ ମେ ଅହମ୍ମଦାବାଦ ସେ ମୁମ୍ବାଇ। ଇସ୍ ତରହ ସେ ସେକ୍ସନ ବାଇ ସେକ୍ସନ ଫେଜ ବାଇ ଫେଜ 2029 କେ ଏଣ୍ଡ ତକ କମ୍ପ୍ଲିଟ କରେଙ୍ଗେ ପ୍ରୋଜେକ୍ଟ। ବହୁତ 80% କାମ ଗୁଜରାଟ କେ କ୍ଷେତ୍ର ମେ କମ୍ପ୍ଲିଟ ହୋ ଚୁକା ହେ ଔର ବହୁତ ହି ଅଚ୍ଛି ପ୍ରୋଗ୍ରେସ।
1: ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନିର୍ମାଣାଧୀନ ପ୍ରକଳ୍ପ ନେଇ ବୈଷୟିକ ବିଶେଷଜ୍ଞ ଏବଂ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ଅହମ୍ମଦାବାଦକୁ ଦିନିକିଆ ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସହରର ପ୍ରମୁଖ ରେଳ ଭିତ୍ତିଭୂମି ଏବଂ ବିକାଶମୂଳକ ପଦକ୍ଷେପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମହାନ ଦାର୍ଶନିକ, ଦେଶପ୍ରେମୀ ତଥା ସନାତନ ଧର୍ମ ପ୍ରଚାରକ ସ୍ୱାମୀ ବିବେକାନନ୍ଦଙ୍କର ଆଜି ପୁଣ୍ୟତିଥି। ଏହି ଅବସରରେ ଦେଶବ୍ୟାପୀ ତାଙ୍କ ସ୍ମରଣାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀଜୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଭାରତର ସଭ୍ୟତା ଚେତନାକୁ ସ୍ୱାମୀ ବିବେକାନନ୍ଦ ପୁନର୍ଜୀବିତ କରିବା ସହ ଦେଶର କାଳଜୟୀ ଜ୍ଞାନକୁ ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି। ସ୍ୱାମୀଜୀଙ୍କ ଆତ୍ମବିଶ୍ୱାସ, ଜ୍ଞାନ ଦର୍ଶନ ଏବଂ କରୁଣା ଭାରତର ବିକାଶ ଯାତ୍ରାକୁ ମାର୍ଗଦର୍ଶନ କରିଚାଲିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ଭାରତର ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଜାତୀୟ ଚେତନାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସ୍ୱାମୀ ବିବେକାନନ୍ଦଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି। ସ୍ୱାମୀଜୀଙ୍କ ଆଧ୍ୟାତ୍ମିକ ଶିକ୍ଷା ଏବଂ ପ୍ରେରଣାଦାୟକ ଚିନ୍ତାଧାରା ଯୁବବର୍ଗଙ୍କୁ ମାର୍ଗଦର୍ଶନ ଏବଂ ଜ୍ଞାନ ପ୍ରଦାନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ

0: ଜୁଲାଇ ମାସ ପ୍ରଥମ ଶନିବାର ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି ସ୍ୱାଧୀନତା ପୂର୍ବ ସମୟରୁ ସମବାୟ ସମିତି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। କୃଷକ ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ସଶକ୍ତିକରଣ ସୁଦୃଢ଼ ସମ୍ପ୍ରଦାୟ ଏବଂ ସମାବେଶୀ ଅଭିବୃଦ୍ଧିରେ ସମବାୟ କ୍ଷେତ୍ର ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସମବାୟ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ସମବାୟ କ୍ଷେତ୍ର ଦେଶର ସଂସ୍କୃତି ସାମୂହିକ ଶକ୍ତି ଏବଂ ଆତ୍ମନିର୍ଭରଶୀଳତାର ମୂଳଦୁଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ ଅଧିକ ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୟୁଏପିଏ ଅନୁଯାୟୀ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଭାବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିଛି। ଜୈସ୍ ଏ ମହମ୍ମଦ, ଲସ୍କରେ ତୟବା ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ସହ ସେମାନେ ଜଡ଼ିତ ଥିବା ମନ୍ତ୍ରଣାଳୟ କହିଛି। ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ସରକାର ଅଙ୍ଗୀକାରବଦ୍ଧ ବୋଲି ମନ୍ତ୍ରଣାଳୟ କହିଛି। ୟୁଏପିଏ ସଂଶୋଧନ ମାଧ୍ୟମରେ ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକର କ୍ଷମତା ଅଧିକ ବ୍ୟାପକ ହେବା ସହ ଆତଙ୍କବାଦ ବିରୋଧୀ ଆଇନଗତ ଢାଞ୍ଚା ମଜବୁତ ହୋଇପାରିଛି। ଆଇନ ଅଧୀନରେ କେନ୍ଦ୍ର ସରକାର କୌଣସି ସଂଗଠନ ବା ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରିବାର କ୍ଷମତା ରହିଛି। ଘୋଷିତ 23 ଜଣ ଆତଙ୍କବାଦୀଙ୍କ ମଧ୍ୟରେ 17 ଜଣ ପାକିସ୍ତାନ ଏବଂ 6 ଜଣ ଭାରତୀୟ ନାଗରିକ ରହିଛନ୍ତି। ସେମାନେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରୁ ଆତଙ୍କବାଦ କାର୍ଯ୍ୟକଳାପ ପରିଚାଳନା କରୁଥିବା ଜଣାପଡ଼ିଛି। 2019 ୟୁଏପିଏ ସଂଶୋଧନ ହେବା ପରଠାରୁ କେନ୍ଦ୍ର ସରକାର ଇତିମଧ୍ୟରେ 80 ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ସୋମବାର ଦିନ ଏକ ବୈଠକର ଆହ୍ୱାନ କରାଯାଇଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତରଫରୁ ଦାନ ଅର୍ଥ ହେରଫେର ସଂକ୍ରାନ୍ତ ତଥ୍ୟ ସମ୍ପର୍କରେ ପ୍ରଶାସନିକ ଏବଂ ଅର୍ଥ ସମ୍ବନ୍ଧୀୟ ବୈଠକରେ ଆଲୋଚନା ହେବ। ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦଗିରି ଗତ ଜୁନ୍ 28 ଆନୁଷ୍ଠାନିକ ଭାବେ ଏହି ବୈଠକ ଆହ୍ୱାନ କରିଥିଲେ। ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟ ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫାପତ୍ର ସମ୍ପର୍କିତ ବିଷୟ ଏଥିରେ ସ୍ଥାନିତ ହେବ। ଏହି ବୈଠକ ରାମମନ୍ଦିର ଭବିଷ୍ୟତ ସୁପରିଚାଳନା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ। ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋରେ 1502 ବ୍ୟକ୍ତିଙ୍କଠାରେ ଇବୋଲା ଭୂତାଣୁ ଠାବ କରାଯାଇଛି। ଏଥିରେ 473 ବ୍ୟକ୍ତି ମୃତ୍ୟୁବରଣ କରିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି। ଇବୋଲା ରୋଗୀଙ୍କ ମଧ୍ୟରୁ 628 ସମ୍ପ୍ରତି ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଏମାନଙ୍କ ମଧ୍ୟରୁ 229 ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରକୃତି କେ ବାଦ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବେତୀ ଦେବେନ୍ଦର ସୁରାଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଚାରାରୋପଣ ଏବଂ ପରିବେଶ ସଂରକ୍ଷଣ ଦିଗରେ ଶ୍ରୀ ସୁରା ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅପରାହ୍ନ 5:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ କଲମ୍ବିଆ ଘାନାକୁ 1-0 ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ଆର୍ଜେଣ୍ଟିନା କାବୋଭର୍ଦେକୁ 3-2 ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ପରାସ୍ତ କଲା କଲମ୍ବିଆ। ସମ୍ବାଦ ଶେଷ କଲା।
1: Good afternoon. This is Akashvani and I'm Saira Mujtaba with the Midday News. The headlines. Prime Minister Narendra Modi dedicates India's first greenfield integrated refinery cum petrochemical complex in Balotra, Rajasthan. Also inaugurates new terminal building of Jodhpur Airport. Home Ministry designates 23 Pakistan-based individuals as terrorists under UAPA. Center issues notice to Telegram messaging.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି, ଆଜି ଲାଗି ହେବ ଫୁଲୁରି ତେଲ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଜାରି ରହିଛି ବର୍ଷା। ରାଜ୍ୟରେ ରୋଗୀ ସେବାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଆନ୍ଦୋଳନରତ ଡାକ୍ତର ଏବଂ ସରକାରଙ୍କ ମଧ୍ୟରେ ବୈଠକ ଜାରି ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ଜାରି ରହିଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଡାକ୍ତରଙ୍କ ପ୍ରତିନିଧିମଣ୍ଡଳୀ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଡାକ୍ତରଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ରାଜ୍ୟରେ 2025-26 ବର୍ଷରେ ରବିଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ସେ କହିଛନ୍ତି 25-26 ରବିଧାନ ସଂଗ୍ରହ ପାଇଁ 20 ଲକ୍ଷ ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗତକାଲି ସୁଦ୍ଧା 20.20 ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି। 3,69,000 ଅଧିକ ଚାଷୀ ଧାନ ବିକ୍ରି କରିଥିବା ବେଳେ ସେମାନଙ୍କୁ 4,69,00,000 ସର୍ବନିମ୍ନ ସହାୟକ ମୂଲ୍ୟ ଓ 1,255,00,000 ଇନ୍ପୁଟ୍ ସହାୟତା ପ୍ରଦାନ କରାଯାଇଛି। ତେବେ ଧାନ କିଣା ସମୟ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଚଳିତ ବର୍ଷ ରାଜ୍ୟରେ ସାର ଅଭାବ ରହିବ ନାହିଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି। ରାଜ୍ୟର ସବୁ ପ୍ୟାକ୍ସରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ମହଜୁଦ ରହିଥିବା ଶ୍ରୀ ବଳସାମନ୍ତ କହିଛନ୍ତି। ସୂଚନା ଅନୁଯାୟୀ ଏବେ ରାଜ୍ୟରେ 81,000 ଟନ୍ ସାର ଗଚ୍ଛିତ ଥିବାବେଳେ ଆଗାମୀ ଦିନରେ ଅଧିକ ସାର ଆସିବ ବୋଲି ସେ କହିଛନ୍ତି। ଚଳିତ ବର୍ଷ 80,000 ଟନ୍ରୁ ଅଧିକ ୟୁରିଆ, 9,000 ଟନ୍ ଏମ୍ଓପି, 17,000 ଟନ୍ ବିଏପି ଓ 29,000 ଟନ୍ ଏନ୍ପିକେଏସ୍ ସାର ମହଜୁଦ ରହିଥିବା ସୂଚନା ମିଳିଛି। ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ପରିଚାଳନା ପାଇଁ ନୂତନ ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଶିକ୍ଷା ଆଇନ 1969 ଏବଂ ଶିକ୍ଷା ଅଧିକାର ଆଇନ 2009 ବିଭିନ୍ନ ଧାରାକୁ ଆଧାର କରି ଏହି ନୂତନ ସଂଶୋଧିତ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏଣିକି ସରକାରଙ୍କ ଅନୁମତି ବିନା ଏବଂ ସ୍ୱୀକୃତି ପ୍ରମାଣପତ୍ର ନଥିଲେ ରାଜ୍ୟରେ କୌଣସି ବିଦ୍ୟାଳୟ ପ୍ରତିଷ୍ଠା କିମ୍ବା ପରିଚାଳନା କରାଯାଇପାରିବ ନାହିଁ। ନୂତନ ସଂଶୋଧିତ ନିୟମ ଅନୁଯାୟୀ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶ, ପାନୀୟ ଜଳ, ଖେଳ ପଡ଼ିଆ ଓ ରାମ୍ପ ଭଳି ମୌଳିକ ସୁବିଧାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ପରେ ହିଁ ନୂତନ ବିଦ୍ୟାଳୟ ଖୋଲାଯାଇପାରିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ବ୍ଲକ ଗସ୍ତ କରି ଉମରକୋଟ ରାଇଘର ସଂଯୋଗୀକରଣ ସେତୁର ଲୋକାର୍ପଣ କରିଛନ୍ତି। ପୂର୍ତ୍ତ ବିଭାଗ ଦ୍ୱାରା ଭାସ୍କେଲ ନଦୀ ଉପରେ 4,08,00,000 ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ କରାଯାଇଛି। ରାଜ୍ୟ ରାଜପଥ ସଂଲଗ୍ନ ଏହି ସଂଯୋଗୀକରଣ ସେତୁ ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଆଧ୍ୟାତ୍ମିକ ଗୁରୁ, ସଂସ୍କାରକ, ଦାର୍ଶନିକ, ଶିକ୍ଷାବିତ୍ ଓ ସନାତନ ଧର୍ମକୁ ବିଶ୍ୱସ୍ତରରେ ପରିଚିତ କରାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଆଜି ତିରୋଧାନ ଦିବସ। ଧରାପୃଷ୍ଠରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ନ୍ୟାସୀଙ୍କ କଥା ଆଲୋଚିତ ହୋଇଥାଏ ସେମାନଙ୍କ ମଧ୍ୟରୁ ସ୍ୱାମୀ ବିବେକାନନ୍ଦ ଅନ୍ୟତମ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ବେଦ ଓ ଯୋଗଦର୍ଶନ ପାଇଁ ସମଗ୍ର ବିଶ୍ୱରେ ଲୋକପ୍ରିୟ ଥିଲେ। 1893 ସେପ୍ଟେମ୍ବର 11 ଆମେରିକାର ଚିକାଗୋ ସହରରେ ଆୟୋଜିତ ଧର୍ମସଭାରେ ସମ୍ବୋଧନ ଦେଇ ସେ ତାଙ୍କର ଓଜସ୍ୱିନୀ ବକ୍ତୃତାର ପରିଚୟ ଦେଇଥିଲେ। ଭାରତୀୟ ସଂସ୍କୃତି ଉପରେ ଆଧାରିତ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋର ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହିତ ଭାରତୀୟ ମୂଲ୍ୟ

0: ବୋଧକୁ ପରିଚିତ କରାଇଥିଲା। 1897 ମସିହାରେ ତାଙ୍କର ଗୁରୁ ସନ୍ଥ ଶ୍ରୀରାମକୃଷ୍ଣ ପରମହଂସଙ୍କ ନାମରେ ସମାଜସେବା ପାଇଁ ସେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ସ୍ୱାମୀ ବିବେକାନନ୍ଦ ଥିଲେ ଯୁବ ସମାଜର ମାର୍ଗଦର୍ଶକ। 1902 ମସିହା ଆଜିର ଦିନରେ ମାତ୍ର 39 ବର୍ଷ ବୟସରେ କୋଲକାତାର ବେଲୁର ମଠରେ ଏହି ମହାନ ଆତ୍ମାଙ୍କର ଦେହାବସାନ ଘଟିଥିଲା। ସ୍ୱାମୀ ବିବେକାନନ୍ଦଙ୍କର ତିରୋଧାନ ଦିବସରେ ଦେଶବାସୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁ ବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ନୀତି ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟା ନୀତି ପରେ ଫୁଲୁରୀ ତେଲ ଲାଗି ହେବ। ପରମ୍ପରା ଅନୁଯାୟୀ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହିଛନ୍ତି,
1: ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି ତିନି ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଇଏ ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି, ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ ଗୋଟିଏ ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଶନିବାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ କର୍ପୂର କସ୍ତୁରୀ କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକିରି ପ୍ରତିଭାବ୍ଦ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
0: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ଆଜି ପୁରୀରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମୀକ୍ଷା କରୁଛନ୍ତି। ବୈଠକରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ବୈଠକରେ ଅତିରିକ୍ତ ମହାନିର୍ଦ୍ଦେଶକ ଆର୍ପି କୋଚିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଗତକାଲି ପୁରୀରେ 24 ଘଣ୍ଟିଆ ପରିମଳ ବ୍ୟବସ୍ଥା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଦିନ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ନୂଆପଡ଼ା ଜିଲ୍ଲାରେ ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ଲାଗି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ 100% ଚାଷୀଙ୍କ ଆଇସ୍କାନ୍ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତି ସୁଦ୍ଧା ଆଇସ୍କାନ୍ କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ସତ୍ୟଭାମା ଗଣେଶ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଅତିଥିମାନେ ଜଳବାୟୁ ପରିବର୍ତ୍ତନର କାରଣ, ନିରାକରଣ, ଜଙ୍ଗଲ ସୃଷ୍ଟି ଓ ତା'ର ରକ୍ଷଣାବେକ୍ଷଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନଖଣ୍ଡ ଅଧିକାରୀ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ଓ ଚାରାରୋପଣ ଉପରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାରେ ନିର୍ମାଣାଧୀନ ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍ତି। ମନମୁଣ୍ଡାରେ ଚାଲିଥିବା 50 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଏବଂ ପଲସାଗୁରାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ ଦଳକୁ କାଂସ୍ୟ ପଦକ ମିଳିଛି। ମହିଳା ବର୍ଗରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଓଡ଼ିଶା 1-0 ଗୋଲ୍ରେ ପଶ୍ଚିମବଙ୍ଗକୁ ପରାସ୍ତ କରି ଚମ୍ପିୟନ ହୋଇଛି। ଦଳ ପକ୍ଷରୁ ପଦ୍ମିନୀ ଟୁଡୁ ଗୋଟିଏ ଗୋଲ୍ କରିଥିଲେ। ସୂଚନା ଅନୁଯାୟୀ ଓଡ଼ିଶାର ଉଭୟ ପୁରୁଷ ଏବଂ ମହିଳା ଦଳ ଆଗାମୀ IBFF ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଚମ୍ପିୟନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପାଣିପାଗ। ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ 9ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଘଣ୍ଟା ପ୍ରତି 45ରୁ 55 ଓ ସ୍ଥଳବିଶେଷରେ ଘଣ୍ଟା ପ୍ରତି 65

କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି, ଆଜି ହେବ ଫୁଲିରି ଲାଗି ତେଲ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଯୁବମଣି ପ୍ରୟାସ କାର୍ଯ୍ୟକ୍ରମର ଆଉ ଏକ ନିଆରା ଓ ମନଛୁଆଁ ଅଧ୍ୟାୟକୁ।
1: କଥା ହେବା ପାଇଁ ସାଥିରେ ଅଛୁ ଆମେ ଆପଣଙ୍କ ଯୁବ ସାଥୀ ମୁଖ୍ୟାଣ ପ୍ରଭା
0: ଆଉ ମୁଁ ଶୁଭଦର୍ଶିନୀ। କେବେ ଭାବିଛ ଏମିତି କିଛି ଛୋଟ ଛୋଟ ଜିନିଷ ଯାହାକୁ ଆମେ ଅଣଦେଖା କରିଦଉ, କିନ୍ତୁ ତାର ଆମ ଜୀବନରେ ବହୁତ ପ୍ରଭାବ ପଡ଼ିଥାଏ?
1: ତମେ ଠିକ କହିଲ ଶୁଭ। ଏମିତି ଛୋଟ ଛୋଟ ଜିନିଷକୁ ନେଇକି ହିଁ ଆମ ସମୟ, ଆମ ସମାଜ ଗଠିତ, ତା ସହିତ ଆମେ ମଧ୍ୟ ଗଠିତ।
0: ସେ ବ୍ୟକ୍ତିଗତ ଜୀବନ ହଉ କି ସାମାଜିକ ଓ ପାରିପାର୍ଶ୍ୱିକ ସ୍ଥିତି, ବେଳେବେଳେ ଛୋଟ ଛୋଟ ଜିନିଷ ନା ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ଏ ଯେମିତି ଦେଖୁନ, ଆଷାଢ଼ ମାସ ଆରମ୍ଭ ହେଲାଣି କିନ୍ତୁ ଗରମ କମିବାର ନା ଗନ୍ଧ ନାହିଁ।
1: ହଁ, ତମେ ଠିକ କହିଛ ଯେ, ହେଲେ ଏସବୁ ଛୋଟ ଛୋଟ ଜିନିଷ ସହିତ ଆମର ସମ୍ପର୍କ କ'ଣ?
0: କହୁଛି, ଦୂର ପ୍ରଶାନ୍ତ ମହାସାଗରରେ ଘଟୁଥିବା ଛୋଟ ପରିବର୍ତ୍ତନ ହେଉଛି ଏହାର କାରଣ, ଯାହା ଆମ ଘର ଦ୍ୱାର ପର୍ଯ୍ୟନ୍ତ ବି ପ୍ରଭାବ ପକାଇ ପାରେ। କେତେବେଳେ ବର୍ଷା କମିଯାଏ ତ କେତେବେଳେ ଅଧିକ ବର୍ଷା ହୁଏ। କେବେ ଚାଷୀ ଜଳ ଅଭାବରୁ ଚିନ୍ତାରେ ପଡ଼ନ୍ତି ତ କେତେବେଳେ ବନ୍ୟା ଆସିଯିବା ଫଳରେ ମୁଣ୍ଡରେ ହାତ ଦିଅନ୍ତି। ଆଉ ଏହା ପଛରେ ଥିବା ବଡ଼ କାରଣ ହେଉଛି ଜଳବାୟୁର ପରିବର୍ତ୍ତନ।
1: ତମେ ଏକଦମ ଠିକ କଥା କହିଲ। ଯେମିତିକି ଆମେ ସାଧାରଣ ଭାବୁ ଯେ ପାଣିପାଗ କେବଳ ଆମ ଅଞ୍ଚଳର ପରିବେଶ ଉପରେ ନିର୍ଭର କରେ, କିନ୍ତୁ ବାସ୍ତବରେ କହିବାକୁ ଗଲେ ଏହା ସମୁଦ୍ର, ବାୟୁମଣ୍ଡଳ ଓ ବିଶ୍ୱ ଜଳବାୟୁର ସମସ୍ତଙ୍କୁ ନେଇ ଜଡିତ।
0: ଆଉ ଏହି ସମ୍ପର୍କରେ ଉଦାହରଣ ହେଉଛି ଏଲ୍ ନିନୋ ଓ ଲା ନିନା।
1: କଣ କଣ କହିଲ? ଏଲ୍ ନିନୋ ଏଟା କଣ, ମତେ ଟିକେ ବୁଝେଇ କହିବ ତ?
0: କ୍ଷଣ ପ୍ରଭା, ଏ ବିଷୟରେ ଆମେ ଆଗକୁ ଅନେକ ଚର୍ଚ୍ଚା କରିବା, କିନ୍ତୁ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପୂର୍ବରୁ ଚାଲ ଶୁଣି ନେବା ଏହି ଗୀତଟି।

0: ଆଚ୍ଛା, ଗୀତ ତ ଶୁଣେଇଲ, ମତେ କହିଲନି ଏଇ ଯୋଉ କହିଲ ଏଲନିନୋ ଆଉ ଲାନିନା, ଏସବୁ ଦିଟା କଣ?
1: ଏଲନିନୋ ଆଉ ଲାନିନା ନାମ ଦିଟାକୁ ଶୁଣିବାକୁ ଟିକେ ଛୋଟ ଲାଗିଥାଏ, କିନ୍ତୁ ଏହାର ପ୍ରଭାବ ବହୁତ ବଡ଼। ଏହା ବର୍ଷା, କୃଷି, ଖାଦ୍ୟ ଉତ୍ପାଦନ, ଅର୍ଥନୀତି ଓ ଆମ ଜୀବନକୁ ଢେର ପ୍ରଭାବିତ କରିଥାଏ।
0: ତାହେଲେ ଏଇସବୁ କଥା ତ ଜାଣିବା ଦରକାର। ଏହି ଏଲନିନୋ କ'ଣ ଆଉ ଲାନିନା କ'ଣ, ଆଉ କିପରି ସମୁଦ୍ରର ତାପମାତ୍ରାର ପରିବର୍ତ୍ତନ ସାରା ବିଶ୍ୱର ପାଣିପାଗକୁ ବଦଳାଇ ଦିଏ।
1: ନିଶ୍ଚିନ୍ତ ରୂପେ ଶ୍ରୋତା ବନ୍ଧୁ, ପ୍ରକୃତିର ପ୍ରତ୍ୟେକ ପରିବର୍ତ୍ତନ ଆମକୁ ଗୋଟିଏ ଶିକ୍ଷା ଦିଏ। ମଣିଷ ଓ ପରିବେଶ କେହି ଅଲଗା ନୁହନ୍ତି, ଆମ ଜୀବନ ପ୍ରକୃତିର ସନ୍ତୁଳନ ଉପରେ ନିର୍ଭର କରେ।
0: ତାହେଲେ ଆଜି କଥା ହେବା ଏଇ ଏଲନିନୋ ଆଉ ଲାନିନା ବିଷୟରେ।
1: ବୁଝିଲେ ଯୁବବନ୍ଧୁ,
0: ଏ ଦୁଇଟି ଖାଲି ଗୋଟେ ବୈଜ୍ଞାନିକ ଶବ୍ଦ ନୁହେଁ ମ, ବରଂ ଆମର ଭବିଷ୍ୟତ, ଆମର ଖାଦ୍ୟ ଆଉ ଆମର ପରିବେଶ ସହିତ ଏହା ପୁରାପୁରି ଭାବେ ଜଡିତ।
1: ଆମେ ଯେତେବେଳେ ଏଲନିନୋ ଓ ଲାନିନା ବିଷୟରେ କଥା ହେଉଛୁ, ସେତେବେଳେ ଆମେ ପ୍ରଥମେ ବୁଝିବା ଆବଶ୍ୟକ ଯେ ଏହା କୌଣସି ଝଡ଼ କିମ୍ବା ସାଧାରଣ ପାଣିପାଗ ଘଟଣା ନୁହେଁ। ଏହା ହେଉଛି ସମୁଦ୍ର ଓ ବାୟୁମଣ୍ଡଳ ମଧ୍ୟରେ ଘଟୁଥିବା ଗୋଟେ ବଡ଼ ପ୍ରାକୃତିକ ପରିବର୍ତ୍ତନ।
0: ହଁ, ବିଶେଷ କରି ଆମ ପ୍ରଶାନ୍ତ ମହାସାଗରରେ ଏହି ପରିବର୍ତ୍ତନ ଦେଖାଯାଏ। ସମୁଦ୍ର ପାଣିର ତାପମାତ୍ରା ସାଧାରଣ ଠାରୁ ଟିକେ ବଢ଼ିଗଲେ ତାହାକୁ ଆମେ ଏଲନିନୋ କହୁ, ଆଉ ଯେତେବେଳେ ସେହି ଅଞ୍ଚଳର ପାଣି ସାଧାରଣ ଠାରୁ ଅଧିକ ଥଣ୍ଡା ହୋଇଯାଏ ତାହାକୁ ଆମେ ଲାନିନା କହିଥାଉ।
1: କିନ୍ତୁ ବେଳେବେଳେ ପ୍ରଶ୍ନ ଆସେ କ୍ଷଣ ପ୍ରଭା, କି ପ୍ରଶାନ୍ତ ମହାସାଗର ତ ଏତେ ଦୂରରେ, କିନ୍ତୁ ସେଠାର ପରିବର୍ତ୍ତନ ଆମ ଭାରତକୁ କେମିତି ପ୍ରଭାବିତ କରେ?
0: ଆରେ, ଏହାର ଉତ୍ତର ତ ସହଜ, ପିଲାବେଳେ ପଢିଛେ ପରା ମନସୁନ ମାନେ ମୌସୁମୀ ବାୟୁ। ତମେ ତ ଜାଣିଛ ଭାରତୀୟ ଜୀବନର ଗୋଟିଏ ବଡ଼ ଅଂଶ ହେଉଛି ମୌସୁମୀ ବର୍ଷା। ଏଲନିନୋ ସମୟରେ ଏହି ମୌସୁମୀ ବର୍ଷା ଦୁର୍ବଳ ହେବାର ସମ୍ଭାବନା ରହିଥାଏ, ଯାହା ଯୋଗୁଁ ଖରା ଓ ଜଳ ସଙ୍କଟ ଭଳି ସମସ୍ୟା ଦେଖାଯାଏ।
1: ଆଉ ତାର ଅର୍ଥ ହେଲା ଗୋଟେ ଛୋଟ ଜଳବାୟୁ ପରିବର୍ତ୍ତନ। ଯାହା ମାନେ ତ ବୁଝିପାରୁଥିବେ, ଗୋଟେ ଛୋଟ ଜଳବାୟୁ ପରିବର୍ତ୍ତନ ଚାଷୀଙ୍କ ଜୀବନରେ ବି ବଡ଼ ପରିବର୍ତ୍ତନ ଆଣିପାରେ। ବର୍ଷା ନହେଲେ ଫସଲ ନଷ୍ଟ ହୋଇପାରେ, ଚାଷୀଙ୍କର ଆୟ କମିପାରେ ଓ ବଜାରରେ ଖାଦ୍ୟ ସାମଗ୍ରୀର ଦର ବଢିପାରେ।
0: ଠିକ କଥା କହିଲେ ଶୁଭ। ଆଉ ଅନ୍ୟପଟେ ଦେଖିବାକୁ ଗଲେ ଲାନିନା ଅନେକ ସମୟରେ ଭାରତରେ ଭଲ ବର୍ଷା ଆଣିପାରେ, ଏହା ଚାଷ ପାଇଁ ଲାଭଦାୟକ ମଧ୍ୟ, କିନ୍ତୁ ଅଧିକ ବର୍ଷା ହେଲେ ବନ୍ୟା, ଭୂସ୍ଖଳନ ଓ ବିଭିନ୍ନ ପ୍ରକାର ଭୂ ସମ୍ପତ୍ତି କ୍ଷତି ଭଳି ସମସ୍ୟା ଦେଖାଯାଏ।
1: ତାହେଲେ ଆମେ କହିପାରିବା ଯେ ଏଲନିନୋ ଓ ଲାନିନାର ପ୍ରଭାବ ସବୁବେଳେ ଏକ ରକମ ନୁହେଁ, ଏହା ପରିସ୍ଥିତି, ସ୍ଥାନ ଆଉ ସମୟ ଅନୁସାରେ ଅଲଗା ଅଲଗା ହୋଇଥାଏ।
0: ହଁ, ସେଥିପାଇଁ ତ ଏହାକୁ ବୁଝିବା ଆଜିର ସମୟରେ ବହୁତ ଆବଶ୍ୟକ ଅଛି, କାରଣ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରାକୃତିକ ଘଟଣାର ପ୍ରଭାବ ଅଧିକ ଭାବେ ଜଟିଳ ହୋଇଛି।
1: ତାହେଲେ ବନ୍ଧୁଗଣ, ଆଗକୁ ଆଲୋଚନା କରିବା ଯେ ଏ ଏଲନିନୋ ଆଉ ଲାନିନା କୃଷି, ଅର୍ଥନୀତି, ପରିବେଶ ଓ ସାଧାରଣ ଲୋକଙ୍କ ଜୀବନକୁ କେମିତି ପ୍ରଭାବିତ କରୁଛି। କିନ୍ତୁ ତା ପୂର୍ବରୁ ଆମ କାର୍ଯ୍ୟକ୍ରମରେ ସମୟ ହେଇଛି ଗୋଟେ ଗୀତ ଶୁଣିବାର। ଚାଲନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟି।

0: ତାହେଲେ ଆମେ ଜାଣିଲୁ ଯେ ଏହି ଏଲନିନୋ ଆଉ ଲାନିନା ମୁଖ୍ୟତଃ ଆମ ମୌସୁମୀ ବାୟୁ ଆଉ ପାଣିପାଗକୁ ପ୍ରଭାବିତ କରେ, କିନ୍ତୁ ଏହାର ପ୍ରଭାବ କେବଳ ବର୍ଷା ପର୍ଯ୍ୟନ୍ତ ସୀମିତ ନୁହେଁ ଯୁବବନ୍ଧୁ, ଏହା ଆମର ଅର୍ଥନୀତି ସମାଜକୁ ମଧ୍ୟ ପ୍ରଭାବିତ କରେ।
1: ଠିକ୍ କହିଲ, ଭାରତ ଭଳି ଦେଶରେ କୃଷି ଆଉ ମୌସୁମୀର ସମ୍ପର୍କ ବହୁତ ଗଭୀର। ଯଦି ବର୍ଷା ଠିକ୍ ସମୟରେ ନ ହୁଏ ତାହେଲେ ଆମ ଚାଷୀ ଭାଇଙ୍କ ସମସ୍ୟା ବଢ଼ିଯାଏ, ଫସଲ ଉତ୍ପାଦନ କମିଲେ ଏହାର ପ୍ରଭାବ ସମଗ୍ର ଅର୍ଥନୀତି ଉପରେ ପଡ଼େ।
0: ଚାଷୀଙ୍କ ଜୀବନରେ ଏହାର ପ୍ରଭାବ ବହୁତ ଗଭୀର। ଗୋଟେ ଭଲ ବର୍ଷା ହେଲେ ତାଙ୍କ ପାଇଁ ନୂଆ ଆଶା ଆଣିଦିଏ, କିନ୍ତୁ ବର୍ଷାର ଅଭାବ ନହେଲେ ଅତ୍ୟଧିକ ବର୍ଷା ତାଙ୍କ ପରିଶ୍ରମକୁ ପୁରାପୁରି କ୍ଷତିଗ୍ରସ୍ତ କରିଦିଏ।
1: ଖାଲି କଣ ଆମ ଚାଷୀ ଭାଇ, ସାଧାରଣ ଲୋକମାନେ ମଧ୍ୟ ଏହାର ପ୍ରଭାବ ଅନୁଭବ କରନ୍ତି। ଯଦି ଫସଲ କମିଯାଏ ତାହେଲେ ବଜାରରେ ଖାଦ୍ୟ ସାମଗ୍ରୀର ଦର ବି ବଢେ, ଯାହା ଗରିବ ଆଉ ମଧ୍ୟବିତ୍ତ ପରିବାର ଉପରେ ଅଧିକ ପ୍ରଭାବ ପକାଏ।
0: ଯେମିତି ଆମେ ସମସ୍ତେ ଦେଖୁଛେ, ଜଳବାୟୁର ପରିବର୍ତ୍ତନ କିପରି ମଣିଷ ଜୀବନର ପ୍ରତ୍ୟେକ କ୍ଷେତ୍ର ସହିତ ଜଡ଼ିତ। ପାଣି, ଖାଦ୍ୟ, ରୋଜଗାର, ସ୍ୱାସ୍ଥ୍ୟ, ଏମିତି ସବୁ କିଛି ପ୍ରକୃତିର ସନ୍ତୁଳନ ଉପରେ ନିର୍ଭର କରେ।
1: ଆଉ ହଁ, ଏଲନିନୋ ସମୟରେ ଅନେକ ସ୍ଥାନରେ ତାପମାତ୍ରା ବି ବଢ଼ିପାରେ। ଜଳ ଅଭାବ ହେଲେ ଲୋକମାନଙ୍କର ସ୍ୱାସ୍ଥ୍ୟ ଆଉ ଜୀବନ ବି ପ୍ରଭାବିତ ହୁଏ। ଆଉ ଗୋଟେ ପଟେ ଲାନିନା ସମୟରେ ଅଧିକ ବର୍ଷା ଆଉ ବନ୍ୟା ଲୋକଙ୍କ ସୁରକ୍ଷା ପାଇଁ ଗୋଟେ ବଡ ଚ୍ୟାଲେଞ୍ଜ ହେଇପାରେ।
0: ସେଥିପାଇଁ ତ ବିଶେଷ କରି ଆମ ଉପକୂଳ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଦେଖାଯାଏ। ଯେମିତି ସମୁଦ୍ରରେ ତାପମାତ୍ରାର ପରିବର୍ତ୍ତନ, ଘୂର୍ଣ୍ଣିଝଡ଼ ଓ ବହୁତ ଜୋରସେ ପବନ ଏହି ସବୁ ଚରିତ୍ରକୁ ପ୍ରଭାବିତ କରେ।
1: ତାପରେ ବି ଆମ ଓଡ଼ିଶା ଭଳି ଉପକୂଳ ରାଜ୍ୟ ପାଇଁ ଏହା ବିଶେଷ ଗୁରୁତ୍ୱ ରଖେ, କାହିଁକି ନା ଏଠି କୃଷି ସହିତ ସମୁଦ୍ର ଆଧାରିତ ଜୀବିକା ଲୋକଙ୍କ ସହିତ ଜଡ଼ିତ।
0: ତେଣୁ ଏହା କେବଳ ବିଜ୍ଞାନର ବିଷୟ ନୁହେଁ, ଏହା ହେଉଛି ଆମ ସମାଜ, ଆମ ଅର୍ଥନୀତି ଓ ଆମ ଭବିଷ୍ୟତ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।
1: ତାହେଲେ ଏବେ ଆମକୁ ଜାଣିବା ଆବଶ୍ୟକ ଏହି ପ୍ରାକୃତିକ ପରିବର୍ତ୍ତନ ସମ୍ମୁଖୀନ ହେବା ପାଇଁ ମଣିଷ କଣ କଣ ସବୁ ପଦକ୍ଷେପ ନେଇପାରିବ ଏବଂ କିପରି ଗୋଟେ ସ୍ଥାୟୀ ଭବିଷ୍ୟତ ଗଢିପାରିବ।
0: ଯୁବବନ୍ଧୁ, ଏହି ଏଲନିନୋ ଓ ଲାନିନା ପ୍ରକୃତିର ଏକ ବଡ ଚକ୍ରର ଅଂଶ, କିନ୍ତୁ ଏହାର ପ୍ରଭାବ କମାଇବା ପାଇଁ ଆମେ କଣ କରିବା ସେ ସବୁ ମଧ୍ୟ ଆମକୁ ଜାଣିବାକୁ ପଡିବ।
1: କ୍ଷଣ ପ୍ରଭା, ଆମେ ତ ଏ ପ୍ରାକୃତିକ ଘଟଣାକୁ ରୋକିପାରିବା ନାହିଁ, କାହିଁକି ନା ଏହା ପୃଥିବୀର ସ୍ୱାଭାବିକ ଜଳବାୟୁ ପ୍ରକ୍ରିୟା। କିନ୍ତୁ ହଁ, ପ୍ରସ୍ତୁତି, ସଚେତନତା ଓ ଠିକ୍ ପରିଚାଳନା ଦ୍ୱାରା ଏହାର କ୍ଷତିକୁ କମାଇ ପାରିବା।
0: ତାହେଲେ ଶୁଭ, ପ୍ରଥମେ ତ ଆମେ ଜଳ ସଂରକ୍ଷଣର କଥା ହେବା, କାରଣ ଏଲନିନୋ ସମୟରେ ଯେତେବେଳେ ବର୍ଷା କମିଯିବ ସେତେବେଳେ ପାଣିର ମୂଲ୍ୟ ସମସ୍ତେ ବୁଝିପାରିବେ। ବର୍ଷା ଜଳର ସଂରକ୍ଷଣ, ଜଳର ସଠିକ୍ ବ୍ୟବହାର ଓ ଜଳ ଉତ୍ସର ସୁରକ୍ଷା କରିବା ନିହାତି ରୂପେ ଆବଶ୍ୟକ
1: ନୁହେଁ। ଆଉ କଣ, ଯେତେ ଯାହା ହେଲେ ବି ଆମ ଚାଷୀ ଭାଇଙ୍କ ପାଇଁ ଆମ ଖାଦ୍ୟ ଉତ୍ପାଦନ ପାଇଁ ଜଳର ଯଥେଷ୍ଟ ଆବଶ୍ୟକତା ରହିଛି, ତେଣୁ କୃଷି କ୍ଷେତ୍ରରେ ବି ନୂଆ ପଦକ୍ଷେପ ଆଣିବା ଦରକାର। ଚାଷୀମାନଙ୍କୁ ପାଣିପାଗ ଆଧାରିତ କୃଷି ପ୍ରଣାଳୀ, ଉନ୍ନତ ବିହନ, କମ୍ ପାଣି ଆବଶ୍ୟକ ଫସଲ ଓ ଆଧୁନିକ ସିଞ୍ଚନ ବ୍ୟବସ୍ଥା ବିଷୟରେ ସଚେତନ କରିବା ଆବଶ୍ୟକ।
0: ତମେ ଠିକ୍ କହିଲୁ ଶୁଭ, ଏହା ସହିତ ପାଣିପାଗର ପୂର୍ବ ଅନୁମାନର ଭୂମିକା ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଗରୁ ସୂଚନା ମିଳିଲେ ସିନା ଆମ ଚାଷୀ ଭାଇ, ମତ୍ସ୍ୟଜୀବୀ

0: ଆଉ ସାଧାରଣ ଲୋକମାନେ ଆବଶ୍ୟକ ପ୍ରସ୍ତୁତି କରିପାରିବେ?
1: ଠିକ୍ କହିଲ। ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟାର ସହାୟତାରେ ଆଜି ଆମେ ଜଳବାୟୁ ପରିବର୍ତ୍ତନକୁ ଆଗୁଆ ବୁଝିପାରୁଛୁ,
0: କିନ୍ତୁ ସବୁଠୁ ଦରକାର ହେଉଛି ଆମ ଲୋକଙ୍କ ମଧ୍ୟରେ ସଚେତନତା।
2: ହଁ ଶୁଭ, ପରିବେଶ ସୁରକ୍ଷା ମଧ୍ୟ ଏକ ବଡ଼ ସମାଧାନ, ଯେମିତିକି ଗଛ ଲଗାଇବା, ଜଙ୍ଗଲକୁ ସୁରକ୍ଷା କରିବା, ପ୍ରଦୂଷଣ କମାଇବା ଓ ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର କରିବା ଆମର ଦାୟିତ୍ୱ।
0: କାହିଁକି ନା ଜଳବାୟୁର ସନ୍ତୁଳନ କେବଳ ସରକାର କି କୌଣସି ବୈଜ୍ଞାନିକଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ମଣିଷର ଛୋଟ ଛୋଟ ପଦକ୍ଷେପ ମିଶି ଗୋଟିଏ ବଡ଼ ପରିବର୍ତ୍ତନ ଆଣିପାରେ।
2: ଆଜିର ସମୟରେ ଜଳବାୟୁର ପରିବର୍ତ୍ତନ ଆମ ସମ୍ମୁଖରେ ଗୋଟିଏ ବଡ଼ ଚ୍ୟାଲେଞ୍ଜ ଭାବେ ଠିଆ ହେଇଛି। ଏହି ଏଲିନୋ ଓ ଲା ନିନା ଆମକୁ ଏହି ଶିକ୍ଷା ଦିଏ ଯେ ପ୍ରକୃତିର ସନ୍ତୁଳନକୁ କେବେ ହେଲେ ଅବହେଳା କରିବା କଥା ନୁହେଁ।
0: ପ୍ରକୃତି ସହିତ ସମନ୍ୱୟ ରଖି ଚାଲିବା ହିଁ ଆମର ସୁରକ୍ଷିତ ଭବିଷ୍ୟତର ମାର୍ଗ। ତେଣୁ ଆସନ୍ତୁ ଆମେ ପରିବେଶକୁ ସମ୍ମାନ କରିବା ଓ ଆଗାମୀ ପିଢ଼ି ପାଇଁ ଗୋଟେ ସନ୍ତୁଳିତ ପୃଥିବୀ ଗଢିବା।
2: ଯୁବବନ୍ଧୁ, କଥାବାର୍ତ୍ତା ମଝିରେ ଟିକେ ବିରତି ନେଇ ଚାଲନ୍ତୁ ଶୁଣି ନେବା ଏହି ଗୀତଟି।

0: ତାହେଲେ ଶୁଭ, ତମର ମୋର କଥାବାର୍ତ୍ତାରୁ ଆମେ ଏତିକି ଜାଣିଲୁ ଯେ ଏହି ଏଲିନୋ ଓ ଲାନିନା କେବଳ ପାଣିପାଗର ଦୁଇଟି ଶବ୍ଦ ନୁହେଁ, ଏହା ପୃଥିବୀର ଜୀବନ ବ୍ୟବସ୍ଥା ସହିତ ଜଡିତ ଏକ ବଡ ପ୍ରାକୃତିକ ଘଟଣା।
1: ହଁ, ଏକଦମ ଠିକ କହିଲ। ଏହା ଆମକୁ ଦେଖାଏ ଯେ ପୃଥିବୀର ଗୋଟିଏ ଅଞ୍ଚଳରେ ଘଟୁଥିବା ପରିବର୍ତ୍ତନ କିପରି ହଜାର ହଜାର କିଲୋମିଟର ଦୂରରେ ଥିବା ଲୋକଙ୍କ ଜୀବନକୁ ପ୍ରଭାବିତ କରିପାରେ। ସମୁଦ୍ରର ତାପମାତ୍ରା ବଦଳରେ ମୌସୁମୀ ବଦଳେ, ମୌସୁମୀ ବଦଳିଲେ କୃଷି ବଦଳେ, ଆଉ କୃଷି ବଦଳିଲେ ସମାଜ ଓ ଅର୍ଥନୀତି ବଦଳେ।
0: ତମେ ଏକଦମ ଠିକ କଥାକୁ ଧରିଛ। ଆମେ ବିଶେଷ କରି କୃଷକ ସମାଜର କଥା ଭାବିବା ଦରକାର, କାରଣ ଜଣେ ଚାଷୀଙ୍କ ପାଇଁ ବର୍ଷା କେବଳ ପାଣି ନୁହେଁ, ଏହା ତାଙ୍କର ଆଶା, ପରିଶ୍ରମ ଓ ଭବିଷ୍ୟତ ସହିତ ଜଡିତ।
1: ଆଉ ସେଥିପାଇଁ ତ ଆଜିର ସମୟରେ ଜଳବାୟୁ ସଚେତନତା ବହୁତ ଆବଶ୍ୟକ। ପ୍ରକୃତିର ପରିବର୍ତ୍ତନକୁ ବୁଝି ତାହା ଅନୁସାରେ ଆମର ଜୀବନ ଆଉ ଯୋଜନାକୁ ପରିବର୍ତ୍ତନ କରିବା ଦରକାର।
0: ବିକାଶ ତ ଆବଶ୍ୟକ, କିନ୍ତୁ ସେହି ବିକାଶ ପରିବେଶକୁ ଯେମିତି ନଷ୍ଟ ନ କରିବା ଦରକାର। ଯଦି ଆମେ ଅତ୍ୟଧିକ ପ୍ରଦୂଷଣ କରିବା, ଜଙ୍ଗଲକୁ ନଷ୍ଟ କରିବା, ତା ସହିତ ପ୍ରାକୃତିକ ସମ୍ପଦର ଅସନ୍ତୁଳିତ ବ୍ୟବହାର କରିବା, ତେବେ ଜଳବାୟୁର ସମସ୍ୟା ଆହୁରି ଗଭୀର ହୋଇପଡ଼ିବ।
1: ଆଉ ଏହି କାରଣରୁ ସ୍ଥାୟୀ ବିକାଶର ଧାରଣା ଆଜି ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏମିତି ଏକ ବିକାଶ ଦରକାର ଯେଉଁଥିରେ ମଣିଷର ଆବଶ୍ୟକତା ପୂରଣ ହେବା ସହିତ ପ୍ରକୃତି ମଧ୍ୟ ସନ୍ତୁଳିତ ରହିବ।
0: ଏହି ଏଲିନୋ ଆମକୁ ଶିଖାଏ ଯେ ଜଳ ସଂରକ୍ଷଣ ଓ ପ୍ରସ୍ତୁତି କେତେ ମାତ୍ରାରେ ଆମ ଜୀବନ ପାଇଁ ଆବଶ୍ୟକ। ଆଉ ଲାନିନା ଆମକୁ ଶିଖାଏ ଯେ ଅଧିକ ବର୍ଷା ଓ ପ୍ରାକୃତିକ ବିପଦ ପାଇଁ ଆମକୁ ସଦାବେଳେ ପ୍ରସ୍ତୁତ ହୋଇ ରହିବାକୁ ପଡିବ।
1: ତାହେଲେ ତ ମନକୁ ପ୍ରଶ୍ନ ଆସୁଥିବ, ଏହାର ସମାଧାନ କ'ଣ? ତେଣୁ ଶ୍ରୋତା ବନ୍ଧୁ, ସମାଧାନ ହେଉଛି ବିଜ୍ଞାନକୁ ବୁଝିବା, ପରିବେଶକୁ ସମ୍ମାନ କରିବା ଓ ପ୍ରକୃତି ସହିତ

0: ସନ୍ତୁଳନ ରକ୍ଷା କରି ଚାଲିବା।
1: ତାହେଲେ ଶୁଭ, ଶେଷରେ ଆମେ ଏତିକି ଭାବିପାରିବା ଯେ ଏଇ ଏଲିନୋ ଓ ଲାନିନା ଆମକୁ ଏକ ବଡ଼ ସନ୍ଦେଶ ଦିଏ, ଯାହାକି ପୃଥିବୀ ଏକ ଏକତ୍ରିତ ବ୍ୟବସ୍ଥା ଯେଉଁଠାରେ ସବୁକିଛି ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।
0: ପ୍ରକୃତିକୁ ସୁରକ୍ଷା କରିବା ମାନେ ନିଜ ଭବିଷ୍ୟତକୁ ସୁରକ୍ଷା କରିବା। ତେଣୁ ଆସନ୍ତୁ ଆମେ ଜଳବାୟୁ ପରିବର୍ତ୍ତନକୁ ବୁଝିବା, ସଚେତନ ହେବା

0: ଶ୍ରୋତା ବନ୍ଧୁ, ଆଜିର ଆଧୁନିକ ଯୁଗରେ ପ୍ରଯୁକ୍ତି ଆମ ଜୀବନକୁ ସହଜ କରିଦେଇଛି। ମୋବାଇଲ, କମ୍ପ୍ୟୁଟର, ଟିଭି, ଫ୍ରିଜ ଆଉ ସବୁ ବୈଦ୍ୟୁତିକ ଉପକରଣ ଆମ ନିତିଦିନିଆ ଜୀବନର ଅଂଶ ହୋଇଯାଇଛି। କିନ୍ତୁ ଏସବୁ ସୁବିଧା ସହିତ ଗୋଟେ ନୂଆ ସମସ୍ୟା ବି ବଢୁଛି, ତାହା ହଉଛି ଇ ୱେଷ୍ଟ।
1: ହଁ ଶ୍ରୋତା ବନ୍ଧୁ, ଏହି ଇ ୱେଷ୍ଟ ବା ଇଲେକ୍ଟ୍ରୋନିକ ୱେଷ୍ଟ ମାନେ ସେହି ସମସ୍ତ ପୁରୁଣା ଆଉ ଖରାପ କିମ୍ବା ବ୍ୟବହାର ଅଯୋଗ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ଯାହାକୁ ଆମେ ଫିଙ୍ଗି ଦେଇଥାଉ। ଯେପରିକି କହିବାକୁ ଗଲେ ପୁରୁଣା ମୋବାଇଲ, ଲ୍ୟାପଟପ, ବ୍ୟାଟେରୀ, ଚାର୍ଜର, ଟିଭି ଆଉ ଅନ୍ୟାନ୍ୟ ଉପକରଣ।
0: ଦେଖିବାକୁ ଗଲେ ତ ପ୍ରଯୁକ୍ତିର ବ୍ୟବହାର ଦିନକୁ ଦିନ ବଢୁଛି। ଲୋକମାନେ ନୂଆ ନୂଆ ମଡେଲ କିଣୁଛନ୍ତି ଆଉ ପୁରୁଣା ଉପକରଣକୁ ଫୋପାଡ଼ି ଦେଉଛନ୍ତି, ଯାହାଫଳରେ ପ୍ରତିବର୍ଷ ବିଶ୍ୱରେ ଇ ୱେଷ୍ଟର ପରିମାଣ ବଢି ଚାଲିଛି।
1: କିନ୍ତୁ ଏହି ଇ ୱେଷ୍ଟ କେବଳ ଗୋଟେ ଆବର୍ଜନା ନୁହେଁ, ଏଥିରେ ଅନେକ କ୍ଷତିକାରକ ପଦାର୍ଥ ଥାଏ। ଯେମିତି କହିବାକୁ ଗଲେ ସିସା, ପାରଦ, କାଡମିୟମ ଭଳି ବିଷାକ୍ତ ଧାତୁ ପରିବେଶ ଓ ମଣିଷର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରେ।
0: ପରିବେଶ ଉପରେ ମଧ୍ୟ ଅନେକ କୁପ୍ରଭାବ ରହିଛି। ଯେମିତିକି ଯେତେବେଳେ ଆମେ ଇ ୱେଷ୍ଟକୁ ସାଧାରଣ ଆବର୍ଜନା ସହିତ ମିଶାଇ ଫିଙ୍ଗି ଦେଉ, ସେତେବେଳେ ତାହା ମାଟି ଆଉ ପାଣିକୁ ପ୍ରଦୂଷିତ କରେ।
1: ଠିକ କଥା କହିଲ ଶୁଭ। ଏହି ଇ ୱେଷ୍ଟରୁ ବାହାରୁଥିବା ବିଷାକ୍ତ ରାସାୟନିକ ମାଟିର ଗୁଣକୁ ନଷ୍ଟ କରିଦିଏ। ଏହା ଧୀରେ ଧୀରେ ଭୂଗର୍ଭ ଜଳରେ ମିଶିଲେ ପାଣିର ଗୁଣମାନ ମଧ୍ୟ ଖରାପ ହୋଇଯାଏ।
0: ଆଉ ତାପରେ କେତେକ ସ୍ଥାନରେ ଇ ୱେଷ୍ଟକୁ ପୋଡ଼ି ଦିଆଯାଏ, ଯାହାଦ୍ୱାରା ବିଷାକ୍ତ ଗ୍ୟାସ ବାୟୁମଣ୍ଡଳକୁ ଯାଇ ବାୟୁ ପ୍ରଦୂଷଣ ମଧ୍ୟ ବଢାଏ।
1: ଏହାର ପ୍ରଭାବ କେବଳ ପରିବେଶ ଉପରେ ନୁହେଁ ଯୁବବନ୍ଧୁ, ମଣିଷ ଆଉ ଆମ ପଶୁପକ୍ଷୀଙ୍କ ଉପରେ ମଧ୍ୟ ପଡ଼ିଥାଏ।
0: ହଁ ଶ୍ରୋତା ବନ୍ଧୁ, ଇ ୱେଷ୍ଟରେ ଥିବା ଏହି ବିଷାକ୍ତ ପଦାର୍ଥ ଆମ ଶରୀର ପାଇଁ ବହୁତ କ୍ଷତିକାରୀ, ବିଶେଷ କରି ଯେଉଁମାନେ ଅସୁରକ୍ଷିତ ଭାବରେ ଇ ୱେଷ୍ଟ ସଂଗ୍ରହ କି ତାହାର ପୁନଃଚକ୍ରଣ କରନ୍ତି ସେମାନେ ଅଧିକ ବିପଦରେ ପଡ଼ନ୍ତି।
1: ତେଣୁ ଏହି ଇ ୱେଷ୍ଟ ପରିଚାଳନାରେ ସୁରକ୍ଷିତ ପ୍ରଣାଳୀ ଆବଶ୍ୟକ। ଠିକ ଭାବରେ ରିସାଇକ୍ଲିଂ କଲେ ଏଥିରୁ ମୂଲ୍ୟବାନ ଧାତୁ ପୁଣି ମଧ୍ୟ ବ୍ୟବହାର ହୋଇପାରିବ। ଆମ ଦାୟିତ୍ୱ ହେଉଛି ଆମକୁ ଆମ ଆବଶ୍ୟକତା ଅନୁସାରେ ଇଲେକ୍ଟ୍ରୋନିକ୍ ସାମଗ୍ରୀ କିଣିବା ଦରକାର। କେବଳ ନୂଆ ମଡେଲ ପାଇଁ ପୁରୁଣା ସାମଗ୍ରୀ ତ୍ୟାଗ କରିବା ଠିକ କଥା ନୁହେଁ।
0: ହଁ ଶ୍ରୋତା ବନ୍ଧୁ, ପୁରୁଣା ଉପକରଣକୁ ଫିଙ୍ଗିବା ପରିବର୍ତ୍ତେ ରିପେୟାର କି ପୁନଃବ୍ୟବହାର କି ରିସାଇକ୍ଲିଂ କେନ୍ଦ୍ରକୁ ଦେଇଦେବା ଆବଶ୍ୟକ।
1: କାରଣ ଇ ୱେଷ୍ଟ କେବଳ ଆଜିର ସମସ୍ୟା ନୁହେଁ, ଏହା ଆଗାମୀ ପିଢ଼ିର ପରିବେଶ ସୁରକ୍ଷା ସହିତ ଜଡ଼ିତ।

0: ପ୍ରଯୁକ୍ତି ଆମ ଜୀବନକୁ ସୁନ୍ଦର କରୁ, କିନ୍ତୁ ସେହି ପ୍ରଯୁକ୍ତି ପୃଥିବୀ ପାଇଁ ଭାର ନ ହେଉ, ଏହା ଆମ ଦାୟିତ୍ୱ।
1: ସଚେତନତା ସହିତ ବ୍ୟବହାର ଆଉ ଠିକ୍ ପରିଚାଳନା ଓ ପରିବେଶ ପ୍ରତି ଦାୟିତ୍ୱ ହିଁ ଇୱେ ସମସ୍ୟାର ସଠିକ୍ ସମାଧାନ।
0: ଶ୍ରୋତା ବନ୍ଧୁ, ଏହି ବାର୍ତ୍ତା ସହିତ କାର୍ଯ୍ୟକ୍ରମରେ ସମୟ ହେଇଛି ଗୋଟେ ଗୀତ ଶୁଣିବାର। ଚାଲନ୍ତୁ ଶୁଣିନେବା ଏହି ଗୀତଟି।

0: ତେବେ ଶ୍ରୋତା ବନ୍ଧୁ, ଏହି ସୁନ୍ଦର ଗୀତର ଶେଷ ସହିତ ଆମ କାର୍ଯ୍ୟକ୍ରମକୁ ଶେଷ କରିବାର ମଧ୍ୟ ସମୟ ହୋଇଗଲାଣି, ବିଦାୟ ନେବାକୁ ହେବ।
1: କିନ୍ତୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ସେଥି ନିମନ୍ତେ ଆପଣ ନିଜ ମତାମତ ଆମକୁ ପଠାଇ ପାରିବେ।
0: ଆପଣ ଆପଣଙ୍କର ମୂଲ୍ୟବାନ ମତାମତ ଆମକୁ ଚିଠି ମାଧ୍ୟମରେ ପଠାଇବା ପାଇଁ ଆମ ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍ ନମ୍ବର 752001।
1: ଆପଣ ଚାହିଁଲେ ଆପଣଙ୍କ ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଏଥି ନିମନ୍ତେ ଆମ ଫୋନ୍ ନମ୍ବରଟି ଲେଖି ରଖନ୍ତୁ। ଆମ ଫୋନ୍ ନମ୍ବରଟି ହେଉଛି 9437037892।
0: ଆଉ ତା ସହିତ ଆକାଶବାଣୀ ତଥା ଯୁବବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ଼ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
1: ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଆପଣଙ୍କ ଯୁବ ସାଥୀ ମୁଖ୍ୟ ପ୍ରଭା
0: ଆଉ ମୁଁ ଶୁଭଦର୍ଶିନୀ
1: ରହୁଛୁ। ନମସ୍କାର, ଜୟ ଭାରତ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଯୁବବାଣୀର ପ୍ରୟାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ କ୍ଷଣପ୍ରଭା ଷଡ଼ଙ୍ଗୀ, ଶୁଭଦର୍ଶିନୀ ସାହୁ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରସାରିତ ହେଉଛି 103.4 ମେଗାହର୍ଟ୍ଜ ଯୋଗେ। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା

ଆଜି ସନ୍ଧ୍ୟା 6:10 ରେ ଶୁଣିପାରିବେ ଓଡ଼ିଆରେ ଭକ୍ତି ଗୀତ, ଦେଶାତ୍ମକ ବୋଧକ ସଙ୍ଗୀତ ଶୁଣିପାରିବେ ପିନ୍ନାକୀ ନାୟକ ଓ ସାଥୀଙ୍କ କଣ୍ଠରେ। ସମୟ ରହିଛି ସନ୍ଧ୍ୟା 6:15। ସନ୍ଧ୍ୟା 6:20ରେ ପ୍ରଚାର କରିବୁ ଅନୁସୂୟା ନାଥ, ରତିକାନ୍ତ ଶତପଥୀ, ଘନଶ୍ୟାମ ପଣ୍ଡା, ନିବେଦିତା ଓ ସୁବାସ ଦାସଙ୍କ କଣ୍ଠରେ କିଛି ଓଡ଼ିଆ ଆଲବମ୍ର ଗୀତ। ସନ୍ଧ୍ୟା 7ରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 7:30ରେ। ରାତି 8ରେ ପ୍ରଚାର କରିବୁ ବାଟେଘାଟି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ରାତି 8:15। ନିରାମୟ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିପାରିବେ ରାତି 9:30। ରାତି 10ରେ ପ୍ରଚାର କରିବୁ ଗୀତ ଗଜଲର କାର୍ଯ୍ୟକ୍ରମ, ଜଗନ୍ନାଥ ଭଜନ ଶୁଣିପାରିବେ ରାତି 10:30। ଶ୍ରୋତାବନ୍ଧୁ ଶୁଣିଲେ ଆଜିର ଅଧିବେଶନର କାର୍ଯ୍ୟସୂଚୀ, ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଆସନ୍ତାକାଲି 6:00 ଶୁଣିପାରିବେ ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ, ଅନୁଚିନ୍ତା କାର୍ଯ୍ୟକ୍ରମ ପରେ ପରେ ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀରାମଚରିତ ମାନସର 126ତମ ଅଧ୍ୟାୟ ପ୍ରଚାର କରିବୁ 6:40। 7:10ରେ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ଆମରି ସ୍ୱାସ୍ଥ୍ୟ। କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି ପ୍ରଚାର କରିବୁ 7:25। କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ ଶୁଣିପାରିବେ 7:55। 8:30ରେ ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅସ୍ତରାଗ କାର୍ଯ୍ୟକ୍ରମ ଶୁଣିପାରିବେ 9:30ରେ। 10:00 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ କିଛି ତଥ୍ୟ ଓ ସୂଚନା, ଏଥିସହିତ ସଙ୍ଗୀତର ମୂର୍ଚ୍ଛନା। ଶ୍ରୋତାବନ୍ଧୁ ଶୁଣିଲେ ଆଜିର ଓ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଆକାଶବାଣୀ ପୁରୀ ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀର ବହୁ ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ସହିତ ଘଡ଼ଘ

ଆରେ ବା, ସହିତ ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳରୁ ପ୍ରବଳ ବର୍ଷା ହୋଇଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ଉପକୂଳରେ 4 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ 40ରୁ 50 କିଲୋମିଟର ବେଗରେ ପବନ ସହିତ ସ୍ଥାନେ ସ୍ଥାନେ 60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଗାମୀ 4 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମୁଦ୍ରର ସ୍ଥିତି ଅଶାନ୍ତରୁ ଅତି ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। 8 ତାରିଖ ପାଇଁ କୌଣସି ସତର୍କ ସୂଚନା ନାହିଁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ବହୁ ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ 2 ଦିନରେ ପାଗରେ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଉ ନାହିଁ। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆପଣମାନେ ଚୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM।

ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ଦୁଇ ଦିନରେ ପାଗରେ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଉ ନାହିଁ। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଭକ୍ତି ଗୀତଟିଏ ଅନନ୍ତ ଚରଣ ମିଶ୍ରଙ୍କ କଣ୍ଠରେ ଶୁଣିବା ଦୁର୍ଗାଚରଣ ପଟ୍ଟନାୟକଙ୍କ ଗୀତ ରଚନାରୁ ଏହି ଭକ୍ତି ଅର୍ଘ୍ୟଟିଏ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଏହି ଭକ୍ତି ଆଜ୍ଞାଟି ଅନନ୍ତ ଚରଣ ମିଶ୍ରଙ୍କ କଣ୍ଠରେ ଦୁର୍ଗାଚରଣ ପଟ୍ଟନାୟକଙ୍କ ଗୀତ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ 103.4 FM। ଆସନ୍ତୁ ଶୁଣି ନେବା ପରବର୍ତ୍ତୀ କାର୍ଯ୍ୟକ୍ରମ ଦେଶାତ୍ମକ ବୋଧକ ସଙ୍ଗୀତ। ଅଲେଖ ବିଶ୍ୱାଳଙ୍କ ରଚନାକୁ କଣ୍ଠରେ ସଜାଇଛନ୍ତି ପିନାକୀ ନାୟକ ଓ ସାଥୀ।

0: ଶ୍ରୋତା ବନ୍ଧୁ ଶୁଣୁଥିଲେ ଦେଶାତ୍ମକ ବୋଧକ ସଙ୍ଗୀତ ପିନାକୀ ନାୟକ ସାଥୀଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ଗୀତ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଶୁଣିପାରିବେ କିଛି ଓଡ଼ିଆ ଆଲବମ୍ର ଗୀତ ଏହି ବିଜ୍ଞାପନ ବିରତି ପରେ।
1: ଏହି କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
2: ବନିଗଲା ବଜେଟ୍?
1: ହଁ, 5000 ବଞ୍ଚିଗଲା।
2: ତ ନୂଆ ଶାଢ଼ୀ ନେଇଯିବା?
1: ନା, ଗଲା ମାସରେ ହିଁ ତ ନେଇଥିଲି
2: ଆଉ ଗୋଟିଏ।
1: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
2: ଦେଖେଇ ହଉଛି,
1: ଏବେ ଯାଅ ଭାଇ।
3: RBI କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
0: ଆକାଶବାଣୀ ପୁରୀ ପ୍ରଚାର କରୁଛି ଓଡ଼ିଆ ଏକ ଆଲବମ୍ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣି ନେବା ଏହି ଗୀତଟି ନିଜାମଙ୍କ ଗୀତ ରଚନାରୁ, କଣ୍ଠରେ ସଜାଇଛନ୍ତି ଶିଳ୍ପୀ ଅନୁସୂୟା ନାଥ, ସଙ୍ଗୀତ ସଂଯୋଜନା ବିଶ୍ୱମ୍ବର ସାବତ। ଆସନ୍ତୁ ଶୁଣିବା ଏହି ଗୀତଟି ଆକାଶବାଣୀ ପୁରୀ 103.4 FM।

0: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି। ଆଜିର ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ଜିଲ୍ଲା ହାଲଚାଲ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରେ ଆରମ୍ଭ ହେବ। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ବିଲ୍ ଉପରେ ଆଲୋଚନା ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ପିଆଜର କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ ସରକାର ବୃଦ୍ଧି କରିଛନ୍ତି। 1,875 ଟଙ୍କାରୁ ଏହା ବୃଦ୍ଧି ପାଇ 2,125 ଟଙ୍କା ହୋଇଛି। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି, ସଂଶୋଧିତ କ୍ରୟ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି। କ୍ୱିଣ୍ଟାଲ ପିଛା ଦର 13% ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ କ୍ରୟ ମୂଲ୍ୟ ଚାଷୀଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରିବା ସହିତ ପିଆଜର ମହଜୁଦ ପରିମାଣ ମଧ୍ୟ ବୃଦ୍ଧି କରିବ। ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ ନାଫେଡ୍ ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଲିମିଟେଡ୍ NCCF ମାଧ୍ୟମରେ ଏବେ ପିଆଜ କ୍ରୟ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କୃଷି ଓ କୃଷକ କଲ୍ୟାଣ ବିଭାଗର ଆକଳନ ଅନୁଯାୟୀ ପିଆଜ ଉତ୍ପାଦନ 307 ଲକ୍ଷ ଟନ୍ରୁ ଅଧିକ ହେବ। ପିଆଜ ରପ୍ତାନୀ ସ୍ୱାଭାବିକ ରହିଥିବା ବେଳେ ଗତ ଜୁନ୍ ମାସରେ 1,50,000 ଟନ୍ ପିଆଜ ରପ୍ତାନୀ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଡାକ୍ତର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ଆନ୍ଦୋଳନରତ ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଆଲୋଚନା ବେଶ୍ ଫଳପ୍ରଦ ହୋଇଛି। ଓମ୍ସାର 10 ଦଫା ଦାବି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ସେ କହିଛନ୍ତି। ଦାବି ସମ୍ପର୍କରେ ଅଧିକ ବିଚାର ବିମର୍ଶ ପାଇଁ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା 22 ତାରିଖରେ କମିଟିର ପ୍ରଥମ ବୈଠକ ବସିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
1: ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଯୋଉ ଷ୍ଟ୍ରାଇକକୁ ଯାଇଥିଲେ ତାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହେଲା, ଏବଂ ତାଙ୍କର ଯୋଉ 10 ଦାଫି ଯୋଉ ଥିଲା ଡିମାଣ୍ଡ, ତା ଉପରେ ଆମର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହେଇଛି, ଏବଂ ତାଙ୍କର ଡିମାଣ୍ଡ ଗୁଡ଼ାକୁ ପୁଙ୍ଖାନୁପୁଙ୍ଖ ଭାବରେ ରିଏକ୍ସାମିନ୍, ଡିମାଣ୍ଡକୁ କେମିତି ଆମେ ଆଗାମୀ ଦିନରେ ସମୟ ଅନୁସାରେ ତାକୁ କାର୍ଯ୍ୟକାରୀ କରିପାରିବା, ତା ପାଇଁ ଗୋଟେ କମିଟି, ହାଇ ପାୱାର କମିଟି ଗୋଟେ ଗଠନ।
0: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ବାରିପଦା ପୌରପାଳିକାର 61 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ହସ୍ତାନ୍ତର କରାଯାଇଛି। ପୌରପାଳିକାରେ ଆୟୋଜିତ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଡକ୍ଟର ମହାପାତ୍ର କହିଛନ୍ତି, ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନାର ସୁଫଳ ପହଞ୍ଚାଇବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ବ୍ରହ୍ମପୁର ଉଦାନା ଅମୃତ ଭାରତ ଏକ୍ସପ୍ରେସ୍ ଆସନ୍ତା ସୋମବାରଠାରୁ ନିୟମିତ ଚଳାଚଳ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଯାତ୍ରାର ଶୁଭାରମ୍ଭ କରିବେ। ପୂର୍ବରୁ ଏହି ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଜିଲ୍ଲାର ପ୍ରାୟ 8 ଲକ୍ଷରୁ ଅଧିକ ଲୋକ ରାଜ୍ୟ ବାହାରେ, ବିଶେଷ କରି ସୁରଟ

0: ଯାତ୍ରା କାମ କରୁଥିବାରୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ରଘୁବାରୀ ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସିଆର୍ପିଏଫ୍, ଡିଭିଏଫ୍ ଏବଂ ଏସ୍ଓଜି ଯବାନଙ୍କ ମିଳିତ ତଲାସୀ ଅଭିଯାନ ବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ ରହିଥିବା ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ତଲାସୀ ଅଭିଯାନ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ଷ୍ଟେନ୍ଗନ୍, ରାଇଫଲ, ଅଫୁଟା ଗୁଳି, ମ୍ୟାଗାଜିନ୍, ଗନ୍ ପାଉଡର ଆଦି ରହିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିରରେ ସଫାସୁତୁରା କାର୍ଯ୍ୟ ସହ ନାଟମଣ୍ଡପ ଏବଂ ଭୋଗମଣ୍ଡପର ଯାଞ୍ଚ ତଥା ମରାମତି ଉପରେ ଏହି ଅବସରରେ ଗୁରୁତ୍ୱ ପ୍ରଦାନ କରାଯିବ। ଯାଞ୍ଚ ପରେ ବୈଠକ ଅନୁଷ୍ଠିତ ହୋଇ କମିଟିର ପରାମର୍ଶ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ଆଇଆଇଟି ବିଶେଷଜ୍ଞଙ୍କ ଉପସ୍ଥିତିରେ ଏଏସ୍ଆଇ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟଙ୍କୁ ନେଇ ଯୁଗ୍ମ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି। ପୁରୀ ଶ୍ରୀକ୍ଷେତ୍ର ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ବ୍ୟବସ୍ଥିତ ଢଙ୍ଗରେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟମାବଳୀ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୋଟ 12,000 ଅଧିକ ପୁଲିସ୍ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ମଧ୍ୟ ନିୟୋଜିତ ହେବେ। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଖୁରାନିଆ କହିଛନ୍ତି,
1: ଆମର ପାଇଁ ଗୋଟେ ଯୋଉ ଚ୍ୟାଲେଞ୍ଜ ରହିବ, ଯେମିତି ଆପଣମାନେ ଦେଖୁଛନ୍ତି ଜୋରରେ ବର୍ଷା ହେଉଛି, ସେଥିରେ ଯୋଉ ଚ୍ୟାଲେଞ୍ଜ ସୃଷ୍ଟି ହେବ ତାର ବିଷୟରେ ବି ଚର୍ଚ୍ଚା କରାଯାଇଛି। ଫୋର୍ସ ଯୋଉ ଆସିବ ସେମାନଙ୍କର ଆକୋମୋଡେସନର ବିଷୟରେ ଆମେ ଚର୍ଚ୍ଚା ହେଇଛୁ। ଭକ୍ତମାନେ ଯେମିତି ସୁରୁଖୁରୁରେ ପୁରୀରେ ପହଞ୍ଚି ପାରିବ, ଭଲରେ ଦର୍ଶନ କରିପାରିବ ଓ ଫେରି ପାରିବ, ସେସବୁ ବିଷୟରେ ଆମେ ଚର୍ଚ୍ଚା କରିଛୁ। ଓର ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ 2026 ରଥଯାତ୍ରା ଭଲରେ ପାରିତ ହେବ।
0: ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ରଥଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନେତ୍ରୋତ୍ସବ, ନବଯୌବନ ବେଶ, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ସମେତ ଠାକୁରଙ୍କର ବିଭିନ୍ନ ନୀତିକାନ୍ତି ନେଇ ଆଲୋଚନା ହୋଇଛି। ବିଦ୍ୟୁତ୍ ଓ ଜଳଯୋଗାଣ, ରାସ୍ତାଘାଟ ମରାମତି, ଜନସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ନେଇ ବିଭାଗୀୟ ଅଧିକାରୀ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ବିଧାୟକ ଗଣେଶ୍ୱର ବେହେରା, ଦୁର୍ଗା ପ୍ରସନ୍ନ ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକା, ସ୍ୱତନ୍ତ୍ର ସଘନ ସଂଶୋଧନ, ରାଜସ୍ୱ ଆଦାୟ, ଖାଦ୍ୟ ସାମଗ୍ରୀ ବଣ୍ଟନ ଆଦି ବିଭିନ୍ନ ଯୋଜନାର ସ୍ଥିତି ନେଇ ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କିଶୋରୀ ମହାପାତ୍ର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଚାରାରୋପଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକା ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଦୀପ କୁମାର ସାମଲଙ୍କ ପୌରୋହିତ୍ୟରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲା କୋର୍ଟ ପରିସରରେ ଏହି ଅବସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ମଧ୍ୟ ନୟାଗଡ଼ଠାରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ଅବସରରେ ଆଙ୍କୁଲାସ୍ଥିତ ନ୍ୟାୟିକ ବିଭାଗ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତତ୍ତ୍ୱାବଧାନରେ ଭବାନୀପାଟଣା ଅନ୍ତର୍ଗତ ଦୁଆରଶୁଣୀସ୍ଥିତ ହାଇଟେକ୍ ପବ୍ଲିକ୍ ସ୍କୁଲ ପରିସରରେ ଚାରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ନେଇ ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍କେ ସମୀକ୍ଷା କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କ୍ଷେତ୍ରୀୟ ପରିଦର୍ଶନରେ ଯାଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ

0: ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ଅଧିକ ସକ୍ରିୟ ହୋଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପ୍ରବଳ ବର୍ଷା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ପବନ ବହିବା ସହିତ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ସାତ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆସନ୍ତା କୋଡ଼ିଏ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା ଅଠର ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ସମବାୟ ହେଉଛି ମିଳିମିଶି କାମ କରିବା ଏବଂ ଏହା ସାମାଜିକ ଓ ଆର୍ଥିକ ବିକାଶର ମୂଳଦୁଆ। ସମବାୟ ମାଧ୍ୟମରେ ସମଗ୍ର ଦେଶରେ ବିକାଶର ଧ୍ୱନି ପ୍ରତିଧ୍ୱନିତ ହେଉଛି। ଚାଷ କ୍ଷେତ୍ରଠାରୁ ଆରମ୍ଭ କରି ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମବାୟ ହେଉଛି ଏଭଳି ଏକ ଲୋକକୈନ୍ଦ୍ରିକ ଉଦ୍ୟୋଗ ଯାହାର ମାଲିକାନା, ନିୟନ୍ତ୍ରଣ ଏବଂ ପରିଚାଳନା ସେହି ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଆବଶ୍ୟକତା ତଥା ଆକାଂକ୍ଷା ପୂରଣ କରିବାରେ ସମବାୟ କ୍ଷେତ୍ର ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି। ତୃଣମୂଳ ସ୍ତରରୁ ଲୋକ ସଶକ୍ତ ହେଉଛନ୍ତି। ବିଶ୍ୱସ୍ତରରେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଜୁଲାଇ ମାସ ପ୍ରଥମ ଶନିବାରକୁ ଅନ୍ତର୍ଜାତୀୟ ସମବାୟ ଦିବସ ଭାବେ ପାଳନ କରାଯାଉଛି। ସମବାୟ କ୍ଷେତ୍ର ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଗୁରୁତ୍ୱକୁ ପ୍ରତିପାଦନ କରିବା ଲକ୍ଷ୍ୟ ନେଇ ଆଜି ଏହି ଦିବସ ପାଳନ କରାଯାଇଥାଏ। ସମଗ୍ର ଦେଶରେ ଏହି ଉପଲକ୍ଷେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ବୈଶ୍ୱିକ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ଆଲୋକପାତ କରୁଛି। ଅନ୍ତର୍ଜାତୀୟ ସମବାୟ ଦିବସ ପ୍ରଥମେ 1923 ମସିହାରେ ପାଳନ କରାଯାଇଥିଲା। ତେବେ 1995 ମସିହାରେ ମିଳିତ ଜାତିସଂଘ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିଥିଲା। ମିଳିମିଶି କାମ କରିବା, ଦୃଢ଼ ଏବଂ ସ୍ୱାବଲମ୍ବୀ ସମ୍ପ୍ରଦାୟ ଗଠନ କରିବା ଓ ଗଣତନ୍ତ୍ର, ସଂହତି ତଥା ସ୍ଥାୟିତ୍ୱର ମୂଲ୍ୟବୋଧକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସମବାୟ ଏକ ଉନ୍ନତ ବିଶ୍ୱ ଗଠନ କରେ ଏହି ଆଧାରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଏହା ବିଶ୍ୱସ୍ତରରେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। 2030 ସୁଦ୍ଧା ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟକୁ ଗତିଶୀଳ କରିବାରେ ସମବାୟ କ୍ଷେତ୍ରର ଭୂମିକା ଅନସ୍ୱୀକାର୍ଯ୍ୟ। ଭାରତରେ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଆଧାରରେ ସମବାୟ ମନ୍ତ୍ରଣାଳୟ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ଜାତୀୟ ସମବାୟ ନୀତି ଦେଶବ୍ୟାପୀ ଲାଗୁ ହୋଇଥିଲା। ସମବାୟ କ୍ଷେତ୍ରକୁ ଅଧିକ ବ୍ୟାବସାୟିକ, ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏହି ନୀତି ପ୍ରଣୟନ କରାଯାଇଛି। ଦେଶର ସମସ୍ତ ପ୍ରାଥମିକ ସମବାୟ ସମିତିର କମ୍ପ୍ୟୁଟରୀକରଣ କରାଯିବା ଦ୍ୱାରା କାରବାରରେ ସ୍ୱଚ୍ଛତା ଆସିଛି। ପ୍ରତି ପଞ୍ଚାୟତରେ ନୂତନ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି, ଦୁଗ୍ଧ ଏବଂ ମତ୍ସ୍ୟ ସମବାୟ ସମିତିମାନ ଗଠନ କରାଯାଉଛି। ଏପର୍ଯ୍ୟନ୍ତ 32,000 ଅଧିକ ନୂଆ ସମିତି ପଞ୍ଜୀକୃତ ହୋଇସାରିଛି। ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ମାଧ୍ୟମରେ ଋଣ ପ୍ରଦାନ ସହିତ ଜନୌଷଧି ଏବଂ ସାର ବିକ୍ରି କରାଯାଉଛି। ଏହି ସମିତିଗୁଡ଼ିକ LPG ବିତରକ ଏବଂ ଗ୍ରାମୀଣ ଭଣ୍ଡାର ଭାବେ ମଧ୍ୟ କାର୍ଯ୍ୟ କରୁଛି। ଦେଶର ସମସ୍ତ ସମବାୟ ସମିତିର ସୂଚନାକୁ ଏକୀକୃତ କରିବା ଲକ୍ଷ୍ୟ ନେଇ ଏକ କେନ୍ଦ୍ରୀୟ ଡାଟାବେସ୍ ପ୍ରସ୍ତୁତ କରାଯାଇଛି। ସମବାୟ କ୍ଷେତ୍ରର ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର 3 ସ୍ୱତନ୍ତ୍ର ସଂସ୍ଥା ଗଠନ କରିଛନ୍ତି। ସେଗୁଡ଼ିକ ରପ୍ତାନୀ, ଉନ୍ନତ ବିହନ ଏବଂ ଜୈବିକ ଚାଷ ପ୍ରୋତ୍ସାହନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ସରକାର ସମବାୟ ସମିତିଗୁଡ଼ିକ ଉପରେ ଥିବା ସର୍ଚାର୍ଜକୁ 12% 7%କୁ ହ୍ରାସ କରିଛନ୍ତି। ଏହାଦ୍ୱାରା ସମବାୟ ବ୍ୟାଙ୍କଗୁଡ଼ିକ ଆର୍ଥିକ କ୍ଷେତ୍ରରୁ ସଶକ୍ତ ହେବା ସହ ଘର ପାଖରେ ବ୍ୟାଙ୍କିଙ୍ଗ୍ ସେବା ପଦକ୍ଷେପକୁ କାର୍ଯ୍ୟକାରୀ କରାଯାଇପାରୁଛି। ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକୀକୃତ ଆମ୍ବୁଡ୍ସମ୍ୟାନ୍ ଯୋଜନା

ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି, ଫଳରେ ଗ୍ରାହକ ସୁରକ୍ଷା ମଧ୍ୟ ସୁବ୍ୟବସ୍ଥିତ ହୋଇପାରିଛି। ଦୁଗ୍ଧ ସମବାୟ ମାଧ୍ୟମରେ ଦେଶରେ ଶ୍ୱେତ ବିପ୍ଳବ ଅଧିକ ଗତିଶୀଳ ହୋଇପାରିଛି। ଏହାର ଦ୍ୱିତୀୟ ପର୍ଯ୍ୟାୟକୁ ଗତ 2024 ମସିହା ଡିସେମ୍ବର 25 ତାରିଖରେ କାର୍ଯ୍ୟକ୍ଷମ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ଦୁଗ୍ଧ କ୍ରୟ କ୍ଷେତ୍ରକୁ 50% ବୃଦ୍ଧି କରିବା। ଇତିହାସକୁ ସମୀକ୍ଷା କଲେ 1891 ମସିହାରେ ପଞ୍ଜାବରେ ଏକ ସମବାୟ ଜମି ପରିଚାଳନା ସମ୍ପନ୍ନ ହୋଇଥିଲା, ଯାହାକି ଭାରତରେ ମିଳିମିଶି କାମ କରିବାରେ ଦୀର୍ଘ ପରମ୍ପରାକୁ ପ୍ରତିଫଳନ କରିଥିଲା। ଗ୍ରାମୀଣ ଆୟ ବୃଦ୍ଧି, ସ୍ଥାନୀୟ ଅର୍ଥନୀତିର ସଶକ୍ତିକରଣ ଏବଂ କୃଷକଙ୍କ ପାଇଁ ଉତ୍ତମ ବଜାର ସୁଯୋଗକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ଏହି ଦିବସ ଆମକୁ ସ୍ମରଣ କରାଇ ଦିଏ ଯେ ସମସ୍ତଙ୍କ ସହଯୋଗରେ ହିଁ ଦେଶ ଏବଂ ବିଶ୍ୱର ପ୍ରଗତି ସମ୍ଭବ ହୋଇପାରିବ।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ପରେ ପରେ ଆଜିର ପ୍ରସଙ୍ଗ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 ଏଫ୍ଏମ୍। ବର୍ତ୍ତମାନ ସମୟ ହେଉଛି ଶୁଣିବା କିଛି ଓଡ଼ିଆ କଥାଚିତ୍ରର ଗୀତ। ଶ୍ରୋତା ବନ୍ଧୁ, ପ୍ରଥମେ ଆପଣମାନଙ୍କ ପାଇଁ ରହିଛି ଏ ଗୀତଟି ଆକାଶେ କି ରଙ୍ଗ ଲାଗିଲା କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ନିବେଦିତା, ପମ୍ମି, ଶ୍ରୀଚରଣ ଓ କରୁଣାକର। ଆସନ୍ତୁ ଶୁଣିବା ଏହି ଗୀତଟି।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ ପୁରୀ 103.4 FM ରେ। ଆସନ୍ତୁ ଶୁଣି ନେବା କାର୍ଯ୍ୟକ୍ରମର ନେକ୍ସଟ ଗୀତଟି। ଛାତିରେ ଲେଖିଛି ତୋରିନା କଥା ଚିତ୍ରରୁ ଇରା ମହାନ୍ତି ଓ ମଳି ମିଶ୍ରଙ୍କ କଣ୍ଠରେ ଏହି ଗୀତଟି ଖାସ୍ ଆପଣମାନଙ୍କ ପାଇଁ।

0: પરવર્તી કાર્યક્રમમાં
1: આકાશવાણી સંવાદ પડુચંતી ચંદન ઘોષ મુખ્ય સંવાદ દેશર તૃતીય સેમિકન્ડક્ટર પ્લાન્ટકુ આજે ગુજરાટરે લોકાર્પણ કલે પ્રધાનમંત્રી આસંતા 20 તારીખરુ આરંભ હેબ સંસદર મૌસુમી અધિવેશન ઈરાનર પૂર્વતન સર્વોચ્ચ નેતા આયાતુલ્લા સૈયદ અલી ખામનેઈંકર અંત્યેષ્ટિક્રિયા કાર્યક્રમ આજીઠારુ આરંભ દ્વિતીય ટી ટ્વેન્ટી આંતર્જાતિક ક્રિકેટ મેચ્રે ઇંગ્લેન્ડ વિપક્ષરે ટસ જીતી પ્રથમે બ્યાટિંગ કરવાકુ ભારતર નિષ્પત્તિ એવં ફિફા વિશ્વકપ ટુર્ણામેન્ટર ષોડશ પર્યાય આરંભ હેબ આજીઠારુ ભારતર સેમિકન્ડક્ટર મિશનકુ એક પ્રમુખ પ્રોત્સાહન સ્વરૂપ પ્રધાનમંત્રી નરેન્દ્ર મોદી આજે સંધ્યારે ગુજરાટ ગસ્ત કરી સાનંદઠારે સેમિકન્ડક્ટર આસેમ્બલી એવં પરીક્ષણ કેન્દ્રર ઉદ્ઘાટન કરીછંતી 7500 કોટીરુ અધિક ટંકા વ્યયરે નિર્મિત એહી પ્રકલ્પ દેશર સેમિકન્ડક્ટર નિર્માણ ક્ષેત્રરે એક પ્રમુખ માઇલખુંટ ભાવે સાબ્યસ્ત હેબ બોલી કુહાયાઇછી એહી કેન્દ્રરુ વાર્ષિક 5 બિલિયન પર્યંત સેમિકન્ડક્ટર ચિપ ઉત્પાદિત હેબાર સુવિધા રહીછી એહાદ્વારા વિશ્વસ્તરરે એ ક્ષેત્રરે દેખાદેઉથિબા ક્રમબર્ધિષ્ણુ ચાહિદા પૂર્ણ કરિબા દિગરે એહી સેમિકન્ડક્ટર પ્રકલ્પ સફળ હોઇપારિબ એહી અવસરરે આયોજિત એક સમાવેશરે ઉદ્બોધન દેઇ શ્રી મોદી કહિછନ୍ତି ભારત જେ પ્રકલ્પ લાગି થରେ સંકલ્પબદ્ધ હુએ તાହାକୁ સંપૂર્ણ કરିବା દିଗରେ નિଜର પ્રતિબદ્ધતા પ્રતિપાદિત કરିଥାଏ ବୋଲି આજର ଏହି સેમିକନ୍ଡକ୍ଟର પ્રକଳ୍પର ଲୋକାର୍ପଣରୁ ପ୍ରତିଫଳିତ ହେଉଛି 5 ବର୍ଷ ପୂର୍ବେ ଦେଶକୁ ଏକ ସେମିକନ୍ଡକ୍ଟର ହବ୍ ରୂପେ ପରିଣତ କରିବା ଲାଗି ସଂକଳ୍ପ ନିଆଯାଇଥିଲା ମେକ୍ ଇନ୍ ଇଣ୍ଡିଆ ଓ ଡିଜାଇନ୍ ଇନ୍ ଇଣ୍ଡିଆ ମନ୍ତ୍ରକୁ ନେଇ ଦେଶ ଏ କ୍ଷେତ୍ରରେ ଅଗ୍ରସର ହୋଇଥିଲା ଏହାର ଫଳସ୍ୱରୂପ ଆଜି ଚିପ୍ ଉତ୍ପାଦନ ଲାଗି ଦେଶର ତୃତୀୟ ସେମିକନ୍ଡକ୍ଟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି
2: आज का ये कार्यक्रम इस बात का प्रमाण है कि भारत जो ठान लेता है वो करके दिखाता है 5 साल पहले भारत ने संकल्प लिया था कि देश को सेमी कंडक्टर हब बनाएंगे हम डिजाइन इन इंडिया मेक इन इंडिया के मंत्र को लेकर आगे बढ़े और आज देश के तीसरे सेमीकंडक्टर प्लांट में भी चीप पैकेजिंग का कमर्शियल प्रोडक्शन शुरू हो रहा है
1: ଏହି ସମାବେଶରେ ଉଦ୍ବୋଧନ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ପ୍ଲାଣ୍ଟରେ ଉତ୍ପାଦିତ ହେବାକୁ ଥିବା ଚିପ୍ସଗୁଡ଼ିକୁ କାର୍ ସ୍କୁଟର ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିବ ଏତଦ୍ବ୍ୟତୀତ ଭାରତରେ ନିର୍ମିତ ଚିପ୍ସଗୁଡ଼ିକ ଏଣିକି ଜାପାନ ଆମେରିକା ଏବଂ ୟୁରୋପକୁ ରପ୍ତାନୀ କରାଯିବ ସେମିକଣ୍ଡକ୍ଟର ପ୍ଲାଣ୍ଟ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି
3: ଆଜ ଭାରତ କା ତୀସରା ସେମିକଣ୍ଡକ୍ଟର ପ୍ଲାଣ୍ଟ ଚାଲୁ ହୋ ରହା ହେ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ 28 ଫରବରୀ କୋ ପହଲା प्लांट चालू किया और 31 मार्च को दूसरा प्लांट चालू किया और आज 4 जुलाई को तीसरा प्लांट जिस तेजी से माननीय प्रधानमंत्री जी ने कैबिनेट में 12 प्लांट अप्रूव किए और 12 प्लांट में से 3 में कॉमर्शियल प्रोडक्शन चालू हुआ आज दुनिया भर में भारत की सेमीकंडक्टर क्षमता पर एक नया विश्वास उठ खड़ा हुआ है
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି ପ୍ରଥମେ ସେ ରାଜସ୍ଥାନ ଗସ୍ତ କରି 1,06,000 କୋଟି ଟଙ୍କାର ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ ସହରାଞ୍ଚଳ ପରିବହନ ରେଳ ଏବଂ ସଡ଼କ ଯୋଗାଯୋଗ ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ ଅଟ୍ଟାଳିକାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ବାଲତାରା ଜିଲ୍ଲା ଅନ୍ତର୍ଗତ ପଛପଦରାଠାରେ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ଏଥିସହିତ ଶ୍ରୀ ମୋଦି ଜୟପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏହି ଅବସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପଶ୍ଚିମ ଏସିଆ ବିବାଦ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଶକ୍ତି ସଙ୍କଟ ଭାବେ ଉଭା ହୋଇଛି ତେବେ ସମୟୋଚିତ ନିଷ୍ପତ୍ତି କୂଟନୈତିକ ପଦକ୍ଷେପ ଏବଂ ଜାତୀୟ ସମ୍ବଳର ଉପଯୁକ୍ତ ପରିଚାଳନା ମାଧ୍ୟମରେ ଭାରତ ଏହି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିପାରିଛି ବିଶ୍ୱବ୍ୟାପୀ ବିଭିନ୍ନ ଦେଶ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ହିଁ ଏହି ସଙ୍କଟ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ଏହାର ଫଳସ୍ୱରୂପ ପୂର୍ବରୁ ଭାରତ ପ୍ରାୟ 25ରୁ 26 ଦେଶରୁ ଶକ୍ତି ଉତ୍ସ ଆମଦାନୀ କରୁଥିଲା ତେବେ ଏହି ସଙ୍କଟ ସମୟରେ ବନ୍ଧୁ ରାଷ୍ଟ୍ରଙ୍କ ସଂଖ୍ୟା 40କୁ ବୃଦ୍ଧି ପାଇଛି ଏହାଦ୍ୱାରା ବିଶ୍ୱସ୍ତରରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହେବା ସତ୍ତ୍ୱେ ଭାରତରେ

0: ଏହାର ନିରବଚ୍ଛିନ୍ନ ଯୋଗାଣ ଜାରି ରହିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଙ୍କଟ ସ୍ଥିତି ଅନୁଭୂତ ହେବା ମାତ୍ରେ ଭାରତ ନିଜର ରିଫାଇନାରୀ ସାମର୍ଥ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଶିଳ୍ପାନୁଷ୍ଠାନ ଲାଗି ବ୍ୟବହୃତ ହେଉଥିବା ଗ୍ୟାସ୍ ବଦଳରେ ଘରୋଇ ବ୍ୟବହାର ପାଇଁ ଏଲ୍ପିଜି ପ୍ରସ୍ତୁତ କରିବା ଲାଗି ରିଫାଇନାରୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଦେବାର 7 ଦିନ ମଧ୍ୟରେ ଦେଶର ଏଲ୍ପିଜି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଫଳରେ ଦେଶରେ ପୂର୍ବରୁ 35,000 ମେଟ୍ରିକ୍ ଟନ୍ ଏଲ୍ପିଜି ପ୍ରସ୍ତୁତ ହେଉଥିବା ବେଳେ ଏହି ସଙ୍କଟ ସମୟରେ ଏହା 54,000 ମେଟ୍ରିକ୍ ଟନ୍ରେ ପହଞ୍ଚିଥିଲା ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: हमने संकट शुरू होते ही रिफाइनरीज के सामर्थ्य पर फोकस किया। औद्योगिक काम के लिए जो गैस बनती थी उसकी जगह रिफाइनरीज को रसोई गैस एलपीजी बनाने के लिए कहा गया और 7 दिनों के भीतर भीतर एलपीजी के उत्पादन में बढ़ोतरी हुई। पहले जो 35,000 मेट्रिक टन एलपीजी का उत्पादन देश में होता था, संकट के दौरान वो 54,000 मेट्रिक टन बढ़ गया।
0: आपण माने संवाद सुनुछंती आकाशवाणी रो। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର 6 ଦିନିଆ ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ତେହେରାନଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ହଜାର ହଜାର ଇରାନବାସୀ ଖାମନେଇଙ୍କ ପ୍ରତି ନିଜର ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ଇରାନର ବରିଷ୍ଠ ନେତୃବୃନ୍ଦ, ସାମରିକ କମାଣ୍ଡର ଏବଂ ବିଦେଶୀ ଅତିଥିଗଣ ଖାମନେଇଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ ଲାଗି ତେହେରାନର ଗ୍ରାଣ୍ଡ ମସଲାଠାରେ ଏକତ୍ରିତ ହୋଇଛନ୍ତି। ଭାରତ ପକ୍ଷରୁ ବିହାରର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସଇଦ ଆତନ ହସନ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଖାମନେଇଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି। ଏହାଛଡ଼ା ରୁଷ ରାଷ୍ଟ୍ରପତି ଡିମିତ୍ରି ମେଦଭେଦେବ, ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ଏବଂ ଚୀନ୍ର ବରିଷ୍ଠ ପ୍ରତିନିଧି ହେ ଉଇଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଗତ ଫେବୃଆରୀ 28 ତାରିଖରେ ଇରାନ ସହ ଯୁଦ୍ଧ ସମୟରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ ଫଳରେ ଖାମନେଇଙ୍କର ମୃତ୍ୟୁ ହୋଇଥିଲା। ସରକାର ମୂଲ୍ୟ ସ୍ଥିରୀକରଣ ବଫର ଲାଗି ପିଆଜ ସଂଗ୍ରହ ମୂଲ୍ୟରେ 13% ବୃଦ୍ଧି କରିଛନ୍ତି। ଫଳରେ କ୍ୱିଣ୍ଟାଲ ପିଛା ଏହି ଦର 1,875 ଟଙ୍କାରୁ ବୃଦ୍ଧି ପାଇ 2,125 ଟଙ୍କାରେ ପହଞ୍ଚିଛି। ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଛି ବୋଲି ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଏହି ସଂଶୋଧିତ ସଂଗ୍ରହ ଦର ଦ୍ୱାରା ପିଆଜ ଚାଷୀମାନେ ଉପକୃତ ହୋଇପାରିବେ। ଦେଶ ନିର୍ମାଣ କ୍ଷେତ୍ରରେ ଭାରତୀୟ ଖେଳଣା ଉତ୍ପାଦନକାରୀଙ୍କର ଏକ ପ୍ରମୁଖ ଅବଦାନ ରହିଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ 17ତମ ଖେଳଣା ବିଜ୍ ଆନ୍ତର୍ଜାତିକ B2B ପ୍ରଦର୍ଶନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଦେଶକୁ ଏଣିକି ଖେଳଣା ଆମଦାନୀ ହାର ହ୍ରାସ ପାଇବାରେ ଲାଗିଛି। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦଗୁଡ଼ିକ ଘରୋଇ ଖେଳଣା ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭାରତକୁ ବିଶ୍ୱ ଖେଳଣା ହବ୍ ରୂପେ ଗଢ଼ି ତୋଳିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ମେଡ୍ ଇନ୍ ଇଣ୍ଡିଆ ଏବଂ ଜାତୀୟ ଖେଳଣା କାର୍ଯ୍ୟାନୁଷ୍ଠାନ ଯୋଜନା 2020 କାର୍ଯ୍ୟକାରୀ କରାଯାଇଥିଲା। ଏହାଦ୍ୱାରା ଖେଳଣା ନିର୍ମାଣ କ୍ଷେତ୍ରରେ ରୂପାନ୍ତରୀକରଣ ସମ୍ଭବ ହୋଇଥିଲା ବୋଲି ଶ୍ରୀ ଗୋଏଲ କହିଛନ୍ତି। ଖେଳ ଖବର। ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ। ଆଜି ରାତିରେ ଟେକ୍ସାସ୍ଠାରେ କାନାଡ଼ା ଓ ମରକୋ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ସେହିଭଳି ଏହି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ପାରାଗୁଏ ଫ୍ରାନ୍ସକୁ ଭେଟିବ। ଆମେରିକାର ଫିଲାଡେଲଫିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 2:30ରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ

0: ହେବ ଆଜିଠାରୁ ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। କେନ୍ଦ୍ରରେ ଭାରତ ସରକାରଙ୍କ 12 ବର୍ଷ ପୂର୍ତ୍ତି ଓ ରାଜ୍ୟରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଗୁଦାରୀ ଏୟାର ଷ୍ଟ୍ରିପ୍ କାର୍ଯ୍ୟ ଆରମ୍ଭ ହେବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚଳିତ ମାସରୁ 10 କେଜି ଚାଉଳ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
3: ସୁଭଦ୍ରା ଯୋଜନାରେ 5 ବର୍ଷରେ 50,000 ଟଙ୍କା ଏବଂ 2 ବର୍ଷକୁ 10,000 ଟଙ୍କା 2 କିସ୍ତିରେ 1,02,00,000 ଲୋକ ପାଖରେ ଅଦ୍ୟାବଧି ସୁଭଦ୍ରା ପହଞ୍ଚିସାରିଛି ଏବଂ କନ୍ଧମାଳ ଜିଲ୍ଲା ମଧ୍ୟ ସେଥିରୁ ବାଦ ପଡ଼ିନାହିଁ। 1,84,000 ମହିଳାଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇସାରିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏବେ ଗରିବ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଯେଉଁଠି 3,26,00,000 ଲୋକ ହିତାଧିକାରୀଙ୍କୁ ଏଇ ମାସଠାରୁ 10 କେଜି ଚାଉଳ ମିଳିବ। ବଡ଼ ଖୁସିର କନ୍ଧମାଳ ଜିଲ୍ଲାରେ ମଧ୍ୟ 1,86,000 ଲୋକ ମଧ୍ୟ ଉପକୃତ ହେବେ ହିତାଧିକାରୀ 10 କେଜି ଚାଉଳ ପାଇବେ। କୌଣସି କ୍ଷେତ୍ରରେ ଅପାର ସମ୍ଭାବନାର ଜିଲ୍ଲା ଆମର କନ୍ଧମାଳ ଜିଲ୍ଲା ଯେଉଁଠି 54% ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏଇଠି ଅପାର ସମ୍ଭାବନା ମୁଁ ପୁଣି ଥରେ କହି ରଖିଛି ଏବଂ ଯେଉଁଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଅଛି ଯେଉଁଠି ପର୍ଯ୍ୟଟନର ବିକାଶ ହୋଇପାରିବ ଏବଂ ସମସ୍ତ ପର୍ଯ୍ୟଟକଙ୍କୁ ଆକର୍ଷଣ କଲା ଭଳିଆ ଏ ଭୂମି ତାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବଦ୍ଧପରିକର।
2: କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚାଷର ମୂଳୋତ୍ପାଟନ ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସହ ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ଉପରେ ନଜର ରଖାଯାଉଥିବା କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ କହିଛନ୍ତି। ଜିଲ୍ଲାରୁ ସର୍ବାଧିକ 34 ଟନ୍ ଗଞ୍ଜେଇ ଜବତ ହୋଇଥିବା ଓ ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳରୁ ଗଞ୍ଜେଇ ମାଫିଆକୁ ଗିରଫ କରାଯାଉଥିବା ସେ କହିଛନ୍ତି।
4: ଜୁନ୍ ମାସରେ ଗୋଟେ କେସ୍ ହୋଇଥିଲା ଗଛପଡ଼ା ଥାନା ଅଞ୍ଚଳ ଭିତରେ, ସେଠାରେ ଆମେ ପାଇଥିଲୁ ଗୋଟେ ଟ୍ରକ୍ ଟାଟା ଟ୍ରକ୍, ସେଟା ଭିତରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଥିଲା 1,470 କେଜି ଯାହାର ମୂଲ୍ୟ ହେଉଛି 1.4 କ୍ରୋର୍ ରୁପିସ୍। ସେଟା ଚୋରା ଚାଲାଣ ହେଇଥିଲା। ଆମେ ଟ୍ରକ୍ ଡ୍ରାଇଭରକୁ ଆମେ ଆରେଷ୍ଟ କରୁଛୁ। ଆମେ ପାଇଥିଲୁ କି ଟ୍ରକ୍ ଆଉ ଟ୍ରକ୍ ଡ୍ରାଇଭର ଆଉଟ୍ ଅଫ୍ ଷ୍ଟେଟ୍ ର ଲୋକମାନେ ଅଛନ୍ତି। ଆମେ ତାଙ୍କୁ ପଚରା ପଚରି କରିଲୁ କିଏ ଅଛି ତୁମର କିଙ୍ଗ ପିନ୍, ଆମକୁ ଗୋଟେ ନାଁ ଜଣା ପଡ଼ିଲା ସାୱରିଆ। ତ ଆମେ ତାକୁ ଟ୍ରେସ୍ କରିଲୁ, ସେଟା MP ର ଜଣେ ଅଛି, ସେ ସାୱରିଆ କୋଡନେମ୍ ଅଣ୍ଡରେ ଅପରେଟ୍ କରିଥିଲା। ସେ କିଙ୍ଗ ପିନ୍ କୁ ଆମେ ଆରେଷ୍ଟ କରିକି ଆଣିଲୁ ରେୱା ଡିଷ୍ଟ୍ରିକ୍ଟ ମଧ୍ୟପ୍ରଦେଶରୁ। ତାଠୁ ଗୋଟେ ସ୍କର୍ପିଓ ଏନ୍ ଭେହିକଲ ବି ଥିଲା, ସେଟା ବି ସିଜ୍ ହେଇଛି।
2: ମାର୍ଚ୍ଚ 31 କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରାଯାଇଥିବା ବେଳେ ମାଓ କାର୍ଯ୍ୟକଳାପର ପୁନରାବୃତ୍ତିକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଅଭିଯାନ ଜାରି ରହିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳୁଥିବା ସୂଚନା ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ କରି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରୁଛି। ବାଲିଗୁଡ଼ା ଅଞ୍ଚଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ତଲାସୀ ଅଭିଯାନ ବେଳେ କୋଟଗଡ଼ ଅଞ୍ଚଳରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ଗୋଟିଏ 303 ରାଇଫଲ, 2 ବାର ବନ୍ଧୁକ, 2 ସିଙ୍ଗିଲ୍ ସଟ୍ ବନ୍ଧୁକ, ଗୋଟିଏ 8 mm ବନ୍ଧୁକ, ଡେଟୋନେଟର, ଗୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ 2023 ଆରମ୍ଭ ହୋଇଥିବା ଡ୍ରୋନ୍ ସ୍ୱାସ୍ଥ୍ୟସେବା ପ୍ରକଳ୍ପକୁ ପାଣ୍ଠି ଅଭାବ କାରଣରୁ ବନ୍ଦ କରିଦିଆଯାଇଛି। ବିଶେଷକରି ରାସ୍ତା ନଥିବା ଅଞ୍ଚଳରେ ରୋଗୀଙ୍କ ନିକଟରେ ଅତି କମ୍ ସମୟରେ ଜରୁରୀକାଳୀନ ଔଷଧ, ଟିକା ଯୋଗାଇବା ଏବଂ ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ନମୁନା ନେବା ଆଣିବାରେ ଡ୍ରୋନ୍ ବ୍ୟବହାର କରାଯାଉଥିଲା। 2 କିଲୋ ଓଜନର ଔଷଧ ଓ ସ୍ୱାସ୍ଥ୍ୟସେବା ସାମଗ୍ରୀ ଧରି ଏହି ଡ୍ରୋନ୍ ସମୁଦ୍ର ପତ୍ତନଠାରୁ 1,000 କିଲୋମିଟର ଉଚ୍ଚତା ତଥା ଘଣ୍ଟାକୁ ପ୍ରାୟ 100 କିଲୋମିଟର ବେଗରେ ଉଡ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚିବାର କ୍ଷମତା ରଖିଥିଲା। କନ୍ଧମାଳ ଜିଲ୍ଲାର ଆଦିବାସୀ ଅଞ୍ଚଳରେ ମହୁଲ ଗଛ ଏବେ ବି ଜୀବିକାର ଏକ ପ୍ରମୁଖ ଆଧାର ହୋଇ ରହିଛି। ମହୁଲ ଫୁଲ ବିକ୍ରି ପରେ ବର୍ତ୍ତମାନ ମହୁଲ ଫୁଲର ଟୋଲ୍ ସଂଗ୍ରହ କରି ଆଦିବାସୀ ପରିବାରମାନେ ରୋଜଗାର କରୁଛନ୍ତି। ପ୍ରତିଦିନ ସକାଳୁ ଜଙ୍ଗଲକୁ ଯାଇ ଟୋଲ୍ ସଂଗ୍ରହ କରିବାରେ ବ୍ୟସ୍ତ ରହୁଛନ୍ତି ସ୍ଥାନୀୟ ଆଦିବାସୀ ମହିଳା ଓ ପୁରୁଷମାନେ। ପ୍ରାୟ 2 ମାସ ଧରି ଚାଲୁଥିବା ଏହି ସଂଗ୍ରହ ପ୍ରକ୍ରିୟା ଆଦିବାସୀଙ୍କ ପାଇଁ ଋତୁକାଳୀନ ରୋଜଗାରର

0: ଏକ ବଡ଼ ମାଧ୍ୟମ ପାଲଟିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: କାର୍ଯ୍ୟକ୍ରମକୁ
1: ନମସ୍କାର।
0: ଆଜି ଆଲୋଚନାର ବିଷୟ ରହିଛି ବନ ମହୋତ୍ସବ 2026। ଆମେ ଆଲୋଚନା କରିବା, ତାହେଲେ ଆପଣ ପ୍ରଥମେ କୁହନ୍ତୁ ବନ ମହୋତ୍ସବ କଣ, ଏହାକୁ ମହୋତ୍ସବର ଆଖ୍ୟା କଣ ପାଇଁ ଦିଆଯାଇଛି?
1: ସାଧାରଣତଃ ଭାବେ ଯେତେବେଳେ ବର୍ଷାର ଆଗମନ ହୁଏ, ଆମେ ସମସ୍ତେ ଯେଉଁଠି ଆମର ଖାଲି ଜାଗା ଥାଏ, ନିଜ ବାଡି ବଗିଚା ହଉ, ଅନୁଷ୍ଠାନ ହଉ, ବହୁ ଜାଗାରେ ଆମେ ବୃକ୍ଷରୋପଣ କରିଥାଉ ବା ଗଛ ଲଗେଇବା ପାଇଁ ଆଗଭର ହେଇଥାଉ। କିନ୍ତୁ 1950 ମସିହାରୁ ଯୋଉ ମହାମନିଷୀ ଥିଲେ ଆମର ଭାରତ ବର୍ଷର, ସେତେବେଳେ ସେମାନେ ଜାଣିଥିଲେ ଯେ ଭବିଷ୍ୟତରେ ଏଇଭଳିଆ ପିଢ଼ିରେ ଜଳବାୟୁର ଗୋଟେ ବ୍ୟାପକ ପରିବର୍ତ୍ତନ ନିଶ୍ଚିନ୍ତ ରହିବ, ଏଣୁ ଏଇ ବୃକ୍ଷରୋପଣ ଅଭିଯାନକୁ କେମିତି ଗୋଟେ ଜନ ଆନ୍ଦୋଳନରେ ପରିଣତ କରିବା, ସେଥିପାଇଁ ତତ୍କାଳୀନ ଯିଏ ଥିଲେ ଆମର ଭାରତ ବର୍ଷର କୃଷି ମନ୍ତ୍ରୀ ଯିଏ ଥିଲେ କେ ମୁନ୍ସି, ସିଏ ଜୁଲାଇ ମାସ 1 ତାରିଖରୁ 7 ତାରିଖ ସେଇ ପ୍ରଥମ ସପ୍ତାହଟାକୁ ବନ ମହୋତ୍ସବ ସପ୍ତାହ ବୋଲି କୁହାଯାଏ। ସେଥିରେ ସେ ଯୋଉ ବୃକ୍ଷ ଲଗେଇବା ଯୋଉ କାର୍ଯ୍ୟକ୍ରମଟାକୁ ଜନ ଜାଗରଣରେ ପରିଣତ କରିବା ପାଇଁ ସିଏ ତାକୁ ଆଖିରେ ରଖିକି ଏଇଭଳିଆ କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ, ଯାହା ପାଇଁ ଆମେ ପ୍ରତିବର୍ଷ ସେଇ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ହିସାବରେ ପାଳନ କରିଥାଉ। ଅନୁଷ୍ଠାନ ହଉ, ପ୍ରତ୍ୟେକ ନାଗରିକ ହୁଅନ୍ତୁ, ସହରାଞ୍ଚଳ ହଉ କି ଗ୍ରାମାଞ୍ଚଳ, ସମସ୍ତେ ଏ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି ଏବଂ ବ୍ୟାପକ ଭାବରେ ବୃକ୍ଷ ଲଗେଇବାକୁ ସେମାନେ ତାକୁ ଆପଣେଇଥାନ୍ତି। ସେଥିପାଇଁ ଏଇ କାର୍ଯ୍ୟକ୍ରମକୁ ଆମେ ବନ ମହୋତ୍ସବ କହିଥାଉ। ଅନ୍ୟ ପର୍ବପର୍ବାଣି ଯେମିତି ଆମେ ତାକୁ ପାଳନ କରୁ, ସେଇଭଳି ସବୁ ଜାଗାରେ, ସବୁ ସ୍ଥାନରେ, ସବୁ ଅନୁଷ୍ଠାନରେ ଏହି କାର୍ଯ୍ୟକ୍ରମକୁ ଅତି ଭଲ ଭାବରେ କରାଯାଇଥାଏ।
0: ଗଛ ଲଗେଇବାଟା ଗୋଟେ ମହୋତ୍ସବରେ କେମିତି ପରିଣତ ହେଲେ ଲୋକମାନଙ୍କର ଆହୁରି ବୃକ୍ଷରୋପଣ ପ୍ରତି ଆଗ୍ରହ ବଢିବ, ସେଇ କଥାକୁ ଆଖି ଆଗରେ ରଖି ଆକୁ ଗୋଟେ ବନ ମହୋତ୍ସବର ଆଖ୍ୟା ଦିଆଯାଇଛି। ତାହେଲେ କୁହନ୍ତୁ ଏଇ ଯୋଉ ମହୋତ୍ସବର ଲକ୍ଷ୍ୟ ଉଦ୍ଦେଶ୍ୟ କଣ ରହିଛି?
1: ଦେଖନ୍ତୁ, ପ୍ରକୃତି ଏବଂ ମାନବ ସମାଜ ମଧ୍ୟରେ ସନ୍ତୁଳନ ରକ୍ଷା କରିବା, ଏଇଟା ହଉଛି ବନ ମହୋତ୍ସବର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ। କେବଳ ପରିବେଶକୁ ସବୁଜ ସୁନ୍ଦର କରିବା ଯୋଉ ଭାବିଥାଉ, ତା ଛଡା ଆମର ମାନବ ଜୀବନର ବା ମାନବ ସମାଜର ଯୋଉ ଆମର ମୁଖ୍ୟ ଦରକାର ଅମ୍ଳଜାନ, ଏଇଟା କେବଳ ବୃକ୍ଷରାଜି ଦ୍ୱାରା ହିଁ ମିଳିଥାଏ। ତେଣୁକରି ମାନବ ସମାଜର ପୃଥିବୀ ପୃଷ୍ଠରେ ସ୍ଥିତି ପାଇଁ ବୃକ୍ଷରୋପଣ ହଉଛି ଅପରିହାର୍ଯ୍ୟ। ତେଣୁ ଏଇ ଆମର ଯୋଉ ମହତ ଉଦ୍ଦେଶ୍ୟ ପାଇଁ ହିଁ ଆମେ ବନ ମହୋତ୍ସବଟା କରୁଥାଉ। କିନ୍ତୁ ଆପଣମାନେ ଜାଣିଛନ୍ତି ଯେ ବୃକ୍ଷରାଜି ରହିଲେ ଜଳବାୟୁର ବର୍ତ୍ତମାନ ଯୋଉ ବ୍ୟାପକ ପରିବର୍ତ୍ତନ ହଉଛି, ତାହା କିପରି ସନ୍ତୁଳନ ରହିପାରିବ, ମୃତ୍ତିକାର ସଂରକ୍ଷଣ ହେଇପାରିବ, ଜୈବ ବିବିଧତାର ଯୋଉ ରହୁଛି ବର୍ତ୍ତମାନ ପିଢ଼ିରେ ଯାହା ରହିଛି କେମିତି ଭବିଷ୍ୟତ ପିଢ଼ି ପାଇଁ ସମାନ ସ୍ତରରେ ରହିବ, ଯାହାକି ଆମର ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହବ, ଏବଂ ଆମେ ଯୋଉ କହୁଛେ ଜଳସ୍ତର କମି ଯାଉଛି, ଖସି ଯାଉଛି, ତାହା କେମିତି ସ୍ଥିର ରହିପାରିବ, ଏଇ ସବୁକୁ ଆଖିରେ ରଖି ଆମର ବନ ମହୋତ୍ସବ କାର୍ଯ୍ୟକ୍ରମକୁ କରାଯାଇଥାଏ।
0: ସାର୍, ବର୍ତ୍ତମାନ ତ ବନ ମହୋତ୍ସବ ସପ୍ତାହ ଚାଲିଛି, ଏଇ 2026 ମସିହାରେ ବନ ବିଭାଗ ତରଫରୁ କେତେ ଚାରା ବଣ୍ଟନ କରାଯିବାର ଧାର୍ଯ୍ୟ କରାଯାଇଛି?
1: ଚଳିତ ବର୍ଷ ଦେଖନ୍ତୁ, ଆମର ଯୋଉ 2026 ଆର୍ଥିକ ବର୍ଷରେ ଓଡ଼ିଶାର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ 5,45,00,000 ଚାରା ଜନସାଧାରଣଙ୍କୁ ବଣ୍ଟନ ପାଇଁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।
0: ସାର୍, କେଉଁ କେଉଁ ସ୍ଥାନ ପାଇଁ କି କି ପ୍ରକାରର ଚାରା ବଣ୍ଟନର ବ୍ୟବସ୍ଥା ହେଇଛି?
1: ଆମର ସାରା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଏବଂ ଆମର ବିଭିନ୍ନ ପ୍ରଜାତିର ଚାରା ଜନସାଧାରଣଙ୍କର ଆବଶ୍ୟକତା ପାଇଁ ଯାହା ଦରକାର ବା ଅନୁଷ୍ଠାନ ମାନଙ୍କର ଯୋଉ ଆବଶ୍ୟକତା ପାଇଁ ଯାହା ଦରକାର, ସେଇ ପ୍ରକାର ପ୍ରଜାତିର ଚାରା ଆମେ ତିଆରି କରୁଛୁ। ଆପଣ ଦେଖିବେ ଆମର ଫଳ ପ୍ରଦାନକାରୀ ଚାରା ଅଛି, ଅର୍ଥକାରୀ ବୃକ୍ଷରୋପଣ, ଯେମିତି ଆପଣ ଶାଗୁଆନ କୁହନ୍ତୁ, ଶିଶୁ କୁହନ୍ତୁ, ପିଆଶାଳ କୁହନ୍ତୁ, ମାଗିନ କୁହନ୍ତୁ, ଏବଂ ଫଳ ଚାରା ଯେମିତି କହିଲେ ଆପଣ ଅଁଳା ହଉ, ହରିଡ଼ା ହଉ, ବାହାଡ଼ା ହଉ, ଆମ୍ବ ହଉଛି, ପଣସ ବି ହଉଛି, ଏ ପ୍ରଜାତିର ଚାରା ବି ଆମେ କରୁଛୁ। ବିଭିନ୍ନ ଫୁଲ ଯେଉଁଦେଇକି ଆପଣ ପରିବେଶକୁ ମନୋରମ କରିଥାଏ, ପାଟଳୀ ହଉ, ସୁନାରୀ ହଉ, କାଞ୍ଚନ ହଉ, ଏ ପ୍ରଜାତିରେ ବି ଚାରା କରାଯାଉଛି। ବିଭିନ୍ନ ଔଷଧୀୟ ବୃକ୍ଷ ବି ଆପଣ ଦେଖିବେ, ଔଷଧୀୟ ବୃକ୍ଷର ଚାରା ବି ଆମେମାନେ ତିଆରି କରୁଛୁ, ଯୋଉଟାକି ଲୋକମାନଙ୍କୁ ବଣ୍ଟନ ପାଇଁ ଆମେ ରଖିଛୁ।
0: ସାର୍, ଏ ବର୍ଷ ତ ବନ ବିଭାଗ ତରଫରୁ ଅନେକ ସଂଖ୍ୟକ ଚାରା ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି, ଏ ଯୋଉ ଚାରା ଆପଣ କୋଉଠୁ ପାଇଥାନ୍ତି, କେମିତି ତିଆରି କରିଥାନ୍ତି, ଏଥିରେ ଆପଣଙ୍କୁ କିଏ ସହାୟତା କରିଥାଏ, ସେ ବିଷୟରେ ଟିକେ କୁହନ୍ତୁ।
1: ଦେଖନ୍ତୁ, ଜଙ୍ଗଲ ବିଭାଗର ଯୋଉ ଚାରା ବଣ୍ଟନ କାର୍ଯ୍ୟକ୍ରମ ହଉ ବା ଆମର ବିଭାଗରେ ଯୋଉ ଆମର ବନୀକରଣ ଯୋଜନା ରହିଥାଏ, ତା ପାଇଁ ଆମେ ପାଖାପାଖି ବନୀକରଣ ଯୋଜନା ପାଇଁ ଆମେ 1.5 ବର୍ଷରୁ ଉର୍ଦ୍ଧ୍ୱରୁ ଆମେ ତାକୁ ପ୍ଲାନିଂ କରିଥାଉ। ମନେ କରାଯାଉ ଯେ 2026 ଜୁଲାଇ ମାସରେ ଯୋଉ ଆମେ ଗଛ ଲଗେଇବୁ, ସେଥିପାଇଁ 2025 ମସିହା ଜାନୁଆରୀରୁ ସେ ଚାରା ଆମେ ପ୍ରସ୍ତୁତ କରିଥାଉ, ଏବଂ ଲୋକମାନଙ୍କୁ ଯୋଉଟା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ସେଥିପାଇଁ ଆମେ 6 ମାସର ଚାରା ତାଙ୍କୁ ଦେଇଥାଉ। ଜୁଲାଇ ମାସରେ ଆମେ ଯେତେବେଳେ ଲୋକମାନଙ୍କୁ ବାଣ୍ଟୁଛୁ, ସେଇ ଚାରାର ତିଆରି କାର୍ଯ୍ୟକ୍ରମଟା, ପ୍ରସ୍ତୁତ କାର୍ଯ୍ୟକ୍ରମଟା ଆମେ ଜାନୁଆରୀ ମାସରୁ ଆରମ୍ଭ କରିଥାଉ। ସେଥିପାଇଁ ଆମେ ଦେଖିଥାଉ ଯୋଉ ଯୋଉ ବୃକ୍ଷ ଗୁଡିକ ରହିଛି, ଲୋକମାନଙ୍କର ଯୋଉ ଆବଶ୍ୟକତା ରହିଛି, ସେଥିପାଇଁ ଯୋଉ ମା ଗଛକୁ ଆମେ ତାକୁ ସିଲେକ୍ସନ କରିଥାଉ। ମା ଗଛରୁ ସିଲେକ୍ସନ କରିକି ତାର ମଞ୍ଜି ଦ୍ୱାରା ଆମେ ନର୍ସରୀରେ ଗଛ ପ୍ରସ୍ତୁତି ଆରମ୍ଭ କରିଥାଉ, ଏବଂ ଯୋଉ ମା ଗଛ ସୁସ୍ଥ ଥିବ, ଉତ୍ତମ ଥିବ, ଗଛରେ ବେଶୀ

0: ପାଖାପ୍ରଶାଖ ନଥିବ ସେଇ ଭଳିଆ ଗଛ ଆମେ ଦେଖିକି ସିଲେକ୍ସନ କରିଥାଉ। ସେଇ ଗଛର ମଞ୍ଜି ଆଣି ଆମର ଯୋଉ ଚାରା ତିଆରି କାର୍ଯ୍ୟକ୍ରମ ହୁଏ ସେ ନର୍ସରୀରେ ଆମେ ତାକୁ ନେଇ ଚାରା ପ୍ରସ୍ତୁତି କରିଥାଉ।
1: ଏଥିରେ ସହାୟତା ଆପଣଙ୍କୁ କିଏ କରିଥାନ୍ତି?
0: ବିଭାଗ ତରଫରୁ କରାଯାଏ। ବିଭାଗର ଆମର ବିଭିନ୍ନ କର୍ମଚାରୀ ଯୋଉମାନେ ଅଛନ୍ତି, ଜଙ୍ଗଲ ବିଭାଗର ଫରେଷ୍ଟ ଗାର୍ଡ ଠାରୁ ଆରମ୍ଭ ଫରେଷ୍ଟର ରେଞ୍ଜ ଅଫିସର ଅଛନ୍ତି, ଡିଏଫଓ ମାନେ ଅଛନ୍ତି, ଉପରୁ ଆମର ଉଚ୍ଚ ଅଧିକାରୀମାନଙ୍କ ଠାରୁ ନିର୍ଦ୍ଦେଶ ଯୋଉ ପ୍ରକାର ଆସିଥାଏ ସେଥିରେ ବିଭାଗର ସମସ୍ତ କର୍ମକର୍ତ୍ତା ସାମିଲ ହେଇଥାନ୍ତି ଏବଂ ଆବଶ୍ୟକ ଯୋଉ ଶ୍ରମିକ ଏବଂ ଯାହା ଉପକରଣ ଦରକାର ବା ଯାହା ସରଞ୍ଜାମ ଦରକାର ତାକୁ ନେଇ ଆମେ ଚାରା ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ କରିଥାଉ।
1: ସାର୍, ଆପଣ ତ ହେଉଛନ୍ତି କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ, ତାହେଲେ ଅଧିକାରୀ ହିସାବରେ ଆପଣଙ୍କର ଦାୟିତ୍ୱ କର୍ତ୍ତବ୍ୟ କଣ ରହିଛି ଏଇ ଯୋଉ ଚାରା ବଣ୍ଟନ କ୍ଷେତ୍ରରେ?
0: ଦେଖନ୍ତୁ, ସରକାରଙ୍କ ତରଫରୁ ଯୋଉ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ସେମିତି ପ୍ରତ୍ୟେକ ଡିଭିଜନକୁ ସାରା ଓଡ଼ିଶାରେ ଆମେ 5,45,00,000 ଚାରା ପ୍ରଦାନ ପାଇଁ ବା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ରାଜ୍ୟ ସରକାର ରଖିଛନ୍ତି। ସେଥିପାଇଁ ମୁଁ ଯେମିତି କଟକ ବନଖଣ୍ଡ ଅଛି, ଏମିତି ଆମର ଯୋଉ 50+ ବନଖଣ୍ଡ ଅଛି, ସବୁ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ ଦିଆଯାଇଥାଏ। ସେଇ ଟାର୍ଗେଟକୁ ଆମେ ହାତକୁ ନେଇକି ଆମର ଟାର୍ଗେଟ ଆସିଲା ପରେ ଆମେ ଆମର ବିଭାଗର ଯୋଉ ଅଛନ୍ତି ରେଞ୍ଜ ଅଧିକାରୀ ଅଛନ୍ତି ତାଙ୍କୁ ଆମର ଆବଶ୍ୟକତା ଦେଖିକି ବଣ୍ଟନ କରାଯାଇଥାଏ ଏବଂ ବିଭିନ୍ନ ରେଞ୍ଜରେ ବିଭିନ୍ନ ସଂଖ୍ୟାର ଚାରା ପ୍ରସ୍ତୁତ କରାଯାଇ ତାକୁ ଆମର ବିଭିନ୍ନ ସମୟରେ ପରିଦର୍ଶନ କରାଯାଇଥାଏ ସଠିକ ଭାବରେ ସେ ଚାରା ପ୍ରସ୍ତୁତ ହେଉଛି କି ନାହିଁ। ଅଧିକାରୀମାନେ ତାଙ୍କର ଇନ୍ସପେକ୍ସନ କରନ୍ତି ଏବଂ ଯୋଉ ଆମର ଗ୍ରାଉଣ୍ଡ ୱାର୍କର ଅଛନ୍ତି ସେମାନେ ଯୋଉ କାର୍ଯ୍ୟକ୍ରମ ସବୁ କରୁଛନ୍ତି ତାକୁ ସଠିକ ଭାବରେ କରାଯାଉଛି ନା ସେମାନେ ତାକୁ ନିରୀକ୍ଷଣ କରନ୍ତି ଏବଂ କରି ଆମର ବିଭିନ୍ନ ପର୍ଯ୍ୟାୟରେ ତାର ନିରୀକ୍ଷଣ କରାଯାଏ ଏବଂ ପାଖାପାଖି ଜୁନ୍ 30 ସୁଦ୍ଧା ଏ ପ୍ରସ୍ତୁତି କାର୍ଯ୍ୟକ୍ରମ ସରିଥାଏ ଯୋଉଟାକି ଆମେ ଜୁଲାଇ 1 ତାକୁ ବଣ୍ଟନକୁ ହାତକୁ ନେଇଥାଉ।
1: ଆଚ୍ଛା, ଆପଣ କହିଲେ ଯେ 5,45,00,000 ଚାରା ବଣ୍ଟା ଯିବାର ବ୍ୟବସ୍ଥା କରାଯାଇଛି, ଏତେ ସଂଖ୍ୟାରେ ଯୋଉ ଚାରା କଣ ଏଇ ବନ ମହୋତ୍ସବ ସପ୍ତାହ ଭିତରେ ବଣ୍ଟା ଯିବ ନା ନାହିଁ, ଆଉ କିଛି ଆଗକୁ ସମୟ ଅଛି, କେତେ ମାସ ପର୍ଯ୍ୟନ୍ତ କି କଣ ଏମିତି କୌଣସି ନିର୍ଦ୍ଦିଷ୍ଟ ସମୟ ରହିଛି କି?
0: ଏଇ ବନ ମହୋତ୍ସବ ସପ୍ତାହରେ ଆମେ ତାକୁ ଲୋକଙ୍କ ପାଖରେ ଏଇ ଯୋଉ ବାର୍ତ୍ତା ପହଞ୍ଚେଇ ଥାଉ, କିନ୍ତୁ ଦେଖାଯାଇଥାଏ ଯେ ବନ ମହୋତ୍ସବ ସପ୍ତାହରେ ଅଧିକାଂଶ ଲୋକ ଆଗ୍ରହୀ ହୁଅନ୍ତି ଆସିବା ପାଇଁ, କିନ୍ତୁ ବର୍ଷା ସରିବା ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ଏଇ ଚାରା ନବାର ବ୍ୟବସ୍ଥା ରହିଛି। ସେମାନେ ନେଇ ନିଜ ବାଡି ବଗିଚାରେ ଲଗେଇ ପାରିବେ। ଅନୁଷ୍ଠାନ ମାନଙ୍କୁ ବି ଆମେ ନିବେଦନ କରୁଛୁ ସେମାନେ ମଧ୍ୟ ନେଇକି ଲଗେଇ ପାରିବେ।
1: ଜଣେ ଯଦି ଚାହିଁବ, ଜଣେ ସାଧାରଣ ଲୋକ ହେଲା କି କ୍ଲବର ମେମ୍ବର ମାନେ ହେଲେ କି ବେସରକାରୀ ସଂସ୍ଥା, ସେମାନେ ଏଇ ଚାରା କେଉଁଠାରୁ ପାଇବେ?
0: ରାଜ୍ୟ ସରକାରଙ୍କ ତରଫରୁ ଯୋଉ ଆମର ଏଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଯେମିତି ମୁଁ କହିଲି ଯେ ବିଭିନ୍ନ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ ଦିଆଯାଇଥାଏ, ସେଇ ହିସାବରେ ଆମର ଯେଉଁ ଯେଉଁ ବ୍ଲକରେ ବା ଯେଉଁ ପଞ୍ଚାୟତରେ ସବୁ ନର୍ସରୀ ହେଇଛି ଆମେ ତାର ୱାଇଡ୍ ପବ୍ଲିସିଟି ବର୍ତ୍ତମାନ କରିଛୁ ଯେ କୋଉ କୋଉ ପଞ୍ଚାୟତର ଲୋକ କୋଉ କୋଉ ନର୍ସରୀରୁ ସେମାନେ ଚାରା ନେଇପାରିବେ, ସେଥିପାଇଁ ଆମେ ଅନେକ ପ୍ରକାର ପବ୍ଲିସିଟି କାର୍ଯ୍ୟକ୍ରମ କରୁଛୁ। ବର୍ତ୍ତମାନ ଆମେ ମାଇକ୍ରେ ବି ଗାଁରେ ପ୍ରଚାର କରୁଛୁ, ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚ ଏବଂ SHG ମା ମାନେ ବିଭିନ୍ନ ସ୍କୁଲରେ ଅନୁଷ୍ଠାନ ପାଖରେ ମଧ୍ୟ ଇଏ ଆମେ ଖବର ପହଞ୍ଚେଇଛୁ, ବିଭିନ୍ନ ଜାଗାରେ ଆମେ ନୋଟିସ୍ ଦେଇଛୁ ଏବଂ ଆମର ସୋସିଆଲ ମିଡିଆରେ ବି ଆର ବହୁତ ପ୍ରଚାର ପ୍ରସାର କରାଯାଇଛି। ତେଣୁକରି ଲୋକମାନଙ୍କ ପାଖରେ ବାର୍ତ୍ତା ଏଭଳି ଭାବରେ ପହଞ୍ଚା ଯାଇଛି ଯେପରି ସେମାନେ ଜାଣିପାରିବେ ଏବଂ ଯେଉଁ ଯେଉଁ ଅଞ୍ଚଳର ଲୋକ ଯେଉଁଠି ତାଙ୍କୁ ସୁବିଧା ହବ ସେଇଭଳିଆ ବାର୍ତ୍ତା ମଧ୍ୟ ତାଙ୍କୁ ଦିଆଯାଇଛି, ଯାହାଫଳରେ ସେମାନେ ଆସି ତାଙ୍କର ନିକଟସ୍ଥ ନର୍ସରୀରୁ ଚାରା ନେଇପାରିବେ ଏବଂ ଆବଶ୍ୟକ ସ୍ଥଳେ ମଧ୍ୟ ବିଭିନ୍ନ ରେଞ୍ଜ ଅଧିକାରୀଙ୍କର ଯୋଉ କାର୍ଯ୍ୟାଳୟ ଅଛି ଏବଂ ସେକ୍ସନ ଫରେଷ୍ଟରଙ୍କର ଯୋଉ କାର୍ଯ୍ୟାଳୟ ଅଛି ବା ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟରେ ମଧ୍ୟ ଆମର ଟୋଲ ଫ୍ରି ନମ୍ବର କାର୍ଯ୍ୟ କରୁଛି, ସେଥିରୁ ବି ସେମାନେ ଏ ସୁବିଧା ଉପଲବ୍ଧ ହେଇପାରିବେ।
1: ସେ ଟୋଲ ଫ୍ରି ନମ୍ବର ଟିକେ କୁହନ୍ତୁ ଆମ ସହିତ।
0: ବିଭିନ୍ନ ବନଖଣ୍ଡର ନମ୍ବର ଗୁଗୁଲରେ ବି ଉପଲବ୍ଧ ଅଛି, କଟକ ବନଖଣ୍ଡ ତରଫ ଆମେ 24 ଟୋଲ ଫ୍ରି ନମ୍ବର ରଖିଛୁ ଯେଉଁଥିରେ କି ଜନସାଧାରଣ ଚାହିଁଲେ ସେ ନମ୍ବରରେ ଯୋଗାଯୋଗ କରିପାରିବେ। ଟୋଲ ଫ୍ରି ନମ୍ବରଟା ହେଲା 1800-34-5743 ଏବଂ ଲ୍ୟାଣ୍ଡ ଲାଇନ ନମ୍ବର ହେଲା 06712340-0343।
1: ସେ ଟୋଲ ଫ୍ରି ନମ୍ବରଟି ଆଉଥରେ କୁହନ୍ତୁ
0: 1800-34-5743 ଏବଂ ଲ୍ୟାଣ୍ଡ ଲାଇନ ନମ୍ବର ହେଲା 06712340-0343।
1: ଯୋଉ ଶ୍ରୋତାବନ୍ଧୁ ମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ଯଦି ଆଗ୍ରହୀ ଥିବେ କଟକ ବନଖଣ୍ଡରୁ ଗଛ ସଂଗ୍ରହ କରିବା ପାଇଁ, ତାହେଲେ ଏଇ ଟୋଲ ଫ୍ରି ନମ୍ବରରେ ଫୋନ କରି ଯାଇକି ତାଙ୍କ ମନପସନ୍ଦର ବୃକ୍ଷ ନେଇ ଆସିପାରିବେ। ସାର୍, ଯୋଉମାନେ ଜାଣିପାରିବେନି ତାଙ୍କ ପାଇଁ ଯୋଉ ନର୍ସରୀ କଥା ଆପଣ କହିଲେ, ସରକାରୀ ନର୍ସରୀ ନା ଯୋଉ ବେସରକାରୀ ନର୍ସରୀ ସବୁ ରହିଛି, ସେଠୁ କଣ ଯାଇକି ସେମାନେ ଆଣିପାରିବେ?
0: ଦେଖନ୍ତୁ, ବେସରକାରୀ ନର୍ସରୀ ତ ସମସ୍ତଙ୍କ ପାଇଁ ଅଛି, କିନ୍ତୁ ସରକାରଙ୍କ ତରଫରୁ ଯୋଉ ନର୍ସରୀ କରାଯାଇଛି ସେଥିରେ ସରକାର ତରଫରୁ ମାତ୍ର ଜନସାଧାରଣଙ୍କୁ 1 ଚାରା ପ୍ରଦାନ କରାଯାଉଛି, ଯୋଉଟା କି ଆପଣ ଭଲ ରଖିବା ମନେ ରଖନ୍ତୁ। ବାହାରୁ ଆପଣ ଯଦି ଚାରା ଆଣିବେ ଯୋଉ ବେସରକାରୀ ସଂସ୍ଥା ମାନେ କରିଛନ୍ତି, ହୁଏତ କିଏ ଚାରା ପ୍ରତି 20-30 ନଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏଇ ବୃକ୍ଷରୋପଣ ଅଭିଯାନକୁ ଏତେ ସୁନ୍ଦର ଭାବରେ କରିବା ପାଇଁ ଚାହୁଁଛନ୍ତି, ଜନସାଧାରଣଙ୍କ ପାଖରେ

0: କିଭଳି ଭାବରେ 1 ଟଙ୍କା ତ ଆଜିକାଲି କହିଲେ ବିନା ମୂଲ୍ୟରେ ଚାରା ନେଲା ଭଳି ଅଛି, ସେଟା
1: ଆଜ୍ଞା ଆଜ୍ଞା
0: ସରକାର ପ୍ରୋତ୍ସାହନ ଦଉଛନ୍ତି, ସଚେତନ କରାଉଛନ୍ତି ଜନସାଧାରଣଙ୍କୁ, ଯୋଉ ବର୍ତ୍ତମାନ ଆମର ବ୍ୟାପକ ପରିବର୍ତ୍ତନ ହଉଛି ଜଳବାୟୁର, ଭବିଷ୍ୟତ ପିଢି ପାଇଁ ତାହା ଅତ୍ୟନ୍ତ ଭୟାନକ ପରିସ୍ଥିତି ନେଇପାରେ, ସେଥିପାଇଁ ଜନସାଧାରଣଙ୍କ ପାଖରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏବଂ ତାଙ୍କୁ ସହଯୋଗ କରିବା ପାଇଁ ସରକାରଙ୍କର ଯୋଉ ନର୍ସରୀ ଅଛି, ଜଙ୍ଗଲ ବିଭାଗ ତରଫରୁ ଯୋଉ ନର୍ସରୀ କରାଯାଇଛି, ମାତ୍ର 1 ଟଙ୍କାରେ ପ୍ରତି ପରିବାର ଗ୍ରାମାଞ୍ଚଳରେ 10 କୋଟି ପର୍ଯ୍ୟନ୍ତ ଚାରା ନେଇପାରିବେ, ସହରାଞ୍ଚଳ ଲୋକମାନେ ସେମାନେ 5 କୋଟି ଚାରା ନେଇପାରିବେ, ଆବଶ୍ୟକତା ତଳେ ମଧ୍ୟ 100ରୁ ଉର୍ଦ୍ଧ୍ୱ ଚାରା ଦିଆଯାଇପାରେ, ଯେଉଁଠି ଆମେ ଅନୁଭବ କରିବୁ ଯେ ନାହିଁ ପ୍ରକୃତିରେ ଚାରା ନେଇ ଲୋକ ଠିକ ଭାବରେ ଲଗାଉଛନ୍ତି, ତାଙ୍କର ଆବଶ୍ୟକତା ରହିଛି, ସେ ସ୍ଥଳରେ ମଧ୍ୟ ତାକୁ ଅଧିକା ଚାରା ଦିଆଯାଉଛି।
1: ସାର୍ ଯିଏ ଯଦି ଚାହିଁବ କଣ ମନ ଇଚ୍ଛା ଏମିତି ଚାରା ନେଇପାରିବ ନା, ସେଥିପାଇଁ କିଛି ଗୋଟେ ପରିଚୟ ପତ୍ର କି ପ୍ରମାଣ ପତ୍ର ଦେଖେଇବା
0: ନିଶ୍ଚିନ୍ତ ଭାବରେ ଦବା ପଡିବ, ଯେହେତୁ ସରକାରଙ୍କର ନିର୍ଦ୍ଦିଷ୍ଟ ନିୟମ ରହିଛି, ପ୍ରତିବର୍ଷ ଆମେ ଯେତେବେଳେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆମର ହେଇଥାଏ ବିଭାଗ ତରଫରୁ, ସେଥିପାଇଁ ଆମର କିଛି ଗୋଟେ ନିର୍ଦ୍ଦେଶନାମା ଆସିଥାଏ କିଭଳି ଭାବରେ ଆମେ କେଉଁ ନୀତି ନିୟମକୁ ଆଧାର କରିକି ଆମେ ଜନସାଧାରଣଙ୍କୁ ଚାରା ବଣ୍ଟନ କରିବୁ, ସେଥିପାଇଁ ଆମର ଏଇ ବର୍ଷ ଯୋଉ ନିୟମ ପ୍ରଣୟନ କରାଯାଇଛି ସେଥିରେ ଯେଉଁମାନେ ଚାରା ନେବାକୁ ଆଗ୍ରହୀ ହେବେ ସେମାନେ ନିକଟସ୍ଥ ନର୍ସରୀରେ ପହଞ୍ଚି ତାଙ୍କର ଯେକୌଣସି ଗୋଟେ ପରିଚୟ ପତ୍ର ଦେବାକୁ ପଡେ, ଯେପରି ଆପଣଙ୍କର ଆଧାର କାର୍ଡ ହଉ କି ଭୋଟର ଆଇଡି ହଉ ଡ୍ରାଇଭିଂ ଲାଇସେନ୍ସ ହଉ କି ଆପଣଙ୍କର ଇଲେକ୍ଟ୍ରିକ ବିଲ୍ର କିଛି ପ୍ରମାଣପତ୍ର, ଯାହା ଦେଲେ ବି ଆପଣମାନେ ଚାରା ନେଇପାରିବେ।
1: ଜଣେ ଚାହିଁଲେ ସାର୍ କେତେଟା ଗଛ ନେଇପାରିବ ଆପଣଙ୍କ ପାଖରୁ ବା କେତେଟା ଚାରା ନେଇପାରିବ?
0: ପରିବାର ପିଛା ଗ୍ରାମାଞ୍ଚଳରେ 10 କୋଟି ନେଇପାରିବେ,
1: ସହରାଞ୍ଚଳରେ
0: 5 କୋଟି ନେଇପାରିବେ, କିନ୍ତୁ ଆବଶ୍ୟକ ସ୍ଥଳେ ମଧ୍ୟ ବିଭାଗର ଅଧିକାରୀ ଯେତେବେଳେ ଅନୁଭବ କରିବେ ଯେ ନାଇଁ ଇଏ ବ୍ୟକ୍ତି ବିଶେଷଙ୍କର ଚାରାର ଆବଶ୍ୟକତା ରହିଛି, ସେ ସ୍ଥଳରେ ମଧ୍ୟ ବିଚାରକୁ ନିଆଯାଏ, ଅଧିକା ଚାରା ଦିଆଯାଉଛି।
1: ଯୋଉ କ୍ଲବ ପିଲାମାନେ ଧର ଚାହିଁବେ ସେ ବୃକ୍ଷରୋପଣ କରିବା ପାଇଁ, କି ବେସରକାରୀ ସଂସ୍ଥା ସବୁ ଏନ୍ଜିଓ ମାନେ ଅଛନ୍ତି, ସେମାନଙ୍କୁ କେତେ ଦବାର ଏମିତି ପ୍ରାବଧାନ ରହିଛି?
0: ଯେଉଁମାନେ ଆଗ୍ରହ ପ୍ରକାଶ କରିବେ ବେସରକାରୀ ସଂସ୍ଥା ଆସି କହିବେ ଚାରା ନେବା ପାଇଁ, ସେମାନଙ୍କର ଆମେ ପ୍ରମାଣ ଦେଖିଥାଉ ଯେ ପ୍ରକୃତରେ ଯୋଉ ଚାରା ସେମାନେ ନଉଛନ୍ତି ତାହା ଯୋଗ୍ୟ ଜାଗାରେ ଲାଗୁଛି ନା ନାହିଁ, ସଠିକ ଜାଗାରେ ଲାଗୁଛି ନା ନାହିଁ, ସେ ଆଧାରକୁ ବିଚାର କରି 150ରୁ 200 ପର୍ଯ୍ୟନ୍ତ ମଧ୍ୟ ଚାରା ଆମେ ଦେଇପାରିଥାଉ। ବନଖଣ୍ଡ ଅଧିକାରୀଙ୍କର କ୍ଷମତା 1000 ଚାରା ପର୍ଯ୍ୟନ୍ତ ଅଛି, ସେ ଦେଇପାରିବେ।
1: ସାର୍ ଖାଲି ଚାରା ତ ବଣ୍ଟନ କରିଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ କିଛି ନୀତି ନିୟମ ବି କରାଯାଇଥାଏ, ସେ ବୃକ୍ଷ ଗୁଡାକ ଯୋଉମାନେ ନଉଛନ୍ତି ସେ ଠିକ ଭାବରେ ତାକୁ ଲଗଉଛନ୍ତି କି ନାହିଁ, ତାର ଦେଖାରଖା କରୁଛନ୍ତି କି ନାହିଁ, ସେ ବିଷୟରେ କିଛି ଲୋକମାନଙ୍କୁ ସଚେତନ କରାଇଥାନ୍ତି କି କିଛି ଯୋଜନା ଥାଏ କି ସେ ଲୋକମାନଙ୍କୁ ବୁଝେଇବା ପାଇଁ, କି ବନ ବିଭାଗର କର୍ମଚାରୀ ମାନେ ଯୋଉମାନେ ଅଧିକ ସଂଖ୍ୟାରେ ବୃକ୍ଷ ନଉଛନ୍ତି ଯାଇକି ତଦାରଖ କରନ୍ତି ଯେ ମାନେ ଠିକରେ ଲଗଉଛନ୍ତି କି ନାହିଁ ବୋଲି?
0: ଯେଉଁମାନେ ଅଧିକା ସଂଖ୍ୟାରେ ଚାରା ନଉଛନ୍ତି ସେଥିପାଇଁ ଆମେ ଆବଶ୍ୟକ ପ୍ରମାଣପତ୍ର ତାଙ୍କଠାରୁ ମଧ୍ୟ ନେଇଥାଉ, ଯୋଉଠି ସେମାନେ ଲଗେଇବେ ସେ ଜାଗାରେ ସେମାନେ ଗାତ ଖୋଳି ସାରିଛନ୍ତି କି ନାହିଁ, ଆଜିକାଲି ତ ସମସ୍ତଙ୍କ ପାଖରେ ମୋବାଇଲ ରହିଛି, ତାଙ୍କଠାରୁ କିଛି ଫଟୋଗ୍ରାଫ ଆମେ ଚାହିଁଥାଉ, ଯେଉଁଠି ଆମର ସବୁ ଷ୍ଟାଫ ବି ଅଛନ୍ତି ସବୁ ଜାଗାରେ ତ ଆମର କାମ କରୁଛନ୍ତି, ସ୍ଥଳ ବିଶେଷରେ ଆମେ ତାଙ୍କୁ ଉଚିତ ସ୍ଥାନ ଅଛି କି ନାହିଁ ଜାଣିବା ପାଇଁ ମଧ୍ୟ ଷ୍ଟାଫଙ୍କ ଦ୍ୱାରା ସେଟା ବି ନିରୀକ୍ଷଣ କରାଯାଏ। ଆଉ ଯେଉଁମାନେ ବ୍ୟକ୍ତି ବିଶେଷ ନଉଛନ୍ତି, ଯୋଉଠି ଆମର ନର୍ସରୀ ରହିଛି, ଲୋକମାନଙ୍କ ପାଇଁ ଗୋଟେ ସାଧାରଣ ମାର୍ଗଦର୍ଶିକା ଆମେ ମଧ୍ୟ ଦେଇଥାଉ କିଭଳି ଭାବରେ ଚାରାକୁ ନେଲେ ସେମାନେ ରୋପଣ କରିବେ ଏବଂ ତାର ମେଣ୍ଟେନାନ୍ସ ପ୍ଲାନ କେମିତି କରିବେ, ସେଥିପାଇଁ ବି ଆମେ ସ୍ଥଳ ବିଶେଷରେ ଲୋକମାନଙ୍କୁ ସୂଚନା ଦିଆଯାଇଥାଏ।
1: ସାର୍ ପିଲାଟିଏ ବୃକ୍ଷଟିଏ ଏକ ପେଡ୍ ମା କେ ନାମ, ଏଇ ସଚେତନତାର ବାର୍ତ୍ତା ଲୋକମାନଙ୍କ ପାଖରେ କିପରି ପହଞ୍ଚିଥାଏ?
0: ଯୋଉ ଏକ ପେଡ୍ ମା କେ ନାମ ଆମର ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପ୍ରେରଣାରେ ଆଗେଇ ଚାଲିଛି, 2026 ମସିହା ଏହି କାର୍ଯ୍ୟକ୍ରମ ତୃତୀୟ ପର୍ଯ୍ୟାୟ ହାତକୁ ନିଆଯାଉଛି, ଯୋଉଟାକି ଆମର ବିଶ୍ୱ ପରିବେଶ ଦିବସ ଥିଲା ଜୁନ୍ 5 ତାରିଖ, ସେ ଜୁନ୍ 5 ତାରିଖରୁ ଏକ ପେଡ୍ ମା କେ ନାମର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ ସାରା ଭାରତ ବର୍ଷରେ ବ୍ୟାପକ ଭାବରେ ଆଗେଇ ଚାଲିଛି ଏବଂ ଓଡ଼ିଶା ସରକାର ସେଥିରେ ମଧ୍ୟ ସାମିଲ ହୋଇ କେମିତି ଜନସାଧାରଣଙ୍କୁ ଚାରା ଦିଆଯାଇପାରିବ ସେଥିପାଇଁ ବ୍ୟାପକ ପ୍ରସାର ପ୍ରସାର କରୁଛନ୍ତି। ଆଉ ଏହି କାର୍ଯ୍ୟକ୍ରମକୁ ଏକ ପେଡ୍ ମା କେ ନାମର ପୋର୍ଟାଲରେ ମଧ୍ୟ ଅପଲୋଡିଂ କରାଯାଉଛି, ଲୋକମାନଙ୍କ ବିଭିନ୍ନ ଆମର ଷ୍ଟାଣ୍ଡିଂ କରାଯାଇଛି, ବିଭିନ୍ନ ପ୍ରକାର ଷ୍ଟେଜ୍ ମଧ୍ୟ ହେଉଛି, ଯେଉଁମାନେ ନଉଛନ୍ତି ତାଙ୍କର ଫଟୋ ମଧ୍ୟ ଅପଲୋଡ କରାଯାଉଛି, ଲୋକମାନଙ୍କୁ ମଧ୍ୟ ଆମେ ନିବେଦନ କରୁଛୁ ସେ ଆପ୍ରେ ସମସ୍ତେ ସେଟା ତାଙ୍କର ଫଟୋ ଅପଲୋଡ କରିପାରିବେ, ସେଥିପାଇଁ ଅନେକ ପ୍ରକାର ପ୍ରସାର ପ୍ରସାର ଆମ ବିଭାଗ ତରଫରୁ କରାଯାଉଛି।
1: ଲୋକମାନଙ୍କୁ ବା ପିଲାମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ বন বিভাগ কি কি পদক্ষেপ সব নৌছি
0: আপনি যদি দেখিবে ইউরোপিয়ান কন্ট্রি কি ভয় ভয়াবহতা দেখা দেইছি যোটি কি মানে আমার যে ট্রপিক্যাল কন্ট্রি থলা ভারত বর্ষের আমি 40 42 ডিগ্রি সেন্টিগ্রেড কো দেখিলে ভয় করতুল বর্তমান ইউরোপিয়ান কন্ট্রি রে আপনি দেখিবে 40 ডিগ্রি উর্ধ বর্তমান টেম্পারেচার রহুছি যোটি কি জনসাধারণ
1: যোটি কি ঠান্ডা রহিবা
0: কথা অসহ্য হই যাইছি তাঁকা দুর্বিষহ হই যাইছি বর্তমান তাঁকা বঞ্চিবা তেনকু ভারত

0: ଖାଲି ନୁହେଁ, ସାରା ବିଶ୍ୱରେ ଏଇ ଯୋଉ ଜଳବାୟୁ ପରିବର୍ତ୍ତନର କରାଳ ରୂପ ବର୍ତ୍ତମାନ ସମସ୍ତେ ଅନୁଭବ କରିଛନ୍ତି। ସେଥିପାଇଁ ବର୍ତ୍ତମାନ ଆମେ ଅନୁଭବ କରୁଛୁ, ଲୋକମାନେ ମଧ୍ୟ ସଚେତନତା ଯଥେଷ୍ଟ ହେଲେଣି ଆଉ ସେମାନେ ସ୍ୱତଃପୃତ ଭାବରେ ଆସୁଛନ୍ତି, ଅଫିସ ସାଙ୍ଗରେ ଯୋଗାଯୋଗ କରୁଛନ୍ତି, ପ୍ରଶ୍ନ କରୁଛନ୍ତି କେଉଁଠି ଚାରା ମିଳିବ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭାଗ ତରଫରୁ ବର୍ତ୍ତମାନ ତ ସୋସିଆଲ ମିଡିଆରେ ଆମେ ଅନେକ ପ୍ରକାର ପ୍ରଚାର ପ୍ରସାର କରିବା ପାଇଁ ସୁବିଧା ସ୍ଥିତିରେ ଅଛୁ, ସମସ୍ତେ ଜାଣୁଛନ୍ତି ଏବଂ ସମସ୍ତଙ୍କୁ ଆମେ ସାମିଲ କରିବା ପାଇଁ ଆମର ବିଭିନ୍ନ ଅନୁଷ୍ଠାନକୁ ଯୋଗାଯୋଗ କରାଯାଉଛି। ଅନୁଷ୍ଠାନ ମାନଙ୍କରେ ବିଭିନ୍ନ ସ୍କୁଲରେ ଆମର ବନ ମହୋତ୍ସବ କାର୍ଯ୍ୟକ୍ରମ ହେଉଛି, ଆମର SHG ମା ମାନଙ୍କୁ ମଧ୍ୟ ଆମେ ଇନଭଲ୍ଭ କରିକି ବହୁ ଜାଗାରେ କାର୍ଯ୍ୟକ୍ରମ ହାତକୁ ନେଉଛୁ, ବିଭିନ୍ନ ସରକାରୀ ଅନୁଷ୍ଠାନ ମଧ୍ୟ ଏ କାର୍ଯ୍ୟକ୍ରମକୁ ହାତକୁ ନେଉଛନ୍ତି, ଆଗେଇ ଆସୁଛନ୍ତି। ଜୁଡିସିଆରି ଆପଣଙ୍କର ଓଡ଼ିଶାରେ ମଧ୍ୟ ସେମାନଙ୍କର ସେ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି, କୋଅପରେଟିଭ ସୋସାଇଟି ସଂସ୍ଥା ହାତକୁ ନେଉଛନ୍ତି, ସତ୍ୟସାଇ ଅନୁଷ୍ଠାନ ସେମାନେ ମଧ୍ୟ ନେଉଛନ୍ତି, ଅନେକ ପ୍ରକାର ଅନୁଷ୍ଠାନ ବର୍ତ୍ତମାନ ବିଶ୍ୱର ଯୋଉ ପରିଣାମ ସମସ୍ତେ ଦେଖୁଛନ୍ତି, ଆଗକୁ ଅନୁଭବ କରୁଛନ୍ତି ଯେ ଆସିପାରେ, ସେଥିପାଇଁ ସମସ୍ତେ ସଚେତନ ହେଇଛନ୍ତି ଏବଂ ସମସ୍ତଙ୍କର ଆଗ୍ରହ ଅନେକ ମାତ୍ରାରେ ବୃଦ୍ଧି ପାଇଛି ଯେ କିଭଳି ଆମେ ଗଛ ଲଗେଇବା ଏବଂ ଆମର ଜଳବାୟୁ ପରିବର୍ତ୍ତନର ଯୋଉ ସମସ୍ୟା ଗୁଡିକୁ ସମାଧାନ କରିବା ଯୋଉ ସର୍ବୋତ୍ତମ ମାର୍ଗ ଅଛି, ସର୍ବୋତ୍ତମ ଉପାୟ ଅଛି ଯୋଉଟା ବୃକ୍ଷରୋପଣ, ସେଥିରେ ସମସ୍ତେ କିଭଳି ସାମିଲ ହେବା, ସେଥିପାଇଁ ସମସ୍ତେ ବର୍ତ୍ତମାନ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ସେହି ମାତ୍ରାରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।
1: ଆପଣ ତ ବନଖଣ୍ଡ ଅଧିକାରୀ ହିସାବରେ ଅନେକ ବର୍ଷ ହେଲା ଚାକିରି କଲେଣି, ଆପଣ ତ ଅନେକ ଦେଖିସାରିବେଣି ବନ ମହୋତ୍ସବ ସପ୍ତାହ, କିନ୍ତୁ 2026 ମସିହାର କଣ ସ୍ୱତନ୍ତ୍ରତା ରହିଛି ଏଇ ବନ ମହୋତ୍ସବ ସପ୍ତାହ ପାଳନରେ?
0: ଯାହା ଆମେ ଆଗରୁ ତ କରୁଥିଲେ କିନ୍ତୁ ସେଇଭଳି ମାତ୍ରାରେ ଆମେ ଭୟାନକଟା ଦେଖିନଥିଲେ।
1: ଆଜ୍ଞା,
0: ଜଳବାୟୁ ପରିବର୍ତ୍ତନର ଯୋଉ ପ୍ରଭାବ ଏଇଟା ଅତ୍ୟନ୍ତ ଭାବରେ ବର୍ତ୍ତମାନ ଖରାପ ସ୍ଥିତିକୁ ଯାଇଛି, ତେଣୁକରି ସେଇ ସ୍ଥିତିକି କିଭଳି ସୁଧାର ଅଣାଯାଇ ପାରିବ ସେଥିପାଇଁ ଯେମିତି 1950 ମସିହାରେ କେ ମୁନ୍ସି ଆକୁ ପରିକଳ୍ପନା କରିଥିଲେ, ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ସିଏ ମଧ୍ୟ ଭବିଷ୍ୟତକୁ ଆଖିରେ ରଖି ସୁନ୍ଦର ଭାବରେ ଏଇ ଯୋଉ ମା କୁ ମନେ ପକାଇ ଗୋଟେ ଗଛ ଲଗେଇବା, ଜନସାଧାରଣ ମଧ୍ୟରେ ଗୋଟେ ଆଗ୍ରହ ସୃଷ୍ଟି କରିବା ପାଇଁ ଗୋଟେ ସୁନ୍ଦର ନାମ ଦେଇଛନ୍ତି, ଯୋଉଟା କି 2024 ମସିହାରୁ ଆମର ଏକ ପେଡ୍ ମାକ ନାମ ସାରା ଭାରତ ବର୍ଷରେ କାର୍ଯ୍ୟ କରୁଛି। ଆଉ ଯୋଉ କାର୍ଯ୍ୟକ୍ରମଟା ଆପଣ ଜାଣିଥିବେ ଯେ ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପ୍ରେରଣାରେ ଏ କାର୍ଯ୍ୟକ୍ରମ ଆଗେଇ ଚାଲିଛି, ତେଣୁ ସମସ୍ତେ ଏ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି, ସେମାନଙ୍କର ଉତ୍ସାହ ଦିନକୁ ଦିନ ବଢୁଛି ଏବଂ ସମସ୍ତଙ୍କର ସହଯୋଗ ଆସୁଛି କେମିତି ଆମେ ବୃକ୍ଷ ଲଗେଇବା, ସମସ୍ତଙ୍କର ସଚେତନତା ଆସୁଛି ଆଉ ଏଇ ସଚେତନତାକୁ ଆଖିରେ ରଖି ବା ସହଯୋଗର ଯୋଉ ହାତ ସେମାନେ ବଢେଇଛନ୍ତି, ସେଥିପାଇଁ ଓଡ଼ିଶା ସରକାର ମଧ୍ୟ ତାଙ୍କର ଖୋଲା ହାତ ବଢେଇଛନ୍ତି, ଅନୁଷ୍ଠାନ ଗୁଡିକୁ ମାଗଣା ଏବଂ ବ୍ୟକ୍ତି ବିଶେଷ ମାନଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରିବା ପାଇଁ
1: କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ବର୍ତ୍ତମାନ ଆମେ ଯଦି ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରିବା, ନିଶ୍ଚୟ ଆମ ପରିବେଶ ସେମିତି ସବୁଜିମା ହବ। ବର୍ତ୍ତମାନ ଯୋଉ ଅସନ୍ତୁଳିତ ପରିବେଶ ଆମେ ଉପଲବ୍ଧି କରୁଛୁ ସେଇଟା ହେଇପାରିବନି, ତେଣୁ ଲୋକମାନଙ୍କୁ ଟିକେ ଆଉ ସଚେତନ କରାଇବା ପାଇଁ ଆପଣ ଜଣେ ବନଖଣ୍ଡ ଅଧିକାରୀ ହିସାବରେ କିଛି କୁହନ୍ତୁ।
0: ମୁଁ ମୋର ବନଖଣ୍ଡରେ ମେ ମାସରୁ ବନଖଣ୍ଡ ଅଧୀନରେ ଥିବା ଯେତେ ଅଞ୍ଚଳ ଅଛି ସବୁ ବ୍ଲକର ସରପଞ୍ଚ ମାନଙ୍କୁ ଆମେ ଯୋଗାଯୋଗ କରିଛୁ, SHG ମାନଙ୍କୁ ଯୋଗାଯୋଗ କରିଛୁ, ସେମାନଙ୍କୁ ଆମେ ବାର୍ତ୍ତା ଦେଇଛୁ ଯେ ଆମର ଏଇ ସ୍ଥାନରେ ଏଇଭଳିଆ ନର୍ସରୀ କାର୍ଯ୍ୟକ୍ରମ ହେଇଛି। ତାପରେ ଆପଟେ ଅଡିଓ ଏଡ୍ ମଧ୍ୟ ମୁଁ ହାତକୁ ନେଇଛି, ସବୁ ପଞ୍ଚାୟତରେ ସେମାନେ ବୁଲୁଛନ୍ତି ବର୍ତ୍ତମାନ ତାକୁ ଲୋକମାନଙ୍କୁ ସଚେତନ କରିବା
1: ପାଇଁ
0: ବୁଲା ହେଉଛି। ତାପରେ ମୋର ଡିଭିଜନର ବନଖଣ୍ଡରେ ଯୋଉ ଆମର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଠି ମଧ୍ୟ ଆମେ ପୋଷ୍ଟ କରୁଛୁ ୱିଥ ଡିଟେଲ ଆଡ୍ରେସ ଆଉ କିଛି କଣ୍ଟାକ୍ଟ ନମ୍ବର ମଧ୍ୟ ଦଉଛୁ ଯାହାକୁ ଲୋକ ତାକୁ ଆଭେଲ କରିପାରିବେ। କଟକ ଫରେଷ୍ଟ ଡିଭିଜନ ଯୋଉ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥିରେ ମଧ୍ୟ ଆମେ ସବୁବେଳେ ଆମର ଯୋଉ କାର୍ଯ୍ୟକ୍ରମ ହାତକୁ ନେଉଛୁ ତାକୁ ଆମେ ପୋଷ୍ଟ କରୁଛୁ। ତା ଛଡ଼ା ଆମେ ଆଜି ଆପଣଙ୍କର ଏଇ ଯୋଉ ସୁନ୍ଦର କାର୍ଯ୍ୟକ୍ରମ ହଉଛି ସେ କାର୍ଯ୍ୟକ୍ରମ ଗୋଟେ ଉତ୍ତମ କାର୍ଯ୍ୟକ୍ରମ ଯୋଉଟାକି ସୁନ୍ଦର ଭାବରେ ଏଠି ଆମେ ଗୋଟେ ବାର୍ତ୍ତା ଦେଇପାରିବା ଲୋକମାନଙ୍କୁ, ସେଇଟା ଶ୍ରୋତାମାନେ ଏଇ କାର୍ଯ୍ୟକ୍ରମର ଲାଭ ଉଠାଇ ପାରିବେ ଏବଂ ସେମାନେ ମଧ୍ୟ ବହୁ ସଂଖ୍ୟାରେ ଏ କାର୍ଯ୍ୟକ୍ରମ ସାମିଲ ହୋଇ ତାଙ୍କର ଯୋଉ ଆବଶ୍ୟକତା ହେଉଛି ପୂରଣ କରିବା ସଙ୍ଗେ ସଙ୍ଗେ ସାରା ଓଡ଼ିଶାକୁ ଗୋଟିଏ କେମିତି ସ୍ୱଚ୍ଛ ସବୁଜ ସୁନ୍ଦର କରିବେ ସେଥିରେ ମଧ୍ୟ ସେମାନେ ସହାୟକ ହୋଇପାରିବେ।
1: ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନେ ଯୋଉମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ କେମିତି ଏଇ ବନ ମହୋତ୍ସବରେ ନିଜକୁ ସାମିଲ କରିବେ, କିଛି ଉପଦେଶ ଦିଅନ୍ତୁ।
0: ମୁଁ ସମସ୍ତଙ୍କୁ ନିବେଦନ କରିବି, ଛାତ୍ରଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ମହିଳାମାନଙ୍କୁ, ମା ମାନଙ୍କୁ, ଭଉଣୀ ମାନଙ୍କୁ ଏବଂ ବରିଷ୍ଠ ନାଗରିକମାନଙ୍କୁ, ଅନୁଷ୍ଠାନର ସଦସ୍ୟମାନଙ୍କୁ, ସମସ୍ତେ ଏ କାର୍ଯ୍ୟକ୍ରମରେ ସହାୟକ ହୁଅନ୍ତୁ, ନିଜକୁ ନିବିଡ ଭାବରେ ସେମାନେ ଏଥିରେ ସଂଯୋଗ କରନ୍ତୁ ଏବଂ ବନ ମହୋତ୍ସବ ସପ୍ତାହରେ 1ରୁ ଅଧିକା ଯେତେ ପାରିବେ ଯେଉଁଠି ଯେଉଁଠି ଖାଲି ସ୍ଥାନ ଅଛି ଅନ୍ତତଃ ପକ୍ଷେ ଗୋଟିଏ ଗଛ ଲଗେଇ ତାଙ୍କର ଯୋଉ ପରିବେଶକୁ ସଜାଡ଼ିବାରେ ନିଜେ ଗୋଟେ ଛୋଟ ଯେମିତି ଗୁଣ୍ଡିଚି ମୂଷା ପରି ସିଏ ସେଥିରେ ନିଜେ ସାମିଲ ହୁଅନ୍ତୁ, ଯାହାଦ୍ୱାରା କି ଯୋଉ ଭୟାନକ ପରିସ୍ଥିତି ଆମେ ସମ୍ମୁଖୀନ ହଉଛେ ସେଥିରୁ ଆମେ

0: ମୁକ୍ତି ପାଇପାରିବା ଏବଂ ସରଳ ଭାବରେ କହିବାକୁ ଗଲେ ଗୋଟେ ଆମର ଆଖପାଖରେ ସ୍ୱଚ୍ଛ ଏବଂ ସବୁଜ ପରିବେଶ ଆମେ ସୃଷ୍ଟି କରିପାରିବା।
1: ଯା ହଉ ଅନିଲ ସାର, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ। ଆଜି ଯାହା ଆମର ବିଷୟ ଥିଲା ବନ ମହୋତ୍ସବ 2026, ସେ ସମ୍ପର୍କରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ବନାନୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। ବର୍ତ୍ତମାନ ଶୁଣିବା ବାଟେଘାଟେ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଶୁଣନ୍ତୁ ବାଟେଘାଟେ।

ଶ୍ରୋତାବନ୍ଧୁ ନମସ୍କାର। ଜୀବନର ଅଙ୍କାବଙ୍କା ରାସ୍ତାରେ ଯାତ୍ରା କରୁଥିବା ସମୟରେ ମନୁଷ୍ୟ ଅନେକ ଥର ଝୁଣ୍ଟିଥାଏ, କିନ୍ତୁ ସଫଳ ହୁଏ ସେ ଯେ ଉଠି ପୁଣି ନିଜକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହେ। ଆକାଶବାଣୀ ପୁରୀର ବାଟେଘାଟେ କାର୍ଯ୍ୟକ୍ରମରେ ଏମିତି ଜଣେ ପ୍ରତିଭା ଆଜିର ଆମର ଅତିଥି, ଯାହାଙ୍କ ଜୀବନଯାତ୍ରାରୁ ଆମେ ଅନେକ ଶିକ୍ଷା ପ୍ରାପ୍ତ କରିପାରିବା।

0: ଆଚ୍ଛା, ଆପଣ ପରିବାର ବିଷୟରେ ଟିକେ କୁହନ୍ତୁ।
1: ପରିବାର ତ ଆମେ ବୁଢା ବୁଢ଼ୀ ଦୁଇ ଜଣ, ପୁଅ ବୋହୂ ଦୁଇ ଜଣ, ନାତି ନାତି ଦିଟା।
0: ପରିବାର କେମିତିଆ, ଭଲରେ ଚାଲିଛି ସବୁ?
1: ସେମିତି ଭଗବାନ ଈଶ୍ୱର ଚଳେଇବା କଥା ଆଉ।
0: ବାହାଘର କେତେ ବୟସରେ ଆପଣଙ୍କର ହେଲା?
1: ମୋର 23 ବର୍ଷରେ ବିବାହ ହେଇଥିଲା।
0: ଝିଅର କେତେ ବୟସ ହେଇଥିଲା?
1: 10 ବର୍ଷ ପଛ ହେଇଥିଲା।
0: 13 ବର୍ଷରେ ବାହା ହେଇଛନ୍ତି ଆପଣ? ଆଚ୍ଛା ଠିକ ଅଛି। ପୁଅ କଣ କରୁଛି?
1: ପୁଅ ଗୋଟେ କଳାକାର।
0: କଳାକାର ମାନେ ଗୀତ ନାଚ ଗୋଟେ ଅପରା ଫପରାରେ
1: ସିଏ ଯାଇ ବାହାରକୁ ଗୋଟିଏ ମାସ ସେ ତାକୁ ମୁଁ ଛାଡୁଛି। ଗୋଟିଏ ପୁଅ ତ ଗୋଟିଏ ମାସ ଛାଡୁଛି। ରାମନବମୀ ଯୋଉ
0: ରାବଣ ହଉଛି ସେ?
1: ନାଇଁ, ସେ ଭିଲେନ। ସେ
0: ରାବଣ ତ ମେନ୍ ଭିଲେନ ନା?
1: ସେ ବାହାରୁ ସିଆଡ଼େ ଯାଉଛି, ବାଣପୁର ଆଡେ।
0: ବାଣପୁର ଆଡେ, ବରହମପୁର। ଆଚ୍ଛା ହଉ, ନାତୁଣୀଙ୍କ ସାଙ୍ଗରେ ସମୟ ଭଲରେ କାଟୁଛନ୍ତି?
1: ହଁ ଆଜ୍ଞା, ସେମିତି ଈଶ୍ୱର କରିବା କଥା ଆଉ କଣ।
0: ବଢିଆ। ଆଚ୍ଛା ହଉ, ତାହେଲେ ପରିବାର ବିଷୟରେ ତ ଜାଣିଲେ, ତାହେଲେ ଆଉ ଗୋଟେ ଗୀତ ଶୁଣିବା।
1: ଆଜ୍ଞା।

0: ଆପଣ କହିଲେ ଆପଣ ଛୁଆବେଳୁ ନାଚ ଗୀତରେ ବହୁତ ଥର ସାମିଲ ହେଇଛନ୍ତି?
1: ମୁଁ 10-12 ବର୍ଷ ନାଚିଛି।
0: ଆଚ୍ଛା, ଗୀତ କୋଉଠି ଶିଖିଲେ?
1: ଗୀତ ଆମର ମଧୁସୂଦନ ରଥ ବୀରନରସିଂହ ପୁଟି ଥିଲେ ଆମର,
0: ଆପଣ ତାଙ୍କଠୁ ଶିକ୍ଷା କରିଛନ୍ତି। କେତେ ବର୍ଷ ଯାଏଁ ଶିଖିଲେ?
1: ମୁଁ 10-12 ବର୍ଷ। ନାଚିଲେ ନାଚିବା ଭିତରେ ମୁଁ ତ ଦିନ ରାତି ସେଇଠି ପଢିକି ରହିଲି ଆଉ।
0: ପାଠ ସାଠ
1: କ'ଣ ପାଠ ପଢିନି, ଜାଣିଲି କେମିତି?
0: ପାଠ କୋଉ ଯାଏଁ ପଢିଛନ୍ତି?
1: ଚତୁର୍ଥ ପଞ୍ଚମ ଏତିକି।
0: ଯେତିକି ଦରକାର ୟା ପାଇଁ, ମାନେ ଓଡ଼ିଆ ଭାଷା ସହିତ ବୁଝିବା ପାଇଁ,
1: ଅଧିକା ପଢିଲେ ପଇସା ଦରକାର।
0: ପଇସା ଦରକାର। ହଁ, ଚାକିରି ବାକିରି କରିବାର ତ ଇଚ୍ଛା ନଥିଲା, ଏ ଲାଇନ୍ରେ ତ ମନ ପ୍ରଥମରୁ ଅଛି।
1: ବାପା ତ ମରିଗଲେ। ଆଉ
0: କେତେ ବୟସରେ ବାପା ଚାଲିଗଲେ?
1: ମୋତେ ସେତେବେଳେ 6-7 ବର୍ଷ ହେଇଥିଲା।
0: ତାହେଲେ କେମିତି କ'ଣ ପେଟ ପୋଷିବା ପାଇଁ କ'ଣ କରିଲେ?
1: ପେଟ ପୋଷିବା, ମୁଁ ତ ସିଆଡ଼େ ବାହାରେ ଯାଇକି ରହିଲି ଆଉ। ପେଟ ପୋଷିବା, ମୁଁ ତ ଭଲ ଖାଇଛି, ମାଂସ ଖାଇଛି, ମାଛ ଖାଇଛି, ମୁଣ୍ଡରେ ଚନ୍ଦନ ମାରିଛି, ସବୁ କରିକି ମୁଁ ରସଗୋଲା ଚୁପୁଡ଼ିକି ଖାଇଛି, ବାହାରେ ବୁଲିକି ବହୁତ ଭଲ ଖାଇଛି।
0: ରସଗୋଲା କାଇଁ ଚୁପୁଡ଼ିକି ଖାଆନ୍ତି? ମାନେ ଡାଇବେଟିସ୍
1: ଖାଇ ହବନି ତ?
0: ଆଚ୍ଛା,
1: ନାଚ କରୁଥିଲୁ ତ, ଆମକୁ ଗେଲେଇକି ନେଇଯାନ୍ତି।
0: ଆଚ୍ଛା, ତାହେଲେ ନାଚ ଗୀତର ପର୍ଯ୍ୟାୟ ଏବେ ବି ଚାଲିଛି? କୁଆଡେ କୁଆଡେ ସବୁ ଯାଇଛନ୍ତି ଅଭିନୟ?
1: ହଁ, କଟକ ଚୌଦ୍ୱାର ବାଙ୍କି ଚର୍ଚ୍ଚିକା ଏଇ ଦେଉଳ ମୁହଁରେ ଆମେ ନାଚିଛୁ।
0: ବଡ଼ ଦେଉଳ ମୁହଁରେ?
1: ବଡ଼ ଦେଉଳ ମୁହଁରେ ନାଚିଛୁ, ନରେନ୍ଦ୍ରରେ ନାଚିଛୁ, ଏଇ ଯୋଉ ଚନ୍ଦନ ଦାସ
0: ଯାତ୍ରା,
1: ଆଉ କୃଷ୍ଣ ସିନେମା, ଅନ୍ନପୂର୍ଣ୍ଣା ଥିଏଟର, ସବୁଥିରେ ଆମେ ନାଚିଛୁ।
0: ସବୁ ତାହେଲେ ଅଞ୍ଚଳ ଆପଣ ପୁରା ବ୍ୟାପି ଯାଇଛି,
1: ଗଣେଶ ଜାତିକୁ ସବୁ ଆସିଛୁ।
0: ଆଚ୍ଛା, ତାହେଲେ ଆପଣ ଆମର ଚନ୍ଦନ ଯାତ୍ରାରେ ଓଡ଼ିଶୀ ପରିବେଷଣ ନିଶ୍ଚିତ କରିଥିବେ, ସେଇଠି ପରିବେଷଣ କରିଥିବା ଗୋଟେ ଓଡ଼ିଶୀ ଆମକୁ ଶୁଣନ୍ତୁ।

0: ଏବେ ଚାଲିଛି ଏ ପ୍ରକ୍ରିୟା ସବୁ ଯାଇକିରି କେଉଁଠି ସବୁ ଗାଉଛନ୍ତି ଆଉ ଅଭିନୟ କରୁଛନ୍ତି ସବୁ?
1: ଅଭିନୟ କ'ଣ ପୁଅ ତ ଆମର ମେଳାକୁ ସବୁ ମେଳାରେ ଏଗୁଡ଼ା ସବୁ ବୋଲା ହେଇ ପୁଅ ଯେଉଁଠି ଯିବ ବାପ ଯିବାଟା ଆମକୁ ଟିକେ ଅସୁନ୍ଦର ଦିଶିବନି। ଏତେ ବୟସରେ ବାପ ଗାଉଥିବ ପୁଅ ଗାଇବ,
0: ହଁ ଏଇଟା ଏଇଟା ଶୋଭା ପାଏନି।
1: ଶୋଭା
0: ତାପରେ ଟିକେ କଳାକାର ଗୁଣ ଦୁଇ ଜଣଙ୍କ ପାଖରେ ଅଛି। ଏବେ କେମିତି କ'ଣ ଜୀବନ ଅତିବାହିତ କରୁଛନ୍ତି?
1: ଏଇ ଚାଷବନ୍ଦୀ କରିକି।
0: ଆଉ ଇଏ ସଙ୍ଗୀତ?
1: ସଙ୍ଗୀତ କ'ଣ, ମୁଁ ତ ପାଖରେ ମୋର ବହିପତ୍ର ସବୁ ଅଛି, ପେଟରେ ବି ପଶିଛି।
0: ଆଚ୍ଛା,
1: ଯେତେବେଳେ ହଉଛି ଯୋଉ ବହିଟା କିଶୋର ନନ୍ଦ ଚପୁ ରଖିଛି, ଉପେନ୍ଦ୍ର ହଞ୍ଜ ରଖିଛି, ଗୋପାଳ କୃଷ୍ଣ ଏଇ ସବୁ କବି ସୁଜାତ ଗନ୍ଥାବଳୀ ଦିଅରୁ ସବୁ ଶିଖିବା
0: ସବୁ ଶିଖିଛନ୍ତି ଆଉ। ଆଚ୍ଛା, ଏବେ ପିଲାମାନେ ସବୁ ଗାଁ ଗହଳିରେ ପାଠ ପଢୁଛନ୍ତି, କିଏ ବିଲବାଡ଼ିରେ ବି ଲାଗୁଛନ୍ତି, ବହୁତ କଥା। ଆଜିକାଲିକା ଛୁଆ ପିଲାମାନଙ୍କର କେତେ ଦୂର ଇଚ୍ଛା ଅଛି ଏଇ ଲାଇନ୍ରେ?
1: ସିଏ ଯିଏ ଅଛନ୍ତି ସବୁ ଭଲ ହୁସିଆର ବାଲା ସବୁ କହୁଛନ୍ତି।
0: ହଁ,
1: କହିଲି କି ସେ ନଉନା, ମୁଁ କ'ଣ ମଶାଣିକି ନେଇକି ଯିବି କି?
0: ଯିବି କି ବାସ୍,
1: କିଏ ସେ ନିଅ, ମୋ ପାଖରେ ଅଛି।
0: ଜ୍ଞାନ ତ ବାଣ୍ଟିଲେ ବଢେ।
1: ତାପରେ ସିଏ ଇଏ ପଟିଆକୁ ଇଏ କଲେ ସିଏ ଧସିଲେ ପାଇବେ, ଆଉ ଏଥିରୁ କଣ ପାଇବେ?
0: ତେଣୁ ସେ ସେପଟେ ଖାଲି ପଇସା କଥା ସବୁବେଳେ ତାରି ପଛରେ ଧାଇଁଛନ୍ତି, ୟା ପ୍ରତି କାହାର ଗୋଟେ ଆଉ ନିଘା ନାହିଁ। ସଙ୍ଗୀତ କହିଲେ ସେମାନେ ବୋଧ ହୁଏ ଆଜିକାଲି ସବୁ ଯୋଉ ଆଧୁନିକ ସଙ୍ଗୀତ ସେଇପଟେ ମାତିଛନ୍ତି, ଆଉ ସେ ଯୋଉ ପୁରୁଣା
1: ଭଜନ ସେ ଡୋମ ବାଜେଇବେ, ୟାଙ୍କର ଇଏ ନାଚିବେ।
0: ନାଚିବେ? ଆଚ୍ଛା,
1: ଗାଁ ଶିଖେଇବି, ଟିକେ ବର୍ଷରେ ମୁଁ ଛିଡ଼ା କରିଦେବି ବାହାରକୁ।
0: କଣ କଣ ସବୁ ଶିଖେଇବେ ତାକୁ? ଗୀତ ନାଚ ସବୁ ଶିଖେଇ?
1: ଗୀତ ନାଚ
0: ସବୁ ଶିଖେଇ ପାରିବେ।
1: ତାପରେ ଛୋଟ ପିଲାଟିଏ ହେଲେ ଆମର ଏଇ ଓଡ଼ିଶୀ ଉପରକୁ ନାଚିବା ପୂର୍ବରୁ ଛୋଟ ପିଲା ଦରକାର।
0: ଆଚ୍ଛା,
1: ବଡ ବଡ ପିଲା ଗୁଡା ସେଗୁଡା ଭଲ,
0: ତେଣୁ କଞ୍ଚା ମାଟିରୁ ଆପଣ ଗଢିକିରି ପୁରା ତିଆରି କରିବେ। ମାଟି ପାକଳ ହେଇଗଲେ ଆଉ କଣ୍ଟେ ଗଢିବାର ତାର ଅଛି? ଦ୍ୱିତୀୟ କଥା ହଉଛି ପୁଣି ମନରେ ଇଚ୍ଛା ଥିବା ଦରକାର,
1: ନାଚିପାରିବ।
0: ଆଚ୍ଛା,
1: ସେମିତି ଦରକାର ନା ଆଉ।
0: ଆପଣ କୌଣସି ସିନେମା କି ଟିଭି ବା ରେଡିଓ ଆଗରୁ କୋଉଥିରେ ଭାଗ ନେଇଛନ୍ତି? କୌଣସି
1: ଆମେ ଖାଲି ଆସିଥିଲୁ, ଆମକୁ ଡକେଇଥିଲେ ଅନ୍ନପୂର୍ଣ୍ଣା, ଡକେଇଥିଲେ, ସିଏ ଡକେଇଥିଲେ, ଆସିଥିଲୁ ନାଚିଥିଲୁ। କୃଷ୍ଣ ସିନେମା ଆସିଥିଲୁ ଦେଖିବାକୁ ଆସିଲୁ, ଆଜି ଟିକେ ରହିବ, ରହୁ ରହୁ ପୁଣି ଦିନରେ ସେଠି ନାଚିଲୁ। ଏଇ ଯେ ମନ୍ଦିର ଆଗର ଯୋଉ ମଣ୍ଡପଟା ହେଇନି କି, ସେଇଠି ଆମେ ନାଚିଥିଲୁ ସାତ ଦିନ।
0: ସାତ ଦିନ ନାଚିଛନ୍ତି
1: ନରେନ୍ଦ୍ର ଆମର ଚନ୍ଦନ ଜତୁକୁ ଆସିଥିଲେ। ଆମର ବାସୁଦେବପୁର ଗୋଟେ ମେଳ ଥିଲା, ବାସୁଦେବପୁର ମେଳ ଆମ ମେଳ, ଆମେ ଏଇଠି ଏକୋଇଶ ଦିନ ନାଚିଲୁ ଚନ୍ଦନ ଯାତ୍ରା।
0: କମ୍ପିଟିସନ ହୁଏ?
1: କମ୍ପିଟିସନ
0: ଜିତିଲେ କିଏ ସେତେବେଳେ
1: ଜିତିଲେ? ଆମେ ତ କହିବୁ ଆମେ ଜିତିବୁ, ସିଏ ବି କହୁଥିବେ ଆମେ ଜିତିବୁ।
0: ଆଚ୍ଛା,
1: ତାହେଲେ ଦେଖିଲା ବାଲା ସିନା ଯିଏ କହିବେ,
0: କିନ୍ତୁ ମନକୁ ଗୋଟେ ପ୍ରଫୁଲ୍ଲ ଆସେ ଯେ ଯାହା ହଉ ଆମେ ଆମର 100% ଦେଇଛୁ। ଆପଣ ଭାବୁଛନ୍ତି ୟାକୁ କରିକିରି ଗୋଟେ ଲୋକ ତାର ଜୀବିକା କରିପାରିବ ୟା ମାଧ୍ୟମରେ?
1: କଣ ଜୀବିକା ଏଥିରେ କଣ ଗୋଟେ ଅଛି?
0: ଖାଲି ଆନନ୍ଦ ପାଇଁ,
1: ଖାଲି ଜାଣିଥାଇ ବୋଲି ସେ ଖାଲି ଇଏ କରିବା କଥା।
0: ଆଚ୍ଛା, ଜଗନ୍ନାଥଙ୍କର କୃପା ଆପଣ କେମିତି ଅନୁଭବ କରୁଛନ୍ତି? ସଙ୍ଗୀତରେ ଯଦି ତାଙ୍କର କୃପା ନାହିଁ, ଯଦି ଓଡ଼ିଶୀ ଛାନ୍ଦ ଚମ୍ପୁ ଯାହା ବି ଆମର ସଙ୍ଗୀତ ଅଛି ସବୁ ଜଗନ୍ନାଥଙ୍କୁ ନେଇକରି, ଯଦି ଜଗନ୍ନାଥଙ୍କର ଆଶୀର୍ବାଦ ନାହିଁ ତ ଆମେ ଏସବୁ ସଙ୍ଗୀତରେ ମଧ୍ୟ କୌଣସି ପ୍ରକାର
1: ଆଶ୍ରୟ ନ ରହିବ, ଲୋକ କେହି କିଛି କରିପାରିବେନି। ଖଣ୍ଡିଆ ଲୋକ ସେ ଯେତେ ଅଛନ୍ତି ଜଗନ୍ନାଥଙ୍କ ପାଖ କାହିଁ ଆସୁଛନ୍ତି, ସିଏ ଉଦ୍ଧାର କରିବେ ବୋଲି।
0: ଆଚ୍ଛା, ପଙ୍ଗୁ ଲଙ୍ଘ ଏତେକିରି ଆପଣ ଭାବୁଛନ୍ତି ନିହାତି ଭାବରେ ଆପଣ ଜଗନ୍ନାଥଙ୍କର ଆଶିଷ କିଛି ପାଇଛନ୍ତି?
1: ନା, ଭଗବାନ ସେ କଳା ଯାହା ଦେବ ଦବାର କଥା
0: ନିଶ୍ଚିତ ସେଇଟା ତାଙ୍କର ଆଶୀର୍ବାଦ ଆଉ ଆପଣଙ୍କର ଅଭ୍ୟାସ। କେହି କେହି କହନ୍ତି ଯେ ଧର୍ମରେ ବିଶ୍ୱାସ କରାଯାଏ, କେହି କେହି କହନ୍ତି କର୍ମରେ ବିଶ୍ୱାସ କରାଯାଏ, ଆପଣ କୋଉଥିରେ ବିଶ୍ୱାସ କରନ୍ତି?
1: ଧର୍ମ ହଉଛି ମୁଖ୍ୟ, ଯଦି ଧର୍ମରେ ଥବ ସତ ଧନ ରାତି ପାଇଲେ ସେ ତମକୁ ଶୁଣିବେ, ଯଦି ଅସତ୍ୟରେ ଥବ ତାହେଲେ ସେଇଟାକୁ କେବେ ତାକୁ ଧାର୍ଯ୍ୟ ନାହିଁ।
0: ତେଣୁ କର୍ମ କରିବ କିନ୍ତୁ ଧର୍ମରେ ରହିକି,
1: ଧର୍ମରେ ରହିବ।
0: ହଉ, ଧର୍ମ ଆପଣଙ୍କ ସାଙ୍ଗରେ ସବୁବେଳେ ଥାଉ ଆଉ ଆପଣ ଏମିତି ଖୁସିରେ ରୁହନ୍ତୁ, କର୍ମମୟ ଜୀବନ ଆଗକୁ ଚାଲୁ। ଯାଉ ଯାଉ ଆମକୁ ଗୋଟେ ଗୀତ ଶୁଣନ୍ତୁ, ଗୋଟେ ଛାନ୍ଦ ଶୁଣେଇଲେ ଭଲ ଲାଗିବ।
1: ଛାନ୍ଦ ଆରେ
0: ବାସ୍ତବରେ ଶ୍ରୋତା ବନ୍ଧୁ, ଏ ଧରାରେ ସବୁ ବ୍ୟକ୍ତି ଜଣେ ଜଣେ ସ୍ୱତନ୍ତ୍ର ଗୁଣର ଅଧିକାରୀ, ଖାଲି ନିଜକୁ ଚିହ୍ନି ପାରିଲେ ହେଲା। ଏଇ ଦେଖିଲେ ତ ଭ୍ରମରବର ଭାଇ କେମିତି ଜଣେ ଗୁଣରେ ଗୁଣି ଥିଲେ। ଆରଥରକୁ ଆଉ ଜଣେ ପଥିକଙ୍କ ସହ ମୁଁ ଆସିବି। ଆଜି ପାଇଁ ବିଦାୟ ଦିଅନ୍ତୁ, ସନ୍ତୋଷକୁ ରହୁଛି, ନମସ୍କାର।
2: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ।

ମମ୍ବାଟେ ଘାଟେ ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ସମୟ ହେଉଛି ଶୁଣିବା କିଛି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଆପଣମାନଙ୍କ ପାଇଁ ରହିଛି ଅଲ୍ ଦ ବେଷ୍ଟ କଥାଚିତ୍ରରୁ ଏହି ଗୀତଟି ଶୁଣିନେବା।

ଆସନ୍ତୁ ଶୁଣବା କାର୍ଯ୍ୟକ୍ରମର ଶେଷ ଗୀତଟି ତାଜମହଲ କଥାଚିତ୍ରରୁ। ରୂପ କୁମାର ରାଥୋଡ ଓ କେକଙ୍କ କଣ୍ଠରେ ଏହି ଗୀତଟି ରହିଛି। ରାହୁଲ ବି ସେଟଙ୍କ ଗୀତରଚନା ଓ ସନ୍ତୋଷ ନେୟାରଙ୍କ ସଙ୍ଗୀତ ସଂଯୋଜନା।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ପୁରୀ ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ନିରାମୟ। ଉପସ୍ଥାପନାରେ ସୁପ୍ରିୟା ପଟ୍ଟନାୟକ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ଆପଣଙ୍କୁ ନିରାମୟର ଏକ ନୂତନ ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ସୁପ୍ରିୟା ପଟ୍ଟନାୟକ। ଶ୍ରୋତା ବନ୍ଧୁ, ଆଜି ଆମେ କେବଳ ଶରୀରର ରୋଗକୁ ରୋଗ ବୋଲି ମାନୁଛୁ। ଜ୍ୱର, କାଶ, ମୁଣ୍ଡବିନ୍ଧା ହେଲେ ଡାକ୍ତରଖାନା ଦୌଡ଼ୁଛୁ, କିନ୍ତୁ ମନର ଥକାପଣ, ଚିନ୍ତା, ଦୁଃଖ, ନିଦ୍ରା ଅଭାବକୁ ଅବହେଳା କରୁଛୁ। ସତ କଥା ହେଲା, ମନ ଓ ଶରୀର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଗୋଟିଏ ଅସୁସ୍ଥ ହେଲେ ଅନ୍ୟଟି ଆପେ ଆପେ ଭାଙ୍ଗି ପଡ଼େ। ଆମ ମସ୍ତିଷ୍କରୁ ହରମୋନ୍ ଓ ରାସାୟନିକ ସଙ୍କେତ ବାହାରି ସାରା ଶରୀରକୁ ଚଳାଏ। ଚିନ୍ତା ଓ ଟେନସନ୍ ବେଳେ ଶରୀର କର୍ଟିସୋଲ ନାମକ ଷ୍ଟ୍ରେସ୍ ହରମୋନ୍ ଅଧିକ ଛାଡ଼େ। ଅଳ୍ପ ଦିନ ପାଇଁ ଏହା ଭଲ, କିନ୍ତୁ ଦିନକୁ ଦିନ ଚିନ୍ତା ରହିଲେ କର୍ଟିସୋଲ ରକ୍ତଚାପ ବଢ଼ାଏ, ସୁଗାର ବଢ଼ାଏ, ଓଜନ ବଢ଼ାଏ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ କମାଇଥାଏ। ସେଥିପାଇଁ ଟେନସନ୍ରେ ଥିବା ଲୋକ ଶୀଘ୍ର ଥଣ୍ଡା ଜ୍ୱରରେ ପଡ଼ନ୍ତି। ଡିପ୍ରେସନ୍ ବା ଚିନ୍ତା ଥିବା ଲୋକଙ୍କର ସବୁଠୁ ପ୍ରଥମେ ନିଦ୍ରା ହିଁ ବାଧାପ୍ରାପ୍ତ ହୋଇଥାଏ। ରାତି ସାରା ଅନିଦ୍ରା ରହିଲେ ଶରୀରକୁ ମଧ୍ୟ କ୍ଷତି ପହଞ୍ଚିଥାଏ, ଫଳରେ ଦିନ ସାରା ଥକା ଲାଗିବା, ମୁଣ୍ଡ ବିନ୍ଧା ପରି ସମସ୍ୟାମାନ ଉପୁଜିଥାଏ। ମନ ଭଲ ନଥିଲେ ବ୍ୟକ୍ତିଟିଏ ନିଜ ଯତ୍ନ ନେବା ଛାଡ଼ିଦିଏ, ବ୍ୟାୟାମ ବନ୍ଦ, ଠିକ୍ ସମୟରେ ଖାଇବା ବନ୍ଦ, ଫଳରେ ଶରୀରକୁ ଆହୁରି ଦୁର୍ବଳ କରିଦେଇଥାଏ। ଏହା ସ୍ପଷ୍ଟ ଯେ ମନ ଓ ଶରୀର ଅଲଗା ନୁହେଁ। ମନ ଅସୁସ୍ଥ ହେଲେ ଶରୀର ରୋଗୀ ହୁଏ, ଆଉ ଶରୀର ଦୁର୍ବଳ ହେଲେ ମନ ମଧ୍ୟ ଅସୁସ୍ଥ ହୋଇପଡ଼େ। ଘରେ ପିଲା ପରୀକ୍ଷା ଚାପରେ ଥିଲେ ମାର୍କ ପଚାରିବା ପୂର୍ବରୁ ଶୋଇଲୁ କି ବୋଲି ପଚାରନ୍ତୁ। ଚାଷୀ ଭାଇ ଋଣ ଚିନ୍ତାରେ ଥିଲେ ଉପଦେଶ ଦେବା ପୂର୍ବରୁ ତାଙ୍କ କଥା ଶୁଣନ୍ତୁ। ବୟସ୍କ ବାପା ମା ଏକାକୀ ଅନୁଭବ କରୁଥିଲେ ଦିନକୁ ପ୍ରାୟତଃ 5 ମିନିଟ୍ ସମୟ ବାହାର କରନ୍ତୁ। ଏହି ଛୋଟ ଛୋଟ ପଦକ୍ଷେପ ହିଁ ବଡ଼ ଆଣ୍ଟି ଡିପ୍ରେସାଣ୍ଟ। ଗୋଟିଏ କଥା ମନେ ରଖିବାକୁ ହେବ ଯେ ଘର ସଫା ନ ରଖିଲେ ଯେମିତି ରୋଗ ହୁଏ, ସେମିତି ମନକୁ ସୁସ୍ଥ ନ ରଖିଲେ ଶରୀରଟି ଅସୁସ୍ଥ ହୋଇପଡ଼େ। ସେଥିପାଇଁ ଆବଶ୍ୟକତା ହେଲା ଚିନ୍ତାଧାରାକୁ ବଦଳାଇବା। ଶ୍ରୋତାବନ୍ଧୁ, ଡାଇବେଟିସ୍ ଶବ୍ଦଟି ଆଜି ଘରେ ଘରେ ପରିଚିତ, ତେଣୁ ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଡାଇବେଟିସ୍ ଓ ସତର୍କତା। ସେ ସମ୍ପର୍କରେ ସବିଶେଷ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଅଛନ୍ତି ବିଶେଷଜ୍ଞ ଡାକ୍ତର ନିହାର ରଞ୍ଜନ ତ୍ରିପାଠୀ। ଚାଲନ୍ତୁ ତାଙ୍କ ସହିତ କଥା ହେବା। ସାର୍ ନମସ୍କାର।
1: ନମସ୍କାର
0: ସାର୍। ଯେମିତି ଆମେ କଥା ହେଲେ ଯେ ଡାଇବେଟିସ୍ ଶବ୍ଦଟି ଆଜି ସମସ୍ତଙ୍କ ଦ୍ୱାରା ପରିଚିତ, ତ ଆପଣଙ୍କ ଠାରୁ ଜାଣିବାକୁ ଚାହିଁବୁ ଯେ ଡାଇବେଟିସ୍ କ'ଣ ଆଉ ଏହା କିପରି ହୁଏ।
1: ଡାଇବେଟିସ୍, ଯାହାକୁ ମଧୁମେହ ବୋଲି କୁହାଯାଏ, ବର୍ତ୍ତମାନ ବହୁତ ଅଧିକ ସ୍ତରରେ ସେଇଟା ବ୍ୟାପି ଚାଲିଛି, ବିଶେଷ କରି ଭାରତରେ, ଯାହାକୁ ବର୍ତ୍ତମାନ ଡାଇବେଟିସ୍ କ୍ୟାପିଟାଲ ଅଫ୍ ୱାର୍ଲ୍ଡ ବୋଲି କୁହାଯାଉଛି।
0: ଆଜ୍ଞା।
1: ଡାଇବେଟିସ୍ ସାଧାରଣତଃ 2 କାରଣରୁ ହୁଏ। ଆମ ଦେହରେ ଗୋଟେ ହରମୋନ୍ ଅଛି ଯାହାର ନାମ ଇନ୍ସୁଲିନ୍, ଯେଉଁଟା ଆମର ପାନକ୍ରିଆସ୍ ନାମକ ଗୋଟେ ଗ୍ରନ୍ଥିରୁ ସିକ୍ରେସନ୍ ହୁଏ, ଯେଉଁଟା ଆମର ପାକସ୍ଥଳୀ ପାଖରେ ଥାଏ। ଏହିଦ୍ୱାରା ଆପଣଙ୍କର ଦେହରେ ଇନ୍ସୁଲିନ୍ର କ୍ଷରଣ ଶକ୍ତି କମିଯାଇଛି କିମ୍ବା ଇନ୍ସୁଲିନ୍ର ଆକ୍ସନ୍ ଠିକ୍ରେ ହେଇପାରୁନାହିଁ। ଇନ୍ସୁଲିନ୍ର କାମ ହେଉଛି ଆପଣଙ୍କର ଶରୀରରେ ଯେଉଁ ରକ୍ତର ଶର୍କରା ଅଂଶ ବା ସୁଗର ଅଂଶ ଯାଏ ଖାଦ୍ୟ ଦ୍ୱାରା, ତାହାକୁ ସେ କଣ୍ଟ୍ରୋଲ କରିକି ଗୋଟେ ଲେଭେଲ୍ ଭିତରେ ମେଣ୍ଟେନ୍ କରିକି ରଖିବା। କିନ୍ତୁ ଯଦି ଆପଣଙ୍କର ଇନ୍ସୁଲିନ୍ର ସିକ୍ରେସନ୍ କମ୍ ହେଇଗଲା କିମ୍ବା ତାର ଆକ୍ସନ୍ ଠିକ୍ରେ ହେଇପାରୁନାହିଁ, ତାହେଲେ ସେଇ ଯେଉଁ ଶର୍କରା ଅଂଶଟି ବା ଗ୍ଲୁକୋଜ୍ ଅଂଶଟି ଆପଣଙ୍କ ବ୍ଲଡ୍ରେ ଅଛି, ତାହା ଏନର୍ଜିକୁ କନ୍ଭର୍ଟ ହେଇପାରୁନାହିଁ, ଶକ୍ତିରେ କନ୍ଭର୍ଟ ହେଇପାରୁନାହିଁ ଏବଂ ତାହା ରକ୍ତ ଭିତରେ ହିଁ ରହିଯାଉଛି ଏଜ୍ ଗ୍ଲୁକୋଜ୍, ଯେଉଁଟା ଆମେ ଆପଣଙ୍କର ବ୍ଲଡ୍ ସୁଗର ମାପିକି ଦେଖୁଛୁ ଯେ ନର୍ମାଲ ଯେତିକି ରହିବା କଥା ତାଠାରୁ ଅଧିକ ଦେଖାଯାଉଛି, ଏବଂ ସେଇ କଣ୍ଡିସନକୁ ଆମେ ଜେନେରାଲି ଡାଇବେଟିସ୍ ବୋଲିକି କହୁଛୁ।
0: ଡାଇବେଟିସ୍ର କିଛି ପ୍ରକାର ଭେଦ ଅଛି କି? ଯଦି ଅଛି ତେବେ ଡାଇବେଟିସ୍ କେତେ ପ୍ରକାରର?
1: ଡାଇବେଟିସ୍ର ଆକ୍ଚୁଆଲି କ୍ଲାସିଫିକେସନ୍ ଯଦି ଧରିବେ ତାହେଲେ ବହୁତ ଗୁଡ଼େ ପ୍ରକାରର ଅଛି, କିନ୍ତୁ ଆମେ ସାଧାରଣତଃ ଯେଉଁଟା ପ୍ରାୟତଃ ଅଧିକାଂଶରେ ଦେଖୁ ସେଗୁଡ଼ାକୁ ଯଦି ଆମେ କେବଳ ଡିସ୍କସନ୍ କରିବା ତାହେଲେ ଆମେ ପ୍ରାୟତଃ 3 ଡାଇବେଟିସ୍ ଆମେ ଜେନେରାଲି ଦେଖୁ। ପ୍ରଥମଟି Type 1 ଡାଇବେଟିସ୍, ଯେଉଁଟା ଛୋଟ ଛୁଆମାନଙ୍କରେ ହୁଏ ଆଉ ସେଥିରେ କମ୍ପ୍ଲିଟ୍ ଇନ୍ସୁଲିନ୍ ଡେଫିସିଏନ୍ସି ହୁଏ, ତାଙ୍କ ଦେହରେ ଇନ୍ସୁଲିନ୍ କ୍ଷରଣ ଶକ୍ତି ବିଲକୁଲ ନଥାଏ, ମୋଟେ ନଥାଏ, ତେଣୁ ସେ କ୍ଷେତ୍ରରେ Type 1 ଡାଇବେଟିସ୍ ହୁଏ, ବହୁତ ଛୋଟବେଳୁ ସେଇଟା ହେଇପାରେ। ଦ୍ୱିତୀୟତଃ Type 2 ଡାଇବେଟିସ୍, ଯେଉଁଟାକି ଆପଣଙ୍କର ୟଙ୍ଗ ଏଜ୍ଠୁ ଆରମ୍ଭ କରିକି ଏଡଲ୍ଟହୁଡ଼ରୁ ଓଲ୍ଡ ଏଜ୍ ପର୍ଯ୍ୟନ୍ତ ହେଇପାରେ, ଯେମିତିକି ଆପଣଙ୍କର ଜେନେଟିକ୍ ରହିଲା, ସେଡେଣ୍ଟେରୀ ଲାଇଫ୍ ଷ୍ଟାଇଲ୍ ରହିଲା, ଏରାଟିକ୍ ଫୁଡ୍ ହ୍ୟାବିଟ୍ସ ରହିଲା, ଓବେସିଟି ରହିଲା, ଏଇଗୁଡ଼ାକ ସବୁ ତାର ଏସୋସିଏଟେଡ୍ ଫ୍ୟାକ୍ଟର୍ସ କଣ୍ଟ୍ରିବ୍ୟୁଟିଂ। ଆଉ ତା ସହିତ ଆଉ ଗୋଟେ ସ୍ପେଶିଆଲ୍ ଟାଇପ୍ ଅଫ୍ ଡାଇବେଟିସ୍ ଅଛି, ଯେଉଁଟାକି ଆପଣଙ୍କର ପ୍ରେଗନେନ୍ସିରେ ହୁଏ।

0: ଯାହାକୁ ଗେଷ୍ଟେସନାଲ ଡାଇବେଟିସ୍ କୁହାଯାଏ, ଯାହା ପ୍ରେଗନେଣ୍ଟ ମଦର ମାନେ ଯେଉଁମାନେ ମା ହେବାକୁ ଯାଉଛନ୍ତି ସେମାନଙ୍କ ଭିତରେ ପ୍ରଥମ ଥର ପାଇଁ ଦେଖାଯାଏ ଡାଇବେଟିସ୍, ତାହାକୁ ଗେଷ୍ଟେସନାଲ ଡାଇବେଟିସ୍ କୁହାଯାଏ।
1: ତେବେ ସାର୍ ପ୍ରାଥମିକ ଲକ୍ଷଣ କ'ଣ ରହିଛି ଯେ ଜଣେ ଜାଣିପାରିବେ ଯେ ମୋତେ ଡାଇବେଟିସ୍ ହେଇଛି ବା ମୋତେ ଡାଇବେଟିସ୍ରେ ମୁଁ ସଂକ୍ରମିତ ହେବାକୁ ଆଗକୁ ଯାଉଛି?
0: ଡାଇବେଟିସ୍ର ପ୍ରାଥମିକ ଲକ୍ଷଣ ଯଦି ଆମେ ଦେଖିବା ତାହେଲେ ତା'ର କାର୍ଡିନାଲ ଫିଚର୍ସ ତିନିଟା ଅଛି, ଯେଉଁଟାକି ପ୍ରାୟତଃ ଅଧିକାଂଶଙ୍କ କ୍ଷେତ୍ରରେ ଦେଖାଯାଏ। ଅଧିକ ଭୋକ ଲାଗିବା, ଅଧିକ ଶୋଷ ଲାଗିବା ଏବଂ ଅଧିକ ପରିସ୍ରା ହେବା। କିନ୍ତୁ ଏଇ ଟିପିକାଲ ସିମ୍ପଟମ୍କୁ ଛାଡ଼ିକି ବହୁତ ଗୁଡ଼ିଏ ଏମିତି ଲକ୍ଷଣ ଅଛି ଯେଉଁଟାକି ଆପଣ ଡାଇବେଟିସ୍ ରୋଗୀଙ୍କ ମଧ୍ୟରେ ପାଇପାରିବେ। ଯେମିତିକି ଆପଣଙ୍କର ଓଜନ କମି ଚାଲିବା, ଦେହରେ ଯଦି କିଛି ଗୋଟେ କ୍ଷତ ହୁଏ ତାହା ନ ଶୁଖିବା, କିମ୍ବା ଦେହରେ ଆପଣଙ୍କର କିଛି ଗୋଟେ ସ୍କିନ୍ ଡିଜର୍ଡର୍ ବହୁତ ଦିନ ଧରିକି ଲାଗି ରହିବା, ଏଇଭଳି ବହୁତ ଗୁଡ଼ିଏ ତା'ର ସିମ୍ପଟମ୍ ଦେଖାଯାଇପାରେ। ସ୍ୱେଟିଂ ହେବା, ବହୁତ ଅଧିକ ଦୁର୍ବଳ ଲାଗିବା, ଥକା ଲାଗିବା, ମାନ୍ଦା ଲାଗିବା। ତ ଆଗରୁ ଯେଉଁ କାର୍ଡିନାଲ ସିମ୍ପଟମ୍ ଥିଲା ସେଇଟା ବର୍ତ୍ତମାନ ବହୁତ ହାଇ ସୁଗର ରହିଲେ ହିଁ ଦେଖାଯାଉଛି, କିନ୍ତୁ ଏଇ ଯେଉଁ ଛୋଟ ଛୋଟ ସିମ୍ପଟମ୍ ଗୁଡ଼ାକ ୟା ଉପରେ ବି ଆମକୁ ଧ୍ୟାନ ଦେବାକୁ ପଡ଼ିବ।
1: ସାର୍ ଯେମିତି ଏବେର ସମୟ ହେଇଗଲାଣି ଯେ ଆମେ ଆମର କର୍ମସ୍ଥଳରୁ ଘରକୁ ଫେରୁଛେ, ଘରେ ବି କିଛି କାମ ରହୁଛି ଆଉ ଶୋଇବା ଟାଇମ୍ଟା ମଧ୍ୟ ଭ୍ୟାରି କରୁଛି, ଲେଟ୍ ନାଇଟ୍ ହେଇଯାଉଛି, ଆପଣ ସେମାନଙ୍କୁ କିପରି ପରାମର୍ଶ ଦେବେ ଯେ ସେମାନେ ମଧ୍ୟ ତାଙ୍କର ଲାଇଫଷ୍ଟାଇଲ୍ଟାକୁ ବି ମୋଡିଫାଏ କରିପାରିବେ?
0: ସେଥିପାଇଁ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ମୁଁ କହିବି ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ, ଯେ ଧରନ୍ତୁ ଆପଣଙ୍କର କିମ୍ବା ଆପଣଙ୍କ ଘରେ କାହାର ଡାଇବେଟିସ୍ ଅଛି, ତ ଆପଣ ମାନିକି ଚଳନ୍ତୁ ଯେ ଆପଣଙ୍କର ନେକ୍ସଟ ପିଢ଼ି ଯେଉଁ ଆସୁଛନ୍ତି, ନେକ୍ସଟ ଜେନେରେସନ୍ ଯେଉଁ ଆସୁଛନ୍ତି, ତାଙ୍କ ଭିତରେ ବି ଜେନେଟିକାଲି ଆପଣଙ୍କର ଟେଣ୍ଡେନ୍ସିଟା ଷ୍ଟାର୍ଟ ହେଇଗଲା ଡାଇବେଟିସ୍ ହେବା ପାଇଁ। ତେଣୁ ଆପଣଙ୍କ ଲାଇଫଷ୍ଟାଇଲ୍ ବର୍ତ୍ତମାନ ତାଙ୍କ ପାଇଁ ଗୋଟେ ପ୍ରେରଣା ହେବ ଯେ ସେମାନେ ପୁଣି ତା ପର ପିଢ଼ି କେମିତି ଚଳିବେ। ତ ଆମେ ଯେତେବେଳେ ଦେଖୁଛୁ ଆମର ପୂର୍ବ ପିଢ଼ି ଯେଉଁମାନେ ଥିଲେ ସେମାନଙ୍କ ପାଖରେ ସବୁ ଜିନିଷର ପ୍ରାଚୁର୍ଯ୍ୟ ନଥିଲା, ତ ସେମାନେ ସବୁବେଳେ ବହୁତ ଅଧିକ ପରିଶ୍ରମ କରୁଥିଲେ ନିଜର ଜୀବିକା ନିର୍ବାହ କରିବା ପାଇଁ। କିନ୍ତୁ ଯେତେବେଳେ ଆମେ ତା ପର ଏଇ ଜେନେରେସନକୁ ଆସିଲେ ଆମେ ଦେଖିଲେ ବର୍ତ୍ତମାନ ମୋବାଇଲ, ଲ୍ୟାପଟପ୍ ଏବଂ ଡିଜିଟାଲାଇଜେସନର ଟାଇମ୍ ଆସିଗଲା, ତ ସେଇଥିରେ ଆମର ବହୁତ ସମୟ ବିତୁଛି ଏବଂ ଫିଜିକାଲ ପରିଶ୍ରମଟା ଯେଉଁଟା ଆଗରୁ ହେଉଥିଲା ସେଇଟା ବହୁତ ପରିମାଣରେ କମିଯାଇଛି। ସୋ ଆମେ ଗୋଟେ ଯାନ୍ତ୍ରିକ ଦୁନିଆ ଭିତରେ ବର୍ତ୍ତମାନ ପରିଚାଳିତ ହେଉଛେ। ଏଇଟା ଯଦି ଆଗକୁ ଯାଇକି ପୁଣି ଅଧିକରୁ ଅଧିକ ବଢ଼ି ଚାଲିବ ତାହେଲେ ଆମକୁ ଯଦି ବର୍ତ୍ତମାନ 40s କିମ୍ବା 50s ଡାଇବେଟିସ୍ ହେଉଛି, ଆମର ନେକ୍ସଟ ପିଢ଼ି ଯେଉଁମାନେ ହେବେ ତାଙ୍କୁ ଆହୁରି କମ୍ 20s କିମ୍ବା 30s ସେଇଭଳିଆ ରେଞ୍ଜରେ ଡାଇବେଟିସ୍ ହେବା ଆରମ୍ଭ ହୋଇଯିବ, ଡ୍ୟୁ ଟୁ ସେଇ ଇନାକ୍ଟିଭିଟି, ସେଡେଣ୍ଟାରୀ ଲାଇଫଷ୍ଟାଇଲ୍ ଏବଂ ଡାଇଟାରୀ ହ୍ୟାବିଟ୍ସ। ତ ଆମେ ନିଜକୁ ବି ପ୍ରୋଟେକ୍ଟ କରିବା ଏବଂ ନିଜ ନେକ୍ସଟ ପିଢ଼ିକୁ ବି ଯଦି ପ୍ରୋଟେକ୍ଟ କରିବାକୁ ଇଚ୍ଛା ଅଛି ଆମର ତାହେଲେ ଆମକୁ ନିଶ୍ଚିତ ଭାବରେ ନିଜର ଲାଇଫଷ୍ଟାଇଲ୍ରେ ଚେଞ୍ଜ ଆଣିବାକୁ ପଡ଼ିବ। ତ ସେଥିପାଇଁ ଆମେ ନିଜର ସ୍ଲିପ୍ ସାଇକଲଟାକୁ ମେଣ୍ଟେନ୍ କରିବା, ତାକୁ ଗ୍ରାଜୁଆଲ ପ୍ରମୋସନ୍ କରିବା, ଯେମିତିକି ରାତି ଯଦି ଆମେ ଶୋଇଲା ବେଳକୁ ଲେଟ୍ ହେଇଯାଉଛି, କାମ ସାରିକି ଗୋଟେ ବାଜି ଯାଉଛି, ଉଠିଲାକୁ ଲେଟ୍ ହେଉଛି, ତାକୁ ଆମେ ଏର୍ଲି ଟିକେ କାମଟାକୁ ଧୀରେ ସାରିକି ପୁଣି ଗୋଟେ ଗୋଟେ ଅଧା ଘଣ୍ଟା ଲେଖା ଆଟଲିଷ୍ଟ ପଛକୁ ପଛକୁ ଆଣିକି ଏର୍ଲି କେମିତି ଶୋଇବା ତାର ପ୍ଲାନିଂ କରିବା। ଆମେ ବହୁତ ଜଣ ସେ ପ୍ଲାନିଂ କରୁନାହୁଁ କିମ୍ବା ଚାହୁଁନାହୁଁ ବୋଲି ସେଟା କରିପାରୁନାହୁଁ, ଯଦି ଆମେ ଚାହିଁବା ସେ ନିଶ୍ଚିତ ଭାବରେ ହେବ।
1: ନିହାତି ଭାବରେ ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟ ଆମକୁ ଡାଇବେଟିସ୍ ଜନିତ ରୋଗରୁ ଦୂରେଇ ରଖିପାରିବ। ତେବେ ସାର୍ ଆମେ କହିପାରିବା ଯେ ଡାଇବେଟିସ୍ ଏକ ବଂଶଗତ ରୋଗ ବୋଲି?
0: ଆଜ୍ଞା, ନିଶ୍ଚିତ ଭାବରେ।
1: ସାର୍ ଯେମିତି ଆଗେ ରୋଗ ଦେଖୁଥିଲା ବୟସ, ଆମେ ଯେତେବେଳେ ବୃଦ୍ଧାବସ୍ଥାରେ ଉପନୀତ ହେଉଥିଲେ କିଛି ରୋଗ ଆମକୁ ସଂକ୍ରମଣ କରିବ କି ଆମେ ଆକ୍ରାନ୍ତିତ ହେବା ସେ ରୋଗରେ ଆମେ ଜାଣିପାରୁଥିଲେ, କିନ୍ତୁ ବର୍ତ୍ତମାନର ଯୁବପିଢ଼ି ଯେମିତି ଆପଣ ଆଲୋଚନା କରିଲେ, ତ ସେମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ ଯେ ସେମାନେ ମଧ୍ୟ ଡାଇବେଟିସ୍ ଠାରୁ ନିଜକୁ ଦୂରେଇ ରଖିପାରିବେ?
0: ନିଶ୍ଚିତ ଭାବରେ ସେମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ସେମାନଙ୍କର ଏକ୍ସପୋଜର ବର୍ତ୍ତମାନ ବହୁତ ହାଇ। ଆଗରୁ ଯେତିକି ପ୍ରକାରର ଆମେ ରୋଗ ଦେଖୁଥିଲେ ତା'ର ଏକ୍ସପୋଜର ବହୁତ ଲିମିଟେଡ୍ ଥିଲା, କିଛିଟା ଇନଫେକ୍ସିୟସ୍ ଡିଜିଜ୍ ଥିଲା, କିଛିଟା ମ୍ୟାଲେରିଆ ଭଳି ରୋଗ ଥିଲା। ତ ସେଇ ରୋଗ ଗୁଡ଼ାକୁ ବାଦ ଦେଇଦେବା, ଯଦି ଆମେ ବର୍ତ୍ତମାନ ଏମିତିକା ରୋଗ ଗୁଡ଼ାକ ଆସିଗଲାଣି ଯେଉଁ ଗୁଡ଼ାକର ଏକ୍ସପୋଜର ଆପଣ ପ୍ରତିଦିନ ବାହାରେ ଯେଉଁ ଖାଦ୍ୟ ଖାଉଛନ୍ତି, ଯେଉଁ ପାଣି ପିଉଛନ୍ତି, ଯେଉଁ ପବନ ଆପଣ ନେଉଛନ୍ତି ପ୍ରଶ୍ୱାସରେ ଭିତରକୁ, ସେଇ ଭିତରେ ଯେଉଁ ମାଇକ୍ରୋବାୟୋଲୋଜିକାଲ ଲୋଡ୍ ରହୁଛି ଆପଣଙ୍କ ବଡି ଉପରେ, କିମ୍ବା ପେଷ୍ଟିସାଇଡ୍ସ ଯେଉଁ ଆପଣଙ୍କର ଖାଦ୍ୟରେ ଅଛି ତାହାର ଯେଉଁ ଲୋଡ୍ ରହୁଛି, କିମ୍ବା ଅଲ୍ଟ୍ରାଭାୟୋଲେଟ୍ ରେ ଯେଉଁଟା ସନ୍ରୁ ଆସୁଛି ତାହାର ଯେଉଁ ଲୋଡ୍ ରହୁଛି, ଏଇସବୁର ଲୋଡ୍ ଆପଣଙ୍କ ବଡି ଉପରେ ଏତେ ଅଧିକ ଯେ ସେ ବଡିର ଇମ୍ୟୁନ୍ ସିଷ୍ଟମଟାକୁ ଧୀରେ ଧୀରେ ଡିରେଞ୍ଜ କରିଦେଉଛି। ତା ସହିତ ଯଦି ଆପଣଙ୍କର ଲାଇଫଷ୍ଟାଇଲ୍ ବି ଏରାଟିକ୍ ହେଲା, ଯେମିତିକି ଆମେ ସକାଳର ସୂର୍ଯ୍ୟାଲୋକଟା ପାଇଲେ ନାହିଁ, ଭିଟାମିନ୍ ଡି ଡେଫିସିଏନ୍ସି ହେଲା, ଆପଣଙ୍କର ଖାଦ୍ୟର ଯଦି ସୁଷମ ଖାଦ୍ୟର ବାଲାନ୍ସ ରହିଲା ନାହିଁ, କେବଳ ଜଙ୍କ୍ ଫୁଡ୍ ଖାଇଲେ, ତାହେଲେ ଆପଣଙ୍କର ଭିଟାମିନ୍ ବି କମ୍ପ୍ଲେକ୍ସ ଠାରୁ ଏ ଇ ସି ଏଗୁଡ଼ାକର ଡେଫିସିଏନ୍ସି ହେଲା, ଫଳ ଖାଇଲେ ନାହିଁ, ନେଚୁରାଲ ଖାଦ୍ୟ ଖାଇଲେ ନାହିଁ, ଠିକ୍ ପାଣି ପିଇଲେ ନାହିଁ, ତାହେଲେ ଏ ସବୁଗୁଡ଼ାକର ଲୋଡ୍ ଆପଣଙ୍କ ଦେହ ଭିତରକୁ ଯାଇକି ମଲ୍ଟିପୁଲ ଡିଜିଜେସ୍ କ୍ରିଏଟ୍ କରିବାର ଗୋଟେ ଟେଣ୍ଡେନ୍ସି ଥାଏ। ତ ଯାହା ଯୋଗୁଁ ଆପଣ ଲାଇଫ ସାରା ରୋଗରେ ପୀଡ଼ିତ ହେବାର ବହୁତ ଅଧିକ ଦେଖାଯାଏ, ଏବଂ ସେଇଟା ହିଁ କାରଣ ଯେ ଏବେ ବର୍ତ୍ତମାନ ୟଙ୍ଗ ଏଜ୍ ପିଲାମାନେ 20s ଏବଂ 30s ବି ବର୍ତ୍ତମାନ ଡାଇବେଟିସ୍, ହାଇପରଟେନସନ୍, କାର୍ଡିଓଭାସ୍କୁଲାର ଡିଜିଜ୍

0: ଏଭଳିଆ ରୋଗ ଗୁଡ଼ାକ ଦେଖିବା ପାଇଁ ମିଳୁଛି।
1: ଆଜ୍ଞା ସାର୍, ଯେମିତି ଆମେ ଆଲୋଚନା କଲେ ଯୁବପିଢ଼ିଙ୍କ କଥା, ବର୍ତ୍ତମାନ ଦେଖାଯାଉଛି ଯେ ଶିଶୁମାନଙ୍କ ଠାରେ ମଧ୍ୟ ଡାଇବେଟିସ୍ ପରିଲକ୍ଷିତ ହେଉଛି, ଏହାର ପ୍ରମୁଖ କାରଣ କ'ଣ?
0: ଶିଶୁମାନଙ୍କ ଭିତରେ ଯେଉଁ ଡାଇବେଟିସ୍ଟା ପରିଲକ୍ଷିତ ହେଉଛି ତାକୁ ଟାଇପ୍ 1 ଡାଇବେଟିସ୍ ବୋଲି କୁହାଯାଏ। ଯାହାର ଏକ୍ଚୁଆଲି କାରଣ ହେଉଛି ଦେହ ଭିତରେ ଅଟୋ ଆଣ୍ଟିବଡି, ଆମ ଶରୀର ଭିତରେ ବେଳେବେଳେ କ'ଣ ହୁଏ, କିଛିଟା ରିଏକ୍ସନ୍ ଯୋଗୁରୁ, କିଛିଟା କାରଣ ଯୋଗୁରୁ ଦେହ ଭିତରେ ଯେଉଁ ଅର୍ଗାନ୍ ଅଛି ତାହାରି ବିରୋଧରେ ଗୋଟେ ଗୋଟେ ଆଣ୍ଟିବଡି ତିଆରି ହୁଏ, ଯାହାକୁ ଅଟୋ ଆଣ୍ଟିବଡି କୁହାଯାଏ। ସେଇଟା ବହୁତ ରେୟାର୍ଲି ହୁଏ, କିନ୍ତୁ ଯେତେବେଳେ ବି ହୁଏ ସେ ବହୁତ ମାରାତ୍ମକ ହୁଏ। ତ ସେଇ ପ୍ରକାର ଯେତେବେଳେ ଅଟୋ ଆଣ୍ଟିବଡି ଦେହ ଭିତରେ ତିଆରି ହୁଏ, ସିଏ କ'ଣ କରେ ନା ପାନକ୍ରିଆଜ୍ ଏଗେନ୍ଷ୍ଟରେ ଯେଉଁ ଅଟୋ ଆଣ୍ଟିବଡି ତିଆରି ହୁଏ ସେ ପାନକ୍ରିଆଜ୍ଟାକୁ ନଷ୍ଟ କରିଦିଏ, ତାହାର ବିଟା ସେଲ୍ରୁ ଇନ୍ସୁଲିନ୍ କ୍ଷରଣ ଶକ୍ତିଟା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଏ। ଏଇଟା ସଡନ୍ଲି ଜଣାପଡ଼େ, ହଠାତ୍ରେ ଶିଶୁଟି ଭଲ ଥାଏ ଭଲ ଥାଏ, ହଠାତ୍ରେ ଗୋଟେ ଦିନ ସେ କ୍ରିଟିକାଲ୍ ହେବାକୁ ଆରମ୍ଭ କରେ, ତା'ର ବ୍ରିଦିଂ ଡିଫିକଲ୍ଟି ହୁଏ, ତା'ର ବହୁତ ଗୁଡ଼େ ଆସୋସିଏଟେଡ୍ ସିମ୍ପଟମ୍ ଦେଖାଯାଏ, ବଡି ହିଟ୍ ହୋଇଯିବା, ତାକୁ ଇମିଡିଏଟ୍ଲି ଇନଫେକ୍ସନ୍ ଗୋଟେ ଆସିବା ଯେଉଁଟାକି କ୍ୟୁର୍ ନ ହେବା, ବହୁତ ଜୋରରେ ଫିଭର୍ ହେବା ଯେଉଁଟା କ୍ୟୁର୍ ନ ହେବା, ସୋ ଏମିତି ଅବସ୍ଥା ଆସେ ଯେ ଇମିଡିଏଟ୍ଲି ତାକୁ ହସ୍ପିଟାଲାଇଜ୍ କରିବା ପାଇଁ ପଡ଼େ, ଆଉ ସେଇଠି ଯାଇକି ଡାଇଗ୍ନୋଜ୍ ହୁଏ ଯେ ତା'ର ବ୍ଲଡ୍ ସୁଗର ବହୁତ ହିଁ ବଢ଼ିଯାଇଛି। ସେଇ କଣ୍ଡିସନ୍ରେ ଆମକୁ ଇମିଡିଏଟ୍ଲି ତାକୁ ଫ୍ଲୁଇଡ୍ ଦେଇକି, ଦେହର ଜଳୀୟ ଅଂଶ ବହୁତ କମିଯାଇଥାଏ, ତାକୁ ଫ୍ଲୁଇଡ୍ ରିସୋସିଟେସନ୍ କରିବା ପାଇଁ ପଡ଼େ, ତା ସହିତ ଇନ୍ସୁଲିନ୍ ଷ୍ଟାର୍ଟ କରିବା ପାଇଁ ପଡ଼େ। ଆଉ ସେ ଟାଇପ୍ 1 ଡାଇବେଟିସ୍ ଛୁଆମାନଙ୍କ ପାଇଁ ଇନ୍ସୁଲିନ୍ ଛଡ଼ା ଅନ୍ୟ କୌଣସି ଔଷଧର ଏବେ ପର୍ଯ୍ୟନ୍ତ ଚିକିତ୍ସାର କୌଣସି ପ୍ରଭାବ ନାହିଁ, ତେଣୁ ତାକୁ ଲାଇଫ୍ ଲଙ୍ଗ୍ ଇନ୍ସୁଲିନ୍ ଥେରାପି ଉପରେ ରହିବାକୁ ପଡ଼େ, ଦିନକୁ 3ରୁ 4 ଥର ପ୍ରକାର ନେବା ପଡ଼େ।
1: ସେ ଖାଦ୍ୟ ଶୈଳୀରେ ପରିବର୍ତ୍ତନ, ଯେମିତି କହିଲେ ଖାଦ୍ୟ ଅଭ୍ୟାସ ମଧ୍ୟ ବହୁତ ମାତ୍ରାରେ ପ୍ରଭାବ ପକାଇଥାଏ ଜଣେ ଡାଇବେଟିସ୍ରେ ସଂକ୍ରମିତ ହେବ କି ନାହିଁ, ତ ଖାଦ୍ୟ ଅଭ୍ୟାସ ସେଇଟା କେତେ ମାତ୍ରାରେ ପ୍ରଭାବ ପକାଇଥାଏ?
0: ଖାଦ୍ୟ ବହୁତ ମାତ୍ରାରେ ପ୍ରଭାବ ପକାଇଥାଏ, କାହିଁକି ନା ସେଇଟା ଆମର ପ୍ରତିଦିନର ଗୋଟେ ନିୟମିତ ବ୍ୟବହାରିକ ଜିନିଷ, ଯେଉଁଟା ଆମର ପ୍ରତିଟି ଦେହର ସନ୍ତୁଳନକୁ ମେଣ୍ଟେନ୍ କରିବା ପାଇଁ ତା'ର ଆବଶ୍ୟକତା ରହିଥାଏ। ତ ଆମେ ଯାହା ବି ଖାଦ୍ୟ ଖାଉ ସେଇଟାର ଯଦି ଆମେ ସୁଗରକୁ ନେଇକି ଚିନ୍ତା କରିବା, ଡାଇବେଟିସ୍କୁ ନେଇକି ଚିନ୍ତା କରିବା, ତାହେଲେ ଗୋଟେ ଇଣ୍ଡେକ୍ସ ଅଛି ଯାହାକୁ ଗ୍ଲାଇସେମିକ୍ ଇଣ୍ଡେକ୍ସ ବୋଲି କୁହାଯାଏ। ତ ପ୍ରତ୍ୟେକ ଖାଦ୍ୟକୁ 3ଟା କାଟେଗୋରି ଭିତରେ ଡିଭାଇଡ୍ କରାହେଇଛି, ହାଇ ଗ୍ଲାଇସେମିକ୍ ଇଣ୍ଡେକ୍ସ ଖାଦ୍ୟ, ମିଡିୟମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଖାଦ୍ୟ ଏବଂ ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ ଖାଦ୍ୟ। ତା ମାନେ କ'ଣ ନା ଯେଉଁ ଖାଦ୍ୟ ଖାଇଲେ ଆପଣଙ୍କର ବ୍ଲଡ୍ ଗ୍ଲୁକୋଜ୍ ବହୁତ ଅଧିକ ବଢ଼ିବାର ଚାନ୍ସ ଅଛି ତାକୁ କୁହାଯାଏ ହାଇ ଗ୍ଲାଇସେମିକ୍ ଇଣ୍ଡେକ୍ସ ଖାଦ୍ୟ। ତ ଯେଉଁ ଭିତରେ କି ଆପଣଙ୍କର ଯାହା ସବୁ ସୁଇଟ୍ସ ଅଛି, ମିଠା ହେଲା, ଚକୋଲେଟ୍ ହେଲା, ଆଇସ୍କ୍ରିମ୍ ହେଲା, କୋଲ୍ଡ ଡ୍ରିଙ୍କ୍ସ ହେଲା, ତ ଯେଉଁଗୁଡ଼ାକରେ ବହୁତ ହେଭିଲି ଆପଣଙ୍କର ସୁଗର କଣ୍ଟେଣ୍ଟ ଅଛି ସେଇଗୁଡ଼ାକ ସେଇ ଭିତରେ ଆସେ, ଚକୋଲେଟ୍ସ ହେଲା, ମହୁ ହେଲା, ଗୁଡ଼ ହେଲା, ତ ସେଗୁଡ଼ାକ ଇମିଡିଏଟ୍ଲି ଯାଇକି ଆପଣଙ୍କ ସୁଗର ସ୍ପାଇକ୍ଟାକୁ ବହୁତ ବଢ଼ାଇ ଦିଏ। ତା ବାଦେ ମିଡିୟମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଯେଉଁଥିରେ ଆପଣଙ୍କର ମିଡିୟମ୍ ରେଞ୍ଜରେ ବଢ଼େ ଆପଣଙ୍କର ବ୍ଲଡ୍ ସୁଗରଟା, ଏବଂ ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯାହା ଭିତରେ ଆପଣଙ୍କର ଗ୍ରୀନ୍ ଭେଜିଟେବଲ୍ସ ହେଲା, ସାଇଟ୍ରସ୍ ଫ୍ରୁଟ୍ ହେଲା, ତ ପ୍ରୋଟିନ୍ ଜିନିଷ ଖାଦ୍ୟ ଗୁଡ଼ାକ ହେଲା, ଏଗୁଡ଼ାକ ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସରେ ଆସେ ଯେଉଁଗୁଡ଼ାକ ଆପଣଙ୍କର ସୁଗରଟାକୁ ବହୁତ ଅଧିକ ବଢ଼ିବା ପାଇଁ ଦିଏ ନାହିଁ। ତ ଆମେ ସବୁବେଳେ କାଟେଗୋରିକାଲି ଜାଣିବା ଜରୁରୀ ଯେ କେଉଁ ଖାଦ୍ୟରେ ଆମର ସୁଗର ବହୁତ ବଢ଼ୁଛି, ତାକୁ ନିୟମିତ ଭାବରେ ଆମେ କମ୍ ଖାଇବା ବହୁତ ଆବଶ୍ୟକ।
1: ସାର୍, ଫଳରେ ମଧ୍ୟ କିଛିଟା ବାରଣ କରାଯାଏ ଯେ ଡାଇବେଟିସ୍ ପେସେଣ୍ଟ ଏଇ ଫଳ ଖାଇବା ଉଚିତ, ଏଇ ଫଳ ଖାଇବା ଉଚିତ ନୁହେଁ, ଆପଣ କ'ଣ କହିବେ?
0: ଫଳ ବିଷୟରେ କହିବାକୁ ଗଲେ ଗୋଟିଏ ଜିନିଷ ନିଶ୍ଚିତ ଭାବରେ ଜାଣି ରଖିବା ଜରୁରୀ ଯେ ଫଳଟି ପ୍ରକୃତିରୁ ଆସିଛି, ତା ଭିତରେ ଯେଉଁ ଗ୍ଲୁକୋଜ୍ଟା ଅଛି ସେଇଟା ଫ୍ରୁକ୍ଟୋଜ୍ ରୂପରେ ଅଛି, ତ ଫ୍ରୁକ୍ଟୋଜ୍ଟା ଆମ ସ୍ୱାସ୍ଥ୍ୟ ପାଇଁ ସେତେ ଅଧିକ କ୍ଷତିକାରକ ନୁହେଁ। କିନ୍ତୁ ଯେମିତି କହିଲି ମୁଁ ଯେ ଗ୍ଲାଇସେମିକ୍ ଇଣ୍ଡେକ୍ସ ହିସାବରେ ଡିଭାଇଡ୍ କରାହେଇଛି, ସେମିତି ଫଳଗୁଡ଼ାକର ବି ଆପଣଙ୍କର ଡିଭିଜନ୍ ଅଛି, ଯେମିତିକି ଡାଇବେଟିସ୍ ଯେଉଁମାନଙ୍କର ଅଛି ସେମାନଙ୍କ ପାଇଁ ସବୁଠାରୁ ସେଫ୍ ଫଳ ହିସାବରେ ଆମେ ନେଉଛୁ ସବୁ ସାଇଟ୍ରସ୍ ଫ୍ରୁଟ୍, ଯେଉଁଥିରେ ଆପଣଙ୍କର କମଳା ହେଲା, ସପୁରି ପଣସ ହେଲା, ଲେମ୍ବୁ ହେଲା, ଏଇ କାଟେଗୋରିରେ ଆସୁଛି, ବତେଇ ହେଲା, ମୌସୁମୀ ହେଲା, ସେଇ ଫଳ ଗୁଡ଼ାକ ଆରାମସେ ଯଥେଷ୍ଟ ପରିମାଣରେ ଖାଇପାରିବେ। ଏପୁଲ୍ ହେଲା କି ଆପଣଙ୍କର ତରଭୁଜ ହେଲା, ଏଇ ଫଳ ଗୁଡ଼ାକ ଆପଣ ଆରାମସେ ଖାଇପାରିବେ। ତା ଉପରକୁ ଯଦି ଯିବେ ଆପଣ ମିଡିୟମ୍ ଗ୍ଲାଇସେମିକ୍ ଲୋଡ଼କୁ, ତାହେଲେ ଆପଣଙ୍କର କଦଳୀ ହେଲା, ଅଙ୍ଗୁର ହେଲା, ଏଗୁଡ଼ାକ ଆସିବ। ତାପରେ ଯଦି ଆଉ ଟିକେ ଉପରକୁ ଯିବେ ଯେଉଁଟାକି ବହୁତ ଅଧିକ ଆପଣଙ୍କୁ ହାର୍ମ କରିପାରେ, ସେଇ ଭିତରେ ଆପଣଙ୍କର ଆମ୍ବ ହେଲା, ତାପରେ ସପେଟା ହେଲା, ଏବଂ ସୀତାଫଳ ବା ଆତ, ଯେଉଁଗୁଡ଼ାକରେ ଗ୍ଲାଇସେମିକ୍ ଲୋଡ଼ ଟିକେ ଅଧିକ, ତ ସେଇ ଫଳ ଗୁଡ଼ାକୁ ଆମେ ଟିକେ ଏଭଏଡ୍ କରିବା ପାଇଁ କହୁ। କିନ୍ତୁ ହୋଲ୍ରେ ଦେଖିବାକୁ ଗଲେ ଜଣେ ସାଧାରଣ ବ୍ୟକ୍ତି ପାଇଁ ଫଳ ଖାଇବା ପ୍ରତିଦିନ ନିହାତି ଜରୁରୀ, ଏବଂ ଡାଇବେଟିସ୍ ବ୍ୟକ୍ତି ପାଇଁ ତାଙ୍କ ପାଇଁ ଯେଉଁ ଫଳ ସେଫ୍, ସେଭଳିଆ ପ୍ରତ୍ୟେକ ଦିନ ଗୋଟିଏ ଫଳ ଖାଇବା ନିହାତି ଜରୁରୀ।
1: ସେ ନିଦ୍ରାହୀନତା ଯୋଗୁଁ ମଧ୍ୟ ବିଭିନ୍ନ ପ୍ରକାର ରୋଗ ଆସିଥାଏ, ଆଉ ନିଦ୍ରାହୀନତା ଯୋଗୁଁ ଡାଇବେଟିସ୍ ମଧ୍ୟ ଆସିଥାଏ, ତ ନିଦ୍ରାହୀନତା କିଭଳି ଭାବରେ ପ୍ରଭାବ ପକାଇଥାଏ ଡାଇବେଟିସ୍ ରୋଗୀଙ୍କୁ?
0: ନିଦ୍ରାଟା ଆମର ଜୀବନର ଗୋଟେ ଅବିଚ୍ଛିନ୍ନ ଅଙ୍ଗ, ଯଦି ଆମେ ଧରିବା ଶରୀରଟିକୁ ଗୋଟେ ମେସିନ୍ ଭଳିଆ, ତାହେଲେ ତାର ରେଷ୍ଟ ପିରିୟଡ଼ଟା ହେଉଛି ନିଦ୍ରା, ଯେଉଁ ସମୟରେ କି ଆମର ଦେହର ସବୁ ଅର୍ଗାନ୍ ଗୁଡ଼ିକର ବାଲାନ୍ସ ମେଣ୍ଟେନ୍ କରିବା ପାଇଁ ବଡିର ମେକାନିଜମ୍ ଗୁଡ଼ାକ କାମ କରେ। ତା ସହିତ ଆମର

0: ନିଜର ରିଭାଇଟାଲାଇଜେସନ୍, ଯେଉଁ ସମୟରେ ଆମର ଉର୍ଜାଟାକୁ ଆଉ ଥରେ କେମିତି ଦିନସାରାର ଥକାନ ପରେ ଦେହଟାକୁ ପୁଣି ତା ପରଦିନ ପାଇଁ ତିଆରି କରିବ, ସେଇଟା ସେଇ ସ୍ଲିପ୍ ଭିତରେ ହିଁ ହୁଏ। ତେଣୁ ସ୍ଲିପ୍ଟା ଆମର ବଡିର ସମ୍ପୂର୍ଣ୍ଣ ରିପେୟାର ଆଉ ରିଭାଇଟାଲାଇଜେସନ୍ ପାଇଁ ନିହାତି ଜରୁରୀ। ଯଦି ସେ ସ୍ଲିପ୍ଟା ଠିକ୍ ଭାବରେ ନ ହୋଇପାରିଲା, ତାହେଲେ ଆମର ବଡିର ସର୍କାଡିଆନ୍ ରିଦମ୍ ଯେଉଁଟା ଥାଏ ସେଇଟା ଡିଷ୍ଟର୍ବାନ୍ସ ହେଇଯାଏ, ତା ଯୋଗୁଁ ହର୍ମୋନ୍ ଲେଭେଲ୍ ଗୁଡ଼ାକ ବହୁତ ଭାବରେ ଏଫେକ୍ଟ ହୁଏ, ଆପଣଙ୍କର ମେଣ୍ଟାଲ୍ ବାଲାନ୍ସ ସେଇଥିରେ ହରାଇବା ବହୁତ ସାଧାରଣ ଦେଖିବା, ତା ସହିତ ଏଙ୍ଗଜାଇଟି ଏବଂ ଷ୍ଟ୍ରେସ୍ ରିଲେଟେଡ୍ ଇଫେକ୍ଟ ବହୁତ ଅଧିକ ଆସିଯାଏ, କର୍ଟିସଲ୍ ସିକ୍ରେସନ୍ ବହୁତ ବଢ଼ିଯାଏ। ଏହିସବୁ କାରଣ ଯୋଗୁଁ ଆପଣଙ୍କର ଡାଇବେଟିସ୍ ହେବାର ଚାନ୍ସଟି ବହୁ ଗୁଣ ହେଇଯାଏ ଯଦି ଆପଣଙ୍କର ନିଦ୍ରା ଠିକ୍ରେ ନ ପାଉଛନ୍ତି।
1: ସାର୍, ଇନ୍ସୁଲିନ୍ ଆଉ ଟାବ୍ଲେଟ୍, ଏଇ ଦୁଇଟା ଭିତରେ ପାର୍ଥକ୍ୟ କ'ଣ?
0: ଇନ୍ସୁଲିନ୍ ଆଉ ଟାବ୍ଲେଟ୍ ଭିତରେ ପାର୍ଥକ୍ୟ ହେଉଛି ଯେ ଯାହା ଦେହରେ ଇନ୍ସୁଲିନ୍ ମୋଟେ ନାହିଁ କିମ୍ବା ଅଛି କିନ୍ତୁ କୌଣସି ପ୍ରକାରରେ ବି ଚେଷ୍ଟା କଲେ ସେ କାମ କରୁନାହିଁ, ସେଇ ଲୋକଗୁଡ଼ାକୁ ଇନ୍ସୁଲିନ୍ ହିଁ ଦେବାକୁ ପଡ଼େ ବାହାରୁ ବି। କିନ୍ତୁ ଯେଉଁମାନଙ୍କ ଦେହରେ ଇନ୍ସୁଲିନ୍ ଅଛି ଏବଂ କିଛିଟା କାମ କରୁଛି, ସେମାନଙ୍କୁ ଟାବ୍ଲେଟ୍ ଦେଇକି ଆମେ କଣ୍ଟ୍ରୋଲ୍ କରିପାରୁ। ତା ଉପରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଜାଣି ରଖିବା ଜରୁରୀ କଥାଟେ ଯେ ମେଡିସିନ୍ ଯାହା ବି ଆମେ ଦେଉଛୁ ତାର 4-5 ଡିଫରେଣ୍ଟ ମେକାନିଜମ୍ ଅଛି। ସେଟା କ'ଣ ନା, ଗୋଟେ ଗ୍ରୁପ୍ ଅଫ୍ ମେଡିସିନ୍ ଅଛି ଯାହାର କାମ ହେଉଛି ସେ ଇନ୍ସୁଲିନ୍ ଭିତରେ ଯେଉଁ ବିଟା ସେଲ୍ ଅଛି ତାକୁ ଚିପୁଡ଼ିକି ଇନ୍ସୁଲିନ୍ଟାକୁ ବାହାର କରିବ ଏବଂ ତାକୁ ବ୍ଲଡ୍ ଭିତରକୁ ନେଇକି ତାର କାମ କରାଇବ। ଦ୍ୱିତୀୟଟି ଅଛି ଆପଣଙ୍କ ଶରୀରରେ ଇନ୍ସୁଲିନ୍ ଯୋଗୁଁ ଯେଉଁ ରେଜିଷ୍ଟାନ୍ସ ଡେଭଲପ୍ କରିଛି ବଡିର ତାକୁ କମ୍ କରିବ। ତୃତୀୟଟି ଅଛି ଯେଉଁଟା ଆପଣଙ୍କର ଖାଦ୍ୟ ଖାଇବାର ଯେଉଁ ଲାଳସଟା ଅଛି ତାକୁ ସିଏ ରିଡ୍ୟୁସ୍ କରିବ। ଚତୁର୍ଥ ଅଛି ଗୋଟିଏ ଯିଏକି ଆପଣଙ୍କର ଯାହା ବି ଏକ୍ସଟ୍ରା ଗ୍ଲୁକୋଜ୍ ବ୍ଲଡ୍ ଭିତରେ ଆସୁଛି ତାକୁ କିଡ୍ନି ଥ୍ରୁରୁ ବାହାର କରିଦେବ, ୟୁରିନ୍ ଥ୍ରୁରୁ ବାହାର କରିଦେବ। ତ ଏମିତି ବହୁତ ଗୁଡ଼ାଏ ମେକାନିଜମ୍ ଅଛି ଯେଉଁଥିରେ ଆମେ ଟାବ୍ଲେଟ୍ ଗୁଡ଼ାକ ୟୁଜ୍ କରୁ। ଯାହାର ଯେମିତି ପ୍ରକାର ଟାବ୍ଲେଟ୍ ଦରକାର, ଯେଉଁ ରୋଗୀର ଯେଉଁ ପ୍ରକାର ଡେଫିସିଏନ୍ସିଟା ଅଧିକ ପାଉଛୁ ସେଇ ହିସାବରେ ଆମେ ମେଡିସିନ୍କୁ, ଇଭେନ୍ ଏମିତି ବି ମେଡିସିନ୍ ଅଛି ଯେଉଁଟା ଆପଣଙ୍କର ଗ୍ଲୁକୋଜ୍ ବି କଣ୍ଟ୍ରୋଲ୍ କରିବ, ଆପଣଙ୍କର ୱେଟ୍ ରିଡକ୍ସନ୍ରେ ବି ସାହାଯ୍ୟ କରିବ ଓଜନ କମେଇବାରେ। କିନ୍ତୁ ଯଦି ଆପଣଙ୍କର ଏଇ ମେଡିସିନ୍ ଗୁଡ଼ାକ ଏମିତି ଷ୍ଟେଜ୍ରେ ଆପଣ ପହଞ୍ଚିଲେଣି ଯେଉଁଠି ଆପଣଙ୍କର ମେଡିସିନ୍ କାମ କରିବ ନାହିଁ, କିମ୍ବା ଆପଣଙ୍କର ଲଙ୍ଗ୍ ଟର୍ମ ଡାଇବେଟିସ୍ ହେଇଗଲାଣି, 20-25 ହେଲାଣି, ବର୍ତ୍ତମାନ ବହୁତ ମେଡିସିନ୍ର ବହୁତ ହାଇ ଡୋଜ୍ରେ ଚାଲିଛନ୍ତି, ବହୁତ ଗୁଡ଼ାଏ କମ୍ପ୍ଲିକେସନ୍ ଆପଣଙ୍କର ଷ୍ଟାର୍ଟ ହେଇଗଲାଣି, କିମ୍ବା ଆପଣଙ୍କର ଗେଷ୍ଟେସନାଲ୍ ଡାଇବେଟିସ୍ କି ଟାଇପ୍ 1 ଡାଇବେଟିସ୍ ଅଛନ୍ତି, ଏହି କ୍ଷେତ୍ରରେ ଆମକୁ ଇନ୍ସୁଲିନ୍ ହିଁ ଦେବା ପାଇଁ ପଡ଼େ। କାହିଁକି ନା ଇନ୍ସୁଲିନ୍ ବିନା ଅନ୍ୟ କୌଣସି ମାଧ୍ୟମରେ ଏହିସବୁ ପରିସ୍ଥିତିରେ ଚିକିତ୍ସା କରିବା ସମ୍ଭବପର ହେଇନଥାଏ।
1: ସାର୍, ଡାଇବେଟିସ୍ ହେଲା ମାନେ ଜଣେ ରୋଗୀ ମାନସିକ ଭାବରେ ମଧ୍ୟ ଭାଙ୍ଗି ଯାଇଥାଏ ଯେ ଏଇଟା ହିଁ ମୋର ଶେଷ ଲାଇଫ୍ ଟାଇମ୍, ମୋତେ ମେଡିସିନ୍ ଖାଇବାକୁ ପଡିବ କି ଇନ୍ସୁଲିନ୍ରେ ବଞ୍ଚିବାକୁ ପଡିବ। ତ ମାନସିକ ଚାପ ବା ଯୋଉ ସ୍ଟ୍ରେସ୍ କେତେ ମାତ୍ରାରେ ପ୍ରଭାବ ପକାଇଥାଏ?
0: ନିହାତି ଡାଇବେଟିସ୍ ଯାହା ପାଖରେ ମାନେ ଯାହାକୁ ବି ହେଇଛି ତାଙ୍କ ଉପରେ ବି ଏବଂ ତାଙ୍କ ପରିବାର ଉପରେ ବି ଗୋଟେ ବହୁତ ବଡ଼ ବର୍ଡ଼ନ୍ ବୋଲି କହିଲେ ତାହା ଅତ୍ୟୁକ୍ତି ହେବ ନାହିଁ। କାହିଁକି ନା ଆପଣଙ୍କର ଡାଇବେଟିସ୍ ଥରେ ହେଲେ ଲୋକମାନେ ଡରିଯାଆନ୍ତି ଯେ ମୁଁ ଆଉ ଏଥର କିଛି ଖାଇପାରିବିନି, ଏଥର ମୁଁ ଆଉ କୌଣସି ଫ୍ରିଡମ୍ ନାହିଁ ମୋର, କିମ୍ବା ଫାଇନାନ୍ସିଆଲ ବି ଯେ ବହୁତ ଗୁଡ଼ାଏ ଖର୍ଚ୍ଚ ହେବ ମୁଁ ସେଇଟା କରିପାରିବି କି। କିନ୍ତୁ ଏତିକି ଧ୍ୟାନ ରଖିବା ବହୁତ ଜରୁରୀ ଯେ ଏଇଗୁଡ଼ାକ ଆଗରୁ ଥିଲା ଯେତେବେଳେ ଡାଇବେଟିସ୍ ଗୋଟେ ଅନ୍କ୍ୟୁରେବଲ୍ ଡିଜିଜ୍ ବୋଲିକି ଥିଲା। ତ ଥରେ ଡାଇବେଟିସ୍ ହେଲା ମାନେ ଆପଣ ଆଉ କ୍ୟୁର୍ ହେଇପାରିବେ ନାହିଁ। ବର୍ତ୍ତମାନ ଟାଇପ୍ 2 ଡାଇବେଟିସ୍ ଆଉ ଅନ୍କ୍ୟୁରେବଲ୍ ଡିଜିଜ୍ ଗ୍ରୁପ୍ରେ ନାହିଁ, ତାକୁ ଆମେ ନିଶ୍ଚିତ ଭାବରେ ପ୍ରିଭେଣ୍ଟ ବି କରିପାରୁଛନ୍ତି ଆଉ କ୍ୟୁର୍ ବି କରିପାରୁଛନ୍ତି। ତେଣୁ ଲୋକଙ୍କ ଉପରେ ଯେଉଁ ମାନସିକ ଚାପଟା ଅଛି ସେ ଥଟ୍ ପ୍ରୋସେସ୍ଟାକୁ ଚେଞ୍ଜ କରିବା ପାଇଁ ତାଙ୍କ ଭିତରେ ପ୍ରପର୍ ନଲେଜ୍ ଆଉ ଟ୍ରୁ ଆୱେର୍ନେସ୍ ଏ ଦୁଇଟା କ୍ରିଏଟ୍ କରିବା ବହୁତ ଜରୁରୀ ଯେ ଡାଇବେଟିସ୍ ଥରେ ହେଲା ମାନେ ସବୁଦିନ ରହିବ ଏଇଟା ଗୋଟେ ଭୁଲ ତଥ୍ୟ, ସେମିତି କିଛି ନାହିଁ। ଆମେ ତାକୁ ରିଭର୍ସାଲ୍ ନିଶ୍ଚିତ ଭାବରେ କରିପାରିବା। ଥରେ ମେଡିସିନ୍ ଷ୍ଟାର୍ଟ ହେଲେ କିମ୍ବା ଇନ୍ସୁଲିନ୍ ଷ୍ଟାର୍ଟ ହେଲେ ଜୀବନସାରା ଚାଲିବ ସେଇଟା ବି ଗୋଟେ ମିଥ୍, ସେଟାକୁ ବି ଆମେ ନିଶ୍ଚିତ ଭାବରେ କ୍ୟୁର୍ କରିକି ଡାଇବେଟିସ୍ ବନ୍ଦ କରିପାରୁଛନ୍ତି। ବହୁତ ଲୋକଙ୍କର ମେଡିସିନ୍ କିମ୍ବା ଇନ୍ସୁଲିନ୍ ବନ୍ଦ ହେଇପାରୁଛି। ଖାଦ୍ୟ ଉପରେ ବହୁତ ଗୁଡ଼ାଏ ମିସ୍କନସେପ୍ସନ୍ ରହୁଛି ଯେ ଆମେ ଏଥର କିଛି ଖାଇପାରିବୁ ନାହିଁ, ସେଟା ବି ଗୋଟେ ଭୁଲ ଧାରଣା। ବହୁତ ଲିମିଟେଡ୍ ଫୁଡ୍ ଅଛି ଯେଉଁଟାକି ଡାଇବେଟିସ୍ରେ ମନା କରାହୁଏ, ଆଉ ସେ ଭିତରେ ଇମ୍ପୋର୍ଟାଣ୍ଟ କଥା ହେଉଛି ଯେ ଯେଉଁ ଖାଦ୍ୟଟି ଡାଇବେଟିସ୍ ରୋଗୀକୁ ଖାଇବା ପାଇଁ ମନା କରାହୁଏ ସେ ଖାଦ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏଭଏଡ୍ କରିବା ନିହାତି ଜରୁରୀ। ତ ସେଟା କେବଳ ଡାଇବେଟିସ୍ ରୋଗୀଙ୍କ ପାଇଁ ନୁହେଁ, ସାରା ସମାଜ ପାଇଁ ସେଟା ଏଭଏଡ୍ କରିବା ଜରୁରୀ, ପ୍ରିଭେଣ୍ଟ କରିବା ପାଇଁ ଆଗକୁ ଯେକୌଣସି ଗୋଟେ କ୍ରୋନିକ୍ ରୋଗକୁ।
1: ନିଶ୍ଚିତ ଭାବରେ ଯଦି ଡାଇବେଟିସ୍ ଜନିତ କୌଣସି ବି ସମସ୍ୟା ସାମ୍ନାକୁ ଆସୁଛି ବା ଆମେ ଡାଇବେଟିସ୍ରେ ଆକ୍ରାନ୍ତିତ ହୋଇଛେ, ତେବେ ବିଶେଷଜ୍ଞଙ୍କ ପାଖକୁ ଯିବା ଏବଂ ତାଙ୍କର ପରାମର୍ଶ ଅନୁଯାୟୀ ଚିକିତ୍ସା ପଦ୍ଧତି ଗ୍ରହଣ କରିବା। ସାର୍, ଆପଣ ଯେମିତି ପରିବାର କଥା କହିଲେ, ପରିବାରର ଭୂମିକା କିପରି ରହୁଛି ଜଣେ ରୋଗୀକୁ ଯିଏକି ଡାଇବେଟିସ୍ରେ ପୀଡ଼ିତ ଅଛନ୍ତି, ସେ ସ୍ଥାନରେ ଗୋଟେ ପରିବାରର ଭୂମିକା କ'ଣ?
0: ପରିବାରର ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ବିଶେଷ କରିକି ଲାଇଫ୍ ପାର୍ଟନର ଯିଏ ଅଛନ୍ତି ତାଙ୍କର ବହୁତ ବଡ଼ ଭୂମିକା ଅଛି। ସିଏ ଯେହେତୁ ଆର ପାର୍ଟନରଟିର ପ୍ରତ୍ୟେକ ଦୁର୍ବଳତା ତାଙ୍କର ଶକ୍ତି ସେ ସବୁଗୁଡ଼ାକ ଜାଣନ୍ତି, ତେଣୁ ସିଏ ତାଙ୍କର ଗୋଟେ ସାହାରା ହେଇ ଠିଆ ହେବା ସେଇ ସମୟରେ ଜରୁରୀ ଯେ ଡାଇବେଟିସ୍ ଯଦି ହେଲା ଆମେ ନିଶ୍ଚିତ ଭାବରେ ତାର ମୁକାବିଲା କରିବା, ତାକୁ ଠିକ୍ ସମୟରେ ଆମେ ଟ୍ରିଟମେଣ୍ଟ କରିବା, ନିଜର ଲାଇଫ୍ଷ୍ଟାଇଲ୍ଟାକୁ ଚେଞ୍ଜ କରିବା, ଯେଉଁଥିରେ ମୁଁ ତୁମକୁ ହେଲ୍ପ କରିବି। ଆଉ ତା ସହିତ ପରିବାରର ଅନ୍ୟ ସଦସ୍ୟମାନଙ୍କର ବି ରୋଲ୍ ବହୁତ ଅଧିକ ଅଛି, କାହିଁକି

0: କିନା ଯଦି ଜଣେ ଘରର ଡାଇବେଟିସରେ ଆକ୍ରାନ୍ତ ହେଲା, ତାକୁ ନିଶ୍ଚିତ ଭାବରେ ମୋରାଲ ସପୋର୍ଟ ଦରକାର ପଡ଼େ ଏବଂ ଫାଇନାନ୍ସିଆଲ ସପୋର୍ଟ ବି ଦରକାର ପଡ଼େ। ତେଣୁ ସମସ୍ତେ ଯଦି ସାଥୀ ହୋଇ ଠିଆ ହୁଅନ୍ତି, ତାହେଲେ ନିଶ୍ଚିତ ଭାବରେ ଯେତେ ବଡ଼ ଅସୁବିଧା ଆସିଲେ ବି ସେ ସାମ୍ନାକୁ ସେଟା ଅତି ଛୋଟ ହେଇଯାଏ ତା ସାମ୍ନାରେ।
1: ତେବେ ସେ ଡାଇବେଟିସକୁ ଆମେ ସମ୍ପୂର୍ଣ୍ଣ ଆରୋଗ୍ୟ କରିପାରିବା ନା କେବଳ ନିୟନ୍ତ୍ରଣ ହିଁ କରିପାରିବା?
0: ଡାଇବେଟିସକୁ ବର୍ତ୍ତମାନ ଆମେ ସମ୍ପୂର୍ଣ୍ଣ ଆରୋଗ୍ୟ କରିବାରେ ସମ୍ପୂର୍ଣ୍ଣ ଭାବରେ ସକ୍ଷମ ଏବଂ ସେଇଟା ଅଧିକ କଷ୍ଟ ସାଧ୍ୟ ବି ନୁହେଁ। ଆମର ପ୍ରତିଦିନର କିଛିଟା ଭଲ ଅଭ୍ୟାସ ରଖିବା, ନିଜର ବହୁତ ଗୁଡ଼େ ଏରାଟିକ ଅଭ୍ୟାସକୁ ପରିବର୍ତ୍ତନ କରିବା, କିଛିଟା ଲାଇଫ ଷ୍ଟାଇଲ ଚେଞ୍ଜେସ୍ କରିବା, ନିଜର ଖାଦ୍ୟରେ କିଛିଟା ପରିବର୍ତ୍ତନ କରିବା, ଏତିକି ଫଳରେ ଆମେ ବହୁତ ଗୁଡ଼େ ପେସେଣ୍ଟଙ୍କର ଡାଇବେଟିସକୁ କମ୍ପ୍ଲିଟଲି ରିଭର୍ସ କରିପାରିଛୁ ସକ୍ସେସଫୁଲି।
1: ଡାଇବେଟିସ ରୋଗୀଙ୍କ ପାଇଁ ଆପଣ କ'ଣ କହିବେ ଯେ ସେମାନେ କେତେ ମାସ ଅନ୍ତରରେ ଡାକ୍ତରଙ୍କର ପରାମର୍ଶ ନେବା ଉଚିତ?
0: ଡାଇବେଟିସ ରୋଗୀ ପ୍ରକୃତରେ କହିବାକୁ ଯଦି ଆମେ ଯିବା, ତାହେଲେ ଜଣେ ଯଦି ସାଧାରଣ ଡାଇବେଟିସ ରୋଗୀ ନୂଆରେ ଡିଟେକ୍ଟ ହେଇଛି, ତାଙ୍କର କୌଣସି କମ୍ପ୍ଲିକେସନ୍ସ ନାହିଁ, ତାହେଲେ ସିଏ ଅନ୍ତତଃ 3-4 ମାସ ଗ୍ୟାପ୍ରେ ଯାଇକି ନିଜର କନସଲଟେସନ୍ କରାଇପାରିବେ ଡାକ୍ତରଙ୍କ ପାଖରେ। କିନ୍ତୁ ଯେଉଁମାନେ ଡାଇବେଟିସରେ ବହୁତ ଲଙ୍ଗ୍ ଟର୍ମ ଆକ୍ରାନ୍ତ ଅଛନ୍ତି, ଯେଉଁମାନଙ୍କ ଦେହରେ ମଲ୍ଟିପୁଲ କମ୍ପ୍ଲିକେସନ୍ସ ଅଛି, ନେଫ୍ରୋପାଥି, ରେଟିନୋପାଥି କିମ୍ବା ନ୍ୟୁରୋପାଥି ଭଳି ଡିଜିଜ୍ରେ କିମ୍ବା କାର୍ଡିଓଭାସ୍କୁଲାର ଡିଜିଜ୍ରେ ଆକ୍ରାନ୍ତ ଅଛନ୍ତି, ସେମାନଙ୍କୁ ଆଉ ଟିକେ ରେଗୁଲାର ଭିଜିଟ୍ରେ ଯିବା ପାଇଁ ପଡ଼େ। କାହିଁକିନା ଡାକ୍ତରଙ୍କ ପାଖକୁ ଯିବାର ମହତ୍ତ୍ୱ ଏଇଟା ନଥାଏ ଯେ ଆପଣ କେବଳ ଡାଇବେଟିସଟାକୁ କଣ୍ଟ୍ରୋଲ କରିବେ କିମ୍ବା ଅନ୍ୟ ଡିଜିଜ୍କୁ ଟ୍ରିଟ୍ କରିବେ। ଡାକ୍ତରଙ୍କ ପାଖକୁ ଗଲେ ତାଙ୍କ ପାଖରୁ ଯେଉଁ ପରାମର୍ଶ କିମ୍ବା ତାଙ୍କ ପାଖରୁ ଯେଉଁ ଗାଇଡ୍ଲାଇନ୍ଟା ଆପଣଙ୍କୁ ମିଳେ, ସିଏ ଆପଣଙ୍କ ଭିତରେ ଗୋଟେ ଉର୍ଜା ସୃଷ୍ଟି କରେ, ଯେଉଁ ଫଳରେ ଆପଣ କିଛି ଦିନ ପର୍ଯ୍ୟନ୍ତ ଦେଖିବେ ଡାକ୍ତରଙ୍କ ପାଖରୁ ଫେରିବା ପରେ ପେସେଣ୍ଟ ମାନେ ଟିକେ ଭଲ କଣ୍ଟ୍ରୋଲରେ ରୁହନ୍ତି। ମିଳୁଥିବା ଜିନିଷ ବି ତାକୁ ସେମାନେ ମନା କରନ୍ତି, ଖାଆନ୍ତି ନାହିଁ। କିଏ ଗୋଟେ କପେ ଚାହାଟେ ଦେଲା, ଚିନି ପଡ଼ିଥିବ ସେଥିରେ, ସେ ତାକୁ ଏଭଏଡ କରନ୍ତି। କିନ୍ତୁ ଯେତେବେଳେ ସେ ଏଫେକ୍ଟଟା ସରି ସରି ଆସେ କାଉନସେଲିଂର, ଅଟୋମେଟିକାଲି ସେଟା ଡାଇଲ୍ୟୁଟ୍ ହେଇଯାଏ ଏବଂ ସେମାନଙ୍କର ଏରାଟିକ୍ ହେବିଟ୍ ପୁଣି ଥରେ ଷ୍ଟାର୍ଟ ହେଇଯାଏ। ତେଣୁ ଆପଣଙ୍କୁ କଣ୍ଟିନ୍ୟୁଅସ୍ ସେଇ ଉର୍ଜାଟାକୁ ନିଜ ଭିତରେ ମେଣ୍ଟେନ୍ କରିବା ପାଇଁ କନସଲଟେସନ ଆକ୍ଚୁଆଲି ସେଠି ଜରୁରୀ।
1: ନିଶ୍ଚିତ ଭାବରେ ସନ୍ତୁଳିତ ତଥା ସୁଷମ ଖାଦ୍ୟ ଖାଇବା ଏବଂ ଠିକ୍ ମାତ୍ରାରେ ନିଦ୍ରା ଯିବା ସହିତ ଶାରୀରିକ ବ୍ୟାୟାମ ମଧ୍ୟ କରିବା ଆମକୁ ସୁସ୍ଥ ରଖିପାରିବ, ଡାଇବେଟିସ ଠାରୁ ଦୂରେଇ ରଖିପାରିବ। ସେ ଛୋଟ ଛୋଟ କଥା କହିଲେ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆପଣ ଦୃଷ୍ଟି ଦେଲେ। ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ, ଆପଣଙ୍କର ବହୁମୂଲ୍ୟ ସମୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।
1: ନିରାମୟ କାର୍ଯ୍ୟକ୍ରମରେ ଜାଣିବା ସ୍ୱାସ୍ଥ୍ୟ ସମାଚାର। ଶ୍ରୋତା ବନ୍ଧୁ, ପରସ୍ପରକୁ ନେଇ ଆଲୋଚନା କରିବାକୁ ଭଲ ପାଆନ୍ତି ମହିଳା, ହେଲେ ନିଜ ବିଷୟରେ କୌଣସି ନକାରାତ୍ମକ ଆଲୋଚନାକୁ ଗ୍ରହଣ କରିପାରନ୍ତି ନାହିଁ। ଏସବୁ କଥା ବାରମ୍ବାର ମନକୁ ଆନ୍ଦୋଳିତ କରେ। ତେବେ ପରିବାର ଓ ଅଫିସ ଉଭୟ ସ୍ଥାନରେ ସଫଳ ହେବାକୁ ହେଲେ ଏଭଳି ଓଭର ଥିଙ୍କିଙ୍ଗକୁ ଦୂର କରି ମାନସିକ ଶାନ୍ତି ରଖିବା ଜରୁରୀ। କାରଣ ନକାରାତ୍ମକ ଆଲୋଚନା ଶୁଣିଲେ ମନ ଭାରାକ୍ରାନ୍ତ ହୁଏ, କାମ କରିବାର ସ୍ପୃହା ବି କମିଯାଏ। ଏଭଳି ସ୍ଥିତିରେ ମନକୁ ଶାନ୍ତ ରଖି ପରିବାର ଓ ଅଫିସରେ ନିଜ ଦାୟିତ୍ୱ ତୁଲାଇବାକୁ ହେବ। ତେଣୁ ଆଲୋଚନାକୁ ନଜରଅନ୍ଦାଜ କରି ମନକୁ ଶାନ୍ତ ରଖିବାର ଉପାୟ ସବୁ ଜାଣିବା ନିହାତି ଦରକାର। ଗୋଟିଏ ପଟେ ପରିବାରର ଦାୟିତ୍ୱ, ଅନ୍ୟପଟେ କ୍ୟାରିୟରକୁ ସଜାଡ଼ି ଆଗକୁ ଯିବାର ଚ୍ୟାଲେଞ୍ଜ, ଏସବୁ ଭିତରେ ଏକ ବାଲାନ୍ସ ରଖିବା ନିମନ୍ତେ ଢେର ପରିଶ୍ରମ କରନ୍ତି ମହିଳା। ହେଲେ ନିଜ ସମ୍ପର୍କରେ ଲୋକଙ୍କଠାରୁ ନକାରାତ୍ମକ ଆଲୋଚନା ଶୁଣିଲେ ମନ ଖରାପ ହୋଇଯାଏ, ଆଉ ଭାରାକ୍ରାନ୍ତ ମନରେ କିଛି କରିବାକୁ ଭଲ ଲାଗେନି, ଫଳରେ କାମ କରିବାର ସ୍ପୃହା ଆସେନି। ଏହାଫଳରେ କ୍ୟାରିୟର ତ ପ୍ରଭାବିତ ହୁଏ, ପାରିବାରିକ ସମ୍ପର୍କ ବି ଦୋହଲିଯାଏ। ଏଥିପାଇଁ ମନୋବଳ ଦୃଢ଼ ରଖିବାକୁ ହେବ, ଫଳରେ ଅନ୍ୟମାନଙ୍କର କୌଣସି ପ୍ରକାରର ନକାରାତ୍ମକ ଆଲୋଚନାର ପ୍ରଭାବ ପଡ଼ିବ ନାହିଁ। ଶ୍ରୋତା ବନ୍ଧୁ, ମନକୁ ଦୃଢ଼ କରିବାକୁ ହେଲେ ଭାବପ୍ରବଣତାକୁ ନିୟନ୍ତ୍ରଣ କରିବାକୁ ହେବ, ଅର୍ଥାତ୍ ଅନ୍ୟ କାହାର ନକାରାତ୍ମକ ଆଲୋଚନାକୁ ନେଇ ଅତ୍ୟଧିକ ଭାବନ୍ତୁ ନାହିଁ, ନିଜ ବିଚାର ସହ ବଞ୍ଚନ୍ତୁ। ଅନ୍ୟମାନେ ଯାହା କହନ୍ତି ତାହା ଯେ ସବୁବେଳେ ଠିକ୍ ସେମିତି ନୁହେଁ, ତେଣୁ ନିଜ କାମ ଓ କର୍ତ୍ତବ୍ୟକୁ ନେଇ ବିଚାର କରନ୍ତୁ। ନିଜ ଦୃଷ୍ଟିରେ ଯଦି ଠିକ୍ କାମ କରିଛନ୍ତି ବୋଲି ମନେ କରୁଛନ୍ତି, ତେବେ କୌଣସି ପ୍ରକାର ମାନସିକ ବୋଝ ରହିବ ନାହିଁ। ତେଣୁ ଅନ୍ୟମାନଙ୍କ କଥାକୁ ଶୁଣି ଆଦୌ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ଏଭଳି ଅଭ୍ୟାସ ଧୀରେ ଧୀରେ ମନକୁ ଦୃଢ଼ କରିପାରିବ। ଆଉ ହଁ, ମନେ ରଖନ୍ତୁ, ନିଜ ମାନସିକ ଶାନ୍ତି ନିଜ ଉପରେ ହିଁ ନିର୍ଭର କରେ। କାହା ସହ କଥା ହୋଇ କିମ୍ବା ବିବାଦ କରି ଯଦି ମାନସିକ ଅଶାନ୍ତି ସୃଷ୍ଟି ହେଉଛି, ତେବେ ସେଥିରୁ ଦୂରେଇ ରୁହନ୍ତୁ। ନିଜକୁ ସେହିଭଳି ପରିବେଶରେ ରଖନ୍ତୁ ଏବଂ ସେହିଭଳି ବ୍ୟକ୍ତିଙ୍କ ସହ ମିଶନ୍ତୁ ଯେଉଁମାନେ ଆପଣଙ୍କ ମୂଲ୍ୟ ବୁଝିପାରୁଥିବେ। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ଭିତ୍ତିକ ତଥ୍ୟ। ଶ୍ରୋତାବନ୍ଧୁ, ଇସବଗୁଲ ଭୁସି ଏକ ଦ୍ରବଣୀୟ ତନ୍ତୁ, ପାଣିରେ ମିଶାଇଲେ ଏକ ଜେଲ୍ ଭଳି ପଦାର୍ଥ ସୃଷ୍ଟି କରେ। ଏହି ପ୍ରାକୃତିକ ଉଦ୍ଭିଦ ଆଧାରିତ ତନ୍ତୁ ଅନ୍ତନଳୀ

ସଫା କରିବାରେ, କୋଷ୍ଠକାଠିନ୍ୟ ଦୂର କରିବାରେ ଏବଂ ପାଚନ ଶକ୍ତିକୁ ଉନ୍ନତ କରିବାରେ ସାହାଯ୍ୟ କରେ। ଇସବଗୋଲ ଭୁସିକୁ ପାଚନ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହାକୁ ଖାଇବା ଦ୍ୱାରା ଶରୀରକୁ ପ୍ରାକୃତିକ ଫାଇବର ମିଳିଥାଏ, ଯାହା କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରେ। ଭୁସି ସମ୍ପୂର୍ଣ୍ଣ ପ୍ରାକୃତିକ। ଏହାକୁ ସେବନ କରିବା ଦ୍ୱାରା ଦୀର୍ଘକାଳୀନ କୋଷ୍ଠକାଠିନ୍ୟ, ମୋଟାପଣ ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରାଯାଇପାରିବ। ଯେଉଁମାନେ କୋଷ୍ଠକାଠିନ୍ୟରେ ପୀଡ଼ିତ ସେମାନେ ଏହାକୁ ଉଷୁମ ପାଣି କିମ୍ବା କ୍ଷୀର ସହିତ ମିଶାଇ ସେବନ କରିପାରିବେ। ପାଣିରେ ମିଶାଇଲେ ଭୁସି ଫୁଲିଯାଏ, ତେଣୁ ଏହାକୁ ତୁରନ୍ତ ପିଅନ୍ତୁ। ଶୋଇବା ସମୟର ଅଧଘଣ୍ଟା ପୂର୍ବରୁ ଭୁସି ପିଇବା ଭଲ। ଯେଉଁମାନେ ଏହାକୁ ପ୍ରତିଦିନ ସେବନ କରନ୍ତି ସେମାନଙ୍କ ପାଇଁ 1-2 ଚାମଚ ଯଥେଷ୍ଟ। ଇଚ୍ଛା ଅନୁସାରେ ଏହାକୁ ପାଣି କିମ୍ବା କ୍ଷୀର ସହିତ ମିଶାଇ ପିଅନ୍ତୁ। ଡାଇରିଆ ହେଲେ ଦହି ସହିତ 1-2 ଚାମଚ ଭୁସି ମିଶାଇ ସେବନ କରିଲେ ଲାଭ ମିଳିଥାଏ। ଯେଉଁମାନେ ଓଜନ ହ୍ରାସ କରିବା ପାଇଁ ଭୁସି ସେବନ କରୁଛନ୍ତି ସେମାନେ ଖାଦ୍ୟ ପୂର୍ବରୁ ଏହାକୁ ସେବନ କରିବା ଲାଭଦାୟକ। ଓଜନ ନିୟନ୍ତ୍ରଣ କରିବା ପାଇଁ ଖାଦ୍ୟ ଖାଇବାର ପ୍ରାୟ ଅଧଘଣ୍ଟା ପୂର୍ବରୁ 1-2 ଚାମଚ ଭୁସି ପାଣି ସହିତ ପିଅନ୍ତୁ। ଏହା ଆପଣଙ୍କୁ ପେଟ ଫୁଲ୍ ରଖିବାରେ ସାହାଯ୍ୟ କରେ ଏବଂ ଆପଣଙ୍କୁ ଅତ୍ୟଧିକ ଖାଇବାରୁ ରୋକେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର। ଆପଣଙ୍କୁ ଆମର କାର୍ଯ୍ୟକ୍ରମ କିପରି ଲାଗିଲା ଆପଣଙ୍କର ସୁଚିନ୍ତିତ ମତାମତ ଲେଖି ଆମକୁ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ନିରାମୟ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752-001। ସୁସ୍ଥ ଜୀବନ ହିଁ ପ୍ରକୃତ ସମ୍ପଦ, ତେଣୁ ଆସନ୍ତୁ ଆଜିଠାରୁ ଶପଥ ନେବା ଯେ ଆମେ ଘରୋଇ ସୁସ୍ଥ ଖାଦ୍ୟ ଖାଇବା ଏବଂ ବାହାରର ଅପୁଷ୍ଟିକର ଖାଦ୍ୟକୁ ବର୍ଜନ କରିବା, ନିଜେ ସୁସ୍ଥ ରହିବା ଏବଂ ପରିବାରକୁ ସୁସ୍ଥ ରଖିବା। ଏହି ବାର୍ତ୍ତା ସହିତ ଆଜିର ନିରାମୟ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛି ମୁଁ ସୁପ୍ରିୟା ପଟ୍ଟନାୟକ।

ଶ୍ରୋତାବନ୍ଧୁ ଶୁଣୁଥିଲେ ନିରାମୟ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସୁପ୍ରିୟା ପଟ୍ଟନାୟକ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ 103.4 FM। ବର୍ତ୍ତମାନ ସମୟ ହେଉଛି ଶୁଣିବା କିଛି ଗଜଲ। ପ୍ରଥମେ ଗୀତଟି ଆପଣମାନଙ୍କ ପାଇଁ ରହିଛି ଜଗଜିତ ସିଂଙ୍କ କଣ୍ଠରେ, ନିଜ ସଙ୍ଗୀତ ସଂଯୋଜନା ଓ ଇନ୍ଦିବରଙ୍କ ରଚନାରୁ ଶୁଣିନେବ ଏହି ପ୍ରଥମ ଗଜଲଟି ଜଗଜିତ ସିଂଙ୍କ କଣ୍ଠରେ ଆକାଶବାଣୀ ପୁରୀ 103.4 FM ଖାସ୍ ଆପଣମାନଙ୍କ ପାଇଁ।

ଏଥର ଆସନ୍ତୁ ଶୁଣି ନବା କାର୍ଯ୍ୟକ୍ରମର ଶେଷ ଗଜଲଟି ଗୁଲାମ ମଲ୍ଲିକଙ୍କ କଣ୍ଠରେ ସନ୍ଦର୍ଶନ ସିଂ ଜୀ ମହାରାଜଙ୍କ ଗୀତ ରଚନାରୁ।

ଶେଷ ହେଲା ଗୀତ ଗଜଲର କାର୍ଯ୍ୟକ୍ରମ। ଏଥିରୁ ଶୁଣନ୍ତୁ ଜଗନ୍ନାଥଙ୍କ ଭଜନ। ଆଜିର ପ୍ରଥମ କଣ୍ଠଶିଳ୍ପୀ ପିନାକୀ ନାୟକ, ଶିଳ୍ପୀଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ଗୀତ ରଚନା।